ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ସମୟ ସକାଳ 5:56। ଆଜି ସୋମବାର 1948 ଶକାବ୍ଦ ଆଷାଢ଼ ପ୍ରଥମ ଦିନ 2026 ମସିହା ଜୁନ୍ ମାସର 22। ଶ୍ରୋତାମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡିୟମ୍ ୱେଭ୍ରେ 317.5 ମିଟର ତଥା 945 କିଲୋହର୍ଟ୍ସ ଓ ଏଫ୍ଏମ୍ 101 ମେଗାହର୍ଟ୍ସ ଯୋଗେ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ ମାଧ୍ୟମରେ। ମାଙ୍ଗଳିକ

ଆର୍ଥିକ ଲାଭ ପାଇଁ ବର୍ଷାରଣ୍ୟକୁ ନଷ୍ଟ କରିବା ହେଉଛି ରୋଷେଇ କରିବା ପାଇଁ ଏକ ପୁରାତନ ମୂଲ୍ୟବାନ ଚିତ୍ରକଳାକୁ ଜାଳିଦେବା ସଦୃଶ, କହିଛନ୍ତି ଇଓ ୱିଲସନ୍। ଆକାଶବାଣୀ ସମ୍ବଲପୁର, ବର୍ତ୍ତମାନ ସମୟ ସକାଳ 6ଟା ହେବାକୁ ଯାଉଛି। ଶୁଣନ୍ତୁ ହିନ୍ଦୀରେ ସମ୍ବାଦ, ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

କାର୍ଯ୍ୟକ୍ରମରେ ଏଥର ଭରତ ଦାସଙ୍କ ରଚନାରୁ ଶୁଣନ୍ତୁ ଏହି ଭକ୍ତି ଅର୍ଘ୍ୟଟି, କଣ୍ଠଶିଳ୍ପୀ ଶୋଭା ରାୟ।

ଆପଣମାନେ ଶୁଣୁଛନ୍ତି ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ବନ୍ଦନା। କାର୍ଯ୍ୟକ୍ରମରେ ଏଥର ବିବେକାନନ୍ଦ ମିଶ୍ରଙ୍କ କଣ୍ଠରେ ଶୁଣନ୍ତୁ ଏହି ଭକ୍ତି ଅର୍ଘ୍ୟଟି। ଗୀତ ରଚନା ଉଦୟନାଥ ଦର୍ଜୀ।

ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ବନ୍ଦନା ଏଇଠି ଶେଷ ହେଲା। କଣ୍ଠଦାନ କଲେ ଅମୃତା ପ୍ରିୟଦର୍ଶିନୀ ସାହୁ, ଶୋଭା ରାୟ, ବିବେକାନନ୍ଦ ମିଶ୍ର, ବି ବୁଦ୍ଧପ୍ରସାଦ ରାଓ ଏବଂ ଅଷ୍ଟମୀ ଦୀପ। ଆଜିର କାର୍ଯ୍ୟକ୍ରମରେ ସ୍ଥାନିତ ଗୀତଗୁଡ଼ିକର ଗୀତିକାରମାନେ ହେଲେ ଜଗନ୍ନାଥ ଦାସ, ଭରତ ଦାସ, ଉଦୟନାଥ ଦର୍ଜୀ, ସନ୍ଥକବି ଭୀମ ଭୋଇ ଏବଂ ବିରଞ୍ଚି ମଲ୍ଲିକ। ଆକାଶବାଣୀ ସମ୍ବଲପୁର, ଏଥର ଶୁଣନ୍ତୁ ଆଜିର ଭାବନା। ଉପସ୍ଥାପନା କରିଛନ୍ତି ମନୋଜ କୁମାର ପୂଜାରୀ।

ଆଜି ସକାଳୁ ଆପଣ ନିଜର ମୋବାଇଲ ଫୋନ୍ଟି ଖୋଲି ଦେଖିଥିଲେ କି? ଆଉ ଦେଖିଥିଲେ ହ୍ୱାଟ୍ସଆପ୍ରେ ଆସିଥିବା ବିଭିନ୍ନ ଗୁଡ୍ ମର୍ଣ୍ଣିଂ ମେସେଜ୍? ତେବେ ଆପଣ ସକାଳୁ ସକାଳୁ ଯେଉଁ ଜିନିଷଟି ପାଇଥିବେ ତାହା ହେଲା ଉପଦେଶ, ବିଭିନ୍ନ ଧରଣର ଉପଦେଶ, ଉପାଦେୟ ଉପଦେଶ। କେମିତି ବିଫଳତାରେ ଭାଙ୍ଗିଯିବା କଥା ନୁହେଁ, କେମିତି ସବୁବେଳେ ସକାରାତ୍ମକ ମାନସିକତା ରଖିବା ଉଚିତ, ପୁଣି ସବୁବେଳେ ଆଶାବାଦୀ ହେବା କଥା, ଇତ୍ୟାଦି ଇତ୍ୟାଦି। ପଢ଼ିସାରିବା ପରେ ଆପଣ କ'ଣ କଲେ? ଫରୱାର୍ଡେଡ୍ ମେସେଜକୁ ପୁଣି କାହାକୁ ଫରୱାର୍ଡ଼ କରିଦେଲେ କିମ୍ବା ସବୁକୁ ଡିଲିଟ୍ କରିଦେଲେ? ମୁଁ ଆମେମାନେ ଆଜିର ନୂତନ ଡିଜିଟାଲ ଯୁଗରେ ପ୍ରତିଦିନ ସକାଳୁ ଏ କାମ କରୁଛୁ। ଏହାକୁ ସକାଳର ଜଞ୍ଜାଳ କୁହାଯାଇପାରେ। ଆଜିର ଦୁନିଆରେ ଯାହା ସବୁଠାରୁ ବେଶି ଦିଆଯାଏ ଏବଂ ସବୁଠାରୁ ଅଧିକ ନିଆଯାଏ ନାହିଁ, ତାର ନାଁ ହେଲା ଉପଦେଶ। ତେବେ ଉପଦେଶର ଅତୀତ ଇତିହାସକୁ ଯଦି ଆମେ ଦେଖିବା, ଏହାର ଆରମ୍ଭ ମଣିଷ ସଭ୍ୟତାର ଆରମ୍ଭ ସହିତ ସଂଶ୍ଲିଷ୍ଟ। ଭାବିଲେ ଦେଖି, ନିଆଁ ଆବିଷ୍କାର କରିଥିବା ଆଦିମ ମଣିଷର ହାତ ଯେତେବେଳେ ନିଆଁରେ ପୋଡ଼ିଯାଇଥିବ ଅଜାଣତରେ, ସିଏ କ'ଣ ଅନ୍ୟମାନଙ୍କୁ ଉପଦେଶ ଦେଇନଥିବ ନିଆଁ ପ୍ରତି ସାବଧାନ ହେବାକୁ? ପ୍ରାଚ୍ୟ ପାଶ୍ଚାତ୍ୟ ଯେକୌଣସି ମୂଲକର ଇତିହାସକୁ ତର୍ଜମା କଲେ ଦେଖାଯାଏ, ମହାମାନବଗଣ ଯୁଗେ ଯୁଗେ ମଣିଷର କଲ୍ୟାଣ ପାଇଁ ବିଭିନ୍ନ

0: ଉପଦେଶ ଦେଇଯାଇଛନ୍ତି। ଧର୍ମଗ୍ରନ୍ଥରେ, ଶାସ୍ତ୍ରରେ, ପୁରାଣରେ ଆମେ ଦେଖିବାକୁ ପାଉ ଅତି ସୁନ୍ଦର ଉପଦେଶ ସବୁ। ପବିତ୍ର ଭାଗବତର, କୁରାନର, ବାଇବେଲର, ଧର୍ମପଦର ଗୋଟିଏ ଗୋଟିଏ ସଦୁପଦେଶ ମଣିଷ ସମାଜକୁ ବଦଳି ଦେବାର ସାମର୍ଥ୍ୟ ରଖିଥାଏ। କଥା ହେଲା ତାକୁ ପାଳନ କରନ୍ତି କେତେଜଣ। ଧର୍ମଗ୍ରନ୍ଥ, ଶାସ୍ତ୍ର, ପୁରାଣ ବ୍ୟତୀତ ଅନେକ ପ୍ରଜ୍ଞାବାନ ମଣିଷ ରଚନା କରିଛନ୍ତି ଚମତ୍କାର କାହାଣୀ। ତହିଁରେ ଭରି ରହିଛି ନାନାଦି ଉପଦେଶ। ନାରାୟଣ ପଣ୍ଡିତଙ୍କ ହିତୋପଦେଶ ପୁସ୍ତକ ହେଉ, ବିଷ୍ଣୁ ଶର୍ମାଙ୍କ ପଞ୍ଚତନ୍ତ୍ର ହେଉ, ଅବା ଏସପଙ୍କ ଲିଖିତ ଏସପ୍ସ ଫେବଲ୍ ହେଉ, ସବୁରେ ଭରି ରହିଛି ସୁନ୍ଦର ଉପଦେଶ ସମୂହ। ପଶୁପକ୍ଷୀମାନଙ୍କୁ ଚରିତ୍ର କରି ରଚିତ କାହାଣୀ ସବୁ ମଣିଷ ସମାଜକୁ ଅନେକ କଥା ଶିକ୍ଷା ଦିଏ। ଠେକୁଆ ଓ କଇଁଚ କଥା, ପିମ୍ପୁଡ଼ି ଓ ଝିଣ୍ଟିକା କାହାଣୀ କଥା ମନେ ପକାଇଲେ ଗପ ଭିତରେ ହିଁ ସ୍ପଷ୍ଟ ଥାଏ ଏକ ଉପଦେଶ। ଏସବୁ ଭିନ୍ନ ଲୋକକଥା, ପ୍ରବାଦ, ପ୍ରବଚନ, ଢଗଢମାଳିରେ ମଧ୍ୟ ସୁନ୍ଦର ଉପଦେଶମାନ ଥାଏ, ଯାହାକି ବାସ୍ତବତା ଉପରେ ଆଧାରିତ। ଉଦାହରଣତଃ କୁହାଯାଏ, ପାଣି ପିଇବ ଛାଣି, ପଇସା ନବ ଗଣି, ଧୀର ପାଣି ପଥର କାଟେ, ଆଲୋ ସଖୀ ଆପଣା ମହତ ଆପେ ରଖି, ଯିଏ ପାଞ୍ଚେ ପରମନ୍ଦ ତା ମନ୍ଦ ପାଞ୍ଚନ୍ତି ଗୋବିନ୍ଦ। କଥାରେ ଅଛି ଗାଁ କନିଆଁ ସିଂହାଳି ନାକି। ଉପଦେଶ କ୍ଷେତ୍ରରେ ବି ଏହା ପ୍ରଯୁଜ୍ୟ। ଧରାଯାଉ କୌଣସି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଉପଦେଶ ସ୍ୱାମୀ ସ୍ତ୍ରୀଙ୍କୁ ଦେଲେ, ବା ପତ୍ନୀ ପତିଙ୍କୁ ଦେଲେ, କିମ୍ବା ମା ଝିଅକୁ ଦେଲେ, କି ପୁଅ ବାପାଙ୍କୁ ଦେଲେ, ତାହା ଅଣଦେଖା ହୁଏ। ମାତ୍ର ସମାନ ଉପଦେଶ ଯେତେବେଳେ ଫିସ୍ ଦେଇ, ନମ୍ବର ଲଗାଇ ଡାକ୍ତରଙ୍କ ପାଖରୁ ମିଳେ, ତାହା ହେଇଯାଏ ମୂଲ୍ୟବାନ। ସୁତରାଂ ବିଜ୍ଞଜନଙ୍କ ମତ, କେହି ନ ମାଗିଲା ଯାଏ ଉପଦେଶ ଆଦୌ ଦିଅ ନାହିଁ। ପୁଣି ଜାଣିବା କଥା, ଉପଦେଶ ଯେ ସବୁବେଳେ ସଦୁପଦେଶ ହୋଇଥିବ ମାନେ ନାହିଁ। ଅସାଧୁ ଲୋକ ଖରାପ ଉପଦେଶ ଦେଇ ହଇରାଣ କରିବା, ଫାଇଦା ଉଠାଇବା ଆଜିର ସମୟରେ କିଛି ବିଚିତ୍ର ନୁହେଁ। ଏ ପ୍ରସଙ୍ଗରେ ପ୍ରାଚୀନ ଗ୍ରୀସ୍ର ବିଚାରକ ସୋଫୋକ୍ଲେସ୍ କହିଥିଲେ, ଖରାପ ଉପଦେଶଠାରୁ ବଳି ବଡ଼ ଶତ୍ରୁ ଆଉ କେହି ନୁହନ୍ତି। ଆଜିର ଡିଜିଟାଲ ଯୁଗରେ ଖରାପ ଉପଦେଶର ପ୍ରାଦୁର୍ଭାବ ବଢ଼ି ଚାଲିଛି। ଷ୍ଟକ୍ ମାର୍କେଟରେ ପୁଞ୍ଜିନିବେଶ କରି, ଅନ୍ୟାନ୍ୟ ଜାଗାରେ ନିବେଶ କରି, କମ୍ ସମୟ ଭିତରେ ପ୍ରଚୁର ଲାଭର ଲୋଭ ଦେଖାଇ ଉପଦେଶ ଦେଉଛନ୍ତି ଠକମାନେ। ବିନା ପଇସାରେ ପୁଞ୍ଜିନିବେଶର ଟିପ୍ସ ବା ଉପଦେଶ ଦେବାର ନାଁରେ ଠକେଇ ବଢ଼ି ଚାଲିଛି। ସରକାରଙ୍କ ଘନ ଘନ ସତର୍କତା, ସଚେତନତାର ସନ୍ଦେଶ ସତ୍ତ୍ୱେ ଏସବୁ ଘଟଣା ବାରମ୍ବାର ଘଟୁଛି। ତେଣୁ ଆଜିର ସମୟରେ ଆର୍ଥିକ କ୍ଷେତ୍ରରେ କୌଣସି ଉପଦେଶ ନେବା ଆଗରୁ ସତର୍କ ନହେଲେ ବିପଦରେ ପଡ଼ିବାକୁ ହେବ। ଶେଷରେ ଜାଣି ରଖିବା ଦରକାର, ଅନ୍ୟକୁ ଉପଦେଶ ଦେବା ଯେତେ ସହଜ, ସେହି ଉପଦେଶକୁ ନିଜେ ମାନିବା ସେତେ କଷ୍ଟକର। ସେଥିପାଇଁ କଥାରେ ଅଛି, କହି ଦଉଥାଏ ପରକୁ, ବୁଦ୍ଧି ନ ଆସଇ ଘରକୁ।
1: ଶୁଣିଲେ ଆଜିର ଭାବନା, ଉପସ୍ଥାପନା କଲେ ମନୋଜ କୁମାର ପୂଜାରୀ। ଆକାଶବାଣୀ ସମ୍ବଲପୁର, ବର୍ତ୍ତମାନ ଶୁଣନ୍ତୁ ଅତିବଡ଼ି ଜଗନ୍ନାଥ ଦାସକୃତ ଶ୍ରୀମଦ୍ ଭାଗବତ। ଆଜି ପ୍ରଚାର କରୁଛୁ ଏହାର 419ତମ ଭାଗ।

କୌରବଙ୍କ ଆଚରଣରେ କ୍ଷିପ୍ତ ହୋଇ କ୍ରୁଦ୍ଧ ବଳରାମ ହସ୍ତିନାପୁରକୁ ଉତ୍ପାଟନ କରି ଯମୁନା ନଦୀରେ ନିକ୍ଷେପ କରିବା ନିମନ୍ତେ ଲଙ୍ଗଳର ଅଗ୍ରଭାଗରେ ତାକୁ ଆକର୍ଷଣ କରିଛନ୍ତି। କୌରବମାନେ ପ୍ରାଣଭୟରେ ସହକୁଟୁମ୍ବ ସାମ୍ବ ଲକ୍ଷ୍ମଣଙ୍କୁ

ଅର୍ପଣ କରି ତାଙ୍କ ଶରଣାପନ୍ନ ହୋଇଛନ୍ତି। ଏହାପରେ ଦେବର୍ଷି ନାରଦଙ୍କ ଦ୍ୱାରକା ଆଗମନ ଏବଂ କୃଷ୍ଣଙ୍କ ବୈଭବ ଦର୍ଶନ ବର୍ଣ୍ଣନା ଆରମ୍ଭ ହୋଇଛି। ନାରଦ ରୁକ୍ମିଣୀଙ୍କ ଭବନରୁ ଯାଇ ପହଞ୍ଚିଛନ୍ତି ସତ୍ୟଭାମାଙ୍କ ଭବନରେ।

ଶୁଣିଲେ ଅତିବଡ଼ି ଜଗନ୍ନାଥ ଦାସକୃତ ଶ୍ରୀମଦ୍ ଭାଗବତ। ଆଜି ପ୍ରଚାର କଲୁ ଏହାର 419ତମ ଭାଗ। ଆକାଶବାଣୀ ସମ୍ବଲପୁର ଆପଣମାନେ ଏହି କାର୍ଯ୍ୟକ୍ରମ ଏଫ୍ଏମ୍ 101 ମେଗାହର୍ଟ୍ଜ ଯୋଗେ ତଥା ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ ମାଧ୍ୟମରେ ମଧ୍ୟ ଶୁଣିପାରୁଛନ୍ତି। ଏଥର ସମୟ ହୋଇଛି ଶ୍ରୋତାବନ୍ଧୁ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦର, ଶୁଣିପାରିବେ ଟିକେ ପରେ।

ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ରାଜ୍ୟ ସରକାରଙ୍କ ଦୁଇବଛର ପୂର୍ତ୍ତି ଅବସରରେ ଆଇବା 24 ତାରିଖ ବୁଧବାର ଦିନ ସାରା ରାଜ୍ୟରେ ସହରାଞ୍ଚଳ ଜନସମ୍ପର୍କ କାର୍ଯ୍ୟକ୍ରମ ହେବ। ଗୃହ ନିର୍ମାଣ ଆଉ ନଗର ଉନ୍ନୟନ ବିଭାଗ ତରଫ ହେବାର୍କେ ଥିବା ଏହି କାର୍ଯ୍ୟକ୍ରମ ଜରିଏ ରାଜ୍ୟ ନାଗରିକ ସମ୍ପର୍କକେ ବରକସ କରବାର, ସହରୀ ବିକାଶ ଓ ସଫଳତା ପ୍ରଦର୍ଶନ ଆଉ ଜନଭାଗିଦାରୀକେ ବଢ଼ାବାର ଲକ୍ଷ୍ୟ ରଖାଯାଇଛି। ରାଜ୍ୟସ୍ତରୀୟ ମୁଖ୍ୟ କାର୍ଯ୍ୟକ୍ରମ ପୁରୀ ଟାଉନ

0: ଜଙ୍ଗଲଠାରେ ବିଭାଗୀୟ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ଉପସ୍ଥିତି ହେବା। ରାଜ୍ୟର ସବୁ ମହାନଗର ନିଗମ, ପୌରପାଳିକା ଆଉ ଏନ୍ଏସି ମାନକେ ଏହି କାର୍ଯ୍ୟକ୍ରମ କରାଯିବା। ବିକଶିତ ଓଡ଼ିଶା ଲାଗି ଜନଭାଗିଦାରୀ, ସଶକ୍ତ ନାଗରିକ, ସମାବେଶୀ ସହର, ସ୍ଥାୟୀ ସହରାଞ୍ଚଳ ବିଷୟବସ୍ତୁ ଉପରେ ଆଧାରିତ ଏହି ଅଭିଯାନଟି ପିଇବାର ପାଣି, ପରିମଳ, ଘର, ପରିବହନ ଆଉ ଡିଜିଟାଲ ଶାସନ କ୍ଷେତ୍ରରେ ହୋଇଥିବା ଅଗ୍ରଗତି ପ୍ରଦର୍ଶିତ ହେବା। ଜାହାଜ ନିର୍ମାଣ କ୍ଷେତ୍ରଟି ଗୋଟିଏ ନୂଆ ନଜରିଆ ସହିତ ଭାରତ ଆଗକେ ବଢ଼ୁଛେ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍। ପଶ୍ଚିମବଙ୍ଗର କୋଲକାତାଠାରେ ଗଲାକାଲି ସ୍ୱଦେଶୀ ଜ୍ଞାନକୌଶଳଟି ତିଆରି ତିନିଟା ଯୁଦ୍ଧ ଜାହାଜକେ ନୌସେନାଥି ସାମିଲ କରବାର ସହିତ ଶ୍ରୀ ମୋଦି କହିଛନ୍, କେନ୍ଦ୍ର ସରକାର ଗଲା ବାର ବର୍ଷରେ ଭିନ୍ ଭିନ୍ କ୍ଷେତ୍ରର ବହୁଟି ନୀତିଗତ ସଂସ୍କାରମୂଳକ ପଦକ୍ଷେପ ନେଇଛନ୍। ନୌସେନାଥି ତିନିଟା ଯୁଦ୍ଧ ଜାହାଜ ଆଇଏନ୍ଏସ୍ ଦୁନାଗିରି, ଆଇଏନ୍ଏସ୍ ସଂଶୋଧକ ଆଉ ଆଇଏନ୍ଏସ୍ ଅଗ୍ରୟ ସାମିଲ କରାଯାଇଛି। ତାମିଲନାଡୁର ତିରୁଭାଲୁନର ହୋଇଥିବା ଏମୋନିଆ ଗ୍ୟାସ୍ ଲିକ୍ ଦୁର୍ଘଟଣାଟି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିଛନ୍। ମୃତ ଶ୍ରମିକମାନଙ୍କର ପରିବାରକେ ମୁଖ୍ୟମନ୍ତ୍ରୀ ସମବେଦନା ଜଣାବାର ସହିତ ଆହତ ଓଡ଼ିଆ ଶ୍ରମିକମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ତାମିଲନାଡୁ ମୁଖ୍ୟ ସଚିବଙ୍କ ସହିତ କଥା ହୋଇକରି ଓଡ଼ିଆ ଶ୍ରମିକମାନଙ୍କର ଦରକାରୀ ଚିକିତ୍ସା ଓ ସାହାଯ୍ୟ ବାବଦେ ଆଲୋଚନା କରିଛନ୍। ଦୁର୍ଘଟଣାଗ୍ରସ୍ତ ଶ୍ରମିକ ଆଉ ସେମାନଙ୍କର ପରିବାର ଲୋକଙ୍କୁ ଦରକାରୀ ସହଯୋଗ ଯୋଗାଇ ଦେବା ଲାଗି ଓଡ଼ିଶାର ତିନିଜଣ ବରିଷ୍ଠ ଅଧିକାରୀ ତିରୁଭଲ୍ଲୁର ଯାଇଛନ୍। ଇତାର ସହିତ ରାଜ୍ୟ ସରକାର ତାମିଲନାଡୁ ପ୍ରଶାସନ ସାଙ୍ଗେ ନିରନ୍ତର ଯୋଗାଯୋଗ ଅଛନ୍। ଭୋଟର ତାଲିକା ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟା ଶେଷ କ୍ଷେପେ ପହଞ୍ଚିଥିବାରୁ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ଏସ୍ ଗୋପାଳନ ଗଲାକାଲି ଭୁବନେଶ୍ୱର ମହାନଗର ନିଗମ ଅଧୀନରେ ଥିବା ଡିଜିଟାଇଜେସନ୍ କେନ୍ଦ୍ର ପରିଦର୍ଶନ କରିଛନ୍। ରାଜ୍ୟ ଏବତକ 3,30,00,000 ଭୋଟରଙ୍କୁ ପରିଗଣନା ଫର୍ମ ବଣ୍ଟା ସରିଛି, ଯେଉଁଟାକି 99.75% ଆଏ। ସେଥିଭିତରୁ 81.23% ଫର୍ମର ଡିଜିଟାଇଜେସନ୍ କାମ ଶେଷ ହୋଇଛି। ବାକି ସବୁ କାମକେ ଯୁଦ୍ଧକାଳୀନ ଭିତ୍ତିଥି ସାରବାରକେ ସେ ନିର୍ଦ୍ଦେଶ ଦେଇଛନ୍। ସୁସ୍ଥ ଗଣତାନ୍ତ୍ରିକ ପ୍ରକ୍ରିୟା ଲାଗି ସବୁ ଯୋଗ୍ୟ ଭୋଟରମାନଙ୍କ ନାଁ ତାଲିକାଟି ରହିବାର ସୁନିଶ୍ଚିତ କରାଯାଉ ବୋଲି ଶ୍ରୀ ଗୋପାଳନ କହିଛନ୍। ଏବେ 28 ତାରିଖ ଭିତରେ ସବୁ ସଂଶୋଧନ କାମ ସାରବାର ଉପରେ ସେ ଜୋର ଦେଇଛନ୍। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ସିବିଏସ୍ଇ 12 ଶ୍ରେଣୀର ଉତ୍ତର ଖାତା ଯାଞ୍ଚ ଆଉ ପୁନଃ ମୂଲ୍ୟାୟନ ଫଲାଫଲ ବାହାର କରବାର ମୂଲ କରିଛି। ଏବତକ ମୋଟ ଆବେଦନର 87% ନୁ ଅଧିକା ଫଲାଫଲ ଖେପ୍ ଖେପ୍ କରି ଘୋଷଣା କରିସାରିଛି ବୋଲି ବୋର୍ଡ ତରଫରୁ କୁହାଯାଇଛି। ଛାତ୍ରଛାତ୍ରୀମାନେ ଆବେଦନର ସ୍ଥିତି ବାବଦେ results.digilocker.gov.in ୱେବ୍ସାଇଟ୍ରୁ ଯାଞ୍ଚ କରିପାରିବେ। ସମ୍ବଲପୁର ଜିଲ୍ଲା ଜମିନକିରା ବ୍ଲକ ପରିସରନ ଗଲା 18 ତାରିଖରୁ ମୂଲ ହୋଇଥିବା ବିକାଶର ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମ ଗଲାକାଲି ଉଦ୍ଯାପିତ ହୋଇଯାଇଛି। ଉଦ୍ଯାପନୀ ସମାରୋହରେ ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି କେନ୍ଦ୍ର ସରକାରଙ୍କ 12 ବଛର ଆଉ ରାଜ୍ୟ ସରକାରଙ୍କ 2 ବଛର ଉପଲବ୍ଧି ବାବଦେ ଆଲୋଚନା କରିଥିଲେ। ଏହି ଅବସରରେ ମନ୍ତ୍ରୀ ଶ୍ରୀ ନାୟକ ହିତାଧିକାରୀମାନଙ୍କୁ ଭିନ୍ ଭିନ୍ ସାହାଯ୍ୟ ବିଲ୍ ବାଣ୍ଟିଥିଲେ। ଇତାର ସହିତ ଚାଷୀ, ସମାବେଶୀ, ସମାଜସେବୀ, ଅବସରପ୍ରାପ୍ତ ଶିକ୍ଷକ ଆଉ ଏସ୍ଏଚ୍ଜି ଗ୍ରୁପ୍ମାନଙ୍କୁ ବିଲ୍ ସମ୍ମାନିତ କରାଯାଇଥିଲା। ମନୁଷ୍ୟ ସମାଜ ଲାଗି ଜଙ୍ଗଲ ଗୁରୁତ୍ୱ ବାବଦେ ଲୋକ ସଚେତନ କରବାର ଲକ୍ଷ୍ୟଟି ଫି ବଛର ଆଜିର ଦିନକେ ବିଶ୍ୱ ବୃଷ୍ଟିପୁଷ୍ଟ ଅରଣ୍ୟ ଦିବସ ୱାର୍ଲଡ ରେନ୍ ଫରେଷ୍ଟ ଡେ ଭାବେ ପାଳନ କରାଯାଉଛି। ବୃଷ୍ଟିପୁଷ୍ଟ ଜଙ୍ଗଲକେ ସୁରକ୍ଷା ଦେବାଟା ଏହି ଦିବସ ପାଳନର ମୂଳ ଲକ୍ଷ୍ୟ ଆଏ। ପରିବେଶକେ ପ୍ରଦୂଷଣମୁକ୍ତ କରବାର ଆଉ ବର୍ଷା ପାଣିକେ ନିୟନ୍ତ୍ରଣ କରବାର ଦିଗେ ଏହି ଜଙ୍ଗଲର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ନ୍ୟୁଜିଲାଣ୍ଡର ହୋଇଥିବା ଏଫ୍ଆଇଏଚ୍ ନେସନ୍ସ କପ୍ ମହିଳା ହକି ପ୍ରତିଯୋଗିତାଟି ଭାରତ ଚାମ୍ପିୟନ୍ ହୋଇଛି। ଭାରତ ପୂରା ପ୍ରତିଯୋଗିତାଟି ଗୋଟେ ବି ମ୍ୟାଚ୍ ନାଇଁ ହାରିକରି ଫାଇନାଲ୍ଟି ଘରୋଇ ଦଲ୍କେ 2-0 ଗୋଲ୍ଟି ହରେଇକରି 2 ନମ୍ବର ଥର ଲାଗି ଚାମ୍ପିୟନ୍ ହୋଇଛି। ପହିଲା ଥର 2022 ଉଦ୍ଘାଟନୀ ସଂସ୍କରଣଟି ବିଲ୍ ଭାରତ ଚାମ୍ପିୟନ୍ ହୋଇଥିଲା। ଭାରତୀୟ ମହିଳା ଦଳର ଏହି ସଫଳତା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଉ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁଭେଚ୍ଛା ଜଣାଇଛନ୍। ପାଣିପାଗ ରାଜ୍ୟ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। କାଲବୈଶିକ ପ୍ରଭାବଟି ଭିନ୍ ଭିନ୍ ଜିଲ୍ଲାର ବର୍ଷା ହୋଇଯାଇଛି। ଏବେ 24 ଘଣ୍ଟା ଭିତରେ ଉତ୍ତର ଓଡ଼ିଶା ଆଉ ଦକ୍ଷିଣ ଉପକୂଳ ଓଡ଼ିଶାର କେତେଟା ଜାଗାର ହାଲକାନୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ଅନୁମାନ କରାଯାଇଛି। ଇତାର ସହିତ ପଶ୍ଚିମ ଓଡ଼ିଶାର ଜିଲ୍ଲାମାନଙ୍କ ସହିତ ରାଜ୍ୟର 22ଟା ଜିଲ୍ଲାର ଧୂକାଗର୍ଦ୍ଦି ସହିତ ଚଡ଼କ ମାରିକରି ବର୍ଷା ହେବ। ସେଆଡ଼େ ଆଇବା 6-7 ଦିନ ତକ ରାଜ୍ୟ ସବୁନୁ ଯହ ତାପମାତ୍ରାଟି କେନ୍ସି ପରିବର୍ତ୍ତନ ଦେଖାନାହିଁ ଦିଏ ବୋଲି ପାଣିପାଗ କେନ୍ଦ୍ର ତରଫରୁ ସୂଚନା ଦିଆଯାଇଛି। ଏଥିରେ ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02। ଜୁହାର।
1: प्रसार भारती के पास है भारतीय संस्कृति की अनमोल धरोहर। इसमें शामिल हैं शास्त्रीय संगीत, नृत्य, साहित्य, नाट्य विधाएं, धारावाहिक, वृत्तचित्र और अन्य दुर्लभ रिकॉर्डिंग और अब आप आकाशवाणी और दूरदर्शन के खजाने की डीवीडीज और सीडीज हासिल कर सकते हैं भारत में अपने

ଆଜି ସକାଳ 7:10ରେ ସ୍ୱାସ୍ଥ୍ୟ ସୂଚନାରେ ଶୁଣିବେ ଅଂଶୁଘାତ କାହିଁକି ହୁଏ ଓ ତା'ର ପ୍ରତିକାର। ଏ ବିଷୟରେ କହିବେ ଡାକ୍ତର ସୁଧାଂଶୁ ଶେଖର ପଣ୍ଡା। ସକାଳ 7:30ରେ ଶୁଣିବେ ପରିବେଶ ସୂଚନାରେ ସଙ୍କଟରେ ଆମ ପୃଥିବୀ। ଏ ବିଷୟରେ କହିବେ ଡକ୍ଟର ସମାପିକା ଦାସ। ସକାଳ 7:35ରେ ସୁଗମ ସଙ୍ଗୀତର ବିଶେଷ କାର୍ଯ୍ୟକ୍ରମ ସୁରଞ୍ଜନୀ, କଣ୍ଠଶିଳ୍ପୀ ଜ୍ୟୋତ୍ସ୍ନାରାଣୀ ମୁଦାଲି ଏବଂ ମାନସ କୁମାର ଦତ୍ତ, ଗୀତ ରଚନା ଶିରିଶ ଚନ୍ଦ୍ର ପୂଜାରୀ, ସଙ୍ଗୀତ ପରିଚାଳନା ପ୍ରଫୁଲ୍ଲ କୁମାର ମିତ୍ର। 7:50ରେ ବିଳମ୍ବ କୁମ୍ଭାର ଏବଂ ମୋହିନୀ ମୋହନ ରଥଙ୍କ କଣ୍ଠରେ ସମ୍ବଲପୁରୀ ଗୀତ ଶୁଣିବେ। ସକାଳ 8:30ରେ ଶୁଣିବେ ସମ୍ବଲପୁରୀ ଗୀତ, କଣ୍ଠଶିଳ୍ପୀ ପୂର୍ଣ୍ଣିମା ନନ୍ଦ ଏବଂ ଗୋପାଳ ସାହୁ। 8:45ରେ ସୁଗମ ସଙ୍ଗୀତ, କଣ୍ଠଶିଳ୍ପୀ ସ୍ୱାଗତ ମହାପାତ୍ର ଏବଂ ଲାଲ ଅନଙ୍ଗ କୁମାର ସାଇଦେଓ। ଦିନ 11:05ରେ ସମ୍ବଲପୁରୀ ଗୀତ, କଣ୍ଠଶିଳ୍ପୀ ନିରାକାର ଦେହୁରୀ, ଚିନ୍ତାମଣି ସାହୁ, ସନାତନ ସୁନା ଏବଂ ମକରଧ୍ୱଜ ପଟେଲ। 11:30ରେ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଖୋଲା ଝରକା, 12:00ରେ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ବାତାୟନ, 12:30ରେ ଏନ୍ସିଇଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ, ଦିନ 1:05ରେ ସୁଗମ ସଙ୍ଗୀତ, କଣ୍ଠଶିଳ୍ପୀ ଜୟଦେବ ତନ୍ତୀ, ପଲ୍ଲବୀ ନନ୍ଦ ଏବଂ କାଳିକିଙ୍କର ଜେନା। ଦିନ 1:20ରେ ଘର ସଂସାରର ମନୋରମା କାର୍ଯ୍ୟକ୍ରମରେ ଜ୍ୟୋତି ଲତା ପଣ୍ଡାଙ୍କ କବିତା ଏବଂ ସାକ୍ଷାତକାର ଶୁଣିବେ। ଅପରାହ୍ନ 3:00ରେ କାର୍ଯ୍ୟକ୍ରମ ମାକା ପୋପୋ ଝକା ଝକା। 4:02ରେ ସୁର ତରଙ୍ଗ, 4:30ରେ ସମ୍ବଲପୁରୀ ଗୀତ, କଣ୍ଠଶିଳ୍ପୀ ମୁରଲୀଧର ପତି, ପଦ୍ମିନୀ ବୈଠାରୁ, ସୁଶୀଲ କୁମାର ଦାସ, ସାବିତ୍ରୀ ଦାସ, ଅଞ୍ଜଳି ପଟ୍ଟନାୟକ ଏବଂ ଶଙ୍କର ପ୍ରସାଦ ଦତ୍ତ। ସନ୍ଧ୍ୟା 5:02ରେ ଲୋକଗୀତ କ୍ରମରେ ଦାସ କାଠିଆ ଶୁଣିବେ, ପରିବେଷଣ ଗୌରହରି କମାରୀ ଏବଂ ସାଥୀ। 5:30ରେ ଯୁବବାଣୀର ଶବ୍ଦମନ୍ତ କାର୍ଯ୍ୟକ୍ରମରେ ବୁଣାକାର ଚନ୍ଦନ ମେହେରଙ୍କ ସହିତ ସାକ୍ଷାତକାର ଶୁଣିବେ। 6:10ରେ ଓଡ଼ିଆ ଲଘୁ ସଙ୍ଗୀତ, 6:30ରେ ଯୁବଶକ୍ତି, 6:55ରେ ଆଜିର ପ୍ରସଙ୍ଗ, ଉଭୟ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 7:00

ବଜେ 2 ମିନିଟ୍ରେ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ, 17:25ରେ ଜିଲ୍ଲା ହାଲଚାଲ ରେଲି କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ, 17:30ରେ କୃଷି ସଂସାରର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ଡାଏଲ ନମ୍ଘର କୃଷି ସଂସାର, 18:02ରେ ସମ୍ବଲପୁରୀ ଗୀତ, କଣ୍ଠଶିଳ୍ପୀ ମାଳତୀ ପତି ଏବଂ ମହମ୍ମଦ ଇକବାଲ ଖାଁ, 18:15ରେ ହିନ୍ଦୀ ଭକ୍ତି ସଂଗୀତ ଶୁଣିଲେ ଆଜି ପ୍ରଚାରିତ ହେବାକୁ ଥିବା କେତେକ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ସମ୍ବଲପୁର ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲି କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ତାମିଲନାଡୁର ତିରୁଭଲ୍ଲୁର୍ଠାରେ ଘଟିଥିବା ଆମୋନିଆ ଗ୍ୟାସ୍ ଲିକ୍ ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି। ଦୁର୍ଘଟଣାରେ ପ୍ରାଣ ହରାଇଥିବା ଏବଂ ଆହତଙ୍କ ମଧ୍ୟରେ କେତେକ ଓଡ଼ିଆ ଶ୍ରମିକ ଥିବାର ଆଶଙ୍କା କରାଯାଉଛି। ତେବେ ପରିସ୍ଥିତି ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ସଂଗ୍ରହ କରିବା ପାଇଁ ରାଜ୍ୟ ସରକାର ତିନି ଜଣ ବରିଷ୍ଠ ଅଧିକାରୀଙ୍କୁ ସେଠାକୁ ପଠାଇଛନ୍ତି। ତାମିଲନାଡୁର ପ୍ରଶାସନ ସହ ସମନ୍ୱୟ ମାଧ୍ୟମରେ ଘଟଣାରେ ପ୍ରଭାବିତ ଓଡ଼ିଆ ଶ୍ରମିକଙ୍କୁ ସମସ୍ତ ପ୍ରକାର ସହଯୋଗ ପ୍ରଦାନ କରିବାକୁ କମିଟି ସଦସ୍ୟଙ୍କୁ କୁହାଯାଇଛି। ଗ୍ୟାସ୍ ଲିକ୍ ଘଟଣାରେ 7 ଜଣଙ୍କର ମୃତ୍ୟୁ ହେବା ସହ 70ରୁ ଅଧିକ ଆହତ ହୋଇଥିବା ଜଣାପଡ଼ିଛି। ଜନବିଶ୍ୱାସ ଆଇନ 2026 ଦେଶବ୍ୟାପୀ କାର୍ଯ୍ୟକାରୀ ହୋଇଛି। ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏ ସଂକ୍ରାନ୍ତ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ ପାଇଛି। ନୂତନ ଆଇନ ଅନୁଯାୟୀ ରେଳ ଆଇନ 1999 ବିଭିନ୍ନ ଧାରାରେ ସଂଶୋଧନ କରାଯାଇଛି। ଆଇନ ଉଲ୍ଲଂଘନ କ୍ଷେତ୍ରରେ ଜୋରିମାନା ରାଶି ବୃଦ୍ଧି କରାଯାଇଛି। ବେଆଇନ ରେଳଯାତ୍ରା କ୍ଷେତ୍ରରେ ଜୋରିମାନା ରାଶି 250 ଟଙ୍କାରୁ 500 ଟଙ୍କାକୁ ବୃଦ୍ଧି ହୋଇଛି। ବାରମ୍ବାର ନିୟମ ଉଲ୍ଲଂଘନ କ୍ଷେତ୍ରରେ କାରାଦଣ୍ଡ ସହ 5,000 ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଆଦାୟ କରାଯିବାକୁ ନୂତନ ଆଇନରେ ବ୍ୟବସ୍ଥା ରହିଛି। ଏକତା ମଧ୍ୟରେ ବିବିଧତା ହେଉଛି ଭାରତର ସର୍ବଶ୍ରେଷ୍ଠ ଶକ୍ତି ବୋଲି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ ପାଟି କହିଛନ୍ତି। ଲୋକଭବନର ନ୍ୟୁ ଅଭିଷେକ ହଲ୍ରେ ଅନୁଷ୍ଠିତ ପଶ୍ଚିମବଙ୍ଗ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗଦେଇ ରାଜ୍ୟପାଳ କହିଛନ୍ତି, ପ୍ରତ୍ୟେକ ଭାଷା, ସଂସ୍କୃତି, ପରମ୍ପରା ଏବଂ ଗୋଷ୍ଠୀ ଦେଶର ଏକତା ମଧ୍ୟରେ ବିବିଧତାକୁ ସମୃଦ୍ଧ କରୁଛି। ଏହି ଅବସରରେ ପଶ୍ଚିମବଙ୍ଗର ଐତିହ୍ୟ ସଂସ୍କୃତି ଉପରେ ଆଧାରିତ ଏକ ଅଡିଓ ଭିଜୁଆଲ୍ ପ୍ରଦର୍ଶିତ ହୋଇଛି। ରାଜ୍ୟରେ ଜାରି ରହିଥିବା ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାରେ ଗତକାଲି ସୁଦ୍ଧା ମୋଟ 99.75% ଅର୍ଥାତ୍ 3,33,15,897 ଜଣଙ୍କୁ ପରିଗଣନା ଫର୍ମ ବଣ୍ଟନ କରାଯାଇଛି। ସଂଗୃହୀତ ହୋଇଥିବା ମୋଟ ଫର୍ମ ମଧ୍ୟରୁ 2,71,31,312 ଜଣଙ୍କର ଡିଜିଟାଇଜେସନ୍ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବା ରାଜ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ସୂଚନା ମିଳିଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ଏସ୍ ଗୋପାଳନ୍ ଗତକାଲି ଭୁବନେଶ୍ୱର ମହାନଗର ନିଗମ ଅନ୍ତର୍ଗତ ବିଭିନ୍ନ ଡିଜିଟାଇଜେସନ୍ କେନ୍ଦ୍ର ପରିଦର୍ଶନ କରି ପରିସ୍ଥିତିର ସମୀକ୍ଷା କରିଛନ୍ତି। ଆସନ୍ତା 28 ତାରିଖକୁ ସମସ୍ତ ପ୍ରକ୍ରିୟାର ଶେଷ ଦିବସ ଭାବେ ଧାର୍ଯ୍ୟ କରାଯାଇଛି। ରାଜ୍ୟରେ ଅପେକ୍ଷାରତ

0: ଭତ୍ତା ହିତାଧିକାରୀଙ୍କ ମଧ୍ୟରୁ 91% ଅଧିକଙ୍କୁ ଭତ୍ତା ପ୍ରଦାନ କରାଯାଇ ସାରିଲାଣି ବୋଲି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି। ଚଳିତ ଆର୍ଥିକ ବର୍ଷରେ ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମକୁ ଏନ୍ଏସ୍ଏସ୍ ପର୍ସ ପ୍ଲାଟଫର୍ମ ମାଧ୍ୟମରେ କାର୍ଯ୍ୟକାରୀ କରିବାକୁ ସରକାର ଲକ୍ଷ୍ୟ ରଖିଥିବା ମନ୍ତ୍ରୀ ଶ୍ରୀ ଗଣ୍ଡ ସୂଚନା ଦେଇଛନ୍ତି। ୟୁଜିସି ନେଟ୍ 2026 ପରୀକ୍ଷା ଆଜିଠାରୁ ଆରମ୍ଭ ହେଉଛି। ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ପକ୍ଷରୁ ହୋଇଥିବା ଏହି କମ୍ପ୍ୟୁଟର ଆଧାରିତ ସିବିଟି ମୋଡ୍ ପରୀକ୍ଷା ଆସନ୍ତା 30 ତାରିଖ ପର୍ଯ୍ୟନ୍ତ ଜାରି ରହିବ। ପ୍ରତ୍ୟେକ ଦିନ 2ଟି ସିଫ୍ଟରେ ଏହି ପରୀକ୍ଷା କରାଯିବ। କନିଷ୍ଠ ଗବେଷକ ଫେଲୋସିପ୍, ଜେଆର୍ଏଫ୍, ଆସିଷ୍ଟାଣ୍ଟ ପ୍ରଫେସର ପଦବୀ ଏବଂ ପିଏଚ୍ଡି ପାଠ୍ୟକ୍ରମରେ ପ୍ରବେଶ ପାଇଁ ଏହି ପରୀକ୍ଷା ଅନୁଷ୍ଠିତ ହେଉଛି। ଏନ୍ଟିଏ ୱେବ୍ସାଇଟ୍ରେ ପରୀକ୍ଷା ପାଇଁ ଆଡ୍ମିଟ୍ କାର୍ଡ ଉପଲବ୍ଧ ରହିଛି। ତେବେ ପରୀକ୍ଷା ପୂର୍ବରୁ ପ୍ରଦତ୍ତ ସମସ୍ତ ବିବରଣୀକୁ ସମ୍ପୂର୍ଣ୍ଣ ଭାବେ ପଢ଼ି ଅବଗତ ହେବାକୁ ଏନ୍ଟିଏ ପରାମର୍ଶ ଦେଇଛି। ରାଜ୍ୟରେ ବିଦ୍ୟୁତ୍ଜନିତ ଦୁର୍ଘଟଣାକୁ ପ୍ରତିହତ କରିବା ଏବଂ ସୁରକ୍ଷା ସମ୍ପର୍କିତ ନିର୍ଦ୍ଦେଶାବଳୀ କଡ଼ାକଡ଼ି ପାଳନ କରିବା ଲକ୍ଷ୍ୟ ନେଇ ସରକାରଙ୍କ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି। ରାଜ୍ୟ ଗ୍ରିଡ୍ ସହିତ ନୂତନ କିମ୍ବା ନବୀକରଣୀୟ ବିଦ୍ୟୁତ୍ ଲାଇନ୍ ସଂଯୋଗୀକରଣ ଏବଂ ସୁରକ୍ଷା ଯାଞ୍ଚ ପ୍ରକ୍ରିୟାକୁ ଅଧିକ ସରଳ ତଥା ସୁବ୍ୟବସ୍ଥିତ ଲକ୍ଷ୍ୟ ନେଇ ଶକ୍ତି ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। କେନ୍ଦ୍ରୀୟ ବିଦ୍ୟୁତ୍ ପ୍ରାଧିକରଣ ନିୟମାବଳୀ 2023 ଅଧୀନରେ ରାଜ୍ୟ ସରକାର ଏହି ନୂତନ ନିୟମାବଳୀ ଲାଗୁ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଆଜି ବନ୍ଦ ରହିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କେତେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ହେତୁ ଜନଶୁଣାଣି ବନ୍ଦ ରହିବା ନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ପରବର୍ତ୍ତୀ ଅଭିଯୋଗ ଶୁଣାଣିର ତାରିଖ ଗଣମାଧ୍ୟମ ଦ୍ୱାରା ସୂଚାଇ ଦିଆଯିବ ବୋଲି ବିଭାଗ କହିଛି। ଗୁଜରାଟର ଅହମ୍ମଦାବାଦଠାରେ ଅନୁଷ୍ଠିତ ଜାତୀୟ ବରିଷ୍ଠ ସନ୍ତରଣ ପ୍ରତିଯୋଗିତାରେ ମହିଳା 4x100 ମିଟର ମିଡିଲେ ରିଲେରେ ଓଡ଼ିଶା ଦଳକୁ ରୌପ୍ୟ ପଦକ ମିଳିଛି। ଏହି ପ୍ରତିଯୋଗିତାରେ ମହିଳା 100 ଏବଂ 200 ମିଟର ବ୍ୟାକ୍ଷ୍ଟ୍ରୋକ୍ରେ ଓଡ଼ିଶାର ପ୍ରତ୍ୟାଶା ରାୟ ସ୍ୱର୍ଣ୍ଣ ଏବଂ 50 ମିଟର ବ୍ୟାକ୍ଷ୍ଟ୍ରୋକ୍ରେ ବ୍ରୋଞ୍ଜ ପଦକ ଜିତିଛନ୍ତି। ଉତ୍ତର ବଙ୍ଗୋପସାଗରରେ ଆସନ୍ତା 15 ଦିନ ମଧ୍ୟରେ 2ଟି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ ଏହାର ପ୍ରଭାବରେ ମୌସୁମୀ ବାୟୁ ଆହୁରି ସକ୍ରିୟ ହେବା ସହ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବ। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଅପରପକ୍ଷରେ ରାଜ୍ୟରେ ଗତକାଲି ପ୍ରାୟ ସମସ୍ତ ସ୍ଥାନର ତାପମାତ୍ରା 40 ଡିଗ୍ରୀ ସେଲ୍ସିୟସ୍ ତଳେ ରହିଥିଲା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆଞ୍ଚଳିକ ସମ୍ବାଦ ଶୁଣିଲି ଆକାଶବାଣୀ କଟକ କେନ୍ଦ୍ରରୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଏଥର ଶୁଣନ୍ତୁ ସ୍ୱାସ୍ଥ୍ୟ ସୂଚନାରେ ଅଂଶୁଘାତ କାହିଁକି ହୁଏ ଓ ତା'ର ପ୍ରତିକାର, ଏ ବିଷୟରେ କହିଛନ୍ତି ଡାକ୍ତର ସୁଧାଂଶୁ ଶେଖର ପଣ୍ଡା।
2: ଅଂଶୁଘାତ, ତା'ର କାରଣ ଏବଂ ସାବଧାନତା। ଯେତେବେଳେ ଗ୍ରୀଷ୍ମତାପ ସୀମା ଲଙ୍ଘନ କରି ପ୍ରାଣୀ ଜଗତକୁ ଆଘାତ ଦିଏ ସେତେବେଳେ ତାକୁ ଅଂଶୁଘାତ କୁହାଯାଏ। ଅଧିକ ତାପମାତ୍ରାରେ ଶରୀର ଅଧିକ ଗରମ ହେବାରୁ ଅଂଶୁଘାତ ଘଟେ। ଏହା ଏକ ଗୁରୁତର ଅବସ୍ଥା, ସମୟରେ ଚିକିତ୍ସା ନ କଲେ ଜୀବନକୁ ବିପଦରେ ପକାଇପାରେ। ବର୍ତ୍ତମାନ ଆମେ ଦେଖିବା ଯେ ଏ ଅଂଶୁଘାତ କିପରି ହୁଏ। ଆମର ଶରୀରର ତାପମାତ୍ରା ପ୍ରାୟତଃ 37 ଡିଗ୍ରୀ ସେଲସିୟସ୍ ବା 37 ଡିଗ୍ରୀ ସେଲସିୟସ୍। ଏହି ତାପମାତ୍ରା ବୃଦ୍ଧି ପାଇଲେ ଆମ ମସ୍ତିଷ୍କ ତା ଭିତରେ ଥିବା ଥାଲାମସ୍ ବୋଲି ଯେଉଁ ଗ୍ଲାଣ୍ଡଟା ଅଛି ତାକୁ ନିୟନ୍ତ୍ରଣ କରେ। ଶରୀରର ତାପମାତ୍ରା ବଢ଼ିଲେ ଶରୀରରୁ ଝାଳ ବାହାରି ତାହାକୁ କମାଇ ଦେଇଥାଏ। ଯଦି ମସ୍ତିଷ୍କ ତାର ତାପମାତ୍ରା କରିବାରେ ବିଫଳ ହୁଏ ତେବେ ମନୁଷ୍ୟକୁ ଅଂଶୁଘାତରେ ଆକ୍ରାନ୍ତ ହୁଏ। ପ୍ରଥମେ ଦେଖିବା ଯେ ଏହି ହିଟ୍ ରିଲେଟେଡ୍ ଡିଜର୍ଡସ୍ ଗୁଡ଼ାକ କେମିତି ହୁଏ। ପ୍ରଥମ ସୋପାନ ହେଲା ଯେ ହିଟ୍ କ୍ରାମ୍ପସ୍। ହିଟ୍ କ୍ରାମ୍ପସ୍ଟା କ'ଣ? ଯଦି ହିଟ୍ କ୍ରାମ୍ପସ୍ ହେବ, ଯଦି ଜଣେ ବେଶୀ ସମୟ ଖରାରେ ଆକ୍ରାନ୍ତ ଥାଏ ତାହେଲେ ଶରୀରରୁ ତାର ଅଧିକ ଝାଳ ବାହାରି ଶରୀରରୁ ଲୁଣ ଏବଂ ଜଳୀୟ ଅଂଶ କମିଯାଏ। ତାର ହାତ, ପାଦ, ପେଟ ଏବଂ ତାର ଦେହର ମାଂସପେଶୀ ଗୁଡ଼ାକରେ ଯନ୍ତ୍ରଣା ଅନୁଭବ କରେ। ଏହା ଏକ ସାଧାରଣ ହାଲୁକା ଅବସ୍ଥା, କିନ୍ତୁ ଯଦି ଆମେ ସମୟରେ ପଦକ୍ଷେପ ନ ନେବା ଏହା ବଢ଼ିଯାଇପାରେ। ଯଦି ଏହାର ଚିକିତ୍ସା କରାନଯାଏ ତାହେଲେ ଶରୀରରେ ଅଧିକ ଥକି ଯାଇଥାଏ ଏବଂ ଝାଳ ବାହାରେ ଦୁର୍ବଳତା ଅନୁଭବ ହୁଏ, ମୁଣ୍ଡ ବୁଲାଏ। ତୁରନ୍ତ ଏହାର ଚିକିତ୍ସା ନକଲେ ରୋଗୀ ଗୁରୁତର ହୋଇଥାଏ। ହିଟ୍ ଷ୍ଟ୍ରୋକ୍ ବା ଅଂଶୁଘାତ, ଶରୀରର ତାପମାତ୍ରା ବହୁତ ବଢ଼ିଯାଇଥାଏ, 40 ডিগ্রি।

0: ସେଲସିୟସରୁ ଉପର ହୋଇଯାଇଥାଏ ଏବଂ ଏଥିରେ ଆଉ ଝାଳ ବାହାରି ପାରେ ନାହିଁ। ବ୍ୟକ୍ତି ଅଚେତ ହୋଇଯାଏ, ଦେହରେ ବହୁତ ତାପମାତ୍ରା ବଢ଼ିଯାଏ ଏବଂ ତାଙ୍କୁ ବାତ ମଧ୍ୟ ମାରେ। ଏହା ଏକ ଗୁରୁତର ଅବସ୍ଥା। ଯଦି ଏହାକୁ ଆମେ ଚିକିତ୍ସା ନ କରିବା ରୋଗୀ ମୃତ୍ୟୁମୁଖରେ ମଧ୍ୟ ପଡ଼ିପାରେ। ବର୍ତ୍ତମାନ ଦେଖିବା ଯେ ଆମେ କ'ଣ କଲେ ଅଂଶୁଘାତରୁ ମୁକ୍ତି ପାଇପାରିବା। ଆପଣଙ୍କର ଘର ଯଦି ଟିଣ ବା ଆଜବେଷ୍ଟସରେ ହେଉ, ତା ଉପରେ ନଡ଼ା ବିଡ଼ା ପକାନ୍ତୁ କିମ୍ବା ଧଳା ରଙ୍ଗର ଲେପନ କରନ୍ତୁ। ଯଦି ଆପଣ ବାହାରକୁ ଯାଉଛନ୍ତି ତାହେଲେ ମୁଣ୍ଡକୁ ଓଦା ଗାମୁଛାରେ ଘୋଡ଼ାଇ ରଖନ୍ତୁ ଏବଂ ଛତା, ଜୋତା ବା ଚପଲ, କଳା ଚଷମା ପିନ୍ଧନ୍ତୁ। ଯଦି ହାଲିଆ ଲାଗୁଛି ତାହେଲେ ଛାଇ ବା ପବନ ଚଳାଚଳ କରୁଥିବା ସ୍ଥାନରେ ବିଶ୍ରାମ କରନ୍ତୁ। ପ୍ରଚୁର ପରିମାଣର ପାଣି, ତୋରାଣି, ଓଆରଏସ୍, ଘୋଳ ଦହି, ସର୍ବତ କିମ୍ବା କାକୁଡ଼ି ଓ ତରଭୁଜ, ଏ ଖାଦ୍ୟ ଗୁଡ଼ାକ ଖାଇଲେ ଅଂଶୁଘାତରୁ ଆପଣ ବର୍ତ୍ତି ପାରିବେ। ଢିଲା ହାଲୁକା ରଙ୍ଗର ସୂତା କପଡ଼ା ପିନ୍ଧିକି ଆପଣ ଏହି ଖରାଦିନେ ବାହାରକୁ ଯିବା ଉଚିତ। ଏହି ଅଂଶୁଘାତରୁ ମୁକ୍ତି ପାଇବା ପାଇଁ ଆମେ କ'ଣ କରିବା ନାହିଁ? ଆମେ ଜାଣୁଛୁ ଯେ ଖରା ସବୁଥିରୁ ବେଶୀ ହୁଏ 11:00-3:00 ମଧ୍ୟରେ, ତ ସେହି ସମୟରେ ଆମେ ଟାଣ ଖରାକୁ ବାହାରିବା ନାହିଁ କିମ୍ବା କୌଣସି ଶାରୀରିକ ପରିଶ୍ରମ ସେ ସମୟରେ କରିବା ଉଚିତ ନୁହେଁ। ଯିଏ ବୃଦ୍ଧ, ଅସୁସ୍ଥ ଲୋକ, ଶିଶୁ, ଗର୍ଭବତୀ ମହିଳା, ଯେଉଁମାନେ ଉଚ୍ଚ ରକ୍ତଚାପରେ ପୀଡ଼ିତ କିମ୍ବା ମଧୁମେହ ରୋଗୀ, ଏହି ସମୟରେ ଟାଣ ଖରାରେ ବାହାରନ୍ତୁ ନାହିଁ। ଅଧିକ ଖରା ସମୟରେ ନିଆଁ ପାଖରେ କୌଣସି କାମ କିମ୍ବା ରୋଷେଇ କରିବାଟା ବିପଦ ହୋଇପାରେ। ମାଦକ ଦ୍ରବ୍ୟ ଯଥା ବିଡ଼ି, ମଦ ଇତ୍ୟାଦି ସେବନ କରିବାଟା ଉଚିତ ନୁହେଁ। ଆପଣ ଖାଲି ପେଟରେ ବି କୌଣସି ଜାଗାକୁ ଯାଆନ୍ତୁ ନାହିଁ କି ଅଧିକ ସମୟ ଖାଲି ପେଟରେ ରହିବାଟା ଠିକ୍ ହୁଏ ନାହିଁ। କୌଣସି ବ୍ୟକ୍ତି ପାଖରେ ଅଂଶୁଘାତର ଯଦି କିଛି ଲକ୍ଷଣ ଆପଣ ପାଇଲେ ତାହେଲେ ତୁରନ୍ତ ଡାକ୍ତରଖାନାକୁ ନେଇଯିବାଟା ଉଚିତ ଏବଂ ସମସ୍ତ ସରକାରୀ ଡାକ୍ତରଖାନା ଗୁଡ଼ାକରେ ଅଂଶୁଘାତ ରୋଗୀଙ୍କ ପାଇଁ ମାଗଣା ଚିକିତ୍ସା ଉପଲବ୍ଧ। କିନ୍ତୁ ଆପଣ ଡାକ୍ତରଖାନା ପହଞ୍ଚାଇବା ପୂର୍ବରୁ ରୋଗୀକୁ ଦେଖିବେ। ଯଦି ରୋଗୀ ଅଂଶୁଘାତରେ ପୀଡ଼ିତ ବୋଲି ଆପଣଙ୍କୁ ଲାଗିଲା, ତାକୁ ଗୋଟେ ଛାଇ ଜାଗାକୁ ନେଇଯିବେ, ଟିକେ ହାଲୁକା ଭାବରେ ବିଞ୍ଚି ଦେବେ ଏବଂ ତା ଦେହକୁ ଓଦା କନାରେ ପୋଛିଦେବେ। ତାର ପୋଷାକ ଯୋଉଟା ପିନ୍ଧିଥିବ ଢିଲା କରିଦେବେ ଏବଂ ପେସେଣ୍ଟ ଯଦି ସୁସ୍ଥ ଅନୁଭବ କଲା ତାକୁ ଟିକେ ଥଣ୍ଡା ପାଣି, ଓଆରଏସ୍ ପାଣି କିମ୍ବା ପଇଡ଼ ପାଣି ଦେଲେ ଭଲ।
1: ଶୁଣିଲେ ସ୍ୱାସ୍ଥ୍ୟ ସୂଚନା ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ସମୟ 7:15 ହେବାକୁ ଯାଉଛି। ଶୁଣନ୍ତୁ
2: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନ ପରିଦର୍ଶନ କରି ଆଜି ଚିତା ପୁନରୁଦ୍ଧାର ପ୍ରକଳ୍ପର ପ୍ରଗତି ସମୀକ୍ଷା କରିବେ ରାଷ୍ଟ୍ରପତି। ନୂଆଦିଲ୍ଲୀରେ ଆଜିଠାରୁ ଆରମ୍ଭ ହେବ ବ୍ରିକ୍ସ ଜାତୀୟ ସୁରକ୍ଷା ପରାମର୍ଶଦାତା ସମ୍ମିଳନୀ। ପଶ୍ଚିମ ଏସିଆ ପରିସ୍ଥିତିର ସମାଧାନ ପାଇଁ ଆମେରିକା ଓ ଇରାନ ମଧ୍ୟରେ ଉଚ୍ଚସ୍ତରୀୟ ଆଲୋଚନା ଜାରି। ଏନ୍ଟିଏ ପକ୍ଷରୁ ଆଜିଠାରୁ ଆରମ୍ଭ ହେଉଛି UGC ନେଟ୍ ପରୀକ୍ଷା ଏବଂ ଓଡ଼ିଶା ସମେତ ଦେଶର କେତେକ ରାଜ୍ୟରେ ଆଜି ପ୍ରବଳ ବର୍ଷା ସମ୍ଭାବନା ନେଇ ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ମଧ୍ୟପ୍ରଦେଶର ସେଉପୁର ଜିଲ୍ଲାସ୍ଥିତ କୁନୋ ଜାତୀୟ ଉଦ୍ୟାନକୁ ଗସ୍ତ କରିବେ। ଗସ୍ତକାଳରେ ରାଷ୍ଟ୍ରପତି ଚିତା ପୁନରୁଦ୍ଧାର ପ୍ରକଳ୍ପର ପ୍ରଗତି ନେଇ ସମୀକ୍ଷା କରିବେ ବୋଲି ଜଣାପଡ଼ିଛି। ଏହି ଅବସରରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଚିତାବାଘଙ୍କ ଯତ୍ନ ନେଉଥିବା ସହଯୋଗୀ, ବନ କର୍ମଚାରୀ ଏବଂ ସ୍ଥାନୀୟ ବାସିନ୍ଦାଙ୍କ ସହ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ଗସ୍ତ ପରେ ରାଷ୍ଟ୍ରପତି ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ। ଗତକାଲି ରାଷ୍ଟ୍ରପତି ଚିତା ନିୟନ୍ତ୍ରଣ କେନ୍ଦ୍ର ପରିଦର୍ଶନ କରି ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଚିତା ପ୍ରକଳ୍ପ ସମ୍ପର୍କିତ ପ୍ରଦର୍ଶନୀ ଦେଖିଥିଲେ। ସୂଚନା ଅନୁଯାୟୀ ଭାରତରେ ଏବେ 52 ଚିତାବାଘ ଥିବାବେଳେ କୁନୋ ଜାତୀୟ ଉଦ୍ୟାନରେ 49 ଚିତାବାଘ ଅଛନ୍ତି। ରାଷ୍ଟ୍ରପତିଙ୍କୁ ବନ ବିଭାଗ ପକ୍ଷରୁ କୁନୋ ଜାତୀୟ ଉଦ୍ୟାନରେ ପଶୁପକ୍ଷୀଙ୍କ ନିମନ୍ତେ ଗ୍ରହଣ କରାଯାଇଥିବା ପଦକ୍ଷେପ ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ କରାଯାଇଥିଲା। ନୂଆଦିଲ୍ଲୀରେ ଆଜିଠାରୁ ବ୍ରିକ୍ସ ଜାତୀୟ ସୁରକ୍ଷା ପରାମର୍ଶଦାତାଙ୍କ ଦୁଇଦିନିଆ ସମ୍ମିଳନୀ ଆରମ୍ଭ ହେଉଛି। ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଦୋଭାଲ ସମ୍ମିଳନୀରେ ଅଧ୍ୟକ୍ଷତା କରିବେ। 11 ଦେଶର ଜାତୀୟ ସୁରକ୍ଷା ପରାମର୍ଶଦାତାମାନେ ଏହି ସମ୍ମିଳନୀରେ ଯୋଗଦେବେ। ସେହି ଦେଶଗୁଡ଼ିକ ହେଉଛି ବ୍ରାଜିଲ, ଚୀନ, ଇଜିପ୍ଟ, ଇଥିଓପିଆ, ଇଣ୍ଡୋନେସିଆ, ଇରାନ, ରୁଷ, ସାଉଦି ଆରବ, ଦକ୍ଷିଣ ଆଫ୍ରିକା ଏବଂ ୟୁନାଇଟେଡ୍ ଆରବ ଏମିରେଟ୍ସ। ସମ୍ମିଳନୀରେ ଆଜିର ବିଶ୍ୱରେ ଦେଖାଦେଉଥିବା ଅଣପାରମ୍ପରିକ ସୁରକ୍ଷା ଆହ୍ୱାନଗୁଡ଼ିକ ବିଷୟରେ ଆଲୋଚନା କରାଯାଇ ଏହାକୁ ପ୍ରତିହତ କରିବା ଦିଗରେ ନୂତନ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ସମ୍ପର୍କରେ ଆଲୋକପାତ କରାଯିବ। ବିଭିନ୍ନ ଦେଶର ପ୍ରତିନିଧିମାନେ ସାଇବର ସୁରକ୍ଷା, ଡିଜିଟାଲ ଆହ୍ୱାନ ଏବଂ କୃତ୍ରିମ ବୁଦ୍ଧିମତା ପରିଚାଳିତ ଆହ୍ୱାନଗୁଡ଼ିକ ଉପରେ ବିସ୍ତୃତ ଭାବେ ମତ ବିନିମୟ କରିବେ। କିଛିଦିନ ପୂର୍ବରୁ ବ୍ରିକ୍ସ

ପରବର୍ତ୍ତୀକାଳୀନ ଚୁକ୍ତିକୁ ପୂର୍ଣ୍ଣରୂପ ଦେବା ଉଦ୍ଦେଶ୍ୟରେ ଗତକାଲିଠାରୁ ସ୍ୱିଜରଲ୍ୟାଣ୍ଡର ବର୍ଜେନ୍ଷ୍ଟକ୍ଠାରେ ଆମେରିକା ଏବଂ ଇରାନ୍ ପ୍ରତିନିଧିମାନଙ୍କ ମଧ୍ୟରେ ଉଚ୍ଚସ୍ତରୀୟ ଆଲୋଚନା ଆରମ୍ଭ ହୋଇଛି। ଆମେରିକା ଉପରାଷ୍ଟ୍ରପତି ଜେ ଡି ଭାନ୍ସ ଆମେରିକୀୟ ପ୍ରତିନିଧି ଦଳର ନେତୃତ୍ୱ ନେଉଥିବା ବେଳେ ଇରାନ୍ର ବାଚସ୍କତି ମହମ୍ମଦ ବାଘେର ଘାଲିବାଫ୍ ଏବଂ ବୈଦେଶିକ ମନ୍ତ୍ରୀ ଆବାସ ଆରଗଛି ଇରାନୀ ପ୍ରତିନିଧି ଦଳ ପକ୍ଷରୁ ପ୍ରତିନିଧିତ୍ୱ କରୁଛନ୍ତି। ଆଲୋଚନାରେ କତାର ଏବଂ ପାକିସ୍ତାନ ମଧ୍ୟସ୍ଥତା କରୁଥିବା ଜଣାପଡ଼ିଛି। ବୈଠକ ପୂର୍ବରୁ ତେହେରାନ ଇସ୍ରାଏଲ୍ର ଲେବାନନ ଉପରେ ଆକ୍ରମଣ ଯୋଗୁଁ ହର୍ମୁଜ୍ ପ୍ରଣାଳୀକୁ ବନ୍ଦ ରଖାଯାଇଥିବା କହିଥିବା ବେଳେ ଆମେରିକା ସମସ୍ତଙ୍କ ପାଇଁ ଏହି ପ୍ରଣାଳୀ ମୁକ୍ତ ରହିଥିବା ଦାବି କରିଥିଲା। ଉଭୟ ଦେଶ ମଧ୍ୟରେ ଗତ ସପ୍ତାହରେ 14 ସୂତ୍ରୀ ବୁଝାମଣାର ପ୍ରମୁଖ ସର୍ତ୍ତ ମଧ୍ୟରେ ଲେବାନନ ଉପରେ ଆକ୍ରମଣ ବନ୍ଦ କରିବା ପ୍ରସ୍ତାବ ରହିଥିଲା। ଆମେରିକା ଉପରାଷ୍ଟ୍ରପତି ଇରାନ୍ର ବରିଷ୍ଠ ନେତାମାନଙ୍କ ସହ ସାକ୍ଷାତ କରି ଆଣବିକ କାର୍ଯ୍ୟକ୍ରମ ଆଞ୍ଚଳିକ ସ୍ଥିରତା ଏବଂ ହର୍ମୁଜ୍ ପ୍ରଣାଳୀ ମୁକ୍ତ ରଖିବା ନେଇ ଆଲୋଚନା କରିଥିଲେ। ବୈଠକ ପୂର୍ବରୁ ଆମେରିକା ଉପରାଷ୍ଟ୍ରପତି କହିଥିଲେ ଦୁଇ ଦେଶ ମଧ୍ୟରେ ଶାନ୍ତି ଆଲୋଚନା ଏକ ଐତିହାସିକ ଘଟଣା। ଗତକାଲିଠାରୁ ଆଲୋଚନା ଆରମ୍ଭ ହେବା ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଇରାନ୍ ଉପରେ ଆକ୍ରମଣ କରିବା ନେଇ ଚେତାବନୀ ଦେଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଟ୍ରମ୍ପ କହିଛନ୍ତି ଯଦି ଇରାନ୍ ତା କାର୍ଯ୍ୟକଳାପକୁ ବନ୍ଦ ନ ରଖେ ତେବେ ପୂର୍ବଭଳି ଆକ୍ରମଣ କରାଯିବ। ଅନ୍ୟପକ୍ଷରେ ଇରାନ୍ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ରାଷ୍ଟ୍ରପତି ମାସୁଦ୍ ପେଜେସ୍କିଆନ୍ କହିଛନ୍ତି କତାର ଅଧୀନରେ ଥିବା ଆମେରିକାର $6 ବିଲିୟନ୍ ଚୁକ୍ତି ଅନୁଯାୟୀ ଇରାନ୍କୁ ପ୍ରଦାନ କରିବାକୁ ପଡ଼ିବ। ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ପକ୍ଷରୁ ଆଜିଠାରୁ ୟୁଜିସି ନେଟ୍ ପରୀକ୍ଷା ଆୟୋଜନ କରାଯାଉଛି। କମ୍ପ୍ୟୁଟର ଆଧାରିତ ଏହି ଜାତୀୟ ସ୍ତରୀୟ ପରୀକ୍ଷା ଚଳିତ ମାସ 30 ତାରିଖ ପର୍ଯ୍ୟନ୍ତ 2ଟି ସିଫ୍ଟରେ ଅନୁଷ୍ଠିତ ହେବ। ଜୁନିୟର ରିସର୍ଚ୍ଚ ଫେଲୋସିପ୍, ଆସିଷ୍ଟାଣ୍ଟ ପ୍ରଫେସର ପଦବୀ ଏବଂ ପିଏଚ୍ଡି ନିମନ୍ତେ ଏହି ପରୀକ୍ଷା କରାଯାଉଛି। ଏନ୍ଟିଏ ପକ୍ଷରୁ ପରୀକ୍ଷାର୍ଥୀମାନଙ୍କୁ ପରୀକ୍ଷା ସମ୍ବନ୍ଧୀୟ ସମସ୍ତ ତଥ୍ୟ ବିଷୟରେ ଅବଗତ ହେବା ଲାଗି ପରାମର୍ଶ ଦିଆଯାଇଛି। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ସିବିଏସ୍ଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ହୋଇଥିବା ତ୍ରୁଟି ଓ ପୁନଃମୂଲ୍ୟାୟନ ଫଳାଫଳ ପ୍ରକାଶ କରିବା ଆରମ୍ଭ କରିଛି। ସିବିଏସ୍ଇ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ବିଭିନ୍ନ ଅଭିଯୋଗ ନେଇ ଆସିଥିବା ଆବେଦନଗୁଡ଼ିକ ମଧ୍ୟରୁ ଗତକାଲି 87% ଅଭିଯୋଗର ତଥ୍ୟ ଦିଆଯାଇଛି। ଅନ୍ୟାନ୍ୟ ଅଭିଯୋଗଗୁଡ଼ିକର ସମାଧାନ ଖୁବ୍ ଶୀଘ୍ର କରାଯିବ ବୋଲି କୁହାଯାଇଛି। ସୂଚନା ଅନୁଯାୟୀ ଆବେଦନକାରୀମାନେ results.digilocker.gov.in ପୋର୍ଟାଲରେ ଲଗ୍ଇନ୍ କରି ସେମାନଙ୍କର ଆବେଦନର ସ୍ଥିତି ଜାଣିପାରିବେ। ପ୍ରତ୍ୟେକଟି ଆବେଦନକୁ ସ୍ୱଚ୍ଛ ଢଙ୍ଗରେ ଯାଞ୍ଚ କରାଯାଉଥିବା ସିବିଏସ୍ଇ ପକ୍ଷରୁ କୁହାଯାଇଛି। କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇ 62,42,00,000 ବ୍ୟାଙ୍କ ଠକେଇ ମାମଲାରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଛି। ସିବିଆଇ ପକ୍ଷରୁ କୁହାଯାଇଛି ଇଣ୍ଡିଆନ୍ ବ୍ୟାଙ୍କର ମୁମ୍ବାଇସ୍ଥିତ ଶାଖାରେ ଠକେଇ ହୋଇଥିବା ନେଇ ଚଳିତ ମାସ 18 ତାରିଖରେ ଏକ ମାମଲା ପଞ୍ଜିକୃତ ହୋଇଥିଲା। ଏହି ମାମଲାରେ ସିବିଆଇ ପକ୍ଷରୁ ମୁମ୍ବାଇସ୍ଥିତ ଏକ କମ୍ପାନୀ ଓ ତା ସହିତ ଜଡ଼ିତ ବ୍ୟକ୍ତିବିଶେଷଙ୍କ ବିରୋଧରେ ଅଭିଯୋଗ ଦାୟର କରାଯାଇଛି। ଭ୍ରମାତ୍ମକ ଋଣ ଗ୍ରହଣ ତଥ୍ୟ ପ୍ରଦାନ କରି ଏହି ଠକେଇ କରାଯାଇଥିବା ଜଣାପଡ଼ିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତାକାଲି 2026 ପାଇଁ ଦ୍ୱିତୀୟ ପର୍ଯ୍ୟାୟ ପଦ୍ମ ପୁରସ୍କାର ପ୍ରଦାନ କରିବେ। ଏହି ଅବସରରେ ଆକାଶବାଣୀ ପକ୍ଷରୁ ଲୋକଙ୍କ ପଦ୍ମ ଶୀର୍ଷକରେ 15ଟି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ପ୍ରସାରଣ କରାଯିବ। ଏହି ଧାରାବାହିକରେ ପଦ୍ମ ପୁରସ୍କାର ପ୍ରାପ୍ତ ବ୍ୟକ୍ତିବିଶେଷଙ୍କ ଜୀବନୀ ଓ କାର୍ଯ୍ୟ ଉପରେ ଆଲୋକପାତ କରାଯିବ। ଏହି ବାର୍ତ୍ତାଳାପ ଆଜି ସକାଳ 9:10 100.1 ଆକାଶବାଣୀ ଗୋଲ୍ଡ ଚ୍ୟାନେଲ୍ରେ ପ୍ରସାରଣ କରାଯିବ। କାର୍ଯ୍ୟକ୍ରମ ନ୍ୟୁଜ୍ ଅନ୍ ଏଆଇଆର୍ ଓ ନ୍ୟୁଜ୍ ଅନ୍ ଏଆଇଆର୍ ଅଫିସିଆଲ୍ ୟୁଟ୍ୟୁବ୍ ଚ୍ୟାନେଲ୍ରେ ମଧ୍ୟ ଉପଲବ୍ଧ ହେବ। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ପିକ୍ରେ ଆଜି ରାତି 9:30 ଯୁବପିଢ଼ିଙ୍କ ପାଇଁ ନିଯୁକ୍ତି ସୁଯୋଗ, ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା ଶୀର୍ଷକ ଆଲୋଚନାର ପ୍ରଚାର କରାଯିବ। କର୍ମଚାରୀ ଭବିଷ୍ୟନିଧି ପାଣ୍ଠିର ଅତିରିକ୍ତ କେନ୍ଦ୍ରୀୟ କମିଶନର ପୂର୍ଣ୍ଣେନ୍ଦୁ ଭୂଷଣ ବର୍ମା ଆଲୋଚନାରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ ସେମାନଙ୍କ ପ୍ରଶ୍ନ ପଚାରିପାରିବେ। ଏଥିପାଇଁ ସେମାନଙ୍କୁ 0111-7117-1117-2331-4441-1 ନମ୍ବରକୁ ଡାଏଲ୍ କରିବାକୁ ହେବ। ଏହାବ୍ୟତୀତ ଶ୍ରୋତାମାନେ 9289094044 ନମ୍ବରକୁ ହ୍ୱାଟ୍ସଆପ୍ ଏବଂ ସାମାଜିକ ଗଣମାଧ୍ୟମ ଏକ୍ସରେ ହାସ୍ଟ୍ୟାଗ୍ ଆସ୍କ ଏୟାର ମାଧ୍ୟମରେ ପ୍ରଶ୍ନ ପଚାରିପାରିବେ। ଆଇସିସି ମହିଳା ଟି20 କ୍ରିକେଟ୍ ବିଶ୍ୱକପ୍ରେ ଗତକାଲି ମାଞ୍ଚେଷ୍ଟରଠାରେ ଅନୁଷ୍ଠିତ ଗ୍ରୁପ୍ ଏ ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକା 6 ୱିକେଟ୍ରେ ଭାରତକୁ ପରାସ୍ତ କରିଛି। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ 20 ଓଭରରେ 7 ୱିକେଟ୍ ବିନିମୟରେ 158 ରନ୍ ସ୍କୋର୍ କରିଥିଲା। ଶେଫାଳି ବର୍ମା ସର୍ବାଧିକ 31 ରନ୍ ସ୍କୋର୍ କରିଥିଲେ। ଜବାବରେ ଦକ୍ଷିଣ ଆଫ୍ରିକା 5ଟି ବଲ୍ ବାକି ଥାଇ 161 ରନ୍ କରିବାକୁ ସକ୍ଷମ ହୋଇଥିଲା। ତେବେ ଭାରତୀୟ ମହିଳା ଦଳର ଅଧିନାୟକ ହର୍ମନ୍

0: ହରପ୍ରୀତ କୌର ଗତକାଲିର ମ୍ୟାଚ୍ରେ 200ତମ ଆନ୍ତର୍ଜାତିକ ଟି ଟ୍ୱେଣ୍ଟି ମ୍ୟାଚ୍ ଖେଳିଥିବା ପ୍ରଥମ ଖେଳାଳି ମାନ୍ୟତା ହାସଲ କରିଛନ୍ତି। ଫିଫା ବିଶ୍ୱକପ୍ର ଗ୍ରୁପ୍ ଏଚ୍ର କେପ୍ ଭର୍ଦେ ଏବଂ ଉରୁଗୁଏ ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍ 2-2ରେ ଅମୀମାଂସିତ ରହିଛି। ପୂର୍ବରୁ ଗ୍ରୁପ୍ ଜି'ର ଗତକାଲି କାଲିଫର୍ଣ୍ଣିଆରେ ଖେଳାଯାଇଥିବା ଇରାନ୍ ଓ ବେଲ୍ଜିୟମ୍ ମଧ୍ୟରେ ମ୍ୟାଚ୍ ମଧ୍ୟ ଅମୀମାଂସିତ ରହିଛି। ଗ୍ରୁପ୍ ଏଚ୍ର ଅନ୍ୟ ଏକ ମ୍ୟାଚ୍ରେ ସ୍ୱେନ୍ 4-0 ଗୋଲ୍ରେ ସାଉଦି ଆରବକୁ ପରାସ୍ତ କରିଛି। ଦୁଇଟି ମ୍ୟାଚ୍ରୁ ସ୍ୱେନ୍ 4 ପଏଣ୍ଟ ହାସଲ କରିଥିବା ବେଳେ ସାଉଦି ଆରବ ମାତ୍ର 1 ପଏଣ୍ଟ ହାସଲ କରିଛି। ଆଜି ଗ୍ରୁପ୍ ଜି'ରେ ନ୍ୟୁଜିଲାଣ୍ଡ ଓ ଇଜିପ୍ଟ ଏବଂ ଗ୍ରୁପ୍ ଜେ'ରେ ଆର୍ଜେଣ୍ଟିନା ଓ ଅଷ୍ଟ୍ରେଲିଆ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଓଡ଼ିଶା ସମେତ ଦେଶର ଅନ୍ୟ କେତେକ ରାଜ୍ୟରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଆସାମ ଓ ମେଘାଳୟରେ ଅତିରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେହିଭଳି ଓଡ଼ିଶା, ବିହାର, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, କେରଳ ଓ ଗୋଆ ଆଦି ରାଜ୍ୟରେ ପ୍ରବଳ ବର୍ଷା ହେବା ନେଇ ଅନୁମାନ କରାଯାଇଛି। ଉତ୍ତର ବଙ୍ଗୋପସାଗରରେ ଆସନ୍ତା 15 ଦିନ ମଧ୍ୟରେ 2 ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନ ପରିଦର୍ଶନ କରି ଆଜି ଚିତା ପୁନରୁଦ୍ଧାର ପ୍ରକଳ୍ପର ପ୍ରଗତି ସମୀକ୍ଷା କରିବେ ରାଷ୍ଟ୍ରପତି। ନୂଆଦିଲ୍ଲୀରେ ଆଜିଠାରୁ ଆରମ୍ଭ ହେବ ବ୍ରିକ୍ସ ଜାତୀୟ ସୁରକ୍ଷା ପରାମର୍ଶଦାତା ସମ୍ମିଳନୀ। ପଶ୍ଚିମ ଏସିଆ ପରିସ୍ଥିତିର ସମାଧାନ ପାଇଁ ଆମେରିକା ଓ ଇରାନ୍ ମଧ୍ୟରେ ଉଚ୍ଚସ୍ତରୀୟ ଆଲୋଚନା ଜାରି। ଏନ୍ଟିଏ ପକ୍ଷରୁ ଆଜିଠାରୁ ଆରମ୍ଭ ହେଉଛି UGC ନେଟ୍ ପରୀକ୍ଷା। ଏବଂ ଓଡ଼ିଶା ସମେତ ଦେଶର କେତେକ ରାଜ୍ୟରେ ଆଜି ପ୍ରବଳ ବର୍ଷା ସମ୍ଭାବନା ନେଇ ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ news.aar.gov.in ୱେବ୍ସାଇଟ୍ ଏବଂ news.aar ଆପ୍ରେ ଲଗ୍ଇନ୍ କରିପାରିବେ।
1: ଓଡ଼ିଆରେ ସମ୍ବାଦ ଶୁଣିଲେ ଆକାଶବାଣୀର କଟକ କେନ୍ଦ୍ରରୁ ଆକାଶବାଣୀ ସମ୍ବଲପୁର। ଏଥର ଶୁଣନ୍ତୁ ଚାଷୀ ଭାଇମାନଙ୍କ ପାଇଁ ଉଦ୍ଦିଷ୍ଟ କାର୍ଯ୍ୟକ୍ରମ ଚାଷର ହାଲ।
2: କାଜୁ ଚାଷ କରିବାର ଲାଗି ଜଲବାୟୁ ପାଣିପାଗ ବନେ ପ୍ରକାରର ପାଣିପାଗ ଥି ଜଲବାୟୁ ଥି କାଜୁ ଚାଷ କରାଯାଇପାରସି। ଇତାର ମରୁଡ଼ି ସହଣୀ ଶକ୍ତି କଲେ ଅଛେ। ସମୁଦ୍ର ପତନ ଠାନୁ 400 ମିଟର ଉଞ୍ଚା ତକ ଜମି ଥି ଇ ଚାଷକେ ଲାଭଜନକ ହିସାବେ କରାଯାଇପାରବା। ଆର୍ ଫୁଲ ଧରବାର ଠାନୁ ଫଲ ବଢ଼ବାର ତକ ଅତକା ଉତ୍ତାପ ରହିଲେ 39°C ନୁ ଅତକା ରହିଲେ ଫୁଲ ଆର୍ ଫଲ ଝଡ଼ବାରଟା ଡର ଥିସି। କାଜୁ ଚାଷ କରବାର ଲାଗି ମାଏଟ କାଜୁ ଗଛ ଭିନ୍ନ ଭିନ୍ନ ପ୍ରକାରର ମାଟିଥି ଚାଷ କରାଯାଇସି। ଏନ୍ତାକି ଅନୁର୍ବର ମାଙ୍କଡ଼ା ପଥର ଥିବାର ଜାଗାଥି କି ପାହାଡ଼ିଆ ଜାଗା ନୁ ଗଲେ ପାହାଡ଼ମାନଙ୍କର ତଲେ ଇଟା ଚାଷ କରାଯାଇପାରସି। ମାତର୍କ ନିଗ୍ରା ମାଏଟ ଇ ଚାଷ ଲାଗି ବହୁତ ଜରୁରୀ ଯାଏ। ଗହିର ଉର୍ବର ଆର୍ ପାଲି ଦର୍ଶା ମାଟିଥି ଅମଲ ଭଲ ହେସି। କାଜୁର ବନେ ଉନ୍ନତ କିସମ ଥିସି ହେଲେ ଭେନଗ୍ରୁଏଲା 4 ହାଇବ୍ରିଡ୍, 2 ହାଇବ୍ରିଡ୍ 16, ହାଇବ୍ରିଡ୍ 1608, ଜଗନ୍ନାଥ, ବଳଭଦ୍ର ଆର୍ VRI 2 କିସମ ଇଟା ମାନେ ହଉଛେ ଆମର ରାଇଜେ ବନେକିରି ମିଲ୍ସି। ମଞ୍ଜି ଆର୍ ଯୋଡ଼ କଲମି ବାଟିଆ କାଜୁ ଗଛର ବଂଶ ବିସ୍ତାର କରାଯାଇସି। ଆର୍ ମଞ୍ଜି ନୁ ତିଆର ଗଛମାନଙ୍କୁ ଡେରିଥି ଫଲାଇସି ଆର୍ ସେମାନେ ମା ଗଛ ବାଗିର ହେଇ ନାଇଥାନ୍। ହେଥିର୍ ଲାଗି ଲଗାବାର୍ ଲାଗି 8-12 ମାସର ନିରୋଗା ଯୋଡ଼ କଲମି ବାଟିଆ ଚାରା ଠୋଲ କରବାର କଥା। କାଜୁ ଲଗାବାର ସମିଆ ଜୁଲାଇ ଆର୍ ଅଗଷ୍ଟ ମାସେ କାଜୁ ଚାରା ଲଗାଯାଇସି। କାଜୁ ଚାଷ କରବାର୍ ଲାଗି 2-3 ଥର ଚାଷ କରିକିରି ଅନାବନା ଗଛମାନେ ବାଛି ଦିଆଯାଇସି। ଆର୍ ଚାରା ଲଗାବାର 2-3 ମାସ ଆଗନୁ 60 ସେଣ୍ଟିମିଟର ଲମ୍ବା, 60 ସେଣ୍ଟିମିଟର ଚଉଡ଼ା, 60 ସେଣ୍ଟିମିଟର ଗହିରର ଗାତ କୁଡ଼ିକିରି ଉପର ଆର୍ ତଲ ମାଟିକେ ଅଲଗା କରାଯାଇସି। ଆର୍ 15-20 ଦିନ ଖରା ଦେବାର ଉତରୁ ଶୁଖା କୁଟା କାଠି ଦେଇକିରି ପୁଡ଼େଇ ଦିଆଯାଇସି। ଆର୍ ଫି ଗାତକେ 15 kg ସଢ଼ା କମ୍ପୋଷ୍ଟ ଆର୍ ଉପର ମାଏଟ ମିଶେଇକିରି ଗାତ ଭରାଯାଇସି। ଉଇ ହଉଥିବାର ଜାଗାମାନଙ୍କୁ ଫି ଗାତକେ 50 ଗ୍ରାମ କ୍ଲୋରୋପାଇରିଫସ୍ 1.5% ମିଶାଯାଇସି। କାଜୁ ଗଛକେ ଧାଡ଼ିକେ ଧାଡ଼ି ଆର୍ ଗଛୁ ଗଛକେ 7 ମିଟର ଦୂରିଆ ଥି ଫି ଏକରକେ 80 ଗଛ ଲଗାଯାଇସି। ମଧ୍ୟମ ଘଞ୍ଚ ହିସାବେ 4-5 ମିଟର ଦୂରିଆ ଥି ଲଗେଇକିରି ପହେଲା ବଛରମାନଙ୍କୁ ଅତକା ଅମଲ କରାଯାଇପାରବା। ପାହାଡ଼ିଆ ଢାଲୁ କି ଗୋଡ଼ାଣିଆ ଜାଗାମାନଙ୍କୁ କଣ୍ଟୁର ପ୍ରଣାଳୀ ଆର୍ ଅଲଗା ଜାଗାମାନଙ୍କୁ ବର୍ଗାକାର ପ୍ରଣାଳୀଥି କାଜୁ ଗଛ ଲଗାଯାଇସି। 2-3 ଅସରା ମୌସୁମୀ ବର୍ଷା ଉତରୁ ଚାରା ଲଗାଯାଇସି। ଦୂରିଆନୁ ଆସିଥିବାର କଲମି ଚାରାକେ 2-3 ଦିନ ଛାଇଁଥି ରଖାଯାଇସି। ଆର୍ ପଲିଥିନ୍କେ ବାହାର କରିକିରି ମାଟି ଟିକେ ଯେନ୍ ଗଛ ଲାଗିଥିବା ମାଟି ପିଣ୍ଡଳାଟା ସେତାର ହିସାବର ଗାଢ଼ାଟେ କରିକିରି ଚାରାଟାକେ ସିଧା ଲଗାଯାଇସି। ଯେନ୍ତାକି ଯୋଡ଼ ଅଂଶଟା ମାଟିର ପତନ ଠାନୁ 15-20 ସେଣ୍ଟିମିଟର ଉଞ୍ଚାଥି ରହିବା। ଗଛ ମୂଲ ମାଇଟ୍କେ ଜାଙ୍କି ଦେଇକିରି ତାର ପାନ୍ ମଡ଼ାଯାଇସି। ଆର୍ ବାଡ଼ିଟେ ତୁପିକିରି ଗଛକେ ହାଲକା ଭାବେ

0: ବାନ୍ଧି ଦେବାର କଥା। କାଜୁ ଗଛେ ଖତର ସାର ପ୍ରାୟ ଦିଆ ନାଇଁ ଯାଇଥାଏ, ମାତର୍କ ଖତର ସାର ବ୍ୟବହାର କଲେ ଅମଲ ବଢ଼ବାର ସହିତ ଛୋଟ ଗଛେ ଜଲ୍ଦି ଫୁଲ ଆସି। 3 ବର୍ଷ ନୁ ଅଧିକା ହେଇଥିବାର ଫି ଫଲତି ଗଛକେ ବଛରକ 10 ରୁ 15 କେଜି କମ୍ପୋଷ୍ଟ, 500 ଗ୍ରାମ ଯବକ୍ଷାର ଯାନ, 125 ଗ୍ରାମ ଫସ୍ଫରସ ଆର 125 ଗ୍ରାମ ପଟାସିୟମ ସାର ଦିଆଯାଏସି। ପହେଲା ଆର 2 ନମ୍ବର ବର୍ଷ ଇ ହିସାବେ 3 ଭାଗର ଭାଗେ ଆର 3 ଭାଗର 2 ଭାଗ ବ୍ୟବହାର କରାଯାଏସି। ଫଲତି ଗଛେ ଗଛ ଠାନୁ 1.5 ମିଟର ଦୂରିଆ ଥି ଟ୍ରେଞ୍ଚ କରିକିରି ସବୁ ଖସାରକେ 2 ଭାଗ କରିକିରି, ଗୋଟେ ଭାଗ ବର୍ଷା ଆରମ୍ଭ ଜୁନ ଜୁଲାଇ ମାସେ ଆର ଅଲଗା ଭାଗଟା ବର୍ଷା ଶୀତ ସମୟ ସେପ୍ଟେମ୍ବର ଅକ୍ଟୋବର ମାସେ ବ୍ୟବହାର କରାଯାଏସି। ଆର ଯେନ୍ ଜାଗାନୁ ପାନ ମଡ଼ାବାର ସୁବିଧା ନାଇଁ ଥିବା ସେ ଜାଗା ମାନଙ୍କୁ ସବୁ ଖତସାରକେ ବର୍ଷା ଦିନେ ବ୍ୟବହାର କରବାର କଥା। କାଣ୍ଟ ଛାଟ କାଜୁର ଛୋଟ ଗଛର ମୂଳ ଠାନୁ 75 ରୁ 100 ସେଣ୍ଟିମିଟର ତକ ଏନ୍ସି ଡାଲକେ ବଢ଼ବାରକେ ନାଇଁ ଦିଆଯାଏ। ଏତାର ଉତରୁ 20-25 ସେଣ୍ଟିମିଟର ଦୂରିଆ ଥି ଭିନେ ଭିନେ ଦିଗକେ 4 ରୁ 5 ଶାଖା ବଢ଼ାଯାଏସି। ଏତାକେ ଛାଡ଼ିକିରି ରୁଗୁଣା ଶୁଖଲା ପତଲା ଆର ଛନ୍ଦା ଛୁନ୍ଦି ହେଇକିରି ଥିବା ଡାଲମାନଙ୍କୁ କାଟି ଦେଇକିରି ବୋରଡାକ୍ସ ପେଷ୍ଟ 10% ଲିପ୍ ଦିଆଯାଏସି। କଲମି ଯୋଡ଼ର ତଲ ଅଂଶମାନଙ୍କୁ ଡାଲ ବାହାରିବାର ଦେଖିଲେ ସାଙ୍ଗେ ସାଙ୍ଗେ ତାହାକେ ଛିଡ଼ି ଦିଆଯାଏସି। ଆର ପହିଲା 2 ବର୍ଷର ଭିତରେ ଗଛେ ଫୁଲ ଆଇଲେ ତାହାକେ ଛିଡ଼ିକିରି 3 ନମ୍ବର ବର୍ଷଠାନୁ ଫଲ ରଖାଯାଏସି। ତାହିଁରୁ କାଜୁ ଚାସ୍ତି ପାନ ମଡ଼ାବାରଟା ଛୋଟ ଗଛେ ଋତୁ ଅନୁସାରେ 3 ରୁ 7 ଦିନ ଅନ୍ତର ଥି ପାନ ମଡ଼ା ଯାଏସି। ଆର ବଡ଼ ଫଲତି ଗଛେ ଝହକିରି ପାନ ମଡ଼ା ନାଇଁ ଯାଏ, ମାତର୍କ ପାନ ମଡ଼ାଲେ ଅମଲ ଦ୍ୱିଗୁଣ ହେଇପାରସି। ଆର ସେଥିର୍ଲାଗି ଫଲତି ଗଛେ ଫଲ ବଢ଼ବାର ସମୟ ଥି 15 ରୁ 20 ଦିନ ଅନ୍ତର ଥି ପାନ ମଡ଼ାବାର କଥା। ପାନ ମଡ଼ାବାର ବଦଲେ ପାନ ଜମିକିରି ନାଇଁ ରହିବାର ଉପରେ ଜହ ଧ୍ୟାନ ଦିଆଯାଏସି। ଆର ପାହାଡ଼ିଆ ଜାଗାମାନଙ୍କୁ ଗଛର ଚାରିପାଲେ ଅର୍ଦ୍ଧ ଚନ୍ଦ୍ରାକାର ଜାଗା ତିଆରି କରିବାର କଥା। ବୁନ୍ଦା ଜଳସେଚନ କଲେ ପାନର ଖର୍ଚ୍ଚା କମ୍ସି ଆର ଅମଲ ଗଲେ ବଢ଼ସି।
1: ଶୁଣିଲେ ଚାଷର ହାଲ ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ଶୁଣନ୍ତୁ ପରିବେଶ ସୂଚନା। ଆଜି ଏଥିରେ ସଙ୍କଟରେ ଆମ ପୃଥିବୀ, ଏ ବିଷୟରେ କହୁଛନ୍ତି ଡକ୍ଟର ସମାପିକା ଦାସ।
2: ବିଶ୍ୱ ପରିବେଶ ବର୍ତ୍ତମାନ ସମୟରେ ଯୁଦ୍ଧ ନାମକ ଏକ ସଙ୍କଟ ସହିତ ଘେରି ରହିଛି। ଆଜିର ଯୁଦ୍ଧ ପରିସ୍ଥିତିକୁ ଦେଖିଲେ ପ୍ରତୀୟମାନ ହୁଏ ପୃଥିବୀ ଆଜି ଧ୍ୱଂସମୁଖରେ ପହଞ୍ଚି ସାରିଲାଣି। ଏପରି ପରିସ୍ଥିତିରେ ପରମାଣୁ ଯୁଦ୍ଧର ଆଶଙ୍କାକୁ ଏଡ଼ାଇ ଦିଆଯାଇ ନପାରେ। ଯଦି ଏହା ହୁଏ ପୃଥିବୀ ସମୂଳେ ଧ୍ୱଂସ ହୋଇଯିବ। ଦ ଷ୍ଟକହୋମ୍ ଇଣ୍ଟରନ୍ୟାସନାଲ ପିସ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ ତରଫରୁ ଏକ ରିପୋର୍ଟରେ କୁହାଯାଇଛି ବିଶ୍ୱର ପ୍ରାୟ 9 ଦେଶରେ 12,000 ଅଧିକ ପରମାଣୁ ଅସ୍ତ୍ର ଅଛି। ଯୁଦ୍ଧ ଦ୍ୱାରା ପ୍ରାକୃତିକ ସମ୍ପଦ ନଷ୍ଟ ହେବା ସହ ପରିବେଶ ପାଇଁ ସଙ୍କଟ ସୃଷ୍ଟି ହେଉଛି। ଏହି ଯୁଦ୍ଧରେ ବ୍ୟବହୃତ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରର ରାସାୟନିକ ପଦାର୍ଥରୁ ଜଳ, ବାୟୁ ଓ ମୃତ୍ତିକା ନଷ୍ଟ ହେଉଛି। ସମ୍ପ୍ରତି ଯେଉଁ ଯୁଦ୍ଧ ପରିସ୍ଥିତି ଚାଲିଛି ସେଥିମଧ୍ୟରୁ 40% ପ୍ରାକୃତିକ ସମ୍ପଦ ହାସଲ ପାଇଁ। ଏହି ପ୍ରାକୃତିକ ସମ୍ପଦକୁ ହାସଲ କରିବା ପାଇଁ ଯୁଦ୍ଧ ହେଉଛି ଏବଂ ଏହାକୁ ଅଧିକ ନଷ୍ଟ କରାଯାଉଛି। ଏହି ପ୍ରାକୃତିକ ସମ୍ପଦ ମଧ୍ୟରେ ଆମେ ଦେଖିପାରିବା ଯେ ତୈଳ କୂପ ବହୁତ ସଂଖ୍ୟାରେ ଧ୍ୱଂସ କରାଯାଉଛି, ଯାହାଫଳରେ ଏଥିରୁ ନିର୍ଗତ ବିଷାକ୍ତ ବାଷ୍ପ ପ୍ରଭାବରେ ଜଳ ପ୍ରଦୂଷିତ ହେବା ସହ ଜଳଜୀବ ମଧ୍ୟ ନିପାତ ହେଉଛନ୍ତି। ଆଣବିକ ପରୀକ୍ଷଣ ସମୟରେ ସେଥିରେ ବ୍ୟବହୃତ ହେଉଥିବା ୟୁରାନିୟମ୍, ଥୋରିୟମ୍ ଭଳି ବିକିରଣଯୁକ୍ତ ଉପାଦାନ ଯୋଗୁଁ ସମଗ୍ର ଅଞ୍ଚଳ ପ୍ରଦୂଷିତ ହେଉଛି। ଏହି ବିକିରଣ ଉପାଦାନ ମାଟି ଭିତରେ ଗଭୀରକୁ ଯାଇ ମୃତ୍ତିକା ପ୍ରଦୂଷଣ କରୁଛି। ଏହି ରେଡିଓ ଆକ୍ଟିଭ୍ ଏଲିମେଣ୍ଟମାନେ ମୃତ୍ତିକାରେ ବହୁତ ଦିନ ପର୍ଯ୍ୟନ୍ତ ରହିଥାନ୍ତି, ଯାହାଦ୍ୱାରା ସେମାନେ କୃଷି ଏବଂ ଜଳକୁ ମଧ୍ୟ ପ୍ରଭାବିତ କରିଥାନ୍ତି। ମୃତ୍ତିକାରୁ ଏହି ରେଡିଓ ଆକ୍ଟିଭ୍ ଏଲିମେଣ୍ଟ ଶସ୍ୟଗୁଡ଼ିକରେ ଶୋଷିତ ହୁଏ ଏବଂ ଖାଦ୍ୟ ଶୃଙ୍ଖଳ ଜରିଆରେ ମନୁଷ୍ୟ ଶରୀରକୁ ଆସିଥାଏ, ଯାହାକୁ ଆମେ ବାୟୋ ମ୍ୟାଗ୍ନିଫିକେସନ୍ କହିଥାଉ। ସେହିପରି ଜଳରେ ମିଶି ଭୂତଳ ଜଳକୁ ଦୂଷିତ କରିବା ସହ ସେଠାରେ ରହୁଥିବା ସ୍ଥାନୀୟ ଅଧିବାସୀଙ୍କ ପାନୀୟ ଜଳରେ ମିଶି ଜଳକୁ ପ୍ରଦୂଷିତ କରିଥାଏ। ଆଉ ମଧ୍ୟ ଏହି ରେଡିଓ ଆକ୍ଟିଭ୍ ଏଲିମେଣ୍ଟସ୍ ମ୍ୟୁଟେସନ୍ ନାମକ ପ୍ରକ୍ରିୟା ଦ୍ୱାରା ଗୁଣସୂତ୍ରରେ ମଧ୍ୟ ପରିବର୍ତ୍ତନ କରିଥାଏ ଏବଂ ଭବିଷ୍ୟତରେ ମଧ୍ୟ ଏହି ସ୍ଥାନରେ ବିକଳାଙ୍ଗ ଛୁଆ ବଢ଼ିବାର ଆଶଙ୍କା ବହୁତ ଥାଏ। ଏକ ରିପୋର୍ଟରୁ ଜଣାଯାଇଛି ଯେ ସାମ୍ପ୍ରତିକ ଯୁଦ୍ଧରୁ ଚାରିଆଡ଼େ ଧ୍ୱଂସ ଓ ଧ୍ୱଂସପ୍ରାୟ ବର୍ଜ୍ୟ ଗଦା ହେବାର ପରିମାଣ ପ୍ରାୟ 39 ନିୟୁତ ଟନ୍ ପ୍ରତି ବର୍ଗ କିଲୋମିଟରରେ 107 କିଲୋଗ୍ରାମ ବର୍ଜ୍ୟ ଗଦା ହେଉଛି। 80% ମୃତ୍ତିକା କ୍ଷୟ ହେଉଛି। ପ୍ରାୟ 2/3 ଚାଷ ଜମି ନଷ୍ଟ ହେଉଛି। ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ଫଳରେ ଜନଜୀବନ ସହ ମୃତ୍ତିକା ଓ ଜଳ ମଧ୍ୟ ପ୍ରଦୂଷିତ ହେଉଛି। ଯୁଦ୍ଧ ଚାଲିଥିବା ସ୍ଥାନରେ ଟ୍ୟାଙ୍କ, ଜେଟ୍ ଚଳାଚଳ ଏବଂ ସେନା ପରିବହନର ଜୈବ ଇନ୍ଧନ ବ୍ୟବହାର ବୃଦ୍ଧି ଯୋଗୁଁ ପରିବେଶ ଅଧିକ ପ୍ରଦୂଷିତ ହେଉଛି। ଏହାର ସିଧାସଳଖ ପ୍ରଭାବ ଅଶୋଧିତ ତୈଳର ଆମଦାନୀ ରପ୍ତାନୀ ଉପରେ ପଡ଼ୁଛି। ବିଶ୍ୱ ବଜାରରେ ତୈଳର ମୂଲ୍ୟ ବୃଦ୍ଧି ହେବାରେ ଲାଗିଛି। ଏହା ଅନେକାଂଶରେ ବିଶ୍ୱ ଅର୍ଥନୀତିକୁ ମଧ୍ୟ ପ୍ରଭାବିତ କରୁଛି। ଏଠି ବିଡ଼ମ୍ବନାର କଥା ହେଉଛି, ଯୁଦ୍ଧ ହେବା ଫଳରେ ସେ ରାଷ୍ଟ୍ରର ଆର୍ଥିକ ସାମାଜିକ ସ୍ଥିତି ଖରାପ ହେବା ସହ ଦାରିଦ୍ର୍ୟ ହାର ବଢ଼ିଯାଏ। ଏସବୁର ସମାଧାନ ନହେଲେ, ମାନେ ପରିସ୍ଥିତି ସ୍ୱାଭାବିକ ନହେଲେ, ଶିକ୍ଷା, ସ୍ୱାସ୍ଥ୍ୟ, ଦାରିଦ୍ର୍ୟ ଦୂରୀକରଣ ଓ ଅର୍ଥନୈତିକ ସମସ୍ୟାର ସମାଧାନ ହୋଇପାରିବ ନାହିଁ। ବାସ୍ତବରେ ଆମ ପୃଥିବୀ ଅମୂଲ୍ୟ ସମ୍ପଦର ଗନ୍ତାଘର, ଏପରି ସ୍ୱର୍ଗସମ ଜୀବନ୍ତ ଗ୍ରହଟିଏ ସମସ୍ତ ଗବେଷଣା ସତ୍ତ୍ୱେ ଏଯାବତ୍ ବିଶ୍ୱ ବ୍ରହ୍ମାଣ୍ଡରେ କେଉଁଠି ମିଳିନାହିଁ। ସମୟ ଆସିଛି ପ୍ରତ୍ୟେକ ରାଷ୍ଟ୍ରର ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ପ୍ରତ୍ୟେକ ନାଗରିକ ସମୟର ଆହ୍ୱାନକୁ ଶୁଣିବା, ନିଜ ଚତୁଃପାର୍ଶ୍ୱରେ ଥିବା ଜୀବଜନ୍ତୁଙ୍କ ପ୍ରତି ଚିରକୃତଜ୍ଞ ରହିବା ସହିତ ଏହି ଯାତ୍ରା ସସୀମରୁ ଅସୀମକୁ କରିବା ସହ ଅନନ୍ତକାଳକୁ ସଞ୍ଚରିବାରେ ସମର୍ଥ ରଖିବ।
1: ଶୁଣିଲେ ପରିବେଶ ସୂଚନା। ଆଜି ଏଥିରେ ସଙ୍କଟରେ ଆମ ପୃଥିବୀ, ଏ ବିଷୟରେ କହିଲେ ଡକ୍ଟର ସମାପିକା ଦାସ, ଆକାଶବାଣୀ ସମ୍ବଲପୁର। ଏଥର ପ୍ରଚାର କରୁଛୁ ସୁଗମ ସଙ୍ଗୀତର ବିଶେଷ କାର୍ଯ୍ୟକ୍ରମ ସୁରଞ୍ଜନେ। କଣ୍ଠଶିଳ୍ପୀ ଜ୍ୟୋତ୍ସ୍ନାରାଣୀ ମୁଦାଲି ଏବଂ ମାନସ କୁମାର ଦତ୍ତ। ଗୀତ ରଚନା ଶିରିଶ ଚନ୍ଦ୍ର ପୂଜାରୀ। ସଙ୍ଗୀତ ପରିଚାଳନା ପ୍ରଫୁଲ୍ଲ କୁମାର ମିତ୍ର। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣନ୍ତୁ, କଣ୍ଠ ଦେଇଛନ୍ତି ଜ୍ୟୋତ୍ସ୍ନାରାଣୀ ମୁଦାଲି।

ଆପଣମାନେ ଶୁଣୁଛନ୍ତି ସୁଗମ ସଙ୍ଗୀତର ବିଶେଷ କାର୍ଯ୍ୟକ୍ରମ ସୁରଞ୍ଜନୀ। ଏଥର ଆପଣମାନଙ୍କ ପାଇଁ ଏକ ବିଶେଷ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାର କାର୍ଯ୍ୟକ୍ରମ ଉପସ୍ଥାପନ ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତତୁର୍ଦ୍ଧ ହୋଇଥିବା ଆବଶ୍ୟକ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 ତାରିଖ 2026 ସୁଦ୍ଧା 20ରୁ 50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ, କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ, ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ। ଆଗ୍ରହୀ ପ୍ରାର୍ଥୀ ବା ପ୍ରାର୍ଥିନୀ ସାଦା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ଘର କିମ୍ବା ମୋବାଇଲ ନମ୍ଘର ଏବଂ ଆଧାର ନମ୍ଘର ଆଦି ବିବରଣୀ ଦେଇ ଇମେଲ ଆଇଡି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇପାରିବେ। ଆବେଦନପତ୍ର ସହିତ ଗୋଟିଏ ପାସ୍ପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋ କପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ ଶତକଡ଼ା 18% ଜିଏସ୍ଟି ସହ ମୋଟ 266 ଟଙ୍କା କେବଳ ନେଫ୍ଟ ବା ଅନ୍ଲାଇନ୍ ବ୍ୟାଙ୍କିଙ୍ଗ୍ ଯୋଗେ ପ୍ରସାର ଭାରତୀ ଆକାଉଣ୍ଟ ନମ୍ବର 10861705257, IFSC କୋଡ୍ SBIN00000059 ଜମା କରିବେ ଏବଂ ଆବେଦନପତ୍ରରେ ଟ୍ରାନ୍ଜାକ୍ସନ୍ ନମ୍ବର ଓ ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା କାର୍ଯ୍ୟକ୍ରମ ମୁଖ୍ୟ, ଆକାଶବାଣୀ କଚେରୀ ରୋଡ, ସମ୍ବଲପୁର। ପିନ୍କୋଡ଼ଟି ହେଲା 76801। ଆବେଦନ କରିବାର ଶେଷ ତାରିଖ 15 ଜୁଲାଇ 2026। ମନେ ରଖନ୍ତୁ ଶ୍ରୋତାବନ୍ଧୁ, ଆବେଦନ କରିବାର ଶେଷ ତାରିଖ 15 ଜୁଲାଇ 2026। ମନେ ରଖିବେ, ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ, ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା, କଣ୍ଠ ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନର ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ଘର 0663241 ଯୋଗାଯୋଗ କରିପାରିବେ। ବିଶେଷ ସୂଚନାଟି ଏତିକିରେ ଶେଷ ହେଲା। ଏଥର କାର୍ଯ୍ୟକ୍ରମରେ ମାନସ କୁମାର ଦତ୍ତଙ୍କ କଣ୍ଠରେ ଶୁଣନ୍ତୁ ଏହି ଗୀତଟି। ଗୀତ ରଚନା ଶିରିଶ ଚନ୍ଦ୍ର ପୂଜାରୀ, ସଙ୍ଗୀତ ପରିଚାଳନା ପ୍ରଫୁଲ୍ଲ କୁମାର ମିତ୍ର।

ଏଇଠି ଶେଷ ହେଲା ସୁଗମ ସଙ୍ଗୀତର ବିଶେଷ କାର୍ଯ୍ୟକ୍ରମ ସ୍ୱରଞ୍ଜନୀ। ଆଜି ଏଥିରେ ଜ୍ୟୋତ୍ସ୍ନାରାଣୀ ମୁଦାଲି ଏବଂ ମାନସ କୁମାର ଦତ୍ତଙ୍କ କଣ୍ଠରେ ଶୁଣିଲେ ଗୀତ। ଗୀତ ରଚନା ଶିରିଶ ଚନ୍ଦ୍ର ପୂଜାରୀ, ସଙ୍ଗୀତ ପରିଚାଳନା ପ୍ରଫୁଲ୍ଲ କୁମାର ମିତ୍ର, ବାଦ୍ୟଯନ୍ତ୍ରରେ ସହଯୋଗିତା ରାମଚନ୍ଦ୍ର ମିଶ୍ର, ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ଅମରନାଥ ମିଶ୍ର, କିଶୋର କୁମାର ତରିଆ, ସୁରେନ୍ଦ୍ର ବାଗ, ସଞ୍ଜୀବ ଭତ୍ର ଏବଂ ଧନେଶ୍ୱର ମୁଲିଆ। ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ଶୁଣନ୍ତୁ ସମ୍ବଲପୁରୀ ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣନ୍ତୁ, ତରଙ୍ଗ ସେନ୍ ମେହେରଙ୍କ ରଚନାରୁ କଣ୍ଠ ଦେଇଛନ୍ତି ବିଳମ୍ବ କୁମ୍ଭାର।

ଶୁଣିଲେ ସମ୍ବଲପୁରୀ ଗୀତ। କଣ୍ଠଦାନ କଲେ ବିଳମ୍ବ କୁମ୍ଭାର ଏବଂ ମୋହିନୀ ମୋହନ ରଥ। ଗୀତ ରଚନା ତରଙ୍ଗ ସେନ ମେହେର ଏବଂ ଲାଲ ରତ୍ନାକର ସିଂ। ଆକାଶବାଣୀ ସମ୍ବଲପୁର, ବର୍ତ୍ତମାନ ସମୟ ସକାଳ 8:00 ହେବାକୁ ଯାଉଛି। ଶୁଣନ୍ତୁ ପ୍ରଥମେ ହିନ୍ଦୀରେ ଓ ତାପରେ ଇଂରାଜୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

ଏତେବେଳେ ପର୍ଯ୍ୟନ୍ତ ଶୁଣୁଥିଲେ କାର୍ଯ୍ୟକ୍ରମ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ବର୍ତ୍ତମାନ ଶୁଣନ୍ତୁ ସମ୍ବଲପୁରୀ ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣନ୍ତୁ, ଚକ୍ରଧର ମେହେରଙ୍କ ରଚନାରୁ, କଣ୍ଠ ଦେଇଛନ୍ତି ଗୋପାଳ ସାହୁ।

ଶୁଣିଲେ ସମ୍ବଲପୁରୀ ଗୀତ। କଣ୍ଠଦାନ କଲେ ଗୋପାଳ ସାହୁ ଏବଂ ପୂର୍ଣ୍ଣିମା ନନ୍ଦ। ଗୀତ ରଚନା ଚକ୍ରଧର ମିହିର। ଆକାଶବାଣୀ ସମ୍ବଲପୁର, ଏଥର ଶୁଣନ୍ତୁ ସୁଗମ ସଙ୍ଗୀତ କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣନ୍ତୁ। ଗୌରବ ପଟ୍ଟନାୟକଙ୍କ ରଚନାରୁ କଣ୍ଠ ଦେଇଛନ୍ତି ସ୍ୱାଗତ ମହାପାତ୍ର।

ଆପଣମାନେ ଶୁଣୁଛନ୍ତି ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଏଥର ଆପଣମାନଙ୍କ ପାଇଁ ଏକ ବିଶେଷ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାର କାର୍ଯ୍ୟକ୍ରମ ଉପସ୍ଥାପନ ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ। କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ଚତୁର୍ଦ୍ଧ ହୋଇଥିବା ଆବଶ୍ୟକ। ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ। ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 2026 ସୁଦ୍ଧା 20 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ। କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ। ସମ୍ଭଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ। ଆଗ୍ରହୀ ପ୍ରାର୍ଥୀ ବା ପ୍ରାର୍ଥିନୀ ସାଦା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ଘର ବା ମୋବାଇଲ୍ ନମ୍ଘର ଏବଂ ଆଧାର ନମ୍ଘର ଆଦି ବିବରଣୀ ଦେଇ ଇମେଲ୍ ଆଇଡି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇପାରିବେ। ଆବେଦନପତ୍ର ସହିତ ଗୋଟିଏ ପାସ୍ପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋକପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ 225 ଏବଂ ଶତକଡ଼ା 18% ଜିଏସ୍ଟି ସହ ମୋଟ 266 କେବଳ ନେଫ୍ଟ ବା ଅନ୍ଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଆକାଉଣ୍ଟ ନମ୍ଘର 1086170527 IFSC କୋଡ୍ SBIN 0000059 ଜମା କରିବେ ଏବଂ ଆବେଦନପତ୍ରରେ ଟ୍ରାନ୍ଜାକ୍ସନ୍ ନମ୍ଘର ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା କାର୍ଯ୍ୟକ୍ରମ ମୁଖ୍ୟ, ଆକାଶବାଣୀ, କଚେରୀ ରୋଡ୍, ସମ୍ବଲପୁର। ପିନ୍କୋଡ଼୍ଟି ହେଲା 768001। ଆବେଦନ କରିବାର ଶେଷ ତାରିଖ 15 ଜୁଲାଇ 2026। ମନେ ରଖନ୍ତୁ ଶ୍ରୋତାବନ୍ଧୁ, ଆବେଦନ କରିବାର ଶେଷ ତାରିଖ 15 ଜୁଲାଇ 2026। ମନେ ରଖିବେ ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ, ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା, କଣ୍ଠ ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନର ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ଘର 0663241091 ଯୋଗାଯୋଗ କରିପାରିବେ। ବିଶେଷ ସୂଚନାଟି ଏତିକିରେ ଶେଷ ହେଲା। ଏଥର କାର୍ଯ୍ୟକ୍ରମର ଶେଷ ଗୀତଟି ଶୁଣନ୍ତୁ, ଲାଲ ଅନଙ୍ଗ କୁମାର ସାଇଦେଉଙ୍କ କଣ୍ଠରେ ଗୀତ ରଚନା ମୀନକେତନ ମିଶ୍ର।

ଶୁଣିଲେ ସୁଗମ ସଙ୍ଗୀତ। କଣ୍ଠଦାନ କଲେ ସ୍ୱାଗତ ମହାପାତ୍ର ଏବଂ ଲାଲ ଅନଙ୍ଗ କୁମାର ସାଇଦେଓ। ଗୀତ ରଚନା ଗୌର ପଟ୍ଟନାୟକ, ମନୋଜ ପଟ୍ଟନାୟକ ଏବଂ ମୀନକେତନ ମିଶ୍ର। ଆକାଶବାଣୀ ସମ୍ବଲପୁର। ଶ୍ରୋତାବନ୍ଧୁ, ଷ୍ଟୁଡିଓର ଘଣ୍ଟା ଘଣ୍ଟା ପହଞ୍ଚିଛି ଯାଇ ସଂଖ୍ୟା 9ଟାରେ। ଏଥର ପ୍ରଚାର କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣନ୍ତୁ, କଥାଚିତ୍ର ଜିରୋ। କଣ୍ଠ ଦେଇଛନ୍ତି ଅଭୟ ଯୋଧପୁରକର, ଗୀତ ରଚନା ଇରଶାଦ କାମିଲ, ସଙ୍ଗୀତ ନିର୍ଦ୍ଦେଶନା ଅଜୟ ଅତୁଲ।

କାର୍ଯ୍ୟକ୍ରମରେ ଏଥର ରେଡ୍ କଥାଚିତ୍ରରୁ ରାହତ ଫତେ ଅଲି ଖାଁଙ୍କ କଣ୍ଠରେ ଶୁଣନ୍ତୁ ଏହି ଗୀତଟି। ଗୀତ ରଚନା ମନୋଜ ମୁନ୍ତାସିର, ସଙ୍ଗୀତ ନିର୍ଦ୍ଦେଶନା ତନିସ୍କ ବାଗ୍‌ଚୀ।

କାର୍ଯ୍ୟକ୍ରମରେ ଏଥର ଜୟ ହୋ କଥାଚିତ୍ରରୁ ଶୁଣନ୍ତୁ ଏହି ଗୀତଟି। ଗୀତ ରଚନା ସମୀର ଅଞ୍ଜାନ, ସଙ୍ଗୀତ ନିର୍ଦ୍ଦେଶନା ସାଜିତ ୱାଜିତ, କଣ୍ଠ ଦେଇଛନ୍ତି ଶାନ, ଶ୍ରେୟା ଘୋଷାଲ ଏବଂ ଶୱଲ ସବରୀ।

କାର୍ଯ୍ୟକ୍ରମରେ ଏଥର ଅଭିଜିତ ଏବଂ ସାଥୀଙ୍କ କଣ୍ଠରେ ଚଲତେ ଚଲତେ କଥାଚିତ୍ରରୁ ଶୁଣନ୍ତୁ ଏହି ଗୀତଟି। ସଙ୍ଗୀତ ନିର୍ଦ୍ଦେଶନା ଆଦେଶ ଶ୍ରୀବାସ୍ତବ, ଗୀତ ରଚନା ଜାଭେଦ ଅଖତର।

କାର୍ଯ୍ୟକ୍ରମରେ ଏଥର କ୍ୟା ସୁପର କୁଲ୍ ହେ ହମ୍ ଏହି କଥାଚିତ୍ରରୁ ସୋନୁ ନିଗମଙ୍କ କଣ୍ଠରେ ଶୁଣନ୍ତୁ ଏହି ଗୀତଟି। ଗୀତ ରଚନା କୁମାର, ସଙ୍ଗୀତ ନିର୍ଦ୍ଦେଶନା ମିତ୍ ବ୍ରଦର୍ସ ଏବଂ ଅଞ୍ଜାନ।

ଆପଣମାନେ ଶୁଣୁଛନ୍ତି ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଏଠି ଆପଣମାନଙ୍କ ପାଇଁ ଏକ ବିଶେଷ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାର କାର୍ଯ୍ୟକ୍ରମ ଉପସ୍ଥାପନା ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଅଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତତୁର୍ଦ୍ଧ ହୋଇଥିବା ଆବଶ୍ୟକ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 ତାରିଖ 2026 ସୁଦ୍ଧା 20ରୁ 50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ, କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ, ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ, ଆଗ୍ରହୀ ପ୍ରାର୍ଥୀ ବା ପ୍ରାର୍ଥିନୀ ସାଦା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ଘର ବା ମୋବାଇଲ୍ ନମ୍ଘର ଏବଂ ଆଧାର ନମ୍ଘର ଆଦି ବିବରଣୀ ଦେଇ ଇମେଲ୍ ଆଇଡି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇପାରିବେ। ଆବେଦନପତ୍ର ସହିତ ଗୋଟିଏ ପାସ୍ପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋକପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ ଶତକଡ଼ା 18% ଜିଏସ୍ଟି ସହ ମୋଟ 266 ଟଙ୍କା କେବଳ ନ୍ୟାସନାଲ୍ ଇଲେକ୍ଟ୍ରୋନିକ୍ ଫଣ୍ଡସ୍ ଟ୍ରାନ୍ସଫର ଏନ୍ଇଏଫ୍ଟି ବା ନେଫ୍ଟ କିମ୍ବା ଅନ୍ଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଆକାଉଣ୍ଟ ନମ୍ଘର 1086170525757 IFSC SBIN 000059 ଜମା କରିବେ ଏବଂ ଆବେଦନ ପତ୍ରରେ ଟ୍ରାନ୍ଜାକ୍ସନ୍ ନମ୍ଘର ଓ ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା କାର୍ଯ୍ୟକ୍ରମ ମୁଖ୍ୟ, ଆକାଶବାଣୀ, କଚେରୀ ରୋଡ, ସମ୍ବଲପୁର। ପିନ୍କୋଡ଼ଟି ହେଲା 7680001। ଆବେଦନ କରିବାର ଶେଷ ତାରିଖ 15 ଜୁଲାଇ 2026। ପୁଣି ଥରେ କହି ରଖୁଛି, ଆବେଦନ କରିବାର ଶେଷ ତାରିଖ 15 ଜୁଲାଇ 2026। ମନେ ରଖିବେ, ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ, ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା, କଣ୍ଠ ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନର ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ଘର 0663241096 1। ପୁଣି ଥରେ କହି ରଖୁଛି, 0663241096 1 ଯୋଗାଯୋଗ କରିପାରିବେ। ଏଥିସହିତ ବିଶେଷ ସୂଚନାଟି ଏତିକିରେ ଶେଷ ହେଲା। ଏଥର କାର୍ଯ୍ୟକ୍ରମରେ ଶୁଣନ୍ତୁ କଥାଚିତ୍ର ଚାନ୍ଦିନୀ ଚୌକ୍ ଟୁ ଚାଇନାରୁ ଶଙ୍କର ମହାଦେବନ ଏବଂ ଶ୍ରେୟା ଘୋଷାଲଙ୍କ କଣ୍ଠରେ ଏହି ଗୀତଟି। ଗୀତ ରଚନା ରଜତ ଅରୋଡା, ସଙ୍ଗୀତ ନିର୍ଦ୍ଦେଶନା ଶଙ୍କର ଏହସାନ ଲୟ।

ଦବଙ୍ଗ ଏହି କଥାଚିତ୍ରରୁ ରାହତ ଫତେ ଅଲି ଖାଁଙ୍କ କଣ୍ଠରେ ଶୁଣନ୍ତୁ ଗୀତଟିଏ। ଗୀତ ରଚନା ଫୈଜ ଅନୱର, ସଙ୍ଗୀତ ନିର୍ଦ୍ଦେଶନା ସାଜିଦ ୱାଜିଦ।

ଏଥରର କଥାଚିତ୍ର ସନମରେ କଣ୍ଠଶିଳ୍ପୀ ଅରିଜିତ ସିଂ ଏବଂ ଅନିରୁଦ୍ଧ ଭୋଳା, ଗୀତରଚନା ଏବଂ ସଙ୍ଗୀତ ନିର୍ଦ୍ଦେଶନା ମିଥୁନ୍।

କାର୍ଯ୍ୟକ୍ରମ ଶେଷରେ ସଜଦେ କଥାଚିତ୍ରରୁ କେକେ ଏବଂ ସୁନିଧି ଚୌହାନଙ୍କ କଣ୍ଠରେ ଶୁଣନ୍ତୁ ଏହି ଗୀତଟି। ଗୀତ ରଚନା ଇରଶାଦ କାମେଲ, ସଙ୍ଗୀତ ନିର୍ଦ୍ଦେଶନା ପ୍ରୀତମ।

ଏଇଠି ଶେଷ ହେଲା ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ସମୟ ପୂର୍ବାହ୍ନ 10:00 ହେବାକୁ ଯାଉଛି। ଶୁଣନ୍ତୁ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

ଗୋଟିଏ ଦୁଷ୍ଟ ପିଲା ଏ ସିନେମା ଥୋ ନନ୍ଦିତା ଭଞ୍ଜଙ୍କର କଣ୍ଠତି ଶୁଣୁନି ଗୀତ ଗୀତ ରଚନା ବାବା କଳ୍ପତରୁ ଦାସ ସଙ୍ଗୀତ ନିର୍ଦ୍ଦେଶନା ବିଦ୍ୟାଧର ସାହୁ।

ଏହାଦେ କାର୍ଯ୍ୟକ୍ରମ ଥି ଲେଖୁ ଲେଖୁ ଲେଖିଦେଲି ସିନେମାଥୁ ସୁନୁନି ଗୀତ କଣ୍ଠ ଦେଇଛନ୍ ବିନୋଦ ରାଠୋଡ ଆଉ ନିବେଦିତା। ଗୀତ ରଚନା ଶ୍ରୀକାନ୍ତ ଗୌତମ, ସଙ୍ଗୀତ ନିର୍ଦ୍ଦେଶନା ବିକାଶ ଦାସ।

ତତେ ଭଲ ପାଏ ଶହେରୁ ଶହେ ଇ ସିନେମାଠୁ ନିବେଦିତାଙ୍କର କଣ୍ଠତି ଶୁଣୁନି ଗୀତ ରଚନା ଶ୍ରୀକାନ୍ତ ଗୌତମ ସଙ୍ଗୀତ ନିର୍ଦ୍ଦେଶନା ବିକାଶ ଦାସ।

ଇନୁ ସେସେଲା ଓଡ଼ିଆ ସିନେମା ଗୀତର କାର୍ଯ୍ୟକ୍ରମ କାର୍ଯ୍ୟକ୍ରମ ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ ଇହାଦେ ଗୋଟେ ହିନ୍ଦୀ ସିନେମାର ଗୀତ କାର୍ଯ୍ୟକ୍ରମ ଥି ରଙ୍ଗିଲା ସିନେମାର ଗୀତ ଶୁଣମା ସଙ୍ଗୀତ ଦେଇଛନ୍ ଏ ଆର୍ ରେହମାନ ଗୀତ ଲେଖିଛନ୍ ମେହବୁବ ପହିଲା ଆସୁନ୍ ଶୁଣମା ଏ ଗୀତ କଣ୍ଠଦାନ କରିଛନ୍ ଆଶା ଭୋସଲେ ଆର୍ ଆଦିତ୍ୟ ନାରାୟଣ।

ଗୋଟେ ହିନ୍ଦୀ ସିନେମାର ଗୀତ କାର୍ଯ୍ୟକ୍ରମଟି ରଙ୍ଗିଲା ସିନେମାର ଗୀତ ଶୁଣୁଥିଲି। ସଙ୍ଗୀତ ଦେଇଛନ୍ ଏ ଆର୍ ରେହମାନ, ଗୀତ ଲେଖିଛନ୍ ମେହବୁବ। ଇହାଦେ ଆସନ୍ ଶୁନ୍ମା ଏ ଗୀତ ଉଦିତ ନାରାୟଣଙ୍କର କଣ୍ଠ ଥିଲା।

ଇନୁ ଶେଷଲା ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ କଣ୍ଠଶିଳ୍ପୀ ଥିଲେ ନିରାକାର ଦେହୁରୀ, ଚିନ୍ତାମଣି ସାହୁ, ସନାତନ ସୁନା ଆର୍ ମକରଧ୍ୱଜ ପଟେଲ। ଗୀତଗୁଡ଼ିକ ରଚନା କରିଥିଲେ ଶିବଶଙ୍କର ପ୍ରଧାନ, ଗଣେଶରାମ ସେଠ, ରଜନୀ ଭୁଏ, କ୍ଷିତିପତି ସାହୁ ଆର୍ ମକରଧ୍ୱଜ ପଟେଲ। ବର୍ତ୍ତମାନ ଶୁଣନ୍ତୁ ଏକ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାର କାର୍ଯ୍ୟକ୍ରମ ଉପସ୍ଥାପନା ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତଦୂର୍ଦ୍ଧ ହୋଇଥିବା ଆବଶ୍ୟକ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 ତାରିଖ 2026 ସୁଦ୍ଧା 20ରୁ 50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ, କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ, ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ। ଆଗ୍ରହୀ ପ୍ରାର୍ଥୀ ବା ପ୍ରାର୍ଥିନୀ ସାଧା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର, ମୋବାଇଲ୍ ନମ୍ବର ଏବଂ ଆଧାର ନମ୍ବର

ଆଦି ବିବରଣୀ ଦେଇ ଇମେଲ୍ ଆଇଡି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇପାରିବେ। ଆବେଦନ ପତ୍ର ସହିତ ଗୋଟିଏ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋକପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ 18% GST ସହ ମୋଟ 266 ଟଙ୍କା କେବଳ ନିଟ୍ ଅନ୍ଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଏକାଉଣ୍ଟ ନମ୍ବର 108617052577ରେ ଜମା କରିବେ ଏବଂ ଆବେଦନ ପତ୍ରରେ ଟ୍ରାନ୍ଜାକ୍ସନ୍ ନମ୍ବର ଓ ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା କାର୍ଯ୍ୟକ୍ରମ ମୁଖ୍ୟ ଆକାଶବାଣୀ କଚେରୀ ରୋଡ୍ ସମ୍ବଲପୁର 7680001। ଆବେଦନ କରିବାର ଶେଷ ତାରିଖ 15 ଜୁଲାଇ 2026। ମନେ ରଖିବେ ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା କଣ୍ଠ ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନର ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ବର 06632410961ରେ ଯୋଗାଯୋଗ କରିପାରିବେ। ସୂଚନାଟି ଏତିକିରେ ଶେଷ ହେଲା। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଇହାଦେ ଆସୁନ୍ ସୁନ୍ମା ହିନ୍ଦୀ ସିନେମା ଗୀତର କାର୍ଯ୍ୟକ୍ରମ ଖୁଲା ଝରକା।

ଆଗେ ଶୁଣିବା ଏଇ ଗୀତ କଲଙ୍କ ସିନେମା ନୁ। ଗୀତ ରଚନା ଅମିତା ଭଟ୍ଟାଚାର୍ଯ୍ୟ, ସଙ୍ଗୀତ ନିର୍ଦ୍ଦେଶନା ପ୍ରୀତମ, କଣ୍ଠଶିଳ୍ପୀ ଅରିଜିତ ସିଂ।

ପରବର୍ତ୍ତୀ ଗୀତଟି ଜୁବିନ ନଟିଆଲଙ୍କ କଣ୍ଠରେ ଶୁଣନ୍ତୁ। ଗୀତିକାର ସୈଦ କ୍ୱାତ୍ରୀ, ସଙ୍ଗୀତକାର ମିଥୁନ, କଥାଚିତ୍ର ବାଘି 2।

ଶ୍ରୋତାବନ୍ଧୁ, ଉତ୍ତମ ଶିକ୍ଷା ଜୀବନକୁ ସଂଯତ ଏବଂ ଶୃଙ୍ଖଳିତ କରିଥାଏ। ମଣିଷ ତାର ଶୈଶବରୁ ବିଭିନ୍ନ ବିଷୟରେ ଶିକ୍ଷା ଲାଭ ପାଇଁ ଉତ୍ସାହ ପାଇଥାଏ। ଉପଯୁକ୍ତ ଶିକ୍ଷା ଶିଶୁକୁ ଏକ ଭଲ ମଣିଷ ହେବାରେ ସାହାଯ୍ୟ କରିଥାଏ। ଶିକ୍ଷା ଦ୍ୱାରା ତା ଭିତରେ ଥିବା ଅନେକ ଲୁକ୍କାୟିତ ପ୍ରତିଭାର ବିକାଶ ହୋଇଥାଏ। ତେବେ ନୈତିକ ଶିକ୍ଷା ମଣିଷ ଜୀବନକୁ ମାର୍ଜିତ କରେ ଏବଂ ଏହା ବିନା ମାନବୀୟ ଗୁଣ ସମୂହର ବିକାଶ ସାଧନ ଅସମ୍ଭବ। ତେବେ ଶ୍ରୋତାବନ୍ଧୁ, ଆଜି ଆମେ ନୈତିକ ଶିକ୍ଷା ବିଷୟରେ କଥା ହେବା। ପରବର୍ତ୍ତୀ ଗୀତଟି ଆଶିକି ଟୁ କଥାଚିତ୍ରରୁ। ଗୀତ ରଚନା ସନ୍ଦୀପ ନାଥ, ସଙ୍ଗୀତ ନିର୍ଦ୍ଦେଶନା ଏବଂ କଣ୍ଠଦାନ କରିଛନ୍ତି ଅଙ୍କିତ ତିୱାରୀ।

ନୈତିକ ଶିକ୍ଷା ସାଧାରଣତଃ ନୀତି ବା ନୈତିକତା ଉପରେ ପର୍ଯ୍ୟବେସିତ। ଯାହା ସତ୍ ଓ ସତ ତାହା ନୈତିକ ଶିକ୍ଷାର ଅନ୍ତର୍ଭୁକ୍ତ। ଅନ୍ୟାୟ, ମିଥ୍ୟା, ଦୁର୍ନୀତି, ଅନୀତି ଭଳି କୁପ୍ରବୃତ୍ତି ବା ଖରାପ କାର୍ଯ୍ୟଠାରୁ ଦୂରେଇ ରହିବାକୁ ଏହି ନୈତିକ ଶିକ୍ଷା ଆମକୁ ପ୍ରେରଣା ଦେଇଥାଏ। ଶିଶୁଟିଏ ପରିବାରରୁ ଆରମ୍ଭ କରି ବିଦ୍ୟାଳୟ, ବିଭିନ୍ନ ଶିକ୍ଷାନୁଷ୍ଠାନରେ ବିଭିନ୍ନ ସ୍ତରରେ ଶିକ୍ଷାଲାଭ କରିବାର ସୁଯୋଗ ପାଇଥାଏ। ଏହି ଶିକ୍ଷା ବଳରେ ସେ ବିଭିନ୍ନ ବିଷୟରେ ବିଦ୍ୟାର୍ଜନ କରିବା ସହ କୌଣସି ଧନ୍ଦା ବା ବୃତ୍ତି ଅବଲମ୍ବନ କରିବା ପାଇଁ ଶିକ୍ଷା ବା ତାଲିମ ପାଇଥାଏ। ଏହା ତାର ଅର୍ଥନୈତିକ ସ୍ୱଚ୍ଛଳତା ବୃଦ୍ଧି କରେ, ମାତ୍ର ତାହା ନୈତିକ ବିକାଶରେ ସାହାଯ୍ୟ କରିନଥାଏ। ଏଥର ଅରିଜିତ ସିଂଙ୍କ କଣ୍ଠରେ ଏହି ଗୀତଟି ଏ ଦିଲ୍ ହେ ମୁସ୍କିଲ୍ କଥାଚିତ୍ରରୁ, ଗୀତିକାର ଅମିତାଭ ଭଟ୍ଟାଚାର୍ଯ୍ୟ, ସଙ୍ଗୀତକାର ପ୍ରୀତମ୍।

ନୈତିକ ଶିକ୍ଷା ଉତ୍ତମ ଚରିତ୍ର ଗଠନ କରିବା ସଙ୍ଗେ ସଙ୍ଗେ ମଣିଷକୁ ଆଦର୍ଶ କରି ଗଢ଼ି ତୋଳିଥାଏ। ଆଜି ପୃଥିବୀ ଏକ ସଙ୍କଟମୟ ପରିସ୍ଥିତି ଦେଇ ଗତି କରୁଛି। ଅସନ୍ତୋଷ, ଅଶାନ୍ତି, ନାନା ପ୍ରକାର ହିଂସା ଦିନକୁ ଦିନ ବଢ଼ି ଚାଲିଛି। ସର୍ବତ୍ର ଦେଖାଦେଇଛି ଅସ୍ଥିରତା। ଯାବତୀୟ ସାମାଜିକ ବ୍ୟବସ୍ଥା ଆଜି ବିପର୍ଯ୍ୟସ୍ତ। ଏହି ପରିପ୍ରେକ୍ଷୀରେ ନୈତିକ ଶିକ୍ଷାର ଆବଶ୍ୟକତା ଅପରିହାର୍ଯ୍ୟ। ଶିଶୁକୁ ନୈତିକ ଶିକ୍ଷା ଦାନରେ ପରିବାରର ବିଭିନ୍ନ ସଦସ୍ୟ, ବନ୍ଧୁବାନ୍ଧବ, ଗୁରୁଜନମାନଙ୍କର ଗୁରୁଦାୟିତ୍ୱ ରହିଛି। ଶିଶୁ ପ୍ରଥମେ ପରିବାରରୁ ହିଁ ଶିକ୍ଷା ଲାଭ କରିଥାଏ, ତେଣୁ ପରିବାରକୁ ଶିଶୁର ପ୍ରଥମ ବିଦ୍ୟାଳୟ ବୋଲି କୁହାଯାଏ। ଆପଣମାନେ ଶୁଣୁଛନ୍ତି ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ବାତାୟନ। ପରବର୍ତ୍ତୀ ଗୀତଟି ମହମ୍ମଦ ଇରଫାନ, ଅରିଜିତ ସିଂ ଏବଂ ସେମ୍ ଭଟ୍ଟଙ୍କ କଣ୍ଠରେ ଶୁଣନ୍ତୁ। ସଙ୍ଗୀତ ନିର୍ଦ୍ଦେଶନା ମିଥୁନ, ଗୀତ ରଚନା ସୟିଦ କ୍ୱାଦ୍ରୀ। କଥାଚିତ୍ର ମର୍ଡର 2।

ଶେଷରେ ରାଜଥ୍ରୀ କଥାଚିତ୍ରର ଏ ଗୀତଟି ଶୁଣନ୍ତୁ। ଗୀତିକାର ଏବଂ ସଙ୍ଗୀତକାର ରସିଦ ଖାଁ, କଣ୍ଠଶିଳ୍ପୀ ଜାଭେଦ ଅଲ୍ଲୀ।

କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ବର୍ତ୍ତମାନ ଶୁଣନ୍ତୁ NCERT ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ।

ବର୍ତ୍ତମାନ ଶୁଣନ୍ତୁ ଏକ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାର କାର୍ଯ୍ୟକ୍ରମ ଉପସ୍ଥାପନା ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ। କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ। ପ୍ରାର୍ଥୀ କିମ୍ବା ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତଦୁର୍ଦ୍ଧ ହୋଇଥିବା ଆବଶ୍ୟକ। ପ୍ରାର୍ଥୀ କିମ୍ବା ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ। ପ୍ରାର୍ଥୀ କିମ୍ବା ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 ତାରିଖ 2026 ସୁଦ୍ଧା 20ରୁ 50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ। କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ। ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ। ଆଗ୍ରହୀ ପ୍ରାର୍ଥୀ କିମ୍ବା ପ୍ରାର୍ଥିନୀ ସାଦା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର କିମ୍ବା ମୋବାଇଲ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ୍ ଆଇଡି sambalpur.co@gmail.com ଆବେଦନ କରିପାରିବେ କିମ୍ବା

ଡାକ ଯୋଗେ ପଠାଇ ପାରିବେ। ଆବେଦନ ପତ୍ର ସହିତ ଗୋଟିଏ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋକପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ କିମ୍ବା ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ ଶତକଡ଼ା 18 GST ସହ ମୋଟ 266 ଟଙ୍କା କେବଳ NEFT କିମ୍ବା ଅନଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଆକାଉଣ୍ଟ ନମ୍ବର 1086170-5257ରେ ଜମା କରିବେ ଏବଂ ଆବେଦନ ପତ୍ରରେ ଟ୍ରାନଜାକ୍ସନ୍ ନମ୍ବର ଓ ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା କାର୍ଯ୍ୟକ୍ରମ ମୁଖ୍ୟ ଆକାଶବାଣୀ କଚେରୀ ରୋଡ଼ ସମ୍ବଲପୁର 768001। ଆବେଦନ କରିବାର ଶେଷ ତାରିଖ 15 ଜୁଲାଇ 2026। ମନେ ରଖିବେ ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ, ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା, କଣ୍ଠ ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ କିମ୍ବା ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନର ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ବର 0663-2410-961ରେ ଯୋଗାଯୋଗ କରିପାରିବେ। ସୂଚନାଟି ଶେଷ ହେଲା। ଆପଣମାନେ ଶୁଣୁଛନ୍ତି ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ। ପରବର୍ତ୍ତୀ ଗୀତଟିର ଗୀତିକାର ପରଶୁରାମ ନାଥ, କଣ୍ଠଶିଳ୍ପୀ ପଲ୍ଲବୀ ନନ୍ଦ।

0: ନମସ୍କାର ଶ୍ରୋତା ଭଉଣୀ, ଆପଣମାନଙ୍କୁ ଅନେକ ଅନେକ ସ୍ୱାଗତ ଜଣାଇ ଆରମ୍ଭ କରୁଛୁ ଆଜିର ଘର ସଂସାର କାର୍ଯ୍ୟକ୍ରମ। ଶ୍ରୋତା ଭଉଣୀ, ଆଜି ଘର ସଂସାରର ସାହିତ୍ୟଧର୍ମୀ କାର୍ଯ୍ୟକ୍ରମ ମନୋରମାରେ ଜ୍ୟୋତିଲତା ପଣ୍ଡାଙ୍କ କବିତା ଏବଂ ତାଙ୍କ ସହ ସାକ୍ଷାତକାର ଶୁଣିବା। ତାଙ୍କୁ ସାକ୍ଷାତ କରିଛନ୍ତି ସଙ୍ଗୀତା ସାହୁ।
1: ନମସ୍କାର ଶ୍ରୋତା ଭଉଣୀ, ଘର ସଂସାରର ମନୋରମା କାର୍ଯ୍ୟକ୍ରମକୁ ଆପଣମାନଙ୍କୁ ସ୍ୱାଗତ। ଶ୍ରୋତା ଭଉଣୀ, ପ୍ରତିଟି ମନୋରମା କାର୍ଯ୍ୟକ୍ରମରେ ଆମେ ଭେଟିଥାଉ ଜଣେ ସାହିତ୍ୟ ସୃଜନ କରୁଥିବା ମହିଳାଙ୍କୁ ଏବଂ ତାଙ୍କ ସାହିତ୍ୟ ରଚନାକୁ ଓ ତାଙ୍କ ସାହିତ୍ୟ ଜୀବନ ବିଷୟରେ ଜାଣିଥାଉ। ଆଜି ମଧ୍ୟ ଆମ ଗହଣରେ ସେମିତି ଜଣେ ସାହିତ୍ୟ ସୃଜନକାରିଣୀ ଉପସ୍ଥିତ ଅଛନ୍ତି। ଆସନ୍ତୁ ତାଙ୍କୁ ଭେଟିବା, ତାଙ୍କ ସାହିତ୍ୟ ରଚନା ଏବଂ ସାହିତ୍ୟ ଜୀବନ ବିଷୟରେ ଜାଣିବା। ମ୍ୟାଡ଼ାମ ନମସ୍କାର।
2: ନମସ୍କାର,
1: ଆମର ମନୋରମା କାର୍ଯ୍ୟକ୍ରମକୁ ଆପଣଙ୍କୁ ସ୍ୱାଗତ।
2: ବହୁତ ବହୁତ ଧନ୍ୟବାଦ ମ୍ୟାଡ଼ାମ।
1: ପ୍ରଥମେ ଆମେ ଚାହିଁବୁ ଆପଣ ଆମର ଶ୍ରୋତା ଭଉଣୀମାନଙ୍କୁ ନିଜର ପରିଚୟ ଦେବେ ଏବଂ ନିଜ ବିଷୟରେ କିଛି କହିବେ।
2: ମୁଁ ଜ୍ୟୋତି ପଣ୍ଡା ଲୀନା, ଶକ୍ତିନଗର ବରଗଡ଼, ବରଗଡ଼ରେ ମୋର ଘର। ମୁଁ ଜଣେ ଗୃହିଣୀ, ତା ସାଙ୍ଗକୁ ମୋତେ ଭଲ ଲାଗେ କବିତା ଲେଖିବା ପାଇଁ, ଆଉ ଆମ ଭଉଣୀମାନଙ୍କୁ, ନାରୀ ଜାତିକୁ, ନାରୀ ସମାଜକୁ ଆଗକୁ ଆସିବାକୁ ମୋତେ ପ୍ରେରଣା ଦେବାକୁ ବହୁତ ଭଲ ଲାଗେ। ମାନେ ଯାହା ବି ଆମ ଭିତରେ ଅଛି ତାହା ପ୍ରସ୍ଫୁଟିତ ହୋଇକି ବାହାରକୁ ଆସୁ, ଲୋକଲୋଚନକୁ ଆସୁ, ତାହା ଭିତରେ ଦବି ନ ଯାଉ ନାରୀମାନଙ୍କ, ସେଇଟା ହିଁ ମୋର ପ୍ରୟାସ।
1: ଆପଣଙ୍କ ସାହିତ୍ୟ ଯାତ୍ରା ବିଷୟରେ କିଛି କହିବେ କି?
2: ସାହିତ୍ୟ ଯାତ୍ରା ମାନେ ମ୍ୟାଡ଼ମ, ଯେତେବେଳେ ମୁଁ କଲେଜରେ ପଢ଼ୁଥିଲି ସେତେବେଳେ ମୋ ଭିତରେ ଶବ୍ଦଗୁଡ଼ିକ ଆନ୍ଦୋଳିତ ହୁଏ, କବିତା ଲେଖିବାକୁ ଇଚ୍ଛା ହୁଏ। ଯାହା ବି ମୁଁ ଦେଖେ କବିତାରେ ତାହା ସେହି କ୍ଷଣି କରିଦିଏ, ଖାସ କରି ଆମ ସମ୍ବଲପୁରୀ ଭାଷାରେ। ହଁ, ସେଟା ଥିଲା। କିନ୍ତୁ ଯେତେବେଳେ କରୋନା ଟାଇମ୍ ହେଲା, ମୋ ଫେସବୁକ୍ ଆକାଉଣ୍ଟରେ ମୁଁ ଲେଖୁ ଲେଖୁ ମାନେ ଲେଖିଦେଇଥିଲି ଦୁଇ ଚାରିଟା, ସେଟା ବହୁତ ଲୋକ ପସନ୍ଦ କଲେ। ଆଉ ସେହି ଦିନଠୁ ମୁଁ ଜ୍ୟୋତି ଲତା ପଣ୍ଡାରୁ ହେଇଗଲି ଜ୍ୟୋତି ପଣ୍ଡା ଲୀନା। ଆଉ ସେଟା ଏତେ ଲୋକ ମାନେ ପସନ୍ଦ କଲେ ମୋର କବିତା ଗୁଡ଼ାକ ଯେ ଏବେ ଭଗବାନଙ୍କର ଦୟାରୁ ଆଉ ଲୋକଙ୍କର ଭଲ ପାଇବାରୁ ମୁଁ ଜ୍ୟୋତି ଲତା ପଣ୍ଡାରୁ ଜ୍ୟୋତି ପଣ୍ଡା ଲୀନା ହେଇଯାଇଛି।
1: ଆଜ୍ଞା, ମାନେ ସାହିତ୍ୟ ସୃଜନ ଆପଣଙ୍କୁ ଗୋଟିଏ ନୂତନ ପରିଚୟ ପ୍ରଦାନ କରିଛି।
2: ହଁ ମ୍ୟାଡ଼ମ,
1: କବିତା ପ୍ରତି ଆପଣ କାହିଁକି ବିଶେଷ ଆକର୍ଷିତ ହେଲେ?
2: କବିତା ମୋତେ ବହୁତ ଭଲ ଲାଗେ, ମାନେ କବିତାରେ ଯେଉଁ ଶବ୍ଦ ଗୁଡ଼ାକ ସେହିଟା ହିଁ ଆମ ମନର ଭାଷା, ଯାହା ଆମ ଜୀବନ ଶୈଳୀରେ ଘଟିଯାଉଛି ତାକୁ ବହୁତ କମ ଲେଖାରେ ବହୁତ କିଛି କହିହୁଏ, ସେଥିପାଇଁ ମୋତେ ବହୁତ ଭଲ ଲାଗେ କବିତା। ମାନେ ମୋର ହୃଦୟକୁ ବହୁତ ସ୍ପର୍ଶ କରେ ଯାହା ବି କବିତା ହଉ। ସେ
1: ମାନେ କମ ଶବ୍ଦରେ ଆପଣ ଆପଣଙ୍କର ଯେଉଁ ଭାବନା ଅଛି ତାକୁ ସମ୍ପୂର୍ଣ୍ଣ ଭାବରେ ପରିପ୍ରକାଶ କରିପାରୁଛନ୍ତି। ଆପଣଙ୍କ ଜୀବନରେ କେଉଁ ଘଟଣା କିମ୍ବା ବ୍ୟକ୍ତିତ୍ୱ ଆପଣଙ୍କୁ ଏଇ କବିତା ଲେଖିବାକୁ ପ୍ରେରଣା ଦେଇଛନ୍ତି?
2: ମୋତେ ତ ଏମିତି କିଛି ଘଟଣା ପ୍ରେରଣା ଦେଇନାହାନ୍ତି, ମୁଁ ତ କହିବି ସେଇଟା ମା ସରସ୍ୱତୀଙ୍କର ଆଶୀର୍ବାଦ ବୋଧେ, ଯେଉଁଟାକି ଥିଲା ମୋ ଠାରେ, ମୁଁ ଆଜି ତାକୁ ମୋ କାଗଜରେ ଆଉ କଲମରେ ଜାଗା ଦେଇକି ଲେଖିପାରିଛି। ମାଙ୍କର ବିନା ଆଶୀର୍ବାଦରେ ହେଇନଥାନ୍ତା।
1: ଏଇ କବିତା ଲେଖିବା ପୂର୍ବରୁ ଆପଣ କିପରି ଭାବନାରେ ପ୍ରବେଶ କରିଥାନ୍ତି? କ'ଣ ସବୁ ଆପଣଙ୍କ ମନ ଭିତରେ ଚାଲିଥାଏ ଯାହା ଆପଣଙ୍କୁ ଏଇ କବିତା ଲେଖିବା ପାଇଁ ପ୍ରେରିତ କରେ? ଆପଣ ଯେମିତି କହିଲେ ଯେ ଆପଣଙ୍କର ମନ ଆନ୍ଦୋଳିତ ହୁଏ, ମନରେ ସ୍ୱତଃ ଶବ୍ଦ ଗୁଡ଼ିକ ଭାସନ୍ତି ଯାହା ଆପଣ କଲମ ସାହାଯ୍ୟରେ କାଗଜରେ ଉତାରିକି ତାକୁ କବିତାର ରୂପ ଦେଇଥାନ୍ତି।
2: ମାନେ ମୋର ମନ ବହୁତ ଖୁସି ହେଇଗଲେ ବି ମୁଁ ଲେଖିପାରେ, ଆଉ ଅତ୍ୟନ୍ତ ଦୁଃଖ ହେଇଗଲେ ବି ମୁଁ ଲେଖିପାରେ, ଆଉ କି କାହାକୁ ଯଦି ଦେଖିବି ମୁଁ ଖୁସି ଲାଗେ ତାକୁ ନେଇ ବି ମୁଁ ଲେଖିପାରେ।
1: ଆଜ୍ଞା, ମାନେ ଆପଣଙ୍କୁ

0: ଏବଂ ଦୁଃଖ ଉଭୟ ପ୍ରେରିତ କରୁଛନ୍ତି କବିତା
1: କବିତା
0: ଲେଖିବା
1: ଲେଖିବା
0: ପାଇଁ।
1: ପାଇଁ ହଁ
0: ଆପଣଙ୍କ ପାଇଁ କବିତା ଭାବନାର ଅଭିବ୍ୟକ୍ତି ନା କି ସମାଜର ଦର୍ପଣ?
1: ମୋ ପାଇଁ ତ ସମାଜର ଦର୍ପଣ
0: କିଭଳି?
1: ମାନେ ମୁଁ ଚାହେଁ ମୋର ପ୍ରତ୍ୟେକଟି କବିତା ମୁଁ ସମାଜକୁ କିଛି ନା କିଛି ମେସେଜ ଦିଏ। ମୁଁ ଲେଖୁଛି ବୋଲି ଖାଲି ଲେଖିଦିଏନି, ଯେଉଁ କବିତାରେ ତାମାନେ ସମାଜ ପାଇଁ କିଛି ଶିଖିବା ମେସେଜ ଥିବ, ସମାଜ ପ୍ରତି କିଛି ବଦଳାଇବା ସମାଜକୁ, ସେପରି ଲେଖା ଲେଖିବାକୁ ମୋତେ ଭଲ ଲାଗେ।
0: ମାନେ ଆପଣଙ୍କର ଯେଉଁ କବିତା ଅଛି ସେହିଥିରେ ଆପଣ ସମାଜରେ ଯାହା ଘଟଣା ଘଟିଯାଉଛି,
1: ହଁ ତାକୁ ନେଇ ମୁଁ ଲେଖେ।
0: ଆପଣ କବିତା ଲେଖିବା ବେଳେ କହିଲେ ଯେ ଆପଣ ଭାବନାରେ ପୂର୍ଣ୍ଣ ହୋଇଯାଆନ୍ତି, ସ୍ୱତଃ ମନକୁ ଶବ୍ଦ ଆସେ, ଦୈନନ୍ଦିନ ଜୀବନର ଏମିତି କ'ଣ କ'ଣ ସବୁ ଛୋଟ ଘଟଣା ଆଜି ପର୍ଯ୍ୟନ୍ତ ଆପଣ ଆପଣଙ୍କର କବିତାରେ ସ୍ଥାନ ଦେଇଛନ୍ତି?
1: ଦୈନନ୍ଦିନ ଜୀବନ ମାନେ ମୋତେ ଲାଗେ ଯେତେବେଳେ ଗୋଟେ ଆଜିକାଲି କହୁଛି ଝିଅଟିଏ ବାହା ହେଇ ଆସିଲା ପରେ ମାନେ ମା ଘର ପ୍ରତି ବି ରଖିବା କଥା ସ୍ନେହ, କିନ୍ତୁ ମା ଘରଠୁ ଶାଶୁ ଘର ବି ଉର୍ଦ୍ଧ୍ୱରେ। ଶାଶୁ ଘରେ ଯେମିତି ଝିଅ ପରି ରହିଲେ ନିଶ୍ଚୟ ସେ ତାମାନେ ବହୁରୁ ଝିଅ ହେଇପାରିବ। ମୁଁ
0: ଆଜ୍ଞା,
1: ସେଇ ଜିନିଷଟା ମୋ ଶାଶୁ ଘରେ ମୁଁ ଫିଲ୍ କରିଛି, ଆଉ ଏଠି ମୁଁ ଭଗବାନଙ୍କର କୃପାରୁ ଶାଶୁ ଘର ତ କହିବିନି, ସେଟା ବି ଗୋଟେ ମୋର ମା ଘର ଟାଇପ୍ର। ସେଠି ବି ମୋ ପ୍ରତି କିଛି ରେଷ୍ଟ୍ରିକ୍ସନ୍ ନାହିଁ, ବୋହୁ ଯେମିତି ଚଳେ ସେମିତି କିଛି ବି ନାହିଁ। ତ ସେଇ ଖୁସିରେ ବି ମୁଁ ତାମାନେ ଯେ ଝିଅଟିଏ ତାମାନେ ଚାହିଁଲେ ଶାଶୁ ଘରେ ବି ମା ଘର ପରି ରହିପାରିବ, ସେଇ ମେସେଜ ସେଇ ଟା ମାନେ ମୋର ପ୍ରାୟ ଲେଖାରେ ଥାଏ।
0: ଏଠି ଆମେ ଆପଣଙ୍କୁ ପଚାରିବାକୁ ଉତ୍ସୁକ ହେଉଛୁ ଯେ ଆପଣଙ୍କ ବିବାହ କେଉଁ ବର୍ଷ ହୋଇଥିଲା, ଶାଶୁଘର କେଉଁଠି? ଯେମିତି କହିଲେ ଯେ ଆପଣଙ୍କର ଶାଶୁଘରର ସଦସ୍ୟମାନେ ଆପଣଙ୍କୁ ଆପଣଙ୍କର ଏସବୁ କାର୍ଯ୍ୟରେ ସାହାଯ୍ୟ ସହଯୋଗ କରୁଛନ୍ତି, ମା ଘର ବାପା ମା କିପରି ଆପଣଙ୍କୁ ଆପଣଙ୍କ ଜୀବନରେ ଏମିତି ଆଜି ଯେଉଁ ସ୍ଥାନରେ ଆପଣ ପ୍ରତିଷ୍ଠିତ ଅଛନ୍ତି ସେଇ ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ଆପଣଙ୍କୁ କିପରି ସାହାଯ୍ୟ ସହଯୋଗ କରିଛନ୍ତି, ଏବଂ ଶାଶୁ ଘର ବିଷୟରେ ଟିକେ କହିବେ ଆମ ଶ୍ରୋତାମାନଙ୍କୁ?
1: ନିଶ୍ଚେ। ବରଗଡ଼ ଜିଲ୍ଲା ଜାମପାଲିରେ ମୋର ମା ଘର, ସେଠି ତ ମୁଁ ପଢ଼ାପଢ଼ି ରୁଷୁଡ଼ା ହାଇସ୍କୁଲରେ କରିଛି। ବାପା ମା ପଢ଼େଇଥିଲେ ବୋଲିକିରି ଆଜି ମୁଇଁ କବିତା ଲେଖିପାରିଛେ, କିନ୍ତୁ ସେହି କବିତାରେ ଆଜି ଜ୍ୟୋତି ପଣ୍ଡା ଲୀନାର ଯେନ୍ ଗୋଟେ ପରିଚୟ ମୁଁ ପାଇଛି, ମୋର ଶାଶୁଘର ମୋର ସ୍ୱାମୀ ଖାସ୍ କରି ମୋର ସ୍ୱାମୀଙ୍କର ସପୋର୍ଟ ଆଉ ଶାଶୁ ଶ୍ୱଶୁରଙ୍କର ସପୋର୍ଟ ବୋଲିକିରି ଆଜି ମୁଁ ଜ୍ୟୋତି ପଣ୍ଡା ଲୀନା ହେଇପାରିଛି। ଶାଶୁଘର ବରଗଡ଼ ଶକ୍ତିନଗରରେ।
0: ମାନେ ଆପଣଙ୍କର ଜନ୍ମସ୍ଥାନ ଯେଉଁଠି, ଶ୍ୱଶୁରଙ୍କ ଘର ବି?
1: ନା ନା, ବରଗଡ଼ ଜିଲ୍ଲା ଜାମପାଲି ଗ୍ରାମ ଭେଡ଼େନ ବ୍ଲକର ସେଠି ମୋର ମା ଘର।
0: ମାନେ ଜିଲ୍ଲା ସମାନ ହୁଏ,
1: ଜିଲ୍ଲା
0: ସ୍ଥାନ ଅଲଗା କିନ୍ତୁ ପାଖ ପାଖ?
1: ହଁ ପାଖ ଗୋଟେ ଜିଲ୍ଲାରେ।
0: ହଁ, ମାନେ ଆପଣ ଏକଦମ ଭାଗ୍ୟବନ୍ତୀ ଯେ ଆପଣଙ୍କର ବାପା ମାଆଙ୍କର ବି ଆପଣଙ୍କୁ ସହଯୋଗ ରହିଛି, ଏବଂ ଶାଶୁଘରେ ମଧ୍ୟ ସ୍ୱାମୀଙ୍କଠୁ ଧରି ବାକି ସବୁ ସଦସ୍ୟଙ୍କର
1: ସମସ୍ତେ
0: ସହଯୋଗ
1: ସମସ୍ତେ
0: ରହିଛି। ନିଶ୍ଚିତ ଭାବରେ ପରିବାରର ସହଯୋଗ ହିଁ ଜଣେ ମହିଳାକୁ ସଫଳତାର ସୋପାନରେ ଆଗେଇ ନେଇଥାଏ, ଯେମିତି ଆପଣ ଜଣେ ଜ୍ୱଳନ୍ତ ଉଦାହରଣ। ଗୋଟେ କବିତା ଲେଖିବା ପୂର୍ବରୁ ଆପଣ କିପରି ଭାବନାରେ ପ୍ରବେଶ କରନ୍ତି?
1: କବିତା ଲେଖିବା ପୂର୍ବରୁ ଯେତେବେଳେ ମୁଁ ଦେଖେ ସମାଜରେ କିଛି ବିଗୁଡ଼ୁଛି, ଆଜିକାଲି ଯେମିତି ଏବେ ଗୋଟେ ମୁଁ ରିସେଣ୍ଟ କବିତା ଲେଖିଛି ମାନେ ବିବାହ ବିଚ୍ଛେଦ,
0: ଆଜ୍ଞା,
1: ଆଗ ତ ସେପରି ନଥିଲା। ଏବେ ତ ମାନେ ବିବାହଘର ଆଗରୁ ପ୍ରଥମେ ତ ସେଇ ରିଙ୍ଗ ସେରିମନି ହେଉଛି, ଫଟୋ ଉଠାଉଠି ସବୁ ଗୁଡ଼ାକ ହେଉଛି, ଫିର୍ ବି ଆଗରୁ ମାନେ 6 ମାସ ସେମାନେ ନିଜ ଭିତରେ ଟାଇମ୍ ସ୍ପେଣ୍ଡ କରି, ଯେଉଁଟାକି ଆମ ଭାରତୀୟ ସଂସ୍କୃତିରେ ନାହିଁ ମୋଟେ, ସେଇଟା କରୁଛନ୍ତି। ଫିର୍ ବି ତାଙ୍କ ମାସେ 2 ମାସ ପରେ କିଚିର୍ କାଚିର୍ ହେଇ ଡିଭୋର୍ସ ହେଇଯାଉଛି, ସେଇଟାକି ମୋତେ ଆଦୌ ପସନ୍ଦ ଲାଗେନି। କାରଣ ପତି ପତ୍ନୀ ସମ୍ପର୍କ ଉପରୁ ଭଗବାନଙ୍କ ଆଶୀର୍ବାଦ, ମୁଁ ତ କହିବି ପତି ପରମେଶ୍ୱର, ମାନେ ପତି ହିଁ ଗୋଟେ ନାରୀ ପାଇଁ ସ୍ୱୟଂ ଭଗବାନ ଯଦି ଯିଏ ମାନୁଛି, ତ ସେହିଟା ପୁଣି କେମିତି ଆଜିକାଲି। ଆଗ ତ ଆମ ମାଆ ବାପା ଯେତେବେଳେ ବିବାହ କରୁଥିଲେ ବିନା ଦେଖା ଚୁହାଣି ବିବାହ କରିକରି ସେମାନେ କାହିଁ ବର୍ଷ ବର୍ଷ ବୁଢ଼ାବୁଢ଼ୀ ପର୍ଯ୍ୟନ୍ତ ଏକା ସାଙ୍ଗରେ ରହୁଥିଲେ, ଆଜି କାହିଁକି ଏତେ ଆଗରୁ ଭେଟଘାଟ ଫଟୋ ବଟୋ ହେଇକିରି ବି ସାଙ୍ଗେ ସାଙ୍ଗେ ବ୍ୟବଚ୍ଛେଦ ହେଇକିରି ଦୁଇଟା ପରିବାର ଏକଦମ ନାନଖାନ ହେଇଯାଉଛନ୍ତି, ଯେଉଁଟାକି ମୋତେ ଆଦୌ ବି ଆଜିକାଲି ସଂସ୍କୃତିରେ ପସନ୍ଦ ଲାଗୁନି। ସେତାକୁ ନେଇକି ମୁଁ ଗୋଟେ କବିତା ଲେଖିଛି, ଆଜିକାଲି ଯେଉଁ ନାରୀମାନଙ୍କ ପ୍ରତି ଯେଉଁ ଧର୍ଷଣ ଅତ୍ୟାଚାର ସେ ପ୍ରତି ବି ଗୋଟେ କବିତା ଲେଖିଛି, ସମାଜକୁ ଦେଖି କବିତା ଲେଖେ।
0: ସେ ମଧ୍ୟରୁ କୌଣସି କବିତା ଆମ ଶ୍ରୋତାମାନଙ୍କୁ ଶୁଣେଇବେ?
1: ନିଶ୍ଚେ। କବିତା ବଦଲି ଯାଉଛେ ସବୁ, ବଦଲି ଯାଉଛେ ସବୁ, ମୋର ସବୁ ଲେଖା ସମ୍ବଲପୁରୀରେ ଆସୁନ୍ ସୁନ୍ ମା କବିତା ବଦଲି ଯାଉଛେ ସବୁ। ଆଘର୍ କାଲେ ବାପ ଦେଖିକରି ଗଛ୍ ବନମାଲିଟେ ଦେଉଥିଲା ମୁହୁଁ ଚାହିଁ, ଦଉ

0: ଥିଲା ମୁହଁ ଚାହିଁ ବିହା ବେଦିଥି ପୁଅ ଦେଖୁଥିଲା, ବିହା ବେଦିଥି ପୁଅ ଦେଖୁଥିଲା, ଉହ୍ନାତଲୁ ଉସତ ମନ ହେଇ, ଉସତ ମନ ହେଇ, ବିନ୍ ଦେଖା ଚୁହା ବିନ୍ ମୋବାଇଲ, ବିନ୍ ଦେଖା ଚୁହା ବିନ୍ ମୋବାଇଲ, ପ୍ରେମ ଭାବ ଥିଲା ଭରି, ମୁନୁଷ୍କେ ତାର ଦେବତା ଭାବି, ମାଝିର ଦିନ ଯାଉଥିଲା ସରି, ମାଝିର ଦିନ ଯାଉଥିଲା ସରି, ଏଛନି ସବୁ ଗଲା ନ ବଦଲି ବଦଲି, ଆଇଲା ଦିନୁଇ ମଡର୍ନ ଜମାନାରେ ଭାଇ, ଆଇଲା ଦିନୁଇ ମଡର୍ନ ଜମାନାରେ ଭାଇ, ବିହା ଠିକ୍ ହେଲା ଦିନୁ, ବିହା ଠିକ୍ ହେଲା ଦିନୁ, କଥାବାର୍ତ୍ତା କେତେ ବୁଲାବୁଲି, ତାର ସାଙ୍ଗେ ଫେର ରିଙ୍ଗ ସେଣେ ମେଣେ, ଖାଣା ଦେଖବ ଫଟୋ ଉଠାଉଠି, ଫଟୋ ଉଠାଉଠି, ସକାଲ ପାଇଲେ, ସକାଲ ପାଇଲେ ପିଲାର ମା ବି ଫୋନ କରୁଛେ, କେନ୍ ମାଲି ମୁଦି ପିନ୍ଧୁ ଦେଖତ ବୁଇ, କେନ୍ ମାଲି ମୁଦି ପିନ୍ଧୁ ଦେଖତ ବୁଇ, ବିହା ଆଗୁନୁ, ବିହା ଆଗୁନୁ, କୁଠି ବାରଣ୍ଡା କେନ ଅଛେ ପାଇକିନା, ଭିଡ଼ିଓ କଲ୍ ଥି ଟୁକେଲ୍ କେ, ସବୁ ତ ପଡ଼ୁଛେ ଜନା, ସବୁ ତ ପଡ଼ୁଛେ ଜନା, ହେତିର୍ ଲାଗି ବୋଲି, ହେତିର୍ ଲାଗି ବୋଲି ଘୁଡ଼ା ଖାଇ ମାଝିର୍ ପରମ୍ପରା ଗଲାଲୁ କି, ହେତିର୍ ଲାଗି ବୋଲି ଘୁଡ଼ା ଖାଇ ମାଝିର୍ ପରମ୍ପରା ଗଲାଲୁ କି, ଇନୁ ମୁଁ କହିବାର୍କେ ଚାହିଁମି ଯେ ଘୁଡ଼ା ଖାଇ ମାଝି ବେଲେ ଆଗୁ ଯେତେବେଳେ ବିହାଘର ହଉଥିଲା ଗୋଟେ ଝିଅର ସାଙ୍ଗେ ମାନେ ଭାସେନ ହେଇକରି ନୂଆ ଯାଉଛେ ଗା ମୋର ଝିଟା, ସେନୁ କେନ୍ ବାଥରୁମ୍ ଯିବା, ଭୋଗ କରବା, ଲାଜେ ହେବା, ମାଗି ନାଇଁ ପାରି ବୋଲିକରି ଗୋଟେ ଘରର ତାର ମାନେ ଚିହ୍ନାର ଜଣା ମାନେ କାମ କରୁଥିଲା ଗୋଟେ ଲେଡ଼ିଜଟାକେ ଘୁଡ଼ା ଖାଇ ବସନ୍, ତାହାକୁ ପଠଉଥିଲେ, ତାହାକେ କହେବା ନାଇଁ ଅପସରିବା ଆମର ଝି ବୋଲିକରି, କିନ୍ତୁ ଆଜିକାଲି ତ ଆଘନୁ ଭିଡ଼ିଓ କଲ୍ ସୁନା ଘିନି ଯିବେ ଶାସ ନନ୍ଦର ସାଙ୍ଗେ, ଆ କେନୁ ଅକ୍ଲିଆ ରହିଲା ଯେ ସେ ତ କେନୁ କୁଠି ବାରଣ୍ଡା ସବୁ ଜାଣିପାରୁଛେ, ହେତୁର୍ ଲାଗି ବୋଲି ଘୁଡ଼ା ଖାଇ ମାଝିର ପରମ୍ପରା ବି ଲୁକିଗଲାନ, ହେତିର୍ ଲାଗି ବୋଲି ଘୁଡ଼ା ଖାଇ ମାଝିର ପରମ୍ପରା ଗଲା ଲୁକି, ଦିନୁ ଦିନକେ ଲୁକି ବସିଲାନ, ଚଙ୍ଗରା ଭୁଗଲି ଟୁପିଲି, ଚଙ୍ଗରା ଭୁଗଲି ଟୁପିଲି, ହସ୍ତବନ୍ଧନ ଆଗନୁ, ହସ୍ତବନ୍ଧନ ଆଗନୁ, ଛୁଇଁ ବାରଟା ପୁରା ବାରଣ, ଆଜିକାଲି ଛୁଆ ନାଇଁ ବୁଝବାର, କିଛି ତ ଥିବା କାରଣ, କିଛି ତ ଥିବା କାରଣ, ବିହା ଆଗନୁ, ବିହା ଆଗନୁ, ବସ୍ତା ବସ୍ତା ପ୍ରେମ କରିବି, ଯଦି ଅଧା ଧୁରୁ ଭାଙ୍ଗି ଯାଉଛେ ଜୁଲି, ମୁଇଁ ତ କହେମି, ମୁଇଁ ତ କହେମି, ଠିକ୍ ଥିଲା ଆମର ପୁରୁଣା ଯୁଗରେ ଭାଇ, ମୁଇଁ ତ କହେମି, ଠିକ୍ ଥିଲା ଆମର ପୁରୁଣା ଯୁଗରେ ଭାଇ, ମୁଇଁ ତ କହେମି, ଠିକ୍ ଥିଲା ଆମର ପୁରୁଣା ଯୁଗରେ ଭାଇ।
1: ଖୁବ୍ ବଢ଼ିଆ। ବର୍ତ୍ତମାନର ସମୟରେ ଯାହା ସବୁ ଘଟଣା ଘଟିଯାଉଛି, ମହିଳାମାନଙ୍କ ଜୀବନରେ ଯାହା ସବୁ ସମସ୍ୟା ଦେଖା ଦେଉଛି, ତାହା ମହିଳାମାନଙ୍କ ପାଇଁ ଅନ୍ୟମାନେ ସମସ୍ୟା ସୃଷ୍ଟି କରୁଛନ୍ତି ନା ନିଜେ ମହିଳା, ଏହାକୁ ଚିନ୍ତା କରିବାକୁ ଏହି କବିତା ବାଧ୍ୟ କରୁଛି। ଆଜିର ସମାଜରେ କବିତାର ଭୂମିକାଟା ଏତେ ଗୁରୁତ୍ୱପୂର୍ଣ୍ଣ ବୋଲି ଆପଣ ବର୍ତ୍ତମାନ ଆପଣଙ୍କର ଏହି କବିତା ମାଧ୍ୟମରେ ଶ୍ରୋତାମାନଙ୍କୁ ଜଣାଇଛନ୍ତି। ଆମେ ଚାହିଁବୁ ଆପଣ ଆଉ ଅନ୍ୟ ଆପଣଙ୍କର ରଚିତ କବିତା ବି ଆମ ଶ୍ରୋତାମାନଙ୍କୁ କିଛି ଶୁଣ।
0: ନିଶ୍ଚୟ ମ୍ୟାମ୍। ଆଜିକାଲିର ମା ବାପା ବହୁତ କଷ୍ଟ କରି କରି ପୁଅ ଝିଅକେ ପାଠ ସାଠ ପଢ଼ଉଛନ୍, ଆଉ ସେ ପୁଅ ଝିଅ ଯେତେବେଳେ ବଢ଼ି ଯାଉଛନ୍ ମ୍ୟାଡ଼ମ୍, ମା ବାପାକେ ବୋଝ ବୋଲି କରି ଭାବି ଦଉଛନ୍। ଆଉ ମୁଇଁ ବହୁତ ଜାଗାରେ ଏଇଟା ଦେଖିଲି ନ, ବାହାରେ ଚାକିରି କରୁଛନ୍, ବିହା ପରେ ଯେତେବେଳେ ତାଙ୍କର ଛୁଆ ପିଲାଟି ହେବାର ଅଛେ କି ହେଇ ସାରିଲା ପରେ ବି ମାନେ ମା ବାପାଙ୍କୁ ନେଇକି ସାଙ୍ଗରେ ରଖୁଛନ୍, ଆଉ ତାଙ୍କ ନିଜର ଛୁଆମାନେ ଯେତେବେଳେ ସ୍କୁଲ ଯାଉଛନ୍ତି କି ଟିକେ ବଡ଼ ହେଇଯାଉଛନ୍ତି, ମା ବାପାଙ୍କୁ ଘରକୁ କିମ୍ବା ବୃଦ୍ଧାଶ୍ରମକୁ ପଠାଇ ଦେଉଛନ୍ତି। କିନ୍ତୁ ସେଟା ଭାବିବା କଥା ଯେ ଚଳନ୍ତି ପ୍ରତିମା ମା ବାପା, ତାଙ୍କୁ ଅବହେଳା କରିବାଟା ବି ଗୋଟେ ପାପ, କିନ୍ତୁ ପିଲା ଛୁଆମାନେ ବହୁତ ମା ବାପାଙ୍କୁ ଛାଡ଼ି ଦେଉଛନ୍ତି ବୃଦ୍ଧାଶ୍ରମରେ, କିନ୍ତୁ କେବେ ବି ମା ବାପା ସେହି ପୁଅ ଝିଅମାନଙ୍କ ପାଇଁ ଅନିଷ୍ଟ ଚିନ୍ତା କରିପାରୁନାହାନ୍ତି, ସବୁବେଳେ ଚାହୁଁଛନ୍ତି ପୁଅ ଝିଅର ଖୁସି। ସେହି ଉପରେ କବିତା, ଉଡ଼ୁଥାଉ ତୋର ନା, ଉଡ଼ୁଥାଉ ତୋର ନା, କାହିଁ ତୋଷ କରିଥିଲୁ ରେ ସୁନା, ବୃଦ୍ଧାଶ୍ରମେ ଛାଡ଼ିଦେଲୁ, ବୃଦ୍ଧାଶ୍ରମେ ଛାଡ଼ିଦେଲୁ। କବିତାରେ ମା ବାପା ବୃଦ୍ଧାଶ୍ରମରେ ଅଛନ୍ତି, ଆଉ ପୁଅ ତାଙ୍କ ପ୍ରତି କରିଥିବା ଅବହେଳା, ଆଉ ପୁଅକୁ ଜନ୍ମ କରିକି ବଡ଼ କରିବା ପର୍ଯ୍ୟନ୍ତ ତାଙ୍କର ଯେଉଁ କୋହଭରା, ଏଇ କବିତାରେ ମୁଁ ସ୍ଥାନ ଦେଇଛି, ଶୁଣିବା। କବିତା, ଉଡ଼ୁଥାଉ ତୋର ନା, ଉଡ଼ୁଥାଉ ତୋର ନା, କାଇଁ ଦୋଷ କରିଥିଲୁ ରେ ସୁନା, ବୃଦ୍ଧାଶ୍ରମେ ଛାଡ଼ିଦେଲୁ, ବୃଦ୍ଧାଶ୍ରମେ ଛାଡ଼ିଦେଲୁ, କାଣାଟା ତୋତେ ଅଭାବ କଲୁ ଯେ ଏତ୍କି ହୀନମାନ କଲୁ, ଏତ୍କି ହୀନମାନ କଲୁ, ମା ବୁଆ ହେଇ କେମିତି କହେମୁ, ମା ବୁଆ ହେଇ କେମିତି କହେମୁ, ଦୁଃଖେ ରହ ବୋଲି ତୁଇ, ତୁଇ ସୁଖେ ଥା, ତୋର ଦୁଃଖ ଯେତେ ଆମର ନିକେ ଆସୁ ଧାଇଁ, ଆମର ନିକେ ଆସୁ ଧାଇଁ, ସୁଲହ ପାଲା କରି, ସୁଲହ ପାଲା କରି ପାଲ ପଡ଼ିଥିଲୁ, ମା ବୁଆ ଡାକ ଶୁନ ମୁଁ ବୋଲିରେ, ମା ବୁଆ ଡାକ ଶୁନ ମୁଁ ବୋଲିରେ, ବଞ୍ଝା ବାଞ୍ଝନ ସବ ଦିଅ ମେଟେ, ବଞ୍ଝା ବାଞ୍ଝନ ସବ ଦିଅ ମେଟେଇ, ଦେ ଦେବତାନୁ କଲୁ ଅର୍ଦଲି, ମହାପୁରୁ ଆମର ଡାକ ଶୁଣିଲେ, କୁଲେ ଦେଲେ ପୁଅ ଧନ,

0: ଲାଡ଼ ଗେଲ ଆମର ସବୁ କେପାସରି, ନାଇଁ ଚିହ୍ଲୁ ମନ, ନାଇଁ ଚିହ୍ଲୁ ମନ ମଲା କାଲକେ, ମଲା କାଲକେ ତରି ଯିମୁ ଭାବି, ନା ଦେଇଥିଲୁ ରାମ, ନା ଦେଇଥିଲୁ ରାମ, ହେଲେ ଭୁଲି ଯାଇଥିଲୁ କଲି ଯୁଗର ପୁଅ, ହେଲେ ଭୁଲି ଯାଇଥିଲୁ କଲି ଯୁଗର ପୁଅ, ଉଲ୍ଟିଆ ଯାର କାମ, ଉଲ୍ଟିଆ ଯାର କାମ, ଉଲ୍ଟିଆ ଯାର କାମ। ରାମ ମହାପୁରୁ, ରାମ ମହାପୁରୁ ବନବାସୀ ହେଲେ ବାପର ସତ୍କେ ରଖି, ମା ବୁଆକେ ଜରାଶ୍ରମେ ଛାଡ଼ୁଛୁ, ବୁଦ୍ଧି ଜ୍ଞାନକେ ତୋର ଫିକି, ବୁଦ୍ଧି ଜ୍ଞାନକେ ତୋର ଫିକି। ଦିହେ ଥିଲା ବେଲେ, ଦିହେ ଥିଲା ବେଲେ ଲାତ ମରା ତୁର, ମା କହୁଛେ, ମା କହୁଛି ଯେତେବେଳେ ସେ ଗର୍ଭବତୀ ଥିଲା, ଗର୍ଭରେ ସେ ପୁଅକୁ ଧରିଥିଲା, ତାର ଅନୁଭୂତି କବିତାରେ ଶୁଣୁନ। ଦିହେ ଥିଲା ବେଲେ ଲାତ ମରା ତୁର, ସୁଖ ଲାଗୁଥିଲା ମତେ, ସୁଖ ଲାଗୁଥିଲା ମତେ, ବରକସ ହେବୁ ବୋଲି ବାବୁରେ, ପଥିତି ଥିଲି କେତେ, ପଥିତି ଥିଲି କେତେ, ଗୁରା କଲା ପିଲା ଟୁକେଲ, କିଛି ନାଇଁ ଭାବି ମୁଟେ। ମା ସବେ କହିସନ୍ ମା ତାର ମାନେ ନାଇଁ ଦେଖିକରି ଭଲ ପାଇସି, ଦଶ ମାସ ଆମକୁ ଅଧିକା ଭଲ ପାଇସି, ଆମେ ତ ଦୁନିଆକେ ଆଇଲା ପରେ ଲୁକେ ଆମକୁ ଭଲ ପାଇସନ୍, କିନ୍ତୁ ମା କିଛି ନାଇଁ ଜାଣିଥାଏ ଆମକୁ ପେଟ ଭିତରୁ ଭଲ ପାଇସି, ସେଟା ମା କହୁଛି। ଗୁରା କଲା ପିଲା ଟୁକେଲ, କିଛି ନାଇଁ ଭାବି ମୁଟେ, ଦଶ ମାସ ତକ ତତେ ରେ ବାବୁ ଧରିଥିଲି ମୁଇଁ ପେଟେ, ଧରିଥିଲି ମୁଇଁ ପେଟେ, ପ୍ରସବ ଦୁଃଖେ ସହିଥିଲି କେତେ, ପ୍ରସବ ଦୁଃଖେ ସହିଥିଲି କେତେ, ନିଜେ ଉଦାଫଲେ ଶୁଇ ଛେଖଟେରେ, ନିଜେ ଉଦାଫଲେ ଶୁଇ ଛେଖଟେ, ଭଲ ଖାଇବୁ ପିଇବୁ ତିହାରେ ତୁଇ ପିନ୍ଧୁ ନୂଆ କୁର୍ତ୍ତା, ଭଲ ଖାଇବୁ ପିଇବୁ ତିହାରେ ତୁଇ ପିନ୍ଧୁ ନୂଆ କୁର୍ତ୍ତା, ଭୁକେ ରହି ଫଟା ପିନ୍ଧି କରି ଯିଏ ତୋର କରୁଛେ ଚିନ୍ତା, ଭୁକେ ରହି ଫଟା ପିନ୍ଧି କରି ଯିଏ ତୋର କରୁଛେ ଚିନ୍ତା, ତା କର ସୌକେ କେନ୍ତା କୁସ୍ମେ ପାସରି ଦେଲୁ ରେ ପୁତା, କେନ୍ତା କିସ୍ମେ ପାସରି ଦେଲୁ ରେ ପୁତା, ତୋର ବୁଝା ତୋର ଲାଗି ବୁଝା ନାଇଁ ହଉ ମୁଟେ, ତୋର ଲାଗି ବୁଝା ନାଇଁ ହଉ ମୁଟେ, ରଖିଛୁ ଖନ୍ଦେ ବସେଇ, ରଖିଛୁ ଖନ୍ଦେ ବସେଇ, ମା ବୁଆ ହେଇ କେନ୍ତି କହେମୁ, ମା ବୁଆ ହେଇ କେନ୍ତି କହେମୁ, ଦୁଃଖେ ରହ ବୋଲି ତୁଇ, ଦୁଃଖେ ରହ ବୋଲି ତୁଇ, ଦଶ ଦିଗ ଦଶ ପାଲକେ ଡାକୁଛେ ସରବ ସହନି ମା, ଦଶ ଦିଗ ଦଶ ପାଲକେ ଡାକୁଛେ ସରବ ସହନି ମା, ସୁଖେ ରହ ତୁଇ ମୋର ଧନରେ, ସୁଖେ ରହ ତୁଇ ମୋର ଧନରେ, ଉଡ଼ୁ ଥାଉ ତୋର ନା, ଉଡ଼ୁ ଥାଉ ତୋର ନା, ଉଡ଼ୁ ଥାଉ ତୋର ନା।
1: ଖୁବ୍ ସୁନ୍ଦର ଆପଣଙ୍କର କବିତା ପଢ଼ିବା ଶୈଳୀ, ଆବୃତ୍ତି କରିବା ଶୈଳୀ, ନିଶ୍ଚିତ ଭାବରେ ଆପଣଙ୍କର ଯୋଉ ଆବୃତ୍ତି ତାହା ଭାବନାକୁ ବ୍ୟକ୍ତ କରୁଛି। ପ୍ରତ୍ୟେକ ପଦ କେଉଁ ଭାବନାରେ ସୃଷ୍ଟି ହୋଇଛି ତାହା ଆମର ଶ୍ରୋତାମାନେ ନିଶ୍ଚିତ ଭାବରେ ହୃଦୟଙ୍ଗମ କରିପାରିଛନ୍ତି, ଏବଂ ସାମାଜିକ ପରିବର୍ତ୍ତନରେ କବିତା କେତେ ସାହାଯ୍ୟ କରୁଛି ତାହା ମଧ୍ୟ ଏଥିରୁ ପ୍ରତିଫଳିତ ହେଉଛି। ଆପଣ କବିତା ରଚନା କରୁଛନ୍ତି, କେଉଁ ସାହିତ୍ୟିକଙ୍କ ରଚନା ଆପଣଙ୍କୁ ବେଶୀ ଅଧିକ ଆକର୍ଷିତ କରେ, ବା ଆପଣ କାହାର ରଚନାକୁ ବେଶୀ ପଢ଼ିବା ପାଇଁ ପସନ୍ଦ କରନ୍ତି?
0: ପଦ୍ମଶ୍ରୀ ଡକ୍ଟର ହଲଧନ୍ନାଙ୍କ କବିତା ଗୁଡ଼ାକ ମୋତେ ଭାରି ପସନ୍ଦ ଲାଗେ, ଯେହେତୁ ମୁଁ ଆମ ଭାଷାରେ ଲେଖୁଛି, ମୋତେ ତାଙ୍କ କବିତା ଭଲ ଲାଗେ। ଏମିତି ନା ମୁଁ ତ କାହାକୁ କହିପାରିବିନି, କିନ୍ତୁ ତାଙ୍କ ଲେଖା ମୋତେ ଭଲ ଲାଗେ, ଯେହେତୁ ମୋତେ ସମ୍ବଲପୁରୀ ଭଲ ଲାଗେ, ବାକି ସମସ୍ତେ ନମନୀୟ, ସମସ୍ତଙ୍କୁ ପ୍ରଣାମ।
1: ନିଶ୍ଚିତ ଆପଣ ଅନେକ କବିତା ରଚନା କରିସାରିଲେଣି, ପ୍ରତ୍ୟେକ କବିତା ରଚନା କରିବା ସମୟରେ ନିଶ୍ଚିତ ଭାବରେ କୌଣସି ନା କୌଣସି ଘଟଣା ଆପଣଙ୍କୁ ଆନ୍ଦୋଳିତ କରିଛି, କୌଣସି କଥା ଆପଣଙ୍କ ମନକୁ ଛୁଇଁ ଯାଇଛି ଯାହା ପାଇଁ ଆପଣ ସେ କବିତା ରଚନା କରିଛନ୍ତି, ସେ ସମସ୍ତ କବିତା ମଧ୍ୟରୁ କେଉଁ କବିତା ରଚନା କରିବା ଯେଉଁ ପ୍ରକ୍ରିୟା ରହିଛି ଆଜି ପର୍ଯ୍ୟନ୍ତ ଆପଣଙ୍କର ମନରେ ସାଇତି ହୋଇ ରହିଯାଇଛି?
0: ନିଶ୍ଚିତ ମ୍ୟାଡ଼ାମ, ମୋର ପ୍ରଥମ କବିତା ମୁଇଁ ଚାଷୀର ଝି, କାରଣ ମୁଇଁ ମୋର ବାପା ଚାଷିଆ।
1: ଆଜ୍ଞା,
0: ମୁଁ ଦେଖିଛେ ମୋର ବାପା, ମୋ ବାପାଙ୍କୁ ମାନେ ଗୋଟେ ଚାଷ କାମ କଲେ କ'ଣ କ'ଣ ସବୁ ବାଧା ବିଘ୍ନ ଆସେ, ସେ ସବୁ ମୁଁ ଦେଖିଛି ବାପାଙ୍କର। ତ ସେଥିପାଇଁ ମୁଁ ପ୍ରଥମେ ମୋର କବିତା ଲେଖିଥିଲି ମୁଇଁ ଚାଷୀର ଝି, ଯେଉଁଟାକି ଆମର ମାନେ ସବୁଥିରେ ଲୋକ ଆଦୃତ ହେଇଥିଲା, ବହୁ ମୁଁ ସବୁ ଷ୍ଟେଜ୍ରେ ବି ମୋତେ ଲୋକେ କହନ୍ତି ଯେ ଚାଷୀର ଝିଅ କୁହନ୍ତୁ, ଆଉ ସବୁ ଚ୍ୟାନେଲ୍ରେ ବି ସେଇଟା ବୋଧେ ବାଜି ସାରିଲାନି।
1: ଆମ ଶ୍ରୋତାମାନଙ୍କୁ ଟିକେ ସେ କବିତା ଆବୃତ୍ତି କରିବେ?
0: ନିଶ୍ଚୟ ମ୍ୟାଡ଼ମ, ମୁଇଁ ଚାଷୀର ଝି କବିତା। ମୁଇଁ ଚାଷୀର ଝି, କାଇଟା ଭନ୍ନା ହେବା, କାଇଟା ଭନ୍ନା ହେବା, ବଛରକ ଦୁଇଥର କହିଦେଲେ ଯାଏ କିସାନ, ଚାଷୀକେ ମିଲି ପାରୁଛି ଭା ତାର ଭୟ କର ସମ୍ମାନ, କିଛି ନା ମିଲବା, ଲାଇନ ପଲେଇ ଗଲେ ଚାଷୀ ଗୁଲଗୁଲା, ଭୋଲ୍ଟେଜ୍ କମ୍ ରହିଲେ ଚାଷୀ ଗୁଲଗୁଲା, ପାନ୍ କମ୍ ବର୍ଷିଲେ ଚାଷୀ ଗୁଲଗୁଲା, ପାନ୍ ଜହ ବର୍ଷିଲେ ଚାଷୀ ଗୁଲଗୁଲା, ଚାଷୀ ସବୁଥି ଗୁଲଗୁଲା, କାରଣ ତାର ଗୁଲଗୁଲାର ସମାପ୍ତି ନାଇଁନ। ଆସୁନ୍ ଶୁନ୍ମା କବିତା ମୁଇଁ ଚାଷୀରଛି। ପାହାଡ ଠାନୁ ଯେ ଟାନ୍ ସରକ ଠାନୁ ବଡ଼ଜାର ହୁରୁତ, ପାହାଡ ଠାନୁ ଯେ ଟାନ୍ ସରକ ଠାନୁ ବଡ଼ଜାର ହୁରୁତ, ହଁ ମୁଇଁ ତାର ଝି, ହଁ ମୁଇଁ ଗର୍ବେ କହୁଛେ ମୁଇଁ ଚାଷୀର ଝି, ମୁଇଁ ଚାଷୀର ଝି, ମୁଇଁ ଚାଷୀର ଝି। ଦେଖିଛେ ମୁଇଁ ଧାନ ବୁତରାନୁ ନେଇକରି ଧାନ ବିକା ତକ ତାର ଗୁଲଗୁଲା, ଆର ଅଦିନିଆ ଧୁକା ଗଡ୍ଡିକେ ଅଛରା ପାନ୍ ବର୍ଷା, ଛରା କି ଅଛରା ପାନ୍ ବର୍ଷା, ତାର ସାଙ୍ଗେ କରାମାଡ଼ ଭରି ଯାସି କ୍ଷେତ ମୁଡ଼ା, ଛିଡ଼ି ଯାସି ଧାନ କେଣା, ଛିଡ଼ି ଯାସି ଧାନ କେଣା, ଉପଲି ପଡ଼ସି ଧାନ ପେଟା, ଉପଲି ପଡ଼ସି ଧାନ ପେଟା, ଧାନ ଭରା ଖଲାକେ ଆଭା କିନି ବୋଲି ଅଠି ପହର ହୁରକୁନି ହେସି ମୋରବା, ହୁରକୁନି ହେସି ମୋରବା। ରାତିର ଝୁମରା ହଜେଇ କରି, ରାତିର ଝୁମରା ହଜେଇ କରି ଭୋଗ ସୋସ୍କେ ତାର ଦେଶୀ ମାରି, କେନ୍ଥି ଚଲବେ କୁଟୁମ୍ ଲାଗ ଭାଗ ହେବା କିନି ସୁଝି, କେନ୍ଥି ଚଲବେ କୁଟୁମ୍ ଲାଗ ଭାଗ ହେବା କିନି ସୁଝି, ଇ କଥାକେ ହେତେ ମୋରବାର ମୁହର ପାଇଁ ଯାସି ଉତରି, ମୋରବାର ମୁହର ପାଇଁ ଯାସି ଉତରି। ଆର ମୁଇଁ ଚାଷୀର ଝି, ଆର ମୁଇଁ ଚାଷୀର ଝି, ରା ସାରା ଇକର ସେ କର ଲେହେଟି ଲେହେଟି ଭାବୁଥୁସି, ଲେହେଟି ଲେହେଟି ଭାବୁଥୁସି, ମୋର ବା ସତେ ଲଗେଇ ଦେବା କାଁଗା ଫାସି, ମୋର ବା ସତେ ଲଗେଇ ଦେବା କାଁଗା ଫାସି, ମୋର ବା ଚାଷୀ ବୋଲି କାଣା ତାର ଭାଗେ ଲେଖା ନାଇଁ ହେଇ ସୁଖ, ସେ ଖାଲି ସବୁବେଳେ ପାଉଥିବା ଦୁଃଖ।
1: ଆକାଶବାଣୀ ଭଳି ମାଧ୍ୟମରେ କବିତା ପ୍ରସାରଣ ନେଇ ଆପଣଙ୍କର ଅନୁଭବ କେମିତି?
0: ବହୁତ ବଢ଼ିଆ ଲାଗୁଛି ମ୍ୟାଡ଼ମ, ଆଜି ତ ମୋର ପ୍ରଥମ ଥର, ମୁଁ ଯେତେବେଳେ ପାଦ ଦେଲି ଏଠି ମୋତେ ଲାଗିଲା ଯେମିତି ସ୍ୱୟଂ ଭଗବାନ ଆଉ ମୋ ପୂର୍ବପୁରୁଷ ଆଉ ମୋର ବାପା ମା ଶାଶୁ ଶ୍ୱଶୁର ଆଉ ସମସ୍ତ ଗୁରୁଜଣ ଆଉ ଯାହା ବି ମୋତେ ସମସ୍ତେ ସପୋର୍ଟ କରିଛନ୍ତି, ସମସ୍ତଙ୍କର ଆଶୀର୍ବାଦ ଭଲ ପାଇବା ପରେ ପାଇଁ ମୁଁ ଆଜି ଏଠିକୁ ଆସିଛି। ଆଉ ଗୋଟେ କଳାକାର ପାଇଁ ଏମିତି ଜାଗା ହିଁ ମନ୍ଦିର।
1: ଆଜ୍ଞା, ଆପଣ ମଞ୍ଚରେ କବିତା ଉପସ୍ଥାପନ କରୁଛନ୍ତି, ଆପଣ ଏଠି ବି କବିତା ଉପସ୍ଥାପନା କରିଲେ, ଶ୍ରୋତାମାନଙ୍କର ଦର୍ଶକମାନଙ୍କର ପ୍ରତିକ୍ରିୟା ଆପଣଙ୍କର ସୃଜନରେ କିପରି ପ୍ରଭାବ ପକାଏ?
0: ବହୁତ ଖୁସି ଲାଗେ। ଆଉ ମୁଁ ତ ଯେତେବେଳେ ମଞ୍ଚକୁ ଚଢ଼େ ପ୍ରଥମେ କହେ ଯେ ଆପଣଙ୍କର ତାଲି ମୋର ଲାଗି ଗଜବନ୍ଦ ମାଲି, ମାନେ ଶ୍ରୋତା ଯେତିକି ତାଲି ଦେବେ ହୁଲାହୁଲି ଦେବେ ଜାଣମା ଯେ ଆମର କବିତା ସେତ୍କେ ତାଙ୍କର ମନକେ ଛିଁ ପାରିଛେ। ଆର୍ ମୋର ସବୁବେଳେ ଲକ୍ଷ୍ୟ ଥିସି ଯେ ମୁଇଁ ଶ୍ରୋତାଙ୍କର ମନକେ କେମିତି ଛିଁବା ମୋର କବିତାଟା। ଆଉ ଗୋଟେ ଗୋଟେ ଜାଗାରେ ଚାଷୀର ଝି ଶୁଣିକିରି ମା ମାନେ ଲହ ବି ପୁଛି ଦେଇଛନ୍, ଆଉ କେତେଟା ବାବା ଆସିକରି ମୋତେ ପୁରା ହାତ ଯୋଡ଼ିଛନ୍ ଯେ ମା ରେ ତୁଇ ତାର ମାନେ ବହୁତ ଚାଷୀର ମନ କଥା ବୁଝିପାରିଲୁ ଗୋଟେ ଟାଉନରେ ରହିକରି, ସେଟା ମୋର ଲାଗି ବହୁତ ବଡ଼ ପୁରସ୍କାର ଥିସି।
1: ଆଜ୍ଞା, ଆମର ଯୋଉ ବର୍ତ୍ତମାନର ଯୁବପିଢ଼ି ଅଛନ୍ତି ସେମାନେ କବିତା ପ୍ରତି କେତେଟା ଆକୃଷ୍ଟ, ଆପଣଙ୍କର କ'ଣ ଅନୁଭୂତି ରହିଛି ସେ ବିଷୟରେ?
0: ବହୁତ, ମୁଁ ତ କୌଣସି ପାର୍ଟିକୁଲାର କୌଣସି ଭାଷାକୁ କହିପାରିବିନି, କିନ୍ତୁ ମୁଁ ଯେତେ ଦେଖୁଛି ସମ୍ବଲପୁରୀ କବିତାକୁ ବହୁତ ଲୋକ ପସନ୍ଦ କରୁଛନ୍ତି ମ୍ୟାଡ଼ମ, ମାନେ ପିଲାଠୁ ନେଇ ବୁଢ଼ା ପର୍ଯ୍ୟନ୍ତ ପସନ୍ଦ ନ କରୁଥିଲେ ମୋ ଆଜି ଜ୍ୟୋତି ପଣ୍ଡା ଲୀନା ବୋଧେ ହେଇପାରିନଥାନ୍ତି।
1: ଏଇ ଯୋଉ କବିତା ରଚନା ସେଥିପାଇଁ ପଠନ କେତେ ଜରୁରୀ?
0: ପଠନ ବହୁତ ଜରୁରୀ ମ୍ୟାଡ଼ମ, ଯଦି ବହି ପଢ଼ିବାନି ତାହେଲେ ଲେଖିବା କେମିତି? ଶବ୍ଦ ଗୁଡ଼ାକ ଆସିବ ଗୋଟେ ପଢ଼ିବା, ତା ସାଙ୍ଗରେ ଟିକେ ବର୍ତ୍ତମାନ ଭବିଷ୍ୟତ ଶବ୍ଦ କେଉଁଠି ରହିବ କେମିତି ସେଟା ବି ଟିକେ ଆଇଡିଆ ହେବା କଥା ମ୍ୟାଡ଼ମ, ଖାଲି ପଢ଼ିଦେଲେ ହେବନି। ଆମେ ଯଦି ଖାଲି ବହି ପଢ଼ିବା ଆଉ ଗୋଟେ ଜିନିଷକୁ ଦେଖିବା ଆଉ କବିତାଟି ଲେଖିପାରିବାନି ତ ବି ହେବନି ନା ମ୍ୟାଡ଼ମ, ନିଜ ଆଇଡିଆ ବି ଟିକେ ଦରକାର ମ୍ୟାଡ଼ମ।
1: ନୂତନ କବିତା ଲେଖିବାକୁ ଇଚ୍ଛୁକ ଥିବା ଯୁବ ଲେଖକମାନଙ୍କୁ ଆପଣ କ'ଣ ପରାମର୍ଶ?
0: ତ କହିବି କବିତା ଲେଖନ୍ତୁ, ସମୟ ନିଅନ୍ତୁ, ଗୋଟେ କବିତାକୁ ମାସେ ଲାଗୁ ଦୁଇ ମାସ ଲାଗୁ, ଶବ୍ଦ ସଂଯୋଜନା ବଢ଼ିଆ ରହିବା କଥା ଯେମିତିକି ଲୋକ ପସନ୍ଦ କରିବେ। ଆଉ ଲେଖୁଛି ବୋଲି ଲେଖିବାର କଥା ନୁହେଁ, ଲେଖିକି ଖାଲି ଡାଇରୀରେ ରଖିବା ନୁହେଁ, ଯଦି ଲେଖୁଛନ୍ତି ସେଟା ସମାଜକୁ କିଛି ବାର୍ତ୍ତା ଦଉଛି ଭଲ ଦିଗକୁ ନେଉଛି ନିଶ୍ଚୟ ତାହା ଶୁଣାନ୍ତୁ ସମାଜକୁ। ଆଉ ଆମ ଲେଖା ପାଇଁ କିଛି ଯଦି ସୁଧାର ହଉଛି ଆମ ପାଇଁ ସେଟା ଗର୍ବ କଥା ଖୁସି କଥା, ସେଟା ମୁଁ କହିବାକୁ ଚାହିଁବି। ସମୟ ନିଅନ୍ତୁ କିନ୍ତୁ ଭଲ ହିସାବ ଲେଖନ୍ତୁ।
1: ଆପଣ ଜଣେ ଗୃହିଣୀ, ଘରେ ଆପଣଙ୍କର ଅନେକ କାମ ଥାଏ, ଯେତେବେଳେ ବାପା ମା ଘରେ ଥିଲେ ସେତେବେଳେ ମା ସବୁ ଦେଖିଦେଉଥିଲେ, ବାପା ସବୁ ବୁଝିଦେଉଥିଲେ, ଆପଣ ପଢ଼ୁଥିଲେ, କବିତା ସେଠି ରଚନା କରିବା ଏବଂ ଶାଶୁ ଘରେ ସବୁ କାମ ସହିତ କବିତା ରଚନା କରିବା, କିପରି ଆପଣ ସମୟ ବାହାର କରନ୍ତି ଆପଣଙ୍କର ଏହି କାମ?

0: ଏକ୍ସପିରିଏନ୍ସ ଯାହା ମ୍ୟାଡ଼ମ୍ ମୁଁ କହୁଛି, ଗୋଟେ ଝିଅ ବୋହୁ ହେଲା ପରେ ଯଦି ଶାଶୁ ଶ୍ୱଶୁର ନିଜ ନଣନ୍ଦ ଦିଅରକୁ ନିଜ ଭାଇ ଭଉଣୀ ମା ବାପା ପରି ଶାଶୁ ଶ୍ୱଶୁରଙ୍କୁ ଦେଖିବ, ଶାଶୁ ଘରକୁ ନିଜ ଘର ପରି, ନା ଏଇଟା ହିଁ ମୋର ସବୁ, ଏଠି ସୁଖ ହେଲେ ବି ମୋର, ଦୁଃଖ ହେଲେ ବି ମୋର, ଆଉ ମୁଁ ଚାହିଁଲେ ଘର ସ୍ୱର୍ଗ, ମୁଁ ଚାହିଁଲେ ଘର ନର୍କ, ଏ କଥାଟା ଯଦି ଭାବିବ ଆଉ ସେଠି ରହିବ ସମସ୍ତଙ୍କୁ ମାନ ସମ୍ମାନ ଆଦର ପ୍ରେମ ଭଲ ପାଇବା ଦେଇକି, ନିଶ୍ଚୟ ତାର ଯେଉଁ କଳାଟା ଥିବ ନିଶ୍ଚୟ ଦିନେ ସେମାନେ ବି ସପୋର୍ଟ କରିବେ ଆଉ ସେଟା ବାହାରିବ। ସେଟା ମୋ ମନର କଥା ମୁଁ କହୁଛି, ଆଉ ମୁଁ ସମସ୍ତ ନାରୀମାନଙ୍କୁ ବି କହିବାକୁ ଯାଉଛି ଯେ ଶାଶୁଘର ବି ନିଜ ଘର, ସେଠି ଆମେ ଯେତେ ଖୁସିରେ ରହିବା ଆମ ଘର ସେତେ ସୁନ୍ଦର ହେବ।
1: ଆପଣଙ୍କର ଆସନ୍ତା ସାହିତ୍ୟିକ ପରିକଳ୍ପନା ବିଷୟରେ କିଛି ଆମ ଶ୍ରୋତାମାନଙ୍କୁ କହିବେ କି?
0: ସେମିତି ତ ମ୍ୟାଡ଼ମ୍ ମୁଁ କେବେ ସ୍ଥିର କରେନି, କିଛି ସବୁ ଭଗବାନଙ୍କ ଉପରେ ଛାଡ଼ିଦିଏ, କିନ୍ତୁ ମୋତେ ଲାଗେ ଯଦି ଆଗକୁ କିଛି ହେଇପାରିବ ଏମିତି ଯେମିତି ଆଜି ଜ୍ୟୋତିଲତା ପଣ୍ଡାରୁ ଜ୍ୟୋତିଲୀନା ପଣ୍ଡା ହେଇଛି, ସେଥିରେ ବି ମୁଁ ବହୁତ ଖୁସି। ଆଉ ଆଗକୁ ଯଦି ଭଲ ଏକାଡେମୀ ସେ ମାନେ ଡାକିକି ଯଦି ମୋର କବିତା ଶୁଣିବାକୁ ଚାହିଁବେ ବାହାରୁ କେଉଁଠି ବି, ସେଟା ଗୋଟେ ଅଛି ମୋର ଇଚ୍ଛା ମ୍ୟାଡ଼ମ୍। ହଁ, ମୋର କବିତାଟା ତାର ମାନେ ଖାଲି ଓଡ଼ିଶାରେ ସୀମିତ ନ ରହୁ, ବାହାର ଲୋକ ବି ପସନ୍ଦ କରନ୍ତି, ଯେମିତି ଆମ ସମ୍ବଲପୁରୀ ଭାଷାର ବି ଶୁଣୁଛନ୍ତି ନା, ବାହାରେ ବି ତ ଆମ ନୂଆଖାଇ ସମ୍ବଲପୁରୀ ଦିନ ଗୁଡାକ ହଉଛି ନା।
1: ଆଜ୍ଞା ଆଜ୍ଞା, ମାନେ ଆପଣ ଚାହୁଁଛନ୍ତି ଯେ ଆପଣଙ୍କର କବିତା ମାଧ୍ୟମରେ ଏ ଅଞ୍ଚଳରେ
0: ଯୋଉ ଭାଷା ସାହିତ୍ୟ ସଂସ୍କୃତି ମୁଁ ବାହାରେ
1: ଆଦୃତ ହଉ କହିକି? ବହୁତ ଭଲ ଆପଣଙ୍କର ଭାବନା, ଭବିଷ୍ୟତରେ ଆପଣଙ୍କର ଏହି ଭାବନା ନିଶ୍ଚିତ ପୂର୍ଣ୍ଣ ହଉ, ଆମେ ଏହା ସମରେଶ୍ୱରୀଙ୍କ ଠାରେ କାମନା କରିବୁ। ଶେଷରେ ଆମର ମନୋରମା କାର୍ଯ୍ୟକ୍ରମ ଶୁଣୁଥିବା ସମସ୍ତ ଶ୍ରୋତା ଭଉଣୀମାନଙ୍କ ପାଇଁ ଆପଣଙ୍କର ବାର୍ତ୍ତା?
0: ସମସ୍ତ ଭଉଣୀମାନଙ୍କୁ ବାର୍ତ୍ତାକୁ ମୁଁ କବିତା ମାଧ୍ୟମରେ କହିବାକୁ ଚାହୁଁଛି। ଆଜିକାଲି ନାରୀ ମା ଝି ବହେନ ଭିନ୍ ଭିନ୍ ରୁତା ରୂପ ଏ, ନାରୀ ନା ହେଲେ ଦୁନିଆ ନା ଚଲେ। ମୁଇଁ ଯେନ୍ କହିଲି ବି ଶାଶୁ ଘରେ ନାରୀଟେ ବି ମାନିକରି ଚଲ୍ବା, କିନ୍ତୁ ବହୁତ ଜାଗାରେ ନାରୀକେ ବି ଅବହେଳା କରାହଉଛି, ସେ ଉପରେ ଗୋଟେ ମୋର କବିତା। ଆଜି ସମାଜରେ ନେଇକିରି ଯେନ୍ ମହିଳାମାନଙ୍କ ପ୍ରତି ଶାରୀରିକ ନିର୍ଯାତନା, ଏକା ଯିବା ପାଇଁ ଯେଉଁ ଗୋଟେ ଭୟ ସୃଷ୍ଟି ହେଉଛି, ସେଇ ଉପରେ ମୋର ମାନେ ସବୁକୁ ନେଇକି ମିଶେଇକି କବିତା। ନାରୀ ନାରୀ ନା ହେଲେ ଦୁନିଆ ନାଇଁ ଚଲେ, ପରଛା କଥାଟା ସତ୍। ନାରୀ ନା ହେଲେ ଦୁନିଆ ନାଇଁ ଚଲେ, ପରଛା କଥାଟା ସତ୍। ସବୁ ଜାନିକରି ଫିର୍ ବି କାଁ କରି ତାହାକେ ଭାବୁଛୁଁ ଖତ୍, ସବୁ ଜାନିକରି ଫିର୍ ବି କାଁ କରି ତାହାକେ ଭାବୁଛୁଁ ଖତ୍। ରାମ ମୁଖା ପିନ୍ଧା ରାବଣ ମାନେ ଘୁରି ବୁଲୁଛନ୍ ଖୁଲି ଖୁଲି, ଭେକ୍ ଛେକ୍ ଦେଖି ହାବଡ଼ି ବସୁଛନ୍, ନାଇଁ ପିଇ କରି ମହୁଲି, ନାଇଁ ପିଇ କରି ମହୁଲି। ହେଲେ ଭୁଲି ଯାଉଛନ୍ ଶିକ୍ଷିତ ସମାଜର ଅଶିକ୍ଷିତ ଲୋକମାନେ, ହେଲେ ଭୁଲି ଯାଉଛନ୍ ଶିକ୍ଷିତ ସମାଜର ଅଶିକ୍ଷିତ ଲୋକମାନେ, ମା ଝି ବହେନ ବହ ଭିନ୍ ଭିନ୍ ରୁ ପିତାର, ଭିନ୍ ଭିନ୍ ରୁ ପିତାର, ଇତାର ବିନା ସୃଷ୍ଟି ଅଚଲ, ନାରୀ ରାଗିଗଲେ କାତ୍ୟାୟନୀ ହେସି, ଇତାକେ ନାଇଁ ଭାବ ଦୁର୍ବଳ, ଇତାକେ ନାଇଁ ଭାବ ଦୁର୍ବଳ। ନାରୀ ଜାତିକେ ଅସମ୍ମାନ କେଭେ ନାଇଁ ଯାଇପାର, ନାରୀ ଜାତିକେ ଅସମ୍ମାନ କେଭେ ନାଇଁ ଯାଇପାର। ସୁନାର ଲଙ୍କା ଚୁନା ହେଇଗଲା, ସୁନାର ଲଙ୍କା ଚୁନା ହେଇଗଲା, କୁରୁବଂଶଲାଖାର କୁରୁବଂଶଲାଖାର, ନାରୀ ଲାଗି ସିନେ ସୁନ୍ଦରୀ ସଂସାର, ସୁନ୍ଦରୀ ସଂସାର।
1: ଖୁବ୍ ବଢ଼ିଆ, ଆଜି ମ୍ୟାଡ଼ମ୍ ଆପଣ ଆମର ମନୋରମା କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଆପଣ ଆପଣଙ୍କର ଜୀବନ ବିଷୟରେ, ଆପଣଙ୍କର ସାହିତ୍ୟ ଜୀବନ ବିଷୟରେ ଅନେକ ବହୁମୂଲ୍ୟ ସୂଚନା ଆମର ଶ୍ରୋତା ଭଉଣୀମାନଙ୍କୁ ପ୍ରଦାନ କରିଥିବାରୁ ଆପଣଙ୍କୁ ଧନ୍ୟବାଦ।
0: ଧନ୍ୟବାଦ ମ୍ୟାଡ଼ମ୍, ମୁଁ ବି ଖୁସି, ମାନେ ମୋତେ ଏତେ ବଡ଼ ସୁଯୋଗଟେ ମିଳିଲା ଆକାଶବାଣୀରେ, ମୁଁ ଆଜି ଦୁଇପଦ କିଛି କହିପାରିଲି, ବହୁତ ଖୁସି ଲାଗୁଛି। ଆଉ ମୁଁ ତ ସମସ୍ତ ଭଉଣୀମାନଙ୍କୁ କହିବି, ଯାହା ବି ଆପଣମାନଙ୍କ ଠାରେ ଅଛି କଳା, ତାହାକୁ ଆପଣମାନେ ବାହାର କରୁନ୍, ଘର ଭିତରେ ରଖି ନାଇଁ ଦଉନ୍, ନିଜର ମନେ ରଖି ନାଇଁ ଦଉନ୍, ନିଜେ ଜିଇଁଲେ ଯାଇକରି ଅଲଗା ଲୋକ ଭଲ ଖୁସିରେ ଯାଇ ପାର୍ବା। ଆପ ହେଲା ନିଜକୁ ବି ଟିକେ ଖୁସି ରଖୁନ୍, ନିଜକୁ ବି ଟାଇମ୍ ଦଉନ୍।
2: ଏଇଠି ଶେଷ ହେଲା ଘର ସଂସାର କାର୍ଯ୍ୟକ୍ରମ। ଆକାଶବାଣୀ ସମ୍ବଲପୁର ଓଡ଼ିଆରେ ସମ୍ବାଦ ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ, ପରେ ପରେ ଇଂରାଜୀ ଏବଂ ହିନ୍ଦୀରେ ସମ୍ବାଦ ରିଲେ କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।
3: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନ ପରିଦର୍ଶନ କରି ସହରିଆ ଜନଜାତିର ଚିତା ମିତ୍ରଙ୍କ ସହ ଭାବ ବିନିମୟ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ନୂଆଦିଲ୍ଲୀରେ ଆଜିଠାରୁ ଆରମ୍ଭ ହେଉଛି ବ୍ରିକ୍ସ ଜାତୀୟ ସୁରକ୍ଷା ପରାମର୍ଶଦାତାଙ୍କ ସମ୍ମିଳନୀ।

0: ସ୍ୱତନ୍ତ୍ର ରଣନୈତିକ ଭାଗିଦାରୀ ବୃଦ୍ଧି ଉଦ୍ଦେଶ୍ୟରେ ବୈଦେଶିକ ବ୍ୟାପାର ମନ୍ତ୍ରୀଙ୍କ ମଙ୍ଗୋଲିଆ ଗସ୍ତ, ଆମେରିକା ଇରାନ ଶାନ୍ତି ଆଲୋଚନା ପରିପ୍ରେକ୍ଷୀରେ ଅଶୋଧିତ ତୈଳ ମୂଲ୍ୟ 3% ପର୍ଯ୍ୟନ୍ତ ହ୍ରାସ ଏବଂ ଇଂଲଣ୍ଡ ଗସ୍ତ ଲାଗି ବିସିସିଆଇ ଘୋଷଣା କଲା ଖେଳାଳି ତାଲିକା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ମଧ୍ୟପ୍ରଦେଶର ଶେଓପୁର ଜିଲ୍ଲାସ୍ଥିତ କୁନୋ ଜାତୀୟ ଉଦ୍ୟାନ ପରିଦର୍ଶନ ସମୟରେ ସହରିଆ ଜନଜାତିର ଚିତା ମିତ୍ରଙ୍କ ସହ କଥାବାର୍ତ୍ତା କରିଛନ୍ତି। ଚିତା ପ୍ରକଳ୍ପରେ ସ୍ଥାନୀୟ ସମ୍ପ୍ରଦାୟର ସକ୍ରିୟ ଯୋଗଦାନ ଏବଂ ଏହାର ପୁନରୁଦ୍ଧାର ନେଇ ସେମାନଙ୍କ ଭୂମିକାକୁ ରାଷ୍ଟ୍ରପତି ପ୍ରଶଂସା କରିଛନ୍ତି। ଗତକାଲି ରାଷ୍ଟ୍ରପତି ଚିତା ନିୟନ୍ତ୍ରଣ କେନ୍ଦ୍ର ପରିଦର୍ଶନ କରି ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଚିତା ପ୍ରକଳ୍ପ ସମ୍ପର୍କିତ ପ୍ରଦର୍ଶନୀ ଦେଖିଥିଲେ। ସୂଚନା ଅନୁଯାୟୀ ଭାରତରେ ଏବେ 52 ଚିତାବାଘ ଥିବାବେଳେ କୁନୋ ଜାତୀୟ ଉଦ୍ୟାନରେ 49 ଚିତାବାଘ ଅଛନ୍ତି। 3 ଚିତାବାଘକୁ ଗାନ୍ଧୀ ସାଗର ବନ୍ୟଜନ୍ତୁ ଅଭୟାରଣ୍ୟକୁ ସ୍ଥାନାନ୍ତର କରାଯାଇଛି। ରାଷ୍ଟ୍ରପତିଙ୍କୁ ବନ ବିଭାଗ ପକ୍ଷରୁ କୁନୋ ଜାତୀୟ ଉଦ୍ୟାନରେ ପଶୁପକ୍ଷୀଙ୍କ ନିମନ୍ତେ ଗ୍ରହଣ କରାଯାଇଥିବା ପଦକ୍ଷେପ ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ କରାଯାଇଥିଲା। 2022 ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଚିତା ପ୍ରକଳ୍ପର ଆରମ୍ଭ କରାଯାଇଥିଲା। ନାମ୍ବିଆରୁ 8 ଚିତାବାଘ ଅଣାଯାଇ କୁନୋ ଜାତୀୟ ଉଦ୍ୟାନରେ ଛଡ଼ାଯାଇଥିଲା। ପରେ ଦକ୍ଷିଣ ଆଫ୍ରିକା ଏବଂ ବୋସ୍ୱାନାରୁ ଚିତାବାଘ ଆଣି ସେହି ଜାତୀୟ ଉଦ୍ୟାନରେ ଛଡ଼ାଯିବା ପରେ ଚିତାବାଘ ସଂଖ୍ୟା କ୍ରମଶଃ ବୃଦ୍ଧି ଘଟିଥିଲା। ନୂଆଦିଲ୍ଲୀରେ ଆଜିଠାରୁ ବ୍ରିକ୍ସ ଜାତୀୟ ସୁରକ୍ଷା ପରାମର୍ଶଦାତାଙ୍କ ଦୁଇଦିନିଆ ସମ୍ମିଳନୀ ଆରମ୍ଭ ହେଉଛି। ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଦୋଭାଲ ସମ୍ମିଳନୀରେ ଅଧ୍ୟକ୍ଷତା କରିବେ। 11 ଦେଶର ଜାତୀୟ ସୁରକ୍ଷା ପରାମର୍ଶଦାତାମାନେ ଏହି ସମ୍ମିଳନୀରେ ଯୋଗଦେବେ। ସେହି ଦେଶଗୁଡ଼ିକ ହେଉଛି ବ୍ରାଜିଲ, ଚୀନ, ଇଜିପ୍ଟ, ଇଥୋପିଆ, ଇଣ୍ଡୋନେସିଆ, ଇରାନ, ରୁଷ, ସାଉଦି ଆରବ, ଦକ୍ଷିଣ ଆଫ୍ରିକା ଏବଂ ୟୁନାଇଟେଡ୍ ଆରବ ଏମିରେଟ୍ସ। ସମ୍ମିଳନୀରେ ଆଜିର ବିଶ୍ୱରେ ଦେଖାଦେଉଥିବା ଅଣପାରମ୍ପରିକ ସୁରକ୍ଷା ଆହ୍ୱାନଗୁଡ଼ିକ ବିଷୟରେ ଆଲୋଚନା କରାଯାଇ ଏହାକୁ ପ୍ରତିହତ କରିବା ଦିଗରେ ନୂତନ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ସମ୍ପର୍କରେ ଆଲୋକପାତ କରାଯିବ। ବିଭିନ୍ନ ଦେଶର ପ୍ରତିନିଧିମାନେ ସାଇବର ସୁରକ୍ଷା, ଡିଜିଟାଲ ଆହ୍ୱାନ ଏବଂ କୃତ୍ରିମ ବୁଦ୍ଧିମତା ପରିଚାଳିତ ଆହ୍ୱାନଗୁଡ଼ିକ ଉପରେ ବିସ୍ତୃତ ଭାବେ ମତ ବିନିମୟ କରିବେ। କିଛିଦିନ ପୂର୍ବରୁ ବ୍ରିକ୍ସ ଯୁଗ୍ମ କାର୍ଯ୍ୟକାରୀ ଗୋଷ୍ଠୀ ପକ୍ଷରୁ ଆତଙ୍କବାଦ ବିରୋଧୀ ଓ ସୁରକ୍ଷା ସମ୍ବନ୍ଧୀୟ ଆଲୋଚନା ପୃଷ୍ଠଭୂମିରେ ଗ୍ରହଣ କରାଯାଇଥିବା ପ୍ରସଙ୍ଗଗୁଡ଼ିକ ନେଇ ମତ ବିନିମୟ କରିବାର କାର୍ଯ୍ୟକ୍ରମ ରହିଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଦୁଇଦିନିଆ ମଙ୍ଗୋଲିଆ ଗସ୍ତରେ ଯାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଡକ୍ଟର ଜୟଶଙ୍କର ଭାରତ ଓ ମଙ୍ଗୋଲିଆ ମଧ୍ୟରେ ସ୍ୱତନ୍ତ୍ର ରଣନୈତିକ ଭାଗିଦାରିତା ବୃଦ୍ଧି ନେଇ ଆଶାବ୍ୟକ୍ତ କରିଛନ୍ତି। ଏହି ଗସ୍ତ କାଳରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ମଙ୍ଗୋଲିଆର ନେତୃତ୍ୱଙ୍କ ସହ ଆଲୋଚନା କରିବେ ଓ ତାଙ୍କ ପ୍ରତିପକ୍ଷଙ୍କ ସହ ବିଭିନ୍ନ ପ୍ରସଙ୍ଗ ନେଇ ବୈଠକ କରିବାର କାର୍ଯ୍ୟକ୍ରମ ରହିଛି। ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ବୁଧବାର ଏବଂ ଗୁରୁବାର ଦିନ ବୈଦେଶିକ ବ୍ୟାପାର ମନ୍ତ୍ରୀ ଦକ୍ଷିଣ କୋରିଆ ଯିବାର କାର୍ଯ୍ୟକ୍ରମ ରହିଛି। ଏହି ଗସ୍ତ କାଳରେ ଡକ୍ଟର ଜୟଶଙ୍କର ଦକ୍ଷିଣ କୋରିଆର ବୈଦେଶିକ ମନ୍ତ୍ରୀ ଚୋ ୟୁଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ। ସେଠାରେ ଜେଜୁ ସମ୍ମିଳନୀରେ ଶାନ୍ତି ଏବଂ ପ୍ରଗତି ସମ୍ପର୍କିତ ପ୍ରସଙ୍ଗ ଉପରେ ଡକ୍ଟର ଜୟଶଙ୍କର ଉଦ୍ବୋଧନ ଦେବାର କାର୍ଯ୍ୟସୂଚୀ ରହିଛି। କତାରର ଏକ ପ୍ରାକୃତିକ ଗ୍ୟାସ୍ ରପ୍ତାନୀ ଭିତ୍ତିଭୂମି ସ୍ଥଳରେ ବିସ୍ଫୋରଣ ଘଟି 54 ଗୁରୁତର ଆହତ ହୋଇଥିବାବେଳେ 18 ନିଖୋଜ ଅଛନ୍ତି। ସୂଚନା ଅନୁଯାୟୀ ଗତ ରାତିରେ ସେଠାକାର ଏକ ଗ୍ୟାସ୍ ରପ୍ତାନୀ ଶିଳ୍ପାଞ୍ଚଳରେ ବିସ୍ଫୋରଣ ଘଟିଥିଲା, ଫଳରେ ସମ୍ପୃକ୍ତ ଗ୍ୟାସ୍ ଯୋଗାଣ କେନ୍ଦ୍ରରେ ଭୟାବହ ଅଗ୍ନିକାଣ୍ଡ ସୃଷ୍ଟି ହୋଇଥିଲା। କ୍ଷୟକ୍ଷତିର ପରିମାଣ ଏପର୍ଯ୍ୟନ୍ତ ଆକଳନ କରିବା ସମ୍ଭବ ହୋଇନଥିବାବେଳେ ପ୍ରକୃତ ଆହତଙ୍କ ସଂଖ୍ୟା ପରେ ଜଣାପଡ଼ିବ ବୋଲି ସେଠାକାର ଆଭ୍ୟନ୍ତରୀଣ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ବିସ୍ଫୋରଣର କାରଣ ଜାଣିବା ଲାଗି ତଦନ୍ତ ଆରମ୍ଭ ହୋଇଛି। ଘଟଣାସ୍ଥଳରେ ନିଖୋଜ ଲୋକମାନଙ୍କୁ ଠାବ କରିବା ଲାଗି ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଆମେରିକା ଓ ଇରାନ ମଧ୍ୟରେ ସ୍ୱିଜରଲ୍ୟାଣ୍ଡରେ ଦ୍ୱିପାକ୍ଷିକ ଶାନ୍ତି ଆଲୋଚନା ଶେଷ ହେବା ପରେ ତୈଳ ଯୋଗାଣ ପ୍ରତିବନ୍ଧକ ଦୂର ହୋଇ ଇରାନର ତୈଳ ରପ୍ତାନୀ ବୃଦ୍ଧି ପାଇବା ଆଶା କରାଯାଉଛି। ତେବେ ଅଶୋଧିତ ତୈଳ ମୂଲ୍ୟ ଇତିମଧ୍ୟରେ 3% ପର୍ଯ୍ୟନ୍ତ ହ୍ରାସ ପାଇଛି। ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ମୂଲ୍ୟ 2%ରୁ ଅଧିକ ହ୍ରାସ ପାଇ ବ୍ୟାରେଲ୍ ପିଛା $79 ପାଖାପାଖି ହୋଇଛି। ଆମେରିକା ଏବଂ ଇରାନ୍ର ବରିଷ୍ଠ ଅଧିକାରୀମାନେ ପ୍ରଥମ ପର୍ଯ୍ୟାୟ ଆଲୋଚନା ଶେଷ ହେବା ନେଇ ଘୋଷଣା କରିବା ପରେ ପଶ୍ଚିମ ଏସିଆ ଅଞ୍ଚଳରେ ଯୁଦ୍ଧବିରତି ସମୟସୀମା ବୃଦ୍ଧି ପାଇବା ନେଇ ଆଶା ପ୍ରକାଶ ପାଇଛି। ଝାଡ଼ଖଣ୍ଡରେ ଗତ 24 ଘଣ୍ଟା ମଧ୍ୟରେ ବଜ୍ରପାତରେ 8 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 12ରୁ ଅଧିକ ଆହତ ହୋଇଛନ୍ତି। ଝାଡ଼ଖଣ୍ଡର ରାମଗଡ଼, ଗିରିଦ, ଖୁଣ୍ଟି, ଦେଓଗର, ଧାନବାଦ ଏବଂ ସାହିବିବାଗ ଜିଲ୍ଲାରେ ବଜ୍ରପାତ ଘଟି ଲୋକମାନେ ଆହତ ହୋଇଥିବା ଜଣାପଡ଼ିଛି। ଏଥିରେ ଜଣେ ସିପିଆଇ ନେତା, ଜଣେ ୱାର୍ଡ ମେମ୍ବର ଓ କୃଷକଙ୍କ ସମେତ ଅନ୍ୟ କେତେଜଣଙ୍କର ମୃତ୍ୟୁ ଘଟିଛି। ପ୍ରଶାସନ ପକ୍ଷରୁ ବଜ୍ରପାତ ସମୟରେ ଘରୁ ବାହାରକୁ ନ ଯିବା ଲାଗି ପରାମର୍ଶ ଦିଆଯାଇଛି। ବିଶେଷକରି ଚାଷ ଜମି ଏବଂ ଖୋଲା ଜାଗାକୁ ନ ଯିବା ଲାଗି ପ୍ରଶାସନ ପକ୍ଷରୁ କୁହାଯାଇଛି। ଆକାଶବାଣୀରେ ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ପିକ୍ରେ ଆଜି ରାତି 9:30 ଯୁବପିଢ଼ିଙ୍କ ପାଇଁ ନିଯୁକ୍ତି ସୁଯୋଗ, ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା ଶୀର୍ଷକ ଆଲୋଚନାର ପ୍ରଚାର କରାଯିବ। କର୍ମଚାରୀ ଭବିଷ୍ୟନିଧି ପାଣ୍ଠିର ଅତିରିକ୍ତ କେନ୍ଦ୍ରୀୟ କମିଶନର ପୂର୍ଣ୍ଣେନ୍ଦୁ ଭୂଷଣ ବର୍ମା ଆଲୋଚନାରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ ସେମାନଙ୍କ ପ୍ରଶ୍ନ ପଚାରିପାରିବେ। ଏଥିପାଇଁ ସେମାନଙ୍କୁ 0371-7171-7 2371-4441-4448 ନମ୍ବରକୁ ଡାଏଲ କରିବାକୁ ହେବ। ଏହାବ୍ୟତୀତ ଶ୍ରୋତାମାନେ 9289-09-4044 ନମ୍ବରକୁ ହ୍ୱାଟ୍ସଆପ୍ ଏବଂ ସାମାଜିକ ଗଣମାଧ୍ୟମ ଏକ୍ସରେ ହାସ୍ଟ୍ୟାଗ୍ ଆସ୍କ ଏୟାର ମାଧ୍ୟମରେ ପ୍ରଶ୍ନ ପଚାରିପାରିବେ। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ, ଖ୍ୟାତନାମା କୃଷି ବୈଜ୍ଞାନିକ ଏବଂ ପଦ୍ମଭୂଷଣ ବିଜେତା ସର୍ଦ୍ଦାରା ସିଂ ଜୋହଲଙ୍କୁ ଲୁଧିଆନାରେ ସାକ୍ଷାତ କରି କୃଷି ସମ୍ବନ୍ଧୀୟ ଆହ୍ୱାନଗୁଡ଼ିକ ସମ୍ପର୍କରେ ଆଲୋଚନା କରିଛନ୍ତି। ଶ୍ରୀ ନବୀନ କହିଛନ୍ତି, କୃଷି କ୍ଷେତ୍ରରେ ଅନନ୍ୟ ଅବଦାନ ଦେଇଥିବା ଜୋହଲଙ୍କ ସହ ଆଲୋଚନା କରି ତାଙ୍କ ମତାମତ ଓ ପ୍ରସ୍ତାବ ଦେଶ ପାଇଁ ଲାଭଦାୟକ ହେବ ବୋଲି କହିଛନ୍ତି। ଏୟାରଫୋର୍ସ ଅର୍ଜନ ସିଂ ମେମୋରିଆଲ ହକି ପ୍ରତିଯୋଗିତାର 7ମ ସଂସ୍କରଣ ବେଙ୍ଗାଲୁରୁର ଏୟାର ମାର୍ଶାଲ ଅମିତ ସିଂ ବକ୍ସି ହକି ଷ୍ଟାଡିୟମରେ ଆସନ୍ତାକାଲିଠାରୁ ଆରମ୍ଭ ହେବ। ଆସନ୍ତା ମାସ 3 ତାରିଖ ପର୍ଯ୍ୟନ୍ତ ଏହି ପ୍ରତିଯୋଗିତା ଚାଲିବ। ଏକ ସାମ୍ବାଦିକ ସମ୍ମିଳନୀରେ ଏୟାର ମାର୍ଶାଲ ଏସ୍ ଶିବକୁମାର ସୂଚନା ଦେଇ କହିଛନ୍ତି, ଦେଶର 16 ଟିମ୍ ଏହି ପ୍ରତିଯୋଗିତାରେ ଭାଗ ନେଉଛନ୍ତି। ଭାରତୀୟ ସେନା, ରେଳବାଇ, ସିଆଇଏସ୍ଏଫ୍ ସମେତ କର୍ଣ୍ଣାଟକ, ତାମିଲନାଡୁ ଏବଂ ଅନ୍ୟାନ୍ୟ ରାଜ୍ୟର ଦଳଗୁଡ଼ିକ ମଧ୍ୟ ଏହି ପ୍ରତିଯୋଗିତାରେ ଭାଗ ନେବେ। ପ୍ରଥମ ଥର ପାଇଁ ବେଙ୍ଗାଲୁରୁରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେଉଥିବାବେଳେ ମଧ୍ୟପ୍ରାଚ୍ୟରେ ସୃଷ୍ଟ ପରିସ୍ଥିତି ଯୋଗୁଁ ବିଦେଶର କୌଣସି ଟିମ୍ ଏଥିରେ ଭାଗ ନେଉନାହାନ୍ତି। ସୂଚନା ଅନୁଯାୟୀ ପ୍ରତିଯୋଗିତାରେ ପୁରସ୍କାର ରାଶି 7,51,000-26,25,000 ବୃଦ୍ଧି କରାଯାଇଛି। ଆଗାମୀ ଇଂଲଣ୍ଡ ଗସ୍ତ ପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ ବିସିସିଆଇ ପକ୍ଷରୁ 15 ଜଣିଆ ଦିନିକିଆ ଦଳ ଘୋଷଣା କରାଯାଇଛି। ଏହି ଦଳରେ ବିରାଟ କୋହଲି ଏବଂ ଯଶପ୍ରୀତ ବୁମ୍ରାଙ୍କ ଭଳି ବରିଷ୍ଠ ଖେଳାଳିମାନେ ସାମିଲ ହୋଇଛନ୍ତି। ଆସନ୍ତା ମାସ 14 ତାରିଖରୁ ଆରମ୍ଭ ହେଉଥିବା ଦିନିକିଆ ମ୍ୟାଚ୍ରେ ସୁମନ ଗିଲ୍ ଅଧିନାୟକ ଏବଂ ଶ୍ରେୟସ ଆୟର ଉପ ଅଧିନାୟକ ଦାୟିତ୍ୱ ତୁଲାଇବେ। ଦଳରେ ରୋହିତ ଶର୍ମା, କେଏଲ୍ ରାହୁଲ, ଇଶାନ କିଶନ, ୱାଶିଂଟନ ସୁନ୍ଦର, ଅକ୍ଷର ପଟେଲ, ନୀତିଶ କୁମାର ରେଡ୍ଡି, କୁଲଦୀପ ଯାଦବ, ଯଶପ୍ରୀତ ବୁମ୍ରା, ପ୍ରସିଦ୍ଧ କ୍ରିଷ୍ଣା, ହର୍ଷିତ ରାଣା, ଅର୍ଶଦୀପ ସିଂ ଏବଂ ଗୁରନୁର ବ୍ରାନ୍ଙ୍କୁ ଦଳରେ ସାମିଲ କରାଯାଇଛି। ସୂଚନା ଅନୁଯାୟୀ ଜୁଲାଇ 14, 16 ଏବଂ 19 ତାରିଖରେ ଇଂଲଣ୍ଡର 3ଟି ସ୍ଥାନରେ ଏକ ଦିବସୀୟ ମ୍ୟାଚ୍ ଅନୁଷ୍ଠିତ ହେବ। ଫିଫା ବିଶ୍ୱକପ୍ରେ ଆଜି ସକାଳେ ଅନୁଷ୍ଠିତ ମ୍ୟାଚ୍ରେ ଇଜିପ୍ଟ ନ୍ୟୁଜିଲାଣ୍ଡକୁ 3-1 ପରାସ୍ତ କରିଛି। ପୂର୍ବରୁ ଗ୍ରୁପ୍ ଏଚ୍ର ଏକ ମ୍ୟାଚ୍ରେ କେପ୍ ବର୍ଦେ ଓ ଉରୁଗୁଏ ମଧ୍ୟରେ ମ୍ୟାଚ୍ 2-2 ଅମୀମାଂସିତ ରହିଥିଲା। ଆଜି ରାତି 10:30ରେ ଗ୍ରୁପ୍ ଜେର ଏକ ମ୍ୟାଚ୍ରେ ଆର୍ଜେଣ୍ଟିନା ଏବଂ ଅଷ୍ଟ୍ରିଆ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ମୁଖ୍ୟ ସମ୍ବାଦ ପୁଣିଥରେ। ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନ ପରିଦର୍ଶନ କରି ସହରିଆ ଜନଜାତିର ଚିତାମିତ୍ରଙ୍କ ସହ ଭାବ ବିନିମୟ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ନୂଆଦିଲ୍ଲୀରେ ଆଜିଠାରୁ ଆରମ୍ଭ ହେଉଛି ବ୍ରିକ୍ସ ଜାତୀୟ ସୁରକ୍ଷା ପରାମର୍ଶଦାତାଙ୍କ ସମ୍ମିଳନୀ। ସ୍ୱତନ୍ତ୍ର ରଣନୈତିକ ଭାଗିଦାରୀ ବୃଦ୍ଧି ଉଦ୍ଦେଶ୍ୟରେ ବୈଦେଶିକ ବ୍ୟାପାର ମନ୍ତ୍ରୀଙ୍କ ମଙ୍ଗୋଲିଆ ଗସ୍ତ। ଆମେରିକା ଇରାନ୍ ଶାନ୍ତି ଆଲୋଚନା ପରିପ୍ରେକ୍ଷୀରେ ଅଶୋଧିତ ତୈଳ ମୂଲ୍ୟ 3% ପର୍ଯ୍ୟନ୍ତ ହ୍ରାସ ଏବଂ ଇଂଲଣ୍ଡ ଗସ୍ତ ଲାଗି ବିସିସିଆଇ ଘୋଷଣା କଲା ଖେଳାଳି ତାଲିକା। ସମ୍ବାଦ ଶେଷ ହେଲା।
1: Good afternoon. This is Akashvani and I am Valsa Williams with the midday news. The headlines. BJP government in West Bengal presents first full budget focusing on social welfare, infrastructure development and employment, announces a slew of women-centric schemes.

0: ସଂସ୍କୃତି ମୂଲ୍ୟବୋଧ ଏବଂ ପରମ୍ପରାର ଏକନିଷ୍ଠ ପ୍ରବକ୍ତା ଆକାଶବାଣୀ
1: ଆଞ୍ଚଳିକ
2: ନମସ୍କାର ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର ମୁଖ୍ୟ ସମ୍ବାଦ ତାମିଲନାଡୁ ଗ୍ୟାସ୍ ଲିକ୍ ଘଟଣାରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ସଂଖ୍ୟା 5କୁ ବୃଦ୍ଧି ତିରୁଭଲ୍ଲୁରରେ ପରିସ୍ଥିତିର ଅନୁଧ୍ୟାନ କରୁଛନ୍ତି ରାଜ୍ୟ ସରକାରଙ୍କ 3 ବରିଷ୍ଠ ଅଧିକାରୀ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ପ୍ରାକ୍ ମୌସୁମୀ ପ୍ରସ୍ତୁତି ନେଇ ଅପରାହ୍ନରେ ହେବ ବୈଠକ ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂ ଅଭିଯୋଗ ନେଇ ଆଗତ ଆବେଦନକୁ ଖାରଜ କଲେ ବିଧାନସଭା ବାଚସ୍ପତି ଆମ ଭିତରେ ଜଙ୍ଗଲର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ବର୍ଷାବଣ ଦିବସ ଏବଂ ବଙ୍ଗୋପସାଗରରେ ଆସନ୍ତା 15 ଦିନ ମଧ୍ୟରେ 2 ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା ମତ୍ସ୍ୟଜୀବୀଙ୍କୁ ଆସନ୍ତାକାଲି ପର୍ଯ୍ୟନ୍ତ ସମୁଦ୍ରକୁ ନ ଯିବାକୁ ପରାମର୍ଶ ତାମିଲନାଡୁର ତିରୁଭଲ୍ଲୁରଠାରେ ଘଟିଥିବା ଆମୋନିଆ ଗ୍ୟାସ୍ ଲିକ୍ ଘଟଣାରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ସଂଖ୍ୟା 5କୁ ବୃଦ୍ଧି ପାଇଥିବା ନେଇ ଶ୍ରମମନ୍ତ୍ରୀ ଗଣେଶରାମ ସିଂହ ଖୁଣ୍ଟିଆ କହିଛନ୍ତି ଦୁର୍ଘଟଣାରେ 70ରୁ ଉର୍ଦ୍ଧ୍ୱ ଅସୁସ୍ଥ ହୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ଘଟଣାରେ ମୁଖ୍ୟମନ୍ତ୍ରୀ ଦୁଃଖ ପ୍ରକାଶ କରିବା ସହ ମୃତ ଶ୍ରମିକଙ୍କ ନିକଟତମ ସମ୍ପର୍କୀୟଙ୍କ ଲାଗି ରିଲିଫ୍ ପାଣ୍ଠିରୁ 4 ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି ରାଜ୍ୟ ସରକାରଙ୍କ 3 ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚ ତଥ୍ୟ ସଂଗ୍ରହ କରୁଛନ୍ତି ତାମିଲନାଡୁର ପ୍ରଶାସନ ସହ ସମନ୍ୱୟ ମାଧ୍ୟମରେ ଘଟଣାରେ ପ୍ରଭାବିତ ଓଡ଼ିଆ ଶ୍ରମିକଙ୍କୁ ସମସ୍ତ ପ୍ରକାର ସହଯୋଗ ପ୍ରଦାନ କରିବାକୁ ଅଧିକାରୀଙ୍କୁ କୁହାଯାଇଛି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଦୁର୍ଘଟଣାଗ୍ରସ୍ତ ଶ୍ରମିକଙ୍କ ସହାୟତା ପାଇଁ ଓଡ଼ିଶା ସରକାର ତାମିଲନାଡୁ ପ୍ରଶାସନ ସହ ନିରନ୍ତର ଯୋଗାଯୋଗରେ ରହିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ତାମିଲନାଡୁର ମୁଖ୍ୟ ଶାସନ ସଚିବଙ୍କ ସହିତ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ଜୋସେଫ୍ ବିଜୟଙ୍କ ନିର୍ଦ୍ଦେଶକ୍ରମେ ଏକ 3 ତଦନ୍ତ କମିଟି ଗଠନ କରାଯାଇଛି ଏଥିରେ ଶିଳ୍ପ ସୁରକ୍ଷା ଏବଂ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସଦସ୍ୟ ସଚିବ ଏବଂ ଜନସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ନିର୍ଦ୍ଦେଶକ ରହିଛନ୍ତି ଆମୋନିଆ ଗ୍ୟାସ୍ ଲିକ୍ର ତଦନ୍ତ କରି 24 ଘଣ୍ଟା ମଧ୍ୟରେ ଅନ୍ତରୀଣ ରିପୋର୍ଟ ଏବଂ 3 ମଧ୍ୟରେ ଚୂଡ଼ାନ୍ତ ରିପୋର୍ଟ ଦେବାକୁ କୁହାଯାଇଛି ପ୍ରାକ୍ ମୌସୁମୀ ପ୍ରସ୍ତୁତି ନେଇ ଆଜି ଅପରାହ୍ନରେ ଭୁବନେଶ୍ୱର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହେବ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ବିଭାଗ ସାଂସଦ ଏବଂ ବିଧାୟକମାନେ ବୈଠକରେ ଉପସ୍ଥିତ ରହି ବାର୍ଷିକ କାର୍ଯ୍ୟଖସଡ଼ା ପ୍ରସ୍ତୁତ କରିବେ ପରେ ଜିଲ୍ଲାସ୍ତରରେ ଏହାକୁ କାର୍ଯ୍ୟକାରୀ କରାଯିବ ବୋଲି ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ପୂର୍ବରୁ ଜଳସମ୍ପଦ ବିଭାଗର ସହଯୋଗରେ ଜଳ ସଂରକ୍ଷଣ ସମ୍ପର୍କିତ ଆଲୋଚନା ଶେଷ ହୋଇଛି ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛନ୍ତି ପରିସ୍ଥିତିକୁ ଦୃଷ୍ଟିରେ ରଖି ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି
3: ସମସ୍ୟା ଭିନ୍ନ ଭିନ୍ନ କେଉଁଠି ବନ୍ୟା ପ୍ରବଣ ଜିଲ୍ଲା କେଉଁଟା ବାତ୍ୟା ପ୍ରବଣ ଜିଲ୍ଲା କେଉଁଟା ମରୁଡ଼ି ପ୍ରବଣ ଜିଲ୍ଲା ତେଣୁ ଆବଶ୍ୟକତା ଏବଂ ତାର ସାଙ୍ଗରେ ସାଙ୍ଗରେ ସେ ଜିଲ୍ଲାର ସ୍ୱାଭାବିକ ପାଣିପାଗ ଚରିତ୍ରକୁ ନେଇକରି ଜିଲ୍ଲାର ମଧ୍ୟ ବୈଠକ ମାନେ ହେବ ଏବଂ ସେମାନେ ତାଙ୍କର ଜିଲ୍ଲାର ସମ୍ଭାବ୍ୟ ପରିସ୍ଥିତିକୁ ମୁକାବିଲା ପାଇଁ ଯୋଜନା ପ୍ରସ୍ତୁତ କରିବେ
2: ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂ ଅଭିଯୋଗ ନେଇ ସମ୍ପୃକ୍ତ ବିଧାୟକଙ୍କ ବିରୁଦ୍ଧରେ ଆଗତ ଆବେଦନକୁ ବିଧାନସଭା ବାଚସ୍କତି ସୁରମା ପାଢ଼ୀ ଖାରଜ କରିଦେଇଛନ୍ତି ଗତ ମାର୍ଚ୍ଚ ମାସରେ ହୋଇଥିବା ନିର୍ବାଚନ ପରିପ୍ରେକ୍ଷୀରେ ବିଜେଡି ଏବଂ କଂଗ୍ରେସ ପକ୍ଷରୁ କ୍ରସ୍ ଭୋଟିଂ ନେଇ ବାଚସ୍କତିଙ୍କ ପାଖରେ ଆବେଦନ ପ୍ରକ୍ରିୟା ଦାଖଲ ହୋଇଥିଲା ବାଚସ୍କତି ଶ୍ରୀମତୀ ପାଢ଼ୀ କହିଛନ୍ତି ଆବେଦନପତ୍ରଗୁଡ଼ିକରେ ପ୍ରକ୍ରିୟାଗତ ତ୍ରୁଟି ଏବଂ ଦଳ ପରିବର୍ତ୍ତନ ବିରୋଧୀ ଆଇନ ଅନୁଯାୟୀ ଆବଶ୍ୟକ ପ୍ରମାଣର ଅଭାବ ରହିଛି ଯେଉଁ ତଥ୍ୟ ଆଧାରରେ ଆବେଦନଗୁଡ଼ିକ ଦାଖଲ ହୋଇଥିଲା ତାହାର କୌଣସି ପ୍ରମାଣ ଦାଖଲ କରାଯାଇନାହିଁ ବିଜେଡି ପକ୍ଷରୁ 8 ଏବଂ କଂଗ୍ରେସ ପକ୍ଷରୁ 3 ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା ନେଇ ଏହି ଆବେଦନପତ୍ର ଦାଖଲ ହୋଇଥିଲା ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂ ଯୋଗୁଁ ବିଜେଡି ଏବଂ କଂଗ୍ରେସ ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ ପରାଜିତ ହୋଇଥିଲେ ନିଟ୍ ୟୁଜି 2026 ପୁନଃ ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ସଂକ୍ରାନ୍ତ ସାମାଜିକ ଗଣମାଧ୍ୟମ ଟେଲିଗ୍ରାମରେ ପ୍ରସାରିତ ଖବରକୁ ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ଖଣ୍ଡନ କରିଛି ପରୀକ୍ଷା ପୂର୍ବରୁ ଟେଲିଗ୍ରାମରେ ଏଭଳି ଖବର ପ୍ରସାରଣ କରାଯାଇଥିଲା ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏନ୍ଟିଏ କହିଛି ବ୍ୟାପକ ସୁରକ୍ଷା ତଥା ସୁବ୍ୟବସ୍ଥିତ ପରିଚାଳନା ମାଧ୍ୟମରେ ସଫଳତାର ସହ ପୁନଃ ପରୀକ୍ଷା ଅନୁଷ୍ଠିତ ହୋଇଛି ଭାରତୀୟ ସାଇବର ଅପରାଧ ସମନ୍ୱୟ କେନ୍ଦ୍ର ଏବଂ ଆଇନ ପ୍ରବର୍ତ୍ତନକାରୀ ସଂସ୍ଥାଗୁଡ଼ିକ ମିଳିତ ଭାବେ ଏଭଳି ଖବର ପ୍ରସାରଣ କରିଥିବା ବ୍ୟକ୍ତିବିଶେଷ ଶିକ୍ଷକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେଇ ପଦକ୍ଷେପ ଗ୍ରହଣ କରୁଥିବା ଏନ୍ଟିଏ କହିଛି। ପରୀକ୍ଷା ସମ୍ପର୍କିତ ତଥ୍ୟ ଏନ୍ଟିଏ ୱେବ୍ସାଇଟ୍ରେ ଉପଲବ୍ଧ ରହିଛି ବୋଲି ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ଏନ୍ଟିଏ ସୂଚନା ଦେଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଜଙ୍ଗଲ ଭଳି ପ୍ରାକୃତିକ ସମ୍ପଦର ସୁରକ୍ଷା ପୁନରୁଦ୍ଧାର ଏବଂ ଏଥିପ୍ରତି ଜନସଚେତନତା ସୃଷ୍ଟି ଲକ୍ଷ୍ୟ ନେଇ ଆଜି ବିଶ୍ୱ ବର୍ଷାବଣ ଦିବସ ପାଳନ କରାଯାଉଛି। ଜଙ୍ଗଲଗୁଡ଼ିକ ମଧ୍ୟରେ ସବୁଠାରୁ ଜୀବନ୍ତ ଏବଂ ଅତ୍ୟନ୍ତ ଉପାଦେୟ ବାସସ୍ଥଳୀ ଭାବେ ବର୍ଷାବଣକୁ ଗ୍ରହଣ କରାଯାଇଥାଏ। ଏହା ଏଭଳି ଏକ ସବୁଜ ବଳୟ ଯେଉଁଠାରେ ବର୍ଷସାରା ଅତ୍ୟଧିକ ବୃଷ୍ଟିପାତ ହୋଇଥାଏ। ଏହି ଜଙ୍ଗଲାଞ୍ଚଳଗୁଡ଼ିକ ବାୟୁମଣ୍ଡଳରୁ ବିପୁଳ ପରିମାଣର ଅଙ୍ଗାରକାମ୍ଳ ଶୋଷଣ କରି ପ୍ରଚୁର ଅମ୍ଳଜାନ ପରିତ୍ୟାଗ କରିଥାନ୍ତି। ତେଣୁ ବର୍ଷାବଣକୁ ପୃଥିବୀର ଫୁସ୍ଫୁସ୍ କୁହାଯାଏ। ଚଳିତ ବର୍ଷ ଆମ ଭିତରେ ଜଙ୍ଗଲ ପ୍ରସଙ୍ଗ ଆଧାରରେ ଏହି ଦିବସ ପାଳନ କରାଯାଉଛି। ପରିବେଶ ସୁରକ୍ଷାରେ ବର୍ଷାବଣର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରି ବିଶିଷ୍ଟ ପରିବେଶବିତ୍ ଡକ୍ଟର ଚିତ୍ତରଞ୍ଜନ ମିଶ୍ର କହିଛନ୍ତି,
1: ଜଳ ହେଉଛି ଜୀବନ। ଦୁଇଟା ଯାକ ଜିନିଷ ଆମେ ପାଇଥାଉ ଫରେଷ୍ଟ ଯୋଗୁଁ, ବିଶେଷ କରି ରେନ୍ ଫରେଷ୍ଟ। ବିଶେଷ କରି ଆପଣ ଦେଖିବେ ଆମାଜନ ଫରେଷ୍ଟର ସବୁଠୁ ବଡ ଫରେଷ୍ଟ ବିଶ୍ୱର ରହିଛି ଆମାଜନ ଫରେଷ୍ଟ ଏକଦମ ସେଥିରେ। ସେଇଟା ହେଉଛି ଆମର ଲଙ୍ଗସ, ସମଗ୍ର ବିଶ୍ୱବାସୀଙ୍କର ଲଙ୍ଗସ ହେଉଛି ନିଶ୍ୱାସ ପ୍ରଶ୍ୱାସ ନେଇ ଆମେ ବଞ୍ଚିଛୁ ସେଇଥିପାଇଁ। ସେ ଯୋଉ ରେନ୍ ଫରେଷ୍ଟ ଅଛି ଆମ ଆମାଜନ ରେନ୍ ଫରେଷ୍ଟ, ତେଣୁ ଫରେଷ୍ଟର ସୁରକ୍ଷା ହେଉଛି ଆମ ସମସ୍ତଙ୍କର ଦାୟିତ୍ୱ।
2: ରାଜ୍ୟରେ କାର୍ଯ୍ୟରତ ଆଇନଜୀବୀଙ୍କ ସହାୟତା ପାଇଁ କାର୍ଯ୍ୟକାରୀ ହେଉଥିବା ରାଜ୍ୟ କଲ୍ୟାଣ ପାଣ୍ଠିରୁ ମିଳୁଥିବା ରାଶି ପରିମାଣକୁ 40% ବୃଦ୍ଧି କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏ ସଂକ୍ରାନ୍ତ ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ବର୍ଦ୍ଧିତ ରାଶି ଆଧାରରେ 5 ବର୍ଷ କିମ୍ବା ତା'ଠାରୁ କମ୍ ସମୟ ପାଇଁ କାର୍ଯ୍ୟ କରିଥିବା ଆଇନଜୀବୀଙ୍କ ପରଲୋକ କ୍ଷେତ୍ରରେ ନିକଟ ସମ୍ପର୍କୀୟଙ୍କୁ 1,05,000 ଟଙ୍କାର ସହାୟତା ରାଶି ମିଳିବ। ଏହାପରେ ପ୍ରତ୍ୟେକ ବର୍ଷର ଅଭିଜ୍ଞତା ଆଧାରରେ ସହାୟତା ରାଶିର ପରିମାଣ ମଧ୍ୟ ବୃଦ୍ଧି ପାଇବ। 30 ବର୍ଷ କାର୍ଯ୍ୟ କରିଥିବା ଆଇନଜୀବୀଙ୍କୁ ଅବସର କିମ୍ବା ପରଲୋକ କ୍ଷେତ୍ରରେ ସର୍ବାଧିକ 6,30,000 ଟଙ୍କାର ସହାୟତା ରାଶି ପ୍ରଦାନର ବ୍ୟବସ୍ଥା ରହିଛି। 2021 ଏହି ସହାୟତା ରାଶିର ପରିମାଣକୁ ବୃଦ୍ଧି କରାଯାଇଥିଲା। ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁରରେ ଘଟିଥିବା ଭିଡ଼ହିଂସା ଅତ୍ୟନ୍ତ ଦୁଃଖଦ ବୋଲି ମହିଳା ବିରୋଧୀ ଅପରାଧ ଶାଖା ଅତିରିକ୍ତ ମହାନିର୍ଦ୍ଦେଶକ ଏସ୍ ସାଇନି କହିଛନ୍ତି। ଘଟଣାରେ ତଦନ୍ତ ଜିଲ୍ଲା ପୁଲିସ୍ ଜାରି ରଖିଛି। ପୀଡ଼ିତାଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯିବ। ଦୋଷୀଙ୍କୁ ଦଣ୍ଡ ଏବଂ ଆଗାମୀ ଦିନରେ ଏଭଳି ଘଟଣାର ପୁନରାବୃତ୍ତି ନ ହେବା ପାଇଁ ପଦକ୍ଷେପ ନିଆଯାଉଛି ବୋଲି ଏଡିଜି ଏସ୍ ସାଇନି କହିଛନ୍ତି।
4: ରାୟଗଡ଼ାରେ କଲ୍ୟାଣସିଂହପୁରରେ ହେଇଛି, ସେଟା ସିଏଡବ୍ଲ୍ୟୁ ଏଣ୍ଡ ସିଏଡବ୍ଲ୍ୟୁ ରେଡ୍ ଫ୍ଲାଗ୍ ହିସାବରେ ଟ୍ରିଟ୍ କରାଯାଇଛି। ଆର୍ ଏ କେସ୍ର ଫର୍ଷ୍ଟ ସେଟ୍ ଅଫ୍ ଇନ୍ଷ୍ଟ୍ରକ୍ସନ୍ସ ବେସ୍ଡ ଅନ୍ ଦ ଡକ୍ୟୁମେଣ୍ଟସ୍ ଦାଟ୍ ୱେର୍ ଆଭେଲେବଲ୍ ଟୁ ଅସ୍ ଆମେ ଅଲରେଡି ଇସ୍ୟୁ କରିଛୁ। ଆର୍ ଆମର ଇନ୍ଭେଷ୍ଟିଗେସନ୍ କେମିତି ଭଲ ଭାବରେ ହଉ ସେ ଆଙ୍ଗଲ୍ରେ ଆମେ ଏ କେସ୍ଟା ଆମ ଅଫିସ୍ରୁ ୱିମେନ୍ ସେକ୍ସନ୍ ମନିଟରିଂ କରିବୁ ଆର୍ ରେଡ୍ ଫ୍ଲାଗ୍ ସେକ୍ସନ୍ ମନିଟରିଂ କରିବୁ। ଟ୍ରାଏଲ୍ ଷ୍ଟେଜ୍ରେ ବି ମନିଟରିଂ କରିକି କେମିତି ଏ ଯୋଉ ଦୋଷୀକୁ ଦଣ୍ଡ ଦିଆଯିବ ତାର ସବୁ ଷ୍ଟେପ୍ସ ନିଆଯିବ।
2: ସୂଚନାଯୋଗ୍ୟ, ଏହି ଘଟଣାକୁ ରେଡ୍ ଫ୍ଲାଗ୍ ଅନ୍ତର୍ଭୁକ୍ତ କରାଯାଇଛି। ଏସ୍ ସାଇନିଙ୍କ ନେତୃତ୍ୱରେ ଏକ ଦଳ ରାୟଗଡ଼ା ଯାଇ ତଦନ୍ତ ଆରମ୍ଭ କରିଛନ୍ତି। ଆବଶ୍ୟକ ପଡ଼ିଲେ ଏହି ଦଳ ଦିଲ୍ଲୀ ଯାଇ ତଦନ୍ତ କରିବ ବୋଲି ଜଣାପଡ଼ିଛି। ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଆସନ୍ତାକାଲି ପୁରୀ ଟାଉନ୍ହଲ୍ ସମ୍ମିଳନୀ କକ୍ଷରେ ପୂର୍ବାହ୍ନ 11:00 ସମୟରେ ଦ୍ୱିତୀୟ ସମନ୍ୱୟ ବୈଠକ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ। ବୈଠକରେ ରଥଯାତ୍ରା ସମୟରେ ମହାପ୍ରଭୁଙ୍କ ନୀତିକାନ୍ତି, ପରିମଳ ବ୍ୟବସ୍ଥା, ସ୍ୱାସ୍ଥ୍ୟ ଆଲୋକୀକରଣ, ରାସ୍ତାଘାଟ ମରାମତି, ପାନୀୟ ଜଳ ଯୋଗାଣ, ଗମନାଗମନ ସୁବିଧା, ସୁରକ୍ଷା ଏବଂ ଟ୍ରାଫିକ୍ ନିୟନ୍ତ୍ରଣ ନେଇ ଆଲୋଚନା କରାଯିବ। ରଥଯାତ୍ରା ପୂର୍ବରୁ ରାଜ୍ୟ ସରକାରଙ୍କ ସମସ୍ତ ବିଭାଗର କାର୍ଯ୍ୟ ଅଗ୍ରଗତି ନେଇ ଆଇନମନ୍ତ୍ରୀ ସମୀକ୍ଷା କରିବେ। ବିଭିନ୍ନ ବିଭାଗର ଅଧିକାରୀ, ସେବାୟତ ଏବଂ ବୁଦ୍ଧିଜୀବୀମାନେ ଏଥିରେ ଉପସ୍ଥିତ ରହିବେ ବୋଲି ଆମ ସମ୍ବାଦଦାତା ଜଣାଇଛନ୍ତି। କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ବଦଲି ପାହାଡ଼ ନିକଟରୁ ବିଭିନ୍ନ ମାଓ ସାମଗ୍ରୀ ଜବତ କରାଯାଇଛି। ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ସୂଚନା ଆଧାରରେ ଏହି ସାମଗ୍ରୀଗୁଡ଼ିକୁ ଜବତ କରାଯାଇଛି ବୋଲି ଆରକ୍ଷୀ ଅଧୀକ୍ଷକ ରୋହିତ ବର୍ମା କହିଛନ୍ତି। ଜବତ ସାମଗ୍ରୀ ମଧ୍ୟରେ ବନ୍ଧୁକ, କ୍ଲାମର ମାଇନ୍, ଟିଫିନ୍ ବୋମା ଏବଂ ମାଓ ପୁସ୍ତିକା ଆଦି ରହିଛି। ଗ୍ରାମାଞ୍ଚଳ ସହରାଞ୍ଚଳ

ବିଦ୍ୟାଳୟଗୁଡ଼ିକରେ ଆଧୁନିକ ଡିଜିଟାଲ୍ ଶିକ୍ଷାର ପ୍ରସାର ନେଇ ଭଦ୍ରକ ଜିଲ୍ଲାରେ କୃତ୍ରିମ ବୁଦ୍ଧିମତା ଏବଂ ନବସୃଜନ ଦକ୍ଷତା କେନ୍ଦ୍ରର ଶୁଭାରମ୍ଭ ହୋଇଛି। କାର୍ଯ୍ୟକ୍ରମରେ ସାଂସଦ ଅଭିମନ୍ୟୁ ସେଠୀ, ବିଧାୟକ ସୀତାଂଶୁ ଶେଖର ମହାପାତ୍ର, ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ। ଭଦ୍ରକ ଜିଲ୍ଲା ଧାମନଗର ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ରାଜ୍ୟ ସରକାରଙ୍କ ବିକାଶଧାରା ଓଡ଼ିଶା ସାରା ସମ୍ପର୍କିତ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ। ପାଣିପାଗ। ଉତ୍ତର ବଙ୍ଗୋପସାଗରରେ ଆସନ୍ତା 15 ଦିନ ମଧ୍ୟରେ 2ଟି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଜି ବଲାଙ୍ଗୀର ଓ ସୁନ୍ଦରଗଡ଼ ମଧ୍ୟ ଦେଇ ଅଗ୍ରସର ହେଉଛି। ଆଗାମୀ ଦିନରେ ମୌସୁମୀ ପ୍ରଭାବରେ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବ। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଏହି ସମୟ ମଧ୍ୟରେ ସମୁଦ୍ର ଅଶାନ୍ତ ରହୁଥିବାର ମତ୍ସ୍ୟଜୀବୀଙ୍କୁ ଆସନ୍ତାକାଲି ପର୍ଯ୍ୟନ୍ତ ସମୁଦ୍ର ମଧ୍ୟକୁ ନ ଯିବା ପାଇଁ ପରାମର୍ଶ ଦିଆଯାଇଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ତାମିଲନାଡୁ ଗ୍ୟାସ୍ ଲିକ୍ ଘଟଣାରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ସଂଖ୍ୟା 5 ବୃଦ୍ଧି। ତିରୁଭଲ୍ଲୁରରେ ପରିସ୍ଥିତିର ଅନୁଧ୍ୟାନ କରୁଛନ୍ତି ରାଜ୍ୟ ସରକାରଙ୍କ 3 ବରିଷ୍ଠ ଅଧିକାରୀ। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ପ୍ରାକ୍ ମୌସୁମୀ ପ୍ରସ୍ତୁତି ନେଇ ଅପରାହ୍ନରେ ହେବ ବୈଠକ। ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂ ଅଭିଯୋଗ ନେଇ ଆଗତ ଆବେଦନକୁ ଖାରଜ କଲେ ବିଧାନସଭା ବାଚସ୍କତି। ଆମ ଭିତରେ ଜଙ୍ଗଲର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ବର୍ଷାବଣ ଦିବସ। ଏବଂ ବଙ୍ଗୋପସାଗରରେ ଆସନ୍ତା 15 ଦିନ ମଧ୍ୟରେ 2ଟି ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା। ମତ୍ସ୍ୟଜୀବୀଙ୍କୁ ଆସନ୍ତାକାଲି ପର୍ଯ୍ୟନ୍ତ ସମୁଦ୍ରକୁ ନ ଯିବାକୁ ପରାମର୍ଶ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଆଞ୍ଚଳିକ ସମ୍ବାଦ ଶୁଣୁଥିଲେ ରେଲେକଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ପ୍ରଥମେ ସୁରଜ ଔର ଚାନ୍ଦ କଥାଚିତ୍ରର ଏହି ଗୀତଟି ଶୁଣନ୍ତୁ। ସଙ୍ଗୀତ ନିର୍ଦ୍ଦେଶନା ଲକ୍ଷ୍ମୀକାନ୍ତ ପ୍ୟାରିଲାଲ, ଗୀତ ରଚନା ଆନନ୍ଦ ବକ୍ସି, କଣ୍ଠଶିଳ୍ପୀ ମହମ୍ମଦ ରଫି।

ବର୍ତ୍ତମାନ ଶୁଣନ୍ତୁ ଏକ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାର କାର୍ଯ୍ୟକ୍ରମ ଉପସ୍ଥାପନା ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ। କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ। ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତଦୂର୍ଦ୍ଧ୍ୱ ହୋଇଥିବା ଆବଶ୍ୟକ। ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ। ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 ତାରିଖ 2026 ସୁଦ୍ଧା 20-50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ। କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ। ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ। ଆଗ୍ରହୀ ପ୍ରାର୍ଥୀ କିମ୍ବା ପ୍ରାର୍ଥିନୀ ସାଧା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର, ମୋବାଇଲ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ୍ ଆଇଡି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇପାରିବେ। ଆବେଦନପତ୍ର ସହିତ ଗୋଟିଏ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋକପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ କିମ୍ବା ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ ଶତକଡ଼ା 18% GST ସହ ମୋଟ 266 ଟଙ୍କା କେବଳ NEFT ବା ଅନ୍ଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଆକାଉଣ୍ଟ ନମ୍ବର 1086170525 ଜମା କରିବେ ଏବଂ ଆବେଦନପତ୍ରରେ ଟ୍ରାନ୍ଜାକ୍ସନ୍ ନମ୍ବର ଓ ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା କାର୍ଯ୍ୟକ୍ରମ ମୁଖ୍ୟ ଆକାଶବାଣୀ କଚେରୀ ରୋଡ଼ ସମ୍ବଲପୁର 7680001। ଆବେଦନ କରିବାର ଶେଷ ତାରିଖ 15 ଜୁଲାଇ 2026। ମନେ ରଖିବେ ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ, ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା, କଣ୍ଠ ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନାର ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ବର 0663241096 ଯୋଗାଯୋଗ କରିପାରିବେ। ସୂଚନାଟି ଏତିକିରେ ଶେଷ ହେଲା। ଆପଣମାନେ ଶୁଣୁଛନ୍ତି ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ପରବର୍ତ୍ତୀ ଗୀତଟି

ଶେଷରେ ଲତା ମଙ୍ଗେସ୍କର ଏବଂ ଅନୁପ ଚୋଲଟାଙ୍କ କଣ୍ଠରେ ଏହି ଗୀତଟି ଶୁଣନ୍ତୁ। ସଙ୍ଗୀତ ନିର୍ଦ୍ଦେଶନା ଲକ୍ଷ୍ମୀକାନ୍ତ ପ୍ୟାରିଲାଲ, ଗୀତ ରଚନା ଆନନ୍ଦ ବକ୍ସି।

ଏଇଠି ଶେଷ ହେଲା ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ବର୍ତ୍ତମାନ ଶୁଣନ୍ତୁ କିଷାନ ସମ୍ପ୍ରଦାୟର ସାମାଜିକ ଏବଂ ସାଂସ୍କୃତିକ ଜୀବନଧାରା ଉପରେ ଆଧାରିତ କିଷାନ ଭାଷାର ବିଶେଷ କାର୍ଯ୍ୟକ୍ରମ ମାକାପୁପୁ ଝକାଝକା।

0: ନାମେ ସମାଜ ନୁ ନାମ ବସବାସ କମଲ ଦାତ ଯେତେବେଳେ ନାମେ ଯେତେକି ଇଚ୍ଛା ଯେ ଏକାନେକିରି ସୁନ୍ଦର କିରି ନାମେ ସମାଜ ନୁ ନାମ ରଥ ଏକାନେକିରି ଖୁସିବାସିନୁ ରଥ କାମାଣି ଧାମାଣି କାମିକିରି ଏକାନେକିରି ନାମେ ଜିଆବ ନାଗଲି ହତ ଇ କଥା ନାମ ଯେତେ ଚିନ୍ତା କାମଦାତ ଆରୁ ଆଦଗେ ହିସାବ ନୁ ନାଲକୁ ପୁତା ବି କାମଦାତ ଆରୁ ନାମେ ଜିଆବଧ ଏକାନେକିରି ସରଲ ମାନ ଏକାନେକିରି ଠିକ୍ ହିସାବ ନୁ ଯେତେକି ସାଙ୍ଗେ ସମ୍ପର୍କ ଇଅତ ଆରୁ ସମାଜ ନୁ ଯେନ୍ତା ଚାଲରା ଖାତିରି ହନେ ଚାଲରଥ ଇବନ ଭାବଦାତ ଆରୁ ନାମେ ଜିଆବ ନାଗଲି ହଦାତ ହେଲେ ଆରୁ ଗୋଟେ କଥା ଯେ ସମାଜ ନୁ ଯେତେବେଳେ ରାଲ ଦାତ ସାମାଜିକ ରୀତିନୀତି ନୁ ଏକାବଦ ଘଟର ଆ ହିସାବ ନୁ ନାମେ କା ଲାଗି ଖାତିରି ଆରୁ ହନେ ଏର ଥାଲି ତା ଜିଆନୁ ଦୁଃଖ ଭିବାରି ଆରୁ ସୁଖର ସମିଆ ଭିବାରି ଯେତେବେଳେ ନାମ ଖୁସିବାସିନୁ ରଥ ଆଲଖତ ଯେତେକି ସାଙ୍ଗେ ମିଶ୍ରତ ହେଲେ ଦୁଃଖ ଘା ଘାଇବାରି ଆନୁ ନାମ ଦୁଃଖିତ ମନ୍ଦାତ ଆରୁ ଏକାନିକିରି ଆ ଦୁଃଖନ୍ତି ଉର୍ଖତାରୁ ଖୁସିକେ ପାବୁନୁ କଥା ଦାନଫି ନାମ ଚିନ୍ତା ନାନ୍ଦାତ ହେଲେ ଆରୁ ଗୋଟେ କଥା ଯେ ନାମେ ମେଦୁ ଅଣ୍ଟା ଆତିଲି ହେଲେ ରୋଗ ବେମାର ହି ମାଲ ବାର ବୋଲିକିରି ତେଙ୍ଗା ପଲ୍ଦାତ ଏନ୍ଦ୍ରକି ଇଦାଧି ନାମେ ଜିଆଗେ ଅଣ୍ଟା ଅଂଶ ଦୁ ହେଲେ ଆକୁନ୍ ଯେନ୍ ପ୍ରକାର ଇ ନାମେ ସ୍ୱାସ୍ଥ୍ୟ ସମସ୍ୟା ମାନାଲି ଆଦ୍ଗେ ଲାଗାନ୍ ଯେନ୍ ପ୍ରକାର ସୁବିଧା ଗୁଟି ବାର୍ଚା ଦିନ ଆଦାନ ଯଦି ଆହତ ଆରୁ ଆଘଲିନ୍ ଯଦି ନାମ ସଚେତନ ମାନତ ହେଲେ ଇ ଦୁଃଖ ବେମାର ବୋଧ ଯେତ୍କି ମାନ୍ନା କଥା କା ତାଙ୍କେ ଦ୍ୱାରା ଯେତ୍କି ନାମ ଅସୁବିଧାନୁ ଖାତିର ଦାତ ଆଦାନ ନାମ ଏଡ଼ାବା ଅଙ୍ଗତ ରୁକା ଅଙ୍ଗତ ହେଲେ ଇନ୍ନଟା ବେମାରୀ ଆତିଲି ଯେନ୍ ବେମାରୀ ବନ୍ ନାମ ଘାଏ ଘାଏ ଲାଜର ଦାତ କା ଇନ୍ଦ୍ରବନ ଆରୁ ତେଙ୍ଗନ ବାଦାତ ଆରୁ ମାଲ ତେଙ୍ଗ ଦାତ ଯେନ୍ଥିର୍ ଲାଗି ଆଦାତ ଘାଏ ଘାଏ ବାଢ଼ିକି ଆରୁ ପରିଶେଷନୁ ଜିଆ ବି ହୋଇକି ତା କଥା ମାନ ଯାଏ ଯେ ଆକୁନ୍ତା ଆଧୁନିକ ସମାଜ ନୁ ନାମ ଯଦି ହନେ ଆଗଲିନ୍ତା ଲେଖା ମାନସିକତା ଇଅତାରୁ ନାମ ଜୀବନଯାପନ କାମ ଥିଲେ ଅସୁବିଧା ନାମା ହିଁ ମାନ ତେଙ୍ଗନା କଥା ମାନ ଯାଏ ଯେ ଯାହା ବି ସୁବିଧା ଅସୁବିଧା ମାନ କା ରୋଗ ବେମାର ମାନ ଯଦି ନାମ ଫୁଟିଅ ତାରୁ ମା ତେଙ୍ଗତ ହେଲେ ଆ ଡାକ୍ତର ଆଜ୍ଞା ଘର ହଉ କା ନାଇଁ ଚିକିତ୍ସା କାମଲାର ବିଶେଷଜ୍ଞ ଆଜ୍ଞା ଘର ମାନ୍ନାର ଏକାନିକିରି ଆହର ଯେ ନିମେ ଏନ୍ଦିର ଅସୁବିଧା ଥିଲି ଆରୁ ଏକାନିକିରି ନିମାନ ଚିକିତ୍ସା ନାନର ଯେ ଭଲ ମାନର ଆ କଥା ବି ନିର୍ଭର ନାନଲି ଆ ଯେନ୍ ପେସେଣ୍ଟ ଆତନାର କାନେ ରୋଗୀ ଆତନାର ଆସ୍ ଗେ ତେଙ୍ଗନାମିଆ ହଁ ଇଦା ଥିବି ଗୋଟେ ସତ୍ କଥା ଯେ ଆକୁନ୍ ରୋଗୀ ପଲ୍ୟାସ ତେଙ୍ଗିଆ ହେଲେ ଭିନ୍ ଭିନ୍ ଯନ୍ତ୍ରପାତି ଆତିଲି ଆଧୁନିକ ଯେନ୍ ଚିକିତ୍ସା ପଦ୍ଧତି ଆତିଲି ଆ ମାଧ୍ୟମ ତିଭି ଆର୍ ଆହାନାର ହେଲେ କଥା ମଜା ନାମ ଆକାରତ ଜିନିଷ ବନ୍ ଯଦି ନାମ ଫୁଟିଆ ତାରୁ ମା ତେଙ୍ଗ ଥାଲେ ଅସୁବିଧା ନାମା ହିଁ ମାନ ଆରୁ ହନ୍ୟ ଅଣ୍ଟା ରୋଗ ବେମାର ଭିତରେ କୁଷ୍ଠ ରୋଗ ବାଲନାର ବଡ଼ ରୋଗ ବୁଲିକିରି ତେଙ୍ଗାଲ କାତ ଆଗଲି ଯେନ୍ ରୋଗ ବେମାର ମାନଙ୍କୁ ନାମେ ଇ ଆଙ୍ଠି ଗୁଠି ହେଡ଼ୁନ୍ତା କାହା ଖାନ୍ତା ଗୁଠି ଖାଦି ମାନିକି ଆରୁ ଧୀରେ ଧୀରେ ଆଦାତ ଛିଡ଼ରି କି ବାଗି ଘାଏ ଘାଏ ଏଥିରି ହନେ ତେଙ୍ଗ ଥିଲେ ସମାଜରୁ ବି ଆଲା ସେ ରାଗେ ଲାଗାନ୍ ଅକାଇ ଲାଗେ ଲାଗାନ୍ ଭି ଅଣ୍ଟା ଅପସରା ଲେୟାର ତା ଇ କଥା ପହିଲେ ରାଚା ଆରୁ ଆକୁନ୍ ବି ଥୋଡ଼ି ବହୁତ ଆତିଲି ଦିନ କିନ୍ତୁ କଥା ମାନଯା ଯେ ଆକୁନ୍ ଯେନ୍ ପ୍ରକାର ପରିସ୍ଥିତି ମାନଯା ଦିନ ଲାଜରନା ମାନଲା ଦିନ ଯେତେ ଯଦି ତେଙ୍ଗ ଥିଲେ ଇନ୍ନେ ବଢ଼େ ବଢ଼େ ରୋଗ ବେମାର ଗୁଠିନ୍ ଭି ନାମ ଦୂର କାମା ଆଙ୍ଗତ ହେଲେ ଯାହା ନିଜର ମେଦୁନ୍ ମାଞ୍ଜିକି ଚାଦାନ ତେଙ୍ଗନା କଥା ଦୁ ତା ଜହକିରି ଏନ୍ ମାନ ତେଙ୍ଗଦାନ ଆକୁନ୍ ତା ଇ ଯେନ୍ କୁଷ୍ଠ ରୋଗ ଆତିଲି କା ଯେନ୍ ଲେପ୍ରୋସି ବାନ୍ଲାର ଆ ରୋଗ ବୋଧ ଏକାନିକିରି ମାଲ ମାନ ଆଦାତ ମାଞ୍ଜା ହେଲେ ଏକାନେ ମାନି ଯଦି ବି ମାଞ୍ଜା କରା ହେଲେ ନାମେ ଏନ୍ଦିର କର୍ତ୍ତବ୍ୟ ଇ ପ୍ରକାର ଜାମା ଜିନିଷ ବନ୍ ଆଲୋଚନା କାମାଗି ଲାଗାନ୍ ଇନ୍ନା ଇ କାର୍ଯ୍ୟକ୍ରମନୁ ଆତନାର ଡାକ୍ତର ରଞ୍ଜନ କୁଚୁର ଆଜ୍ଞା ଖାର ଇ ରଞ୍ଜନ କୁଚୁର ଆଜ୍ଞା ଖାର ଇ ଯେନ୍ ନାମେ ବୁର୍ଲା ସାନ୍ ଯେନ୍ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଏବଂ ଗବେଷଣା ପ୍ରତିଷ୍ଠାନ ଯେନ୍ ଆତିଲି ଆସ୍ତା ବରିଷ୍ଠ ଆବାସିକ ଡାକ୍ତର ହିସାବନୁ ନାଲ୍କୁ ନାନାଲାର ହେଲେ ବାରା ତାମେସ୍ତି ଇ କୁଷ୍ଠରୋଗ ଯେନ୍ ଆତିଲି କୁଷ୍ଠ ବେମାର ଆ ବେମାର ବୋଧ ଏକାନିକିରି ମାନି କା ଇବଦ ଏକାନିକିରି ମାଲ ମାନ ଆଦି ଲାଗାନ୍ ଏନ୍ଦିର କାମା ଖାତର କା ଯଦି ମାଞ୍ଜା କେରା ହେଲେ ନାମେ ଏନ୍ଦିର କର୍ତ୍ତବ୍ୟ ଆତିଲି ନାମ ଏକାନିକିରି ଇ ବେମାରତି ମୁକ୍ତି ହାକ୍ଷତ ଏକାନିକିରି ଭଲ ମାନ ଇ ଯେତେ ଜାମା କଥା ବନ୍ ଡାକ୍ତରୀ ଲାଇନ୍କେ କଥା ବନ୍ ତାମେସ୍ତି ମେହନତ ଆରୁ ବୁଝରତ ତା ତମେ ସାଙ୍ଗେ ଦ୍ୱିପଦୀ ଜାନ କାଛ ନେଖରତ କୁଚୁର ଆଜ୍ଞା ଜୁହାର
1: ଜୁହାର ଜାମାରି ବଢ଼ିଆ ଲାଗିଲି ଇସନ୍ ବାର୍ସକାନ ଆରୁ ସବସେ ପହଲେ ନିମାନ ଧନ୍ୟବାଦ ଚାଲ ଦାନ ଯେ ଆଙ୍ଗାନଟା ବଢ଼ିଆ ସୁଯୋଗ ଚିଆ କେରା କିଛି ଇ କୁଷ୍ଠରୋଗ ବିଷୟନୁ ତେଙ୍ଗା ଘେଲାଗିନ୍ ଆଙ୍ଘା ବିଷୟନୁ ଏନକାଟେ ତେଙ୍ଗା ଚାଲଦାନ୍ ନା ଆମେ ମାଞ୍ଜା ରଞ୍ଜନ କୁଜୁର ଆରୁ ବୁଆସିକି ନା ଆମେ ମାଞ୍ଜା ବିର୍ସା କୁଜୁର ପାଦାଦ ମାଞ୍ଜା ଲାଛିମପୁଷ ଯେନ୍ଟାକି ଆକୁ ଲକ୍ଷ୍ମୀପୁଷ ବାଲନାର କୁତରା ବ୍ଲକ ଅଣ୍ଡରନୁ ଆରୁ ଆଙ୍ଘା ସ୍କୁଲିଂ ମାଞ୍ଜକିଚା ଦାଲକି ହାଇସ୍କୁଲନୁ ପାର୍ସକାନ ଏନ୍ ଆନ୍ତି ହୁସ୍ତି ପାସ୍ ଆଉଟ୍ ମାଞ୍ଜକାନ ଆରୁ ଭୁବନେଶ୍ୱର କେରକାନ ବିଜେବି କଲେଜନୁ ପାର୍ସକାନ ପ୍ଲସ୍ ଟୁ ଆନ୍ତି ପ୍ଲସ୍ ଥ୍ରୀ ବି ଆଡ଼ମିସନ୍ କାମିକାନ୍ ଡାଲମିଆ କଲେଜ ନୁ ଆନ୍ତି ଫେର୍ କୋଚିଂ ଅଚକାନ ଆନ୍ତି ମେଡ଼ିକାଲ ହାକାନ ମେଡ଼ିକାଲ ବନ୍ ଆମେ ବୁର୍ଲା ମେଡ଼ିକାଲ ନୁ MBBS ବଦ ମଞ୍ଜୁରାତ ଆନ୍ତି ଜବ୍ ଜନ୍ କାମିକାନ୍ ଆନ୍ତି ଇନ୍ ସର୍ଭିସ୍ ନୁ PG କାମିକାନ୍ SCB କଟକ ନୁ ହଉଛି କମ୍ପ୍ଲିଟ୍ ମଞ୍ଜା ଆରୁ ଆକୁ ନେନ୍ ବୁର୍ଲା ମେଡ଼ିକାଲ ନୁ ଆବାସିକ ବରିଷ୍ଠ ଡାକ୍ତର ହିସାବ ନୁ ରାଧାନ ଆରୁ
0: ହଁ ନିଶ୍ଚିତ ଭାବେ ଏମ୍ ହି ଖୁସି ଯେ ଯେହେତୁ ନିମ୍ ଇ ଡାକ୍ତରୀ ଲାଇନ୍ ନୁ ଆତଲାର ଆଉ ଅନ୍ୟ ଏରଥାରେ ନାମେ ସମ୍ପ୍ରଦାୟ ନୁ ଗୁଠି ଇ ଡାକ୍ତରୀ ଲାଇନ୍ ନୁ ବହୁତ କମ୍ ଆଲାର ଆତଲାର ଆରୁ ଯଦି ବି ରାଜକୁନ୍ ଭି ନାମେ ଇ କୁହନ୍ତି ଫସିକିରି ତେଙ୍ଗା ଆଗେ ଲାଗାନ୍ ଭି ଟିକେ ମୁସ୍କିଲ ମାନିକି ଏନ୍ଦ୍ରିକି ଇ ଭାଷା ଭି ନାମେ ଧୀରେ ଧୀରେ ନୁଡ଼ରା କାଲି ତା ନିମ୍ ଇ ଭାଷା ଭି ଲାହାଲଦାର ଆରୁ ଇ ଡାକ୍ତରୀ ଲାଇନ୍ ନୁ ଭି ଏତଲାର ନାମେ ଲାଗାନ୍ ବଢ଼େଇଟି କଥା ନାମେ ସମ୍ପ୍ରଦାୟ ଗେ ଲାଗାନ୍ ଆରୁ ଏମ୍ ଲାଗାନ୍ ଭିତରେ ବଢ଼େଇଟି ସୁଯୋଗ ନାମେ ସମ୍ପ୍ରଦାୟର ନେ ଗୁଠି ମେନାଲାର ଭାଇ ଭଉଣୀ ଗୁଠିଆର ଆର୍ଗି ଲାଗାନ୍ ଭିତରେ ବଢ଼େଇଟି କଥା ଯେ ଇନ୍ନା ବାର୍ଚକାର ହେଲେ କଥା ମାନଯା ଯେ ଇ ଯେନ୍ କୁଷ୍ଠରୋଗ ନାମ ଯେନ୍ ବାଲ ଦାତ କୁଷ୍ଠରୋଗ ବାନା ଜିନିଷ ବୋଧ ନାମେ ହିସାବ ନୁ ଅଣ୍ଟା ବଢ଼େଇଟି ଜିନିଷ ଆରୁ ଇଦାଦ ମାନଯା ହେଲେ ନାମେ ସାମାଜିକ ହିସାବ ନୁ ଭି ଅଣ୍ଟା ଠିକ୍ ମାନ ଲାଗି ଯେ ଇ ପ୍ରକାର ରୋଗ ବେମାରୀ ଅଣ୍ଟା ଅର୍ଦ୍ଧୁଷି ମାନଯା ବୋଲିକିରି ନାମ ଭାବଦାତ ଆରୁ ଆପସାର ଦାତ ତା ଇ କୁଷ୍ଠରୋଗ ବୋଧ ଏନ୍ଦେତୁ ଇ ବାବଦ ଟିକେ ଟିକେ ଧାରଣା ଟିକେ ଚିଅର
1: ନିହାତି ନିହାତି ପହେଲେ ତା ଯେନ୍ ତେଙ୍ଗାଲଗାର ନାମା ପାଞ୍ଚ ପାଚକେ ଆଲାର ଯେ ଇ ରୋଗ ବୋଧ ବହୁତ ମାନେ ବଡ଼େ ବେମାର ବୋଲିକିରି କିନ୍ତୁ ହନେ କିଛି ମାରିଲା ଇଦି ନାଘିଲି ତା ବାଲଗାର ଯେ ନେଖଣ୍ଡଟା ସାପ ଲାଗିଛି କିମ୍ବା ଭାଖା ଲାଗିଛି କି ନେଦଣ୍ଡଟା ନାସିଆଜ କାନାର ଆଦଘି ଲାଗେ ମାନାଲି ବୋଲିକିରି ବାଲଗାର କିନ୍ତୁ ଆଧୁନିକ ଯେନ୍ ଚିକିତ୍ସା ବିଜ୍ଞାନ ବାର୍ଚ୍ଚା ଇ ହାତାରା ଯେ ଇ ଦଣ୍ଡା ମାନେ ନାମା ହାୱା ଘି ଚାଲତେ ଅଣ୍ଟା ଅଡ଼ାନ୍ତି ଆର ଅଣ୍ଟା ଗେ କାଇଦ ଆରୁ ଅଣ୍ଟା ଜୀବାଣୁରେ ଆଦଘି ନାମେ ମାନଯା ମାଇକ୍ରୋବ୍ୟାକ୍ଟ୍ରମ ଲେପ୍ରି ଆଦଘି ଚାଲତେ ଏକା ମାନେ ଇଦଘି କିଛି ମାନେ ଅଭିଶାପ ମାନଲା ନେଖା ଲାଗି କା ଭାଖା କା ନେଖା ନାସକାନାର ହନେ କିଛି ମାନଲା ଦିନ ଆରୁ ଇଦ ବାଡ଼କା ଟିକେ ବେମାର ମାରିଲି ଇଦ ଇନ୍ନାନ୍ତା ଯୋଗନୁ ଇଦ ପୁରାପୁରି ମାନେ ଆପଣ ଏରକୁନ୍ ତାଙ୍କ ପୁରା ପୁରୀ ଇଲାଜରେ ମାନେ ଚିକିତ୍ସା ଯୋଗ୍ୟରେ ଅନ୍ୟ କିଛି ଏଲଚନାକେ କିଛି କଥା ମାଲା ଦିନ
0: ହେଲେ ଇଦନ ଏରା ଖାତିରି ଯେ ଯଦି ରୋଗ ମାଞ୍ଜାକେଟା ହେଲେ ସିରକୁନ୍ ଚୁକୁନ୍ କା ତାଙ୍କେ ସଂସ୍ପର୍ଶନୁ ବାର୍ଚକୁନ୍ ମାନି ବୁଲିକିରି ଅଣ୍ଟା ଯେନ୍ ଧାରଣା ଆତିଲି ଇବ ଦେଖା ନେଦୁ
1: ଆଗଲି ହନେ ବାଲଗାର କିନ୍ତୁ ଯେତେବେଳେ ତାଙ୍କ ଜୀବାଣୁ ବନ ଆଖାର ଡାକ୍ତର ଜାମାର ବୈଜ୍ଞାନିକ ଜାମାର ଆଙ୍ଗେ ଆଖାର ଯେ ଆକ୍ଚୁଆଲି ନାମ ଯେନ୍ ଅଣ୍ଟା ଆଲାସ କି ମେଦୁନୁ ଯଦି ଇ ବେମାର ର ଆଗଲି ଯେ ସେଇ ଦିନ କୋଡ଼ୋ ବେମାର ବୋଲିକିରି ବି ବାଲଗା ହେଲା ଆସିକି ବେମାର ଯଦି ର ଅଣ୍ଟା ଯଦି ଇଂଖ୍ୟାସ ଚାରି ଦୀର୍ଘା ଯେନ୍ ର ଆଲାର ଆପଡ଼ାର ଘି ଆ ଇଂଖନା ଘି ବଦନୁ ଆ ହାୱାନ୍ତି ଆପଡ଼ାର ନିଶ୍ୱାସ ପ୍ରଶ୍ୱାସ ହର ଆ ଜୀବାଣୁ ବଦ ଆର ଅଣ୍ଟା ଆଲାସ କିନୁ କଦ ଆନ୍ତି ତାଙ୍କା ଶରୀର ନୁ ଆ ବଦ ମାନେ ଫଲାରକ ଆନ୍ତି ଯାଇକିରି ମାନ
0: ଆଚ୍ଛା ଆଚ୍ଛା
1: ଆର ହନେ ଏସରକୁଞ୍ଚ କୁନ୍ ହାନି କାମ କୁଞ୍ଚ କୁନ୍ ତାଙ୍କ କେନ ଅକୁନ୍ ତାଙ୍କ କେନ ଅଣ୍ଡୁକୁନ୍ ହନେ କିଛି ମାଲା ଦିନ
0: ମାଲା ଦିନ ମାଲା ଦିନ
1: କିନ୍ତୁ ଆଲାର ବାଲନାରେ ହୁଦିନ ହଁ ବାଲନାରେ ଯା ମାଲା ଏନେ ଅକୁଞ୍ଚ କୁନ୍ ହୁଦଗି ଲାଗେ ନାଗଲି ଇନ୍ଦର କାମଲଗାର ବାଲାଲଗାର ବୋଲିକିରି ଆଲା ସିନ୍ କାହିଁ ଜଙ୍ଗଲ କାହିଁ ଆଦିନ ଅଣ୍ଟା ବାସନ୍ତ କାମ ଚାଲଗାର ଅଲଗା କାମ କରି ଉଇଆଲଗାର ମାନେ ବହୁତ ମାନ ଅଲଗା
0: ସାମାଜିକ ହିସାବ ନୁ
1: ସାମାଜିକ ହିସାବ ନୁ ଆସିନ ପୁରା ଅଲଗା କାମର ଚର ଆରୁ ଧନେ କାମ ଅଲଗାର କିନ୍ତୁ ଯେହେତୁ ହଁ
0: ହଁ ଯେହେତୁ ତମେ ଏହି ପ୍ରକାର ସଚେତନତା ମାଲା
1: ମାଲା ରୋଧ
0: ହଁ ହୁ ବାକେନ ହେଲେ ଇ ଧାରା ନେକାନ ଯଦି ଇ କୁଷ୍ଠ ରୋଗ ମଞ୍ଜା କେରା ହେଲେ ପ୍ରକୃତିରେ ପହିଲା ପହିଲା ନାମ ଏକାନେ ହଜି ସେ ପ୍ରକୃତି କୁଷ୍ଠ ରୋଗ ଅଣ୍ଡା ମାନାଲି ବୋଲିକିରି
1: ବଢ଼ିଆ କ୍ୱେଶ୍ଚନ ବୋଧ ସବସେ ପହିଲେ ତା ଇ ଯେନ୍ ବେମାର ବୋଧରେ ଇ ମାନି ଅଣ୍ଟା ନାମା ଶରୀର ନୁ ଅଣ୍ଟା ଇନ୍ଦ୍ରିନ ବେମାର ମାନ ଯା ହେଲେ ଆଦିନ ପହିଲା ତା ଇସ୍କେ ପ୍ରତିରୋଧ କାମ ନାମା ଯେନ୍ ଇମ୍ୟୁନିଟିରେ ବା ରୋଗ ପ୍ରତିରୋଧକ ଶକ୍ତିରେ ଆବଡ଼ା ଆଗଲି ତାମାନ ଏରୋଧ ଆନ୍ତି ବାଦ ନୁ ଯଦି ତାଙ୍କା ରୋଗ ପ୍ରତିରୋଧ ଶକ୍ତି ବ ଯଦି କମରା କେରା ଆନ୍ତି ମାନ ହୁଦଘି ଲାଗେ ଟାଇମ୍ ବ ତାଙ୍କେ ବହୁତ ଅଣ୍ଟା ଇନ୍ନ ମନେକର ଜୀବାଣୁ ବ ତାଙ୍କା ଓଲା କର୍ଚା ହେଲେ ପାଖାପାଖି 4-5 ବର୍ଷ କି ବାଦ ନୁ ଆସ୍ତାରେ
0: ଆଚ୍ଛା ହେତ୍କି ଭି ସମୟ ହୋଇ
1: ହଁ ହତ୍କ ସମୟ ହଦା ହୁଦଘି ଲାଗେ ପହିଲା ପହିଲା ବାଲତାରେ ତ ପହିଲା ଯେତେବେଳେ ଷ୍ଟାର୍ଟ ମାନ ନାମା ଯେନ୍ ଶରୀର ନୁ ଯେନ୍ ହାନି ଛଉ ଲେଖା ଦାନା ଲେଖା ଦାଗ ମାନକ ଜାମାତରା
0: ଆଚ୍ଛା
1: ହେଲା, ମେନଲି ନାମେ ମେଦୁତରା
0: ହୁଁ
1: ଆରୁ କାକ୍ଷିତରା ଆରୁ ନାମେ ହେବଦାନୁ ଫୁଲା ଫୁଲା କିରି ଆର୍ ପୁରା ହାଲକା କଲର୍ ଘି ଲାଲ ଲାଲ ମାନକ ଆନୁ ଆକ୍ଚୁଆଲି ହୁଦିନ ହିଁ ଆଲାର ଅବହେଳା କାମନାର ଚିନ୍ନାର ଆପଣାର କର ଦୋକାନ ତିଅଣ୍ଟା ଇନ୍ଦର କ୍ରିମ ଅନ୍ଦର ବାରର ଆଦିନ ଖାସର ଅର୍ଜ କିନ୍ତୁ ଯଦି ଡାକ୍ତର ସିନେ ଏଦର ନେ ମାନେ କ୍ଲିନିକାଲି ଆସ ଯଦି ଅଣ୍ଟା ଧାରସ ଡାକ୍ତର ଚିକିତ୍ସା ଯେ କାକା ଆସି ଆହସ ଯେ ଆକ୍ଚୁଆଲି ଇ ବଦ କୁଷ୍ଠରୋଗ କା ମାଲି
0: ଆଚ୍ଛା
1: ହୁଦିହେ ଲାଗେନ ଯେହେତୁ ତାଙ୍କେ 4-5 ବରଷ କି ବାଦ ନୁ ତାନ ଏଦ ତାଙ୍କ ହାନି ବଦ
0: ଲକ୍ଷଣ ଗୁଠି ବଦ
1: ଲକ୍ଷଣ ଗୁଠି ବଦ ଆଦିଗେ ଲାଗେ ନା ଆଲାର ବହୁତ ଆଦିନ ପୁରା ନେଗ୍ଲେକ୍ଟ କାମ ନାର
0: ହଁ ହେତକି ଗୁରୁତ୍ୱ ମାଲଚି
1: ଗୁରୁତ୍ୱ ମାଚି ନା
0: ହଁ ଯେନ୍ତି ଲାଗି ଘାଘେ ବାଡ୍ରିକି
1: ବାଡ୍ରିକି
0: ହେଲେ ଧରା ଯେ ଅର୍ତୁ ଯଦି ଏରିଆ ଯେ ତାଙ୍କେ ମେଦୁନୁ ହନେ ଟିକେ ଦାଗ ଦାଗ ଧର ବାଗିର ମଞ୍ଜା ଆରୁ ଟିକେ ଡାଉଟ ନାଞ୍ଜା ଯେ ଏନ୍ଦିର ଅଣ୍ଟାକେ ଲାଗା ନିନ୍ନେ ମାନାଲି ବୁଲିକିରି ଆରୁ ଡାକ୍ତର ଏରିଆସ ଆରୁ ଚିହ୍ନଟ ମାଞ୍ଜା ଯେ ହଁ ଇତାତ କୁଷ୍ଠ ଲୋକକେ ଲକ୍ଷଣ ଦଉ ଆରୁ କୁଷ୍ଠ ରୋଗ ମାନ୍ନା ବାଗିର ଲାଗାଲି ତା ହନେ ସମୟାନୁ ଯଦି ତାନ ଚିକିତ୍ସା କାମ ସରିତ ଭଲ ମାନା ଅଙ୍ଗ କାଏ
1: ବିଲକୁଲ ବିଲକୁଲ କୁନ ନାମ ହେ ଯେନ୍ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନରେ ବା WHO ବାନାର ଆବଡ଼ାର ଘଣ୍ଟା ବହୁମୁଖୀ ଔଷଧଣ୍ଡରେ MDT ବାନାର ମଲ୍ଟିଡ୍ରଗ୍ ଥେରାପି ଆଦିନ ମକୁନ ପୁରା 100% ତାଙ୍କେ ଚିକିତ୍ସା ରହି ହୁଦୁନ କିଛି ଇନ୍ଦେରି ମାମନି ବାକି ଆରଣ୍ଟା କଥା ରହି ଯେ ନାମ ତେଙ୍ଗଦା ଯେ ଆକୁନ କା ମନ୍ଦିର ସୁନ କେରକୁନ କା ରେଲୱେ ଷ୍ଟେସନ ସନ କେରକୁନ କା ବସ୍ ଷ୍ଟାଣ୍ଡ ସନ କେରକୁନ ଆପଣା ଆଲାର ବହୁତ ଗୁଡ଼େ ଏଥନାର ଏକାଶକି ହେଖା ମାଲା ଦିନ ଏକାଶକି ହେଡ୍ରୁ ଖିଣ୍ଡିଆର ତା ଆପଣାର ମେଡିସିନ ମକୁନ ହିଁ ମାନ୍ଧାର ମକୁନ ହିଁ ଆପଣ ରାଇଧି ରାଇଧି ଇନ୍ଦେର ଘିକା ଅହନ ଯଦି 5-6 ବର୍ଷ ଘି ବାଦ ନୁ ଆସ ଯଦି ତାଙ୍କେ ଚିକିତ୍ସା ମା କାମ ଚାଷ ହେଲେ ଆଦ ମାନେ ବିକଳାଙ୍ଗ ଅବସ୍ଥା ନୁ ବଙ୍ଗଚ
0: ଆଚ୍ଛା
1: କିନ୍ତୁ ମେଡିସିନ ମହ ସବୁ ସମୟ ନୁ ଜୀବାଣୁ ବୋଧ ତାଙ୍କ ଶରୀର ଅପଙ୍ଗକ କିନ୍ତୁ ବିକଳାଙ୍ଗ ବୋଧ ଆରୁ ପୁରାବାରା ପଡ଼ିଲି ବୁଝି ଲାଗେ ଯେତକ ଜଲ୍ଦି ତାମ ଆହତ ଆତକ ଜଲ୍ଦି ଷ୍ଟାର୍ଟ କାମ ଯଦି ମେଡିସିନ ବନ ହେଲେ ବିକଳାଙ୍ଗନ୍ତି ହିଁ ନାମ
0: ଠିକ ସମୟାନୁ ମାନେ ଆହନାବ ଜରୁରୀ ଦିଅର ଚିକିତ୍ସା
1: ଜରୁରୀ ହଁ ହୋଦିଏ ଲାଗେ ଆଲାର ନୁନାର ଚିନାର ହୋଦିନ କାଉଣ୍ଟର ନେ ଇନ୍ଦର ବସ ଆଙ୍ଘା ଇନ୍ନେ ମାନ କିଛି ହାନ୍ନେ ମାନ କିଛି ମାନ୍ଦାର ଇନ୍ଦର କେ ମହାଲ ଦାଏ ହୋଦିଏ ଲାଗେ ମାଡ ନୁଡ ନା ବହୁତ ଜରୁରୀ
0: ଜରୁରୀ ଦୁ
1: ଇନ୍ଦର ମାନେ ବିକଳାଙ୍ଗନ୍ତି ଯଦି ବାଛର ନା ରେ ହେଲେ ଯେତେ ଜଲ୍ଦି ମାନ ଆତକ ଜଲ୍ଦି ନାମ ମେଡିସିନ ଆସିକେ ଚିଆଙ୍ଗତ
0: ଚିଆଙ୍ଗତ ହେଲେ ଆରୁଣ୍ଟା କଥା ଯେ ଯେନ୍ତାକିରି ଆଲାର ଆହର ଆଉ ଇ ପ୍ରକାର ବେମାରୀ ସ୍ଥିତି ବାଚରର ଆଦିକେ ଲାଗନ ସରକାରୀ ସ୍ତରରୁ ଭି ଭିନ୍ ଭିନ୍ କାର୍ଯ୍ୟକ୍ରମ କା ଯୋଜନା ଗୁଠି ଆଥିଲି କା ସଚେତନତା ଗେ ଲାଗନ କାର୍ଯ୍ୟକ୍ରମ ଗୁଠି ହୁଆନାର ତା ହନେ ସରକାର କି ତରଫ ତୁ ଏକା ନେକା ନେକରି
1: ବିଲକୁଲ ଗେ
0: ଲାଗନ ଆଥିଲି ସୁବିଧା ଗୁଠି
1: ଗେ ଲାଗନ January 30 ନାମ ହେଣ୍ଟା ଦିବସ ପାଳନ କାମ କାଲି ଯେ କୁଷ୍ଠରୋଗ ଦିବସ ବୋଲିକିରି January 30 ବୋଧ ଆକ୍ଚୁଆଲି ମହାତ୍ମା ଗାନ୍ଧୀ କି ତିରୋଧାନ ଦିବସ ବୋଧ ମହାତ୍ମା ଗାନ୍ଧୀ ସଣ୍ଟା ଇନ୍ନେ ଆଲରାଚ ସା କୁଷ୍ଠରୋଗୀ ଜାମାରିନ ତାମ୍ହା ଆଶ୍ରମ କେ ଅନ୍ଧରିକିରି ଆପଣା ସେବା କାମାଲଗାର ତାମ୍ହା ଖାଦି ଗୁଠି ନଣନା ସାଫା କାମନା ଆନୁ ମଲମ ଲଗାବନା ଇ ନାଲକୁ ଗୁଠି କାମାଲଗାର ତା ଆଦିନ ମନେ କାମିକିରି ଆସିକି ସେବା ମନୋବୃତ୍ତି ବନ ମନେ କାମିକିରି ନାମ ଆସିନ କୁଷ୍ଠ ଦିବସ 30 January 30 ପ୍ରତିବର୍ଷ ପାଳନ କାମନାର ଆରୁ ହୁ ମାନେ 30 ତି February 13 ତକ 2 ସପ୍ତାହ ପାଡ଼ାପାଟିନୁ ଆଶା ଅଙ୍ଗନବାଡ଼ି ANM ଯେତକ ରାନାର ଆପଣାର ବିଭିନ୍ନ ପ୍ରକାର ସଚେତନ ମାନେ ରାଲି ମାଞ୍ଜା କାକାସନଟା ମିଟିଂ ମାଞ୍ଜା ସ୍କୁଲ କଲେଜ ଗୁଠିନୁ ବିଭିନ୍ନ ପ୍ରକାର କୁଇଜ କାମନା ଇବଡ଼ା ଗୁଠିନୁ ଜାମାର କାମାଲନାର ରୋଗ ବିଷୟନୁ ଜାମାର ଆଲାରିନ ସଚେତନ
0: କୁଷ୍ଠ ରୋଗୀ ଗୁଠିଆର କେ ଲାଗନ ବି ହନେ ବିଶେଷ କିଛି ସୁବିଧା ଆତିଲି କା
1: ବିଲକୁଲ
0: ମେଡିସିନ ଚିକିତ୍ସା କାମନା
1: ଅଲରେଡି ମାନେ ମାଞ୍ଜା କିର କିଛି ଆରୁ ଡାକ୍ତର ଜମାର ଆସିନ ଏଇରେ କିରି ତେଙ୍ଗାଲନାର ଯେ ମାନଲା ଆକ୍ଚୁଆଲି ଇସ୍କି କୁଷ୍ଠ ରୋଗୀ ଆଲାସ ଆସିକି ଲାଗେ ମେଡିସିନରେ ଆପଣ ମେଡିସିନ ବଟ ପୁରା 12 ମାସ ଅଣ୍ଟା ପ୍ରକାର ଘି ଆର ଅଣ୍ଟା ପ୍ରକାର ଘି 6 ମାସ ମହାନାର ମୁଣ୍ଟା ପ୍ରକାର ମେଡିସିନ ଚାଲନାର ଅଣ୍ଟା ନେନୁ ଷ୍ଟ୍ରିପ୍ ନୁ ଆପଣ ଅଣ୍ଟା ଆସିକି ମାନେ କମ୍ କାଟେ ଏକାଶିକିରି ଆସିକି 6 ମାସ ଚାଲନାର ଆର ଆସିକି ବାଗ୍ୟରେ ଆପଣ ବର୍ଷିକିଆ ଚାଲନାର ଫ୍ରି ନୁ ଚାଲନା ଆନ୍ତି ମନେ କାମା ନେଖା ହେଡ଼ୁ ହାନି ମାଞ୍ଜା କରି କିଛି ଆସେ ଏକା ପଲାଲ ଦା ଆଜକେ ଲାଗେନ ଆବଡ଼ାର କି ଚପଲ ଚାଲନାର ଚପଲ ଆତ୍ମସାସ ଆନ୍ତି ଖାଦି ନେଖାଏ ରହି ଆବଡ଼ାର ଖାଦି ସାଫା କାମର ଆସିକି ତାଉଲିଆ ଚାଲନାର ଆରୁ ବାଲ୍ଟି ଚାଲନାର ମଗ୍ ଚାଲନାର ସାବୁନ ଚାଲନାର ଆର ଅନ୍ଟା ଚାହାଚା ଚିନାର ମାନେ ଖାଦି ବନକାଟେ ସାଫା କାମ ସାରୁ ଆନୁ ମଲମ ଚାଲନାର ଆଦୁ ଲାଗାବର ଇ ଜାମା ନାମ ହେ ଯେନ୍ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଟେ ରହି
0: ଆଚ୍ଛା
1: ଆବଡ଼ାନୁ ରାଇଦ ଆବଡ଼ାର ଆଲାର ଆସାନ ପ୍ରତି ସୋମବାର କେ ସୋମବାର କାନାର ଏନ୍ଦ୍ରିନ ଯଦି କିଛି ଅସୁବିଧା ମଞ୍ଜା ମନେକର ଅଣ୍ଟାସ କି ମଲମ ମୁଞ୍ଜରା କେରା ତା ସୋମବାର ଲା କହ ସାରୁ ସୋମବାର ଲା ହ ସାରୁ କସ
0: ଆଚ୍ଛା ଇଟା ନିଜର ଚାହାନୁ ଯେନ୍ ହସ୍ପିଟାଲ ଆତିଲି କା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଯେନ୍ ବାଲଦାର ନିମ ଉସନ କେ କିରକୁନ ଆର ଫ୍ରିନୁ ଚାନାର ହେଲେ ଆପଣ କି ହନେ ରେଜିଷ୍ଟ୍ରେସନ ହନେ ଲାଗି କା ନେଦିନ କେରକୁନି ହନେ ଆର କି ଚିନା ରେକାନେ ପ୍ରୋସିଜର ବଦେ କାନେ
1: ନାଇ ପ୍ରୋସିଜର ବଦ ମଞ୍ଜା ଯେ ଅଣ୍ଟା ଆଲାସ ଯଦି ଆକାର କେରାର ଯେ ଇସକେ କୁଷ୍ଠ ରୋଗୀ ରେ ଆସିକି ଅଣ୍ଟା କାର୍ଡ ରେ କାର୍ଡ ନ ରେଜିଷ୍ଟ୍ରେସନ କମଲନ ନିଖୁଷ୍ଟ ପୋର୍ଟାଲ ଗଣ୍ଟା ରେ ଅଲ ଇଣ୍ଡିଆ ଆନୁ ଆସିକି ଏଣ୍ଟ୍ରି ମନାଲି ଆନ୍ତି ଆସିକି ଜମା ଫ୍ରି ଅଫ କଷ୍ଟ ନୁ ଜମା ସୁବିଧା
0: ଚାଲନାର ତ ଇଟା ତ ସରକାରୀ ତାର୍ତି ଯେନ୍ ପ୍ରକାର ସଚେତନତା ଭି କାମା ଖାତରାଲି ତାର ପରେ ପରେ ନେଖେ ମଞ୍ଜା କରିକି ଯେ ତାଙ୍କେ ଯେନ୍ ମନ୍ଦାର ମୁଟକା ଭି ଚାଲନାର ଗୁଟି ମଲମ ଭି ନିମିତ୍ତେ ହନେ ଚାଲନାର ହେଲେ ଇଟା ତ ସରକାରୀ ତାର୍ତି ଚାଲନାର ସରକାର ତାର୍ତି କିନ୍ତୁ ନାମେ ଯେନ୍ ସମାଜ ନୁ ନାମେ ପରିବାର ନୁ ଯଦି ନେଖେ କୁଷ୍ଠ ରୋଗୀ ଅଣ୍ଟାତନାର କାରଣ ଆମେ ପାହାଡ଼ ପାଟକି ନତନାର ନାମେ ସାମାଜିକ ହିସାବ ନୁ କିମ୍ବା ପାରିବାରିକ ହିସାବ ନୁ ତାଙ୍ଗା ନେକା ନେକରି ତାଙ୍କେ ସାଙ୍ଗେ ବିହେଭ କାମନା କଥା କା ତାଙ୍ଗା ନେକା ନେକରି ଇନା କଥା କାରଣ ଆମେ ସମାଜ କେନ୍ଦ୍ର କର୍ତ୍ତବ୍ୟ ଥିଲି କୁଷ୍ଠ ରୋଗ ନିରାକରଣ କହିଲା କାନ
1: ବଢ଼ିଆ ଏଇ ଦଣ୍ଡଟା ବହୁତ ଜରୁରୀ ବିଷୟ ବଦ ଏଇ ଦଣ୍ଡଟା ଯେ ଅଣ୍ଟା ନାମା ପାଡ଼ା ପାଟି ନୁ କା ନିଜର ପରିବାର ନୁ ନେ ଦଣ୍ଡଟା କୁଷ୍ଠ ରୋଗୀ ମାଞ୍ଜାର କେରାର ହେଲେ ନାମ ନାମା ଆଲାର କାଟେ ଛି

ଇ ପୃଥିନୁ ଯାହା ବି ପ୍ରାଣୀ ଜଗତ ଆତଲି ଅନ୍ନୁନ୍ତା ନାମ ଆଲାଥ ଯେ ତୀର୍ତ୍ତି ବାଡ଼କାତ ଏନ୍ଦିରିକି କେ ନାମେସାନ ବୁଦ୍ଧି ଆତଲି ନାମେସାନ ଭଲ ମନ୍ଦ ବିଚାର କାମନାଗି ଶକ୍ତି ଆତଲି ତା ନାମ ଏକାନିକିରି ନାମେ ବୁଦ୍ଧିବନ ଠିକ୍ ହିସାବନୁ ଲାଗାବତ୍ ଆଉ ଯେତିର୍କି ଚିନ୍ତା ଭଲ ମାନ ଆ କଥାବନ ଚିନ୍ତା ନାନତ୍ ଇ କଥା ସାଙ୍ଗେନ୍ ଇନ୍ନାନ୍ତା ମକ୍କା ପୁପୁ ଝକାଝକା କାର୍ଯ୍ୟକ୍ରମ ବନ୍ ଇଶାନିୟତ୍ ଫିର୍ ଘାଏ ଚିତିରିଞ୍ଚୁହାର।

ଶୁଣୁଥିଲେ କିଷାନ ସମ୍ପ୍ରଦାୟର ସାମାଜିକ ଏବଂ ସାଂସ୍କୃତିକ ଜୀବନଧାରା ଉପରେ ପର୍ଯ୍ୟବେସିତ କିଷାନ ଭାଷାର ବିଶେଷ କାର୍ଯ୍ୟକ୍ରମ ମାକ୍କା ପୁପୁ ଝକାଝକା। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ପ୍ରଥମେ ଆସନ୍ତୁ ଶୁଣିବା ଏହି ଗୀତଟି, ଝିଅଟା ବିଗିଡ଼ିଗଲା କଥାଚିତ୍ରରୁ। ଗୀତ ରଚନା ଅରୁଣ ମନ୍ତ୍ରୀ, ସଙ୍ଗୀତ ନିର୍ଦ୍ଦେଶନା ପ୍ରେମ ଆନନ୍ଦ, କଣ୍ଠଶିଳ୍ପୀ ସତ୍ୟଜିତ, ସୋନମ ଏବଂ ଆର୍ୟନ।

ପରବର୍ତ୍ତୀ ଗୀତଟି ପାଇଁ କଣ୍ଠଦାନ କରିଛନ୍ତି ହ୍ୟୁମାନ ସାଗର ଏବଂ ଦୀପ୍ତିରେଖା। ସଙ୍ଗୀତକାର ଅଭିଜିତ ମଜୁମଦାର, ଗୀତିକାର ନିର୍ମଳ ନାୟକ, କଥାଚିତ୍ର ଅଲ୍ଲୀ ପିଆର।

ଏଥର ମଳୟ ମିଶ୍ରଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ଏହି ଗୀତଟି ତୋର ଦିନେକୁ ମୋର ଦିନେ କଥାଚିତ୍ରରୁ। ଗୀତ ରଚନା ବାପୁ ଗୋସ୍ୱାମୀ, କଣ୍ଠଶିଳ୍ପୀ ସୌରିନ୍ ଭଟ୍ଟ ଏବଂ ନିବେଦିତା।

ଆପଣମାନେ ଓଡ଼ିଆ କଥାଚିତ୍ରର ଗୀତ ଶୁଣୁଛନ୍ତି। ପରବର୍ତ୍ତୀ ଗୀତଟି ପାଇଁ କଣ୍ଠଦାନ କରିଛନ୍ତି ହ୍ୟୁମାନ ସାଗର ଏବଂ ନିବେଦିତା। ଗୀତିକାର ଅରୁଣ ମନ୍ତ୍ରୀ, ସଙ୍ଗୀତକାର ବୈଦ୍ୟନାଥ ଦାସ। କଥାଚିତ୍ର ଲେଲା ଓ ଲେଲା।

ଏଥର ଧଉଳି ଏକ୍ସପ୍ରେସ୍ କଥାଚିତ୍ରର ଏ ଗୀତଟି ଶୁଣନ୍ତୁ। କଣ୍ଠଶିଳ୍ପୀ ଗୋବିନ୍ଦା ଏବଂ ପମି, ସଙ୍ଗୀତ ନିର୍ଦ୍ଦେଶନା ଚିତ୍ତରଞ୍ଜନ ତ୍ରିପାଠୀ, ଗୀତରଚନା ଅରୁଣ ମନ୍ତ୍ରୀ।

ଶେଷରେ ବିନୋଦ ରାଥୋଡ ଏବଂ ଇରା ମହାନ୍ତିଙ୍କ କଣ୍ଠରେ ଶୁଣିବା ଏହି ଗୀତଟି ଦିୱାନା କଥାଚିତ୍ରରୁ। ଗୀତିକାର ବସନ୍ତରାଜ ସାମଲ, ସଙ୍ଗୀତକାର ମଳୟ ମିଶ୍ରା।

0: ଏଇଠି ଶେଷ ହେଲା ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ।
1: मन की बात माननीय प्रधानमंत्री श्री नरेंद्र मोदी भारत की जनता से साझा करेंगे अपने मन की बात।
2: सबसे बड़ी खास बात है इस कार्यक्रम की वो यही है कि प्रधानमंत्री इसमें बहुत अनौपचारिक होकर बातचीत करते हैं।
1: आकाशवाणी के सभी केंद्र सभी चैनल इसे प्रसारित करेंगे एक साथ।
3: पूरा देश पूरा लोग उनसे जुड़ रहे हैं, उनके अनुभवों से वाकिफ हो रहे हैं।
1: साथ ही इसका प्रसारण दूरदर्शन के नेशनल न्यूज, डीडी भारती, डीडी इंडिया, डीडी उर्दू और डीडी किसान चैनल पर भी किया जाएगा।
4: जब भी रविवार के मन की बात कार्यक्रम शुरू होता है सुबह से ही हम सुनने के लिए उत्सुक रहते हैं।
1: श्रोताओ आप भी माननीय प्रधानमंत्री के मन की बात का हिस्सा बन सकते हैं। इसके लिए आप अपने सुझाव टोल फ्री नंबर 1800117800 पर रिकॉर्ड कर सकते हैं या माईगोव के ओपन फोरम और नरेंद्र मोदी मोबाइल ऐप में पोस्ट कर सकते हैं।
5: मेरे मन की बात आपके कारण सच्चे अर्थ में आपके मन की बात बन गई है।
6: सुबह 11 बजे
1: मन की बात।
0: ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ବର୍ତ୍ତମାନ ଶୁଣନ୍ତୁ ସମ୍ବଲପୁରୀ ମୁଖ୍ୟ ସମ୍ବାଦ।
7: ଆକାଶବାଣୀ ସମ୍ବଲପୁର ମୁଖିଆ ଖବର ସଙ୍ଗେ ମୁଇଁ ଶମ୍ପା ରାୟ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ମଧ୍ୟପ୍ରଦେଶର ସେଓପୁର ଜିଲ୍ଲାର କୁନୋ ଜାତୀୟ ଉଦ୍ୟାନ ବୁଲି ଦେଖିବାର ସମୟଥି ଚିତା ପ୍ରକଳ୍ପଥି ସ୍ଥାନୀୟ ସମ୍ପ୍ରଦାୟମାନଙ୍କର ସକ୍ରିୟ ଯୋଗଦାନ ଆଉ ସେମାନଙ୍କର ଭୂମିକାକେ ନେଇକରି କରିଛନ୍ ପ୍ରଶଂସା। ନୂଆଦିଲ୍ଲୀନ ଏଠାନୁ ବ୍ରିକ୍ସ ଜାତୀୟ ସୁରକ୍ଷା ପରାମର୍ଶଦାତାଙ୍କର ମୂଲ ହୋଇଛି ଦୁଇଦିନିଆ ସମ୍ମିଳନୀ। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ସିବିଏସ୍ଇ 12 ଶ୍ରେଣୀ ପରୀକ୍ଷାଥି ତ୍ରୁଟି ଆଉ ପୁନଃ ମୂଲ୍ୟାୟନ ବାବଦ ଫଲ ବାହାର କରିବାର ପ୍ରକ୍ରିୟା ହୋଇଛି ମୂଲ। ତାମିଲନାଡୁର ତିରୁଭଲୁରଠାରେ ଘଟିଥିବାର ଆମୋନିଆ ଗ୍ୟାସ୍ ଲିକ୍ ଘଟଣାଥି ଓଡ଼ିଆ ଶ୍ରମିକମାନଙ୍କର ମୃତ୍ୟୁ ସଂଖ୍ୟା 5 ବଢ଼ିଥିବାର ସୂଚନା ଦେଲେ ଶ୍ରମମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ। ମୃତକ ଶ୍ରମିକମାନଙ୍କର ଆତ୍ମୀୟଙ୍କ ଲାଗି ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିନୁ ଦିଆଯିବା 4 ଲକ୍ଷ ଟଙ୍କା ସାହାଯ୍ୟ। ରାଜ୍ୟସଭା ନିର୍ବାଚନଟି କ୍ରସ୍ ଭୋଟିଂ ଅଭିଯୋଗ ନେଇକରି ସମ୍ପୃକ୍ତ ବିଧାୟକଙ୍କ ବିରୁଦ୍ଧେ ଆସିଥିବାର ଆବେଦନକେ ଖାରଜ କରିଛନ୍ ବାଚସ୍ପତି ସୁରମା ପାଢ଼ୀ। ନିଟ୍ ୟୁଜି 2026 ପୁନଃ ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ବାବଦେ ସାମାଜିକ ଗଣମାଧ୍ୟମ ଟେଲିଗ୍ରାମଥି ପ୍ରସାରିତ ଖବରକେ ଖଣ୍ଡନ କଲେ ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ। ଜଙ୍ଗଲ ବାଗିର ପ୍ରାକୃତିକ ସମ୍ପଦର ସୁରକ୍ଷା ପୁନରୁଦ୍ଧାର ଆର୍ ଇଥିର୍ଲାଗି ଜନସଚେତନତା ସୃଷ୍ଟି ଲକ୍ଷ୍ୟ ନେଇକରି ଆଜି ପାଳନ କରାଯାଉଛେ ବିଶ୍ୱ ବର୍ଷାବଣ ଦିବସ। ରାଜ୍ୟ କାମ କରୁଥିବା ଆଇନଜୀବୀଙ୍କର ସହାୟତା ଲାଗି ରାଜ୍ୟ କଲ୍ୟାଣ ପାଣ୍ଠିନୁ ମିଳୁଥିବା ଟଙ୍କାର ପରିମାଣକେ ବଢ଼ାଯାଇଛେ 40%। ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରା ଲାଗି ଆଇବାକାଲି ପୁରୀ ଟାଉନ୍ହଲ୍ଠାରେ ସକାଳର 11 ବଜେ 2 ସମନ୍ୱୟ ବୈଠକ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କର ଅଧ୍ୟକ୍ଷତାତି ହେବା ଅନୁଷ୍ଠିତ। ସୁବର୍ଣ୍ଣପୁର ଖେମାଲୟ ପଞ୍ଚାୟତନୁ ଆଜି ଜିଲ୍ଲାପାଳ ଆଉ ଆରକ୍ଷୀ ଅଧୀକ୍ଷକଙ୍କର ହୋଇଛି।

0: ଅଭିଯୋଗ ଶୁଣାଣି ଆଉ ଉପଶମ ଶିବିର। ବୌଦ୍ଧ ଜିଲ୍ଲା ପ୍ରଶାସନ ଆଉ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କର ମିଳିତ ଆୟୋଜନ ଥି ଜିଲ୍ଲାପାଳଙ୍କର ସଦ୍ଭାବନା ସଭାଗୃହନ ଜିଲ୍ଲାସ୍ତରୀୟ ଟେବୁଲ ଟପ୍ ଏକ୍ସରସାଇଜ 2026 ବୈଠକ ହୋଇଛି ଅନୁଷ୍ଠିତ। ଫିଫା ବିଶ୍ୱକପ୍ ଥି ଆଜି ରାତି 10:30 ଗ୍ରୁପ୍ ଜେ ର ଗୋଟିଏ ମ୍ୟାଚ୍ ଥି ଆର୍ଜେଣ୍ଟିନା ଆଉ ଅଷ୍ଟ୍ରିଆ ଭିତରେ ଖେଳାଯିବା ମ୍ୟାଚ୍। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଆଜି ମୌସୁମୀ ବାୟୁ ବଲାଙ୍ଗୀର ଆଉ ସୁନ୍ଦରଗଡ଼ ଭିତରେ ଆଗ୍କେ ବଢ଼ୁଥିବାରୁ ବିଜୁଳି ଘଡ଼ଘଡ଼ି ସାଙ୍ଗେ ରାଜ୍ୟର ବଡ଼ଭାଗି ଜିଲ୍ଲାନ ହେଉଛି ବର୍ଷା। ଏସିନିର ମୁଖ୍ୟ ଖବର ଶେଷ ହେଲା। ଇତର ପରର ମୁଖ୍ୟ ଖବର ଶୁଣିପାରିବେ ସଞ୍ଜର 5 ବଜେ।
1: କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ହିନ୍ଦୀ ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ ସୁର ତରଙ୍ଗ। ପ୍ରଥମେ ଆସନ୍ତୁ ଶୁଣିବା ଏହି ଗୀତଟି। ସଙ୍ଗୀତ ନିର୍ଦ୍ଦେଶନା ଏବଂ କଣ୍ଠଦାନ କରିଛନ୍ତି ଆଦିତ୍ୟ ଶଙ୍କର। ଗୀତ ରଚନା ମନୋଜ ମୁନ୍ତାସିର।

ପରବର୍ତ୍ତୀ ଗୀତଟିର କଣ୍ଠଶିଳ୍ପୀ ସାହାଜ ଭଟ୍ଟ, ସଙ୍ଗୀତକାର ମନଦୀପ ପଙ୍ଘାଇ ପଙ୍ଘାଲ, ଗୀତିକାର ୟୋଙ୍ଗବୀର।

ବର୍ତ୍ତମାନ ଶୁଣନ୍ତୁ ଏକ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାର କାର୍ଯ୍ୟକ୍ରମ ଉପସ୍ଥାପନା ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ। କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ। ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ କିମ୍ବା ତର୍ଦୁଦ୍ଧ ହୋଇଥିବା ଆବଶ୍ୟକ। ପ୍ରାର୍ଥୀ କିମ୍ବା ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ। ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 ତାରିଖ 2026 ସୁଦ୍ଧା 20ରୁ 50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ। କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ। ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ। ଆଗ୍ରହୀ ପ୍ରାର୍ଥୀ ବା ପ୍ରାର୍ଥିନୀ ସାଦା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର, ମୋବାଇଲ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ୍ ଆଇଡି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇପାରିବେ। ଆବେଦନ ପତ୍ର ସହିତ ଗୋଟିଏ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋକପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ ଶତକଡ଼ା 18% GST ସହ ମୋଟ 266 ଟଙ୍କା କେବଳ NEFT ବା ଅନ୍ଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଏକାଉଣ୍ଟ ନମ୍ବର 108617052577ରେ ଜମା କରିବେ ଏବଂ ଆବେଦନ ପତ୍ରରେ ଟ୍ରାଞ୍ଜାକ୍ସନ୍ ନମ୍ବର ଓ ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା କାର୍ଯ୍ୟକ୍ରମ ମୁଖ୍ୟ, ଆକାଶବାଣୀ, କଚେରୀ ରୋଡ, ସମ୍ବଲପୁର 7 6 8 0 0 1। ଆବେଦନ କରିବାର ଶେଷ ତାରିଖ 15 ଜୁଲାଇ 2026। ମନେ ରଖିବେ ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ, ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା, କଣ୍ଠ ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ କିମ୍ବା ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନାର ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ବର 0663241096 ଯୋଗାଯୋଗ କରିପାରିବେ। ସୂଚନାଟି ଏତିକିରେ ଶେଷ ହେଲା। ଆପଣମାନେ ଶୁଣୁଛନ୍ତି ହିନ୍ଦୀ ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ ସୁର ତରଙ୍ଗ। ପରବର୍ତ୍ତୀ ଗୀତଟିକୁ ଦ୍ୱୈତକଣ୍ଠରେ ଗାଇଛନ୍ତି ରଘୁ ଦୀକ୍ଷିତ ଏବଂ ବେଲା ଫ୍ଲେକ୍। ସଙ୍ଗୀତକାର ରଘୁ ଦୀକ୍ଷିତ, ଗୀତକାର ନୀରଜ ରାଜବତ୍।

ପରବର୍ତ୍ତୀ ଗୀତଟିକୁ ରଚନା କରିଛନ୍ତି ନିରଜ ରାଜାୱତ। ସଙ୍ଗୀତ ନିର୍ଦ୍ଦେଶନା ରଘୁ ଦୀକ୍ଷିତ। ଗୀତଟି ପାଇଁ କଣ୍ଠଦାନ କରିଛନ୍ତି ରଘୁ ଦୀକ୍ଷିତ ଏବଂ ଜନ୍ ପଲ।

ଶେଷରେ ଏହି ଗୀତଟିକୁ ଦେତକଣ୍ଠରେ ଗାଇଛନ୍ତି ରଘୁ ଦୀକ୍ଷିତ ଏବଂ ପୂର୍ବାୟନ ଚାଟ୍ଟାର୍ଜୀ। ଗୀତ ରଚନା ନିରଜ ରାଜାୱତ, ସଙ୍ଗୀତ ନିର୍ଦ୍ଦେଶନା ରଘୁ ଦୀକ୍ଷିତ।

ଏଇଠି ଶେଷ ହେଲା ହିନ୍ଦୀ ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ ସୁର ତରଙ୍ଗ। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ସମ୍ବଲପୁରୀ ଗୀତ ଶୁଣନ୍ତୁ। ପ୍ରଥମେ ଆସନ୍ତୁ ଶୁଣିବା ଏହି ଗୀତଟି। ଗୀତ ରଚନା ବିଚିତ୍ରାନନ୍ଦ ମିଶ୍ର, କଣ୍ଠଦାନ କରିଛନ୍ତି ମୁରଲୀଧର ପତି।

ପରବର୍ତ୍ତୀ ଗୀତଟି ପ୍ରହଲ୍ଲାଦ ନାୟକଙ୍କ ରଚନାରୁ। ଗୀତଟି ପାଇଁ କଣ୍ଠଦାନ କରିଛନ୍ତି ସାବିତ୍ରୀ ଦାସ।

ଶେଷରେ ଏହି ଗୀତଟିକୁ ଦ୍ୱୈତ କଣ୍ଠରେ ଗାଇଛନ୍ତି ଅଞ୍ଜଳି ପଟ୍ଟନାୟକ ଏବଂ ଶଙ୍କର ପ୍ରସାଦ ଦତ୍ତ। ଗୀତ ରଚନା ନରସିଂହ ପ୍ରସାଦ ଗୁରୁ।

ଏଡ଼ି ଶେଷ ହେଲା ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ। କଣ୍ଠଶିଳ୍ପୀ ଥିଲେ ମୁରଲୀଧର ପତି, ପଦ୍ମିନୀ ବୈଠାରୁ, ସୁଶୀଳ କୁମାର ଦାସ, ସାବିତ୍ରୀ ଦାସ, ଅଞ୍ଜଳି ପଟ୍ଟନାୟକ ଏବଂ ଶଙ୍କର ପ୍ରସାଦ ଦତ୍ତ।

0: ଆକାଶବାଣୀ ସମ୍ବଲପୁର ପ୍ରଚାର କରୁଛୁ ସମ୍ବଲପୁରୀ ନ୍ୟୁଜ୍ ହେଡ୍‌ଲାଇନ୍ସ।
1: ଆକାଶବାଣୀ ସମ୍ବଲପୁର ମୁଖିଆ ଖବର ସଙ୍ଗେ ମୁଇଁ ସମ୍ପା ରାୟ। ତାମିଲନାଡୁର ତିରୁବଲ୍ଲୁରଠାରେ ଘଟିଥିବାର ଆମୋନିଆ ଗ୍ୟାସ୍ ଲିକ୍ ଘଟଣାଟି ଓଡ଼ିଆ ଶ୍ରମିକଙ୍କର ମୃତ୍ୟୁ ସଂଖ୍ୟା 5କେ ବଢ଼ିଲା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଦୁର୍ଘଟଣାଟି ଦୁଃଖ ଜନାବାର ସାଙ୍ଗେ ମୃତକଙ୍କର ଆତ୍ମୀୟଙ୍କର ଲାଗି ରିଲିଫ୍ ପାଣ୍ଠିନୁ 4 ଲକ୍ଷ ଟଙ୍କା ସାହାଯ୍ୟ କରିଛନ୍ ଘୋଷଣା। ଭୁବନେଶ୍ୱର ଲୋକସେବା ଭବନର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କର ଅଧ୍ୟକ୍ଷତାଟି ଆଜ କିଛି ସମୟ ଉତାରୁ ବସବାକେ ଯାଉଛେ ପ୍ରାକ୍ ମୌସୁମୀ ପ୍ରସ୍ତୁତି ବାବଦ ବୈଠକ। ରାଜ୍ୟସଭା ନିର୍ବାଚନଟି କ୍ରସ୍ ଭୋଟିଂ ଅଭିଯୋଗକେ ନେଇକରି ସମ୍ପୃକ୍ତ ବିଧାୟକଙ୍କ ବିରୁଦ୍ଧରେ ଆସିଥିବାର ଆବେଦନକେ ଖାରଜ କଲେ ବାଚସ୍ପତି ସୁରମା ପାଢ଼ୀ। ରାଜ୍ୟ କାର୍ଯ୍ୟରତ ଥିବାର ଆଇନଜୀବୀମାନଙ୍କର ସହାୟତା ଲାଗି କାର୍ଯ୍ୟକାରୀ ହେଉଥିବା ରାଜ୍ୟ କଲ୍ୟାଣ ପାଣ୍ଠିନୁ ମିଳୁଥିବା ଟଙ୍କାକେ ବଢ଼ାଗଲା 40%। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ବାବଦ ପ୍ରସ୍ତାବକେ ଦେଲେ ମଞ୍ଜୁରୀ। ବର୍ଷା ବଣ କି ଜଙ୍ଗଲ ହେଉଛି ପୃଥିବୀର ଫୁସ୍ଫୁସ୍। ବାୟୁମଣ୍ଡଳର ଅଙ୍ଗାରକାମ୍ଳକେ ଶୁଷିକରି ଆମକୁ ଦେଶୀ ଅମ୍ଳଜାନ। ଚଳିତ ବଛର ଆମ ଭିତରେ ଜଙ୍ଗଲ ପ୍ରସଙ୍ଗ ଆଧାରଟି ପାଳନ କରାଯାଉଛେ ବିଶ୍ୱ ବର୍ଷା ବଣ ଦିବସ। ନିଟ୍ UG 2026 ପୁନଃ ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ବାବଦ ସାମାଜିକ ଗଣମାଧ୍ୟମଟି ପ୍ରସାରିତ ଖବରକେ NTA ଖଣ୍ଡନ କରବାର ସାଙ୍ଗେ କହିଛେ ବ୍ୟାପକ ସୁରକ୍ଷା ଆଉ ସୁବ୍ୟବସ୍ଥିତ ପରିଚାଳନା ଜରିଏ ସଫଳତାର ସହିତ ପୁନଃ ପରୀକ୍ଷା ହୋଇଛେ ଅନୁଷ୍ଠିତ। ଓଡ଼ିଶା ସରକାରଙ୍କର 2 ବର୍ଷର ଶାସନ ପୂର୍ତ୍ତି ଅବସରରେ ଆଇବା 24 ତାରିଖ ଓଡ଼ିଶା ସରକାରଙ୍କର ଗୃହ ନିର୍ମାଣ ଆଉ ନଗର ଉନ୍ନୟନ ବିଭାଗ ତରଫୁ ରାଜ୍ୟବ୍ୟାପୀ ସହରାଞ୍ଚଳ ଜନସମ୍ପର୍କ କାର୍ଯ୍ୟକ୍ରମ ହେବା ମୂଲ। ରାଜ୍ୟ ଚାଲିଥିବାର ମତଦାତା ସୂଚୀର ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟା ଶେଷ ଖେପେ ପହଞ୍ଚିଥିବା ବେଳେ ଗଲାକାଲି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଆର୍ଏସ୍ ଗୋପାଳନ ଭୁବନେଶ୍ୱରର ଭିନ୍ ଭିନ୍ ଡିଜିଟାଇଜେସନ୍ କେନ୍ଦ୍ର କରିଛନ୍ ପରିଦର୍ଶନ। ନ୍ୟୁଜିଲାଣ୍ଡ ନ ହେବାରକେ ଥିବାର FIH ନେସନ୍ସ କପ୍ ମହିଳା ହକି ପ୍ରତିଯୋଗିତା 2026 ଦୁଇ ନମ୍ବର ଥର ଚାମ୍ପିୟନ ହୋଇଛେ ଭାରତ। ପହିଲା ଥର 2022 ଉଦ୍ଘାଟନୀ ସଂସ୍କରଣ ଥିଭିଲ ଭାରତ ହୋଇଥିଲା ଚାମ୍ପିୟନ। ଇଂଲଣ୍ଡ ନ ଆଇବା ମାସ 14 ତାରିଖନୁ ମୂଲ ହେବାରକେ ଥିବାର ଦିନିକିଆ କ୍ରିକେଟ୍ ମ୍ୟାଚ୍ ଲାଗି ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ BCCI ତରଫୁ 15 ଜଣିଆ ଦିନିକିଆ ହକି ଦଲ କରାଯାଇଛେ ଘୋଷଣା। ଏଚନିର ମୁଖ୍ୟ ଖବର ଶେଷ ହେଲା। ଇତାର ପରର ମୁଖ୍ୟ ଖବର ଶୁଣିପାରିବେ ସଞ୍ଜର 6:05।
0: ଶୁଣିଲେ ସମ୍ବଲପୁରୀ ନ୍ୟୁଜ୍ ହେଡ୍‌ଲାଇନ୍ସ। ଆକାଶବାଣୀ ସମ୍ବଲପୁର ପ୍ରଚାର କରୁଛୁ ଲୋକଗୀତର କାର୍ଯ୍ୟକ୍ରମ। ଆଜି ଏଥିରେ ଶୁଣନ୍ତୁ ଦାସକାଠିଆ। ପରିବେଷଣ କରୁଛନ୍ତି ଗୌରହରି ଖମାରୀ ଏବଂ ସାଥୀ।

0: ଯମୁନା କୂଳରେ ସେହିଦିନ କୃଷ୍ଣ ଚିନ୍ତା କଲେ
1: କଣ ଆଜ୍ଞା
0: ଆଜ୍ଞା ଯମୁନା ନଈକୁ ଆଜ୍ଞା ଦେଲେ ସୂର୍ଯ୍ୟ ସୂତା ବାରି ମୁବୁଳ କର
1: ପ୍ରଖର ଭାବରେ।

0: କିନ୍ତୁ ସେହିଦିନ ଗୋପର ଗୋପାଙ୍ଗନା ମାନେ
1: ଆଜ୍ଞା
0: କଣ କରିଛନ୍ତି,
1: ଦଧି ବିକ୍ରୟ କରିଯିବା ପାଇଁ ସାଜସଜ୍ଜା ହେଉଛନ୍ତି
0: ହେଉଛନ୍ତି କବି ଲେଖିଲେ ଆମର ଗଙ୍ଗାଧର ମେହେର
1: ମେହେର ପୁଅ କଣ ଲେଖିଲେ
0: କେ

0: ଗୋପ ଦାଣ୍ଡରୁ ଯେତେବେଳେ ଗୋପିକା ମାନେ ବାହାର ହେଲେ ସାଜସଜ୍ଜା ହୋଇ ଗୋପ ନଗର କିପରି ସୌନ୍ଦର୍ଯ୍ୟ ଦେଖାଯାଉଛି
1: କିପରି ଆଜ୍ଞା
0: ଲେଖିଲେ କବି ଆମର ବନମାଳୀ ଦାସ ଗୋଟାଏ ପଦ
1: ଦାସ କବି କଣ ଲେଖିଲେ
0: ରାଜ ଦାଣ୍ଡ।

0: ରାଜଦଣ୍ଡଟି
1: ଶୋଭା
0: ପାଉଛି, ଦୁଗ୍ଧ ଭାଣ୍ଡ ପରି ଦେଖାଯାଉଛି
1: ଆଜ୍ଞା।
0: କିନ୍ତୁ ରାଜଦାଣ୍ଡରେ ଯେଉଁ ପ୍ରାସାଦ ବୋଲନ୍ତି ଘର,
1: ସେ
0: ଘର ମାନ କେମିତି ସୁନ୍ଦର ଦେଖାଯାଉଛି, ଲେଖିଲେ କବି ବିଚ୍ଛନ୍ଦ ଚରଣ ପଟ୍ଟନାୟକ।

0: ଆମ ଗୋପନ ଗ୍ରହ ପରି ଆଉ କୌଣସି ନଗ୍ରହ ନାହିଁ, ଏହା ଚିନ୍ତା କରୁଛନ୍ତି ଆମର ଗୋପର ଗୋପାଙ୍ଗନା ମାନେ।
1: ଆଚ୍ଛା ଆଚ୍ଛା,
0: ଆଉ ବାଟରେ କଥୋପକଥନ ହେଉଛନ୍ତି,
1: କିପରି କଥାବାର୍ତ୍ତା ହେଉଛନ୍ତି।

0: ଯମୁନା କୂଳରେ ଯେତେବେଳେ ପ୍ରବେଶ ହୋଇଛନ୍ତି, ସର୍ବଗୋପାଙ୍ଗନା ମାନେ ଚିନ୍ତା କଲେ,
1: କିପରି ଚିନ୍ତା କଲେ, ଗୋଧି ଘାଟ ନିକଟରେ ଯାଇ ପ୍ରବେଶିଲେ,
0: ଗୋଧି ଘାଟ ନିକଟରେ ଚିନ୍ତା କରୁଛନ୍ତି, ଦେଖିଲେ

0: ଡାବ ଯେତେବେଳେ ଏଣେ ତେଣେ ବାହିବାକୁ ଲାଗୁଛନ୍,
1: ଆଚ୍ଛା ଆଚ୍ଛା,
0: କିନ୍ତୁ ଗୋପାଙ୍ଗନା ମାନେ ଦେଖି କହିଲେ କଣ
1: କହିଲେ,
0: ପ୍ରେମ ଭକ୍ତିର ସହିତ ଡାକୁଛନ୍ତି।

0: ତୁମ୍ଭ ପରା ଯଦି ମୁହିଁ ହୋଇଥାନ୍ତି ଯୁବା କୋଇଡ଼ି ନ ଥାଇ ମୁହିଁ ଛାଡ଼ି ଦିଅନ୍ତି ଅଟେ ବୃଦ୍ଧ ତୁମ୍ଭେ ନୂତନ ଯୌବନା ମିଠା ମିଠା କଥା କହି
1: ଆଉ ଭୁଲାଓ ନା।

0: ଦେଖିଲେ ହେ ହେ ରାଧା, ତମେ ତ ଯୋଉ ନୀଳ ଶାଢୀ ପିନ୍ଧିଛ, ଏହା ଦେଖି ମେଘ ମାଡି ଆସୁଛି, କୁହୁଡ଼ି ଆସୁଛି, ନାବ ବୁଡ଼ିଯିବ, କୋଉଡ଼ି ବି ଦେଲ ନାହିଁ, ତାହେଲେ ଯୋଉ ନୀଳ ଶାଢୀ ପିନ୍ଧିଛ, ଆମର ଯମୁନା ନଈକୁ ଫିଙ୍ଗି ଦିଅ ହେ,
1: ତାହେଲେ ତୁମ ଦେହ ହେଉଛି କଳା, ସେଇ କଳା ଦେହକୁ କିପରି କରିବ?
0: ଆଚ୍ଛା, ରାଧା କହିଲେ କୃଷ୍ଣଙ୍କୁ, ତମର ଦେହ ତ ହେଉଛି କଳା,
1: କଳା,
0: ତାହେଲେ ତମ ଦେହ କଳା ରଙ୍ଗକୁ କେଉଁଠାରେ ରଖିବ? କହିଲେ ଏଇଟା ମୋର ଜନ୍ମଗତ କଳା। ତାହେଲେ ଲାଜ ହେଇଗଲେ ରାଧା। ଆଜ୍ଞା, ରାଧା କୃଷ୍ଣଙ୍କର ହେଲା ଅପୂର୍ବ।

0: ଶ୍ରୀମତୀ ଶ୍ରୀକୃଷ୍ଣଙ୍କର ଚରଣେ ପଡ଼ିଲେ ବଂଶୀ ଧ୍ୱନି ଶୁଣି ଗୋପୀ
1: ମାନେ ଅନାଇଲେ,
0: ବଂଶୀର ଧ୍ୱନି ଶୁଭା ଶୁଣିଲା ବେଳକୁ
1: ଆଜ୍ଞା
0: ଗୋପାଙ୍ଗନା ମାନେ କଲେ
1: କଣ କଲେ
0: କହିଲେ, ହେ ସଖୀ ଦେଖ ଗୋ
1: ଦେଖ
0: ଦେ।

0: ଯମୁନା ଜଳ ଶୁଖିଲା ପୂର୍ବ ଭଳି ହେଲା ଜଣ ଜଣ କରି ଗୋପୀ ସର୍ବେ ହେଲେ ପାରି ଆଉ ମଥୁରା ହାଟକୁ ଦହି ବିକି ଗଲେ ଫେରି ଏ ବେଲ ପାଞ୍ଚ ଘଡ଼ି ହେଲା ଗୃହରେ ମିଳିଲେ ଯଶୋଦା କୁଳକୁ କୃଷ୍ଣ ବାହୁଡ଼ି ଆସିଲେ ମାୟାଧର ଯେତେବେଳେ ମାୟା କଲେ ମାୟାର କୁହୁଡ଼ି
1: ଶୂନ୍ୟରେ
0: ଶୂନ୍ୟରେ ରହିଗଲା ତାପରେ ମହାପ୍ରଭୁ ନାବକେଲି ସାରି ନିଜ ଘରକୁ ଫେରି ଆସିଲେ କୃଷ୍ଣ

ଯେଉଁପରି ରାଧା କୁ କୃଷ୍ଣ ନାବରେ ପାରି କରିଥିଲେ ସେହିପରି ଏଇ ଭବ ରୂପକ ସାଗର, ଏଇ ଭବ ସାଗରରେ ଧର୍ମ ନାମକ ନାବରେ ମହାପ୍ରଭୁ କୃଷ୍ଣ ନିଜେ ନାବିକ ହୋଇ ସଂସାରର ଦୁଃଖ ରୋଗ ଖଣ୍ଡନ କରନ୍ତୁ ଭଗବାନ ବୋଲ ଆନନ୍ଦ ସାଗରେ।

ଶୁଣୁଥିଲେ ଲୋକଗୀତର କାର୍ଯ୍ୟକ୍ରମ। ଆଜି ଏଥିରେ ପ୍ରଚାର କଲୁ ଦାସକାଠିଆ, ପରିବେଷଣ କଲେ ଗୌରହରି ଖମାରୀ ଏବଂ ସାଥୀ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ଯୁବବନ୍ଧୁମାନଙ୍କ ପାଇଁ ଉଦ୍ଦିଷ୍ଟ କାର୍ଯ୍ୟକ୍ରମ ଯୁବବାଣୀ।

0: ନମସ୍କାର ଶ୍ରୋତା ବନ୍ଧୁ, ଆଜି ସନ୍ଧ୍ୟାର ଯୁବବାଣୀ କାର୍ଯ୍ୟକ୍ରମକୁ ଆପଣମାନଙ୍କୁ ଅନେକ ଅନେକ ସ୍ୱାଗତ। ଆଜିର ଉପସ୍ଥାପନାରେ ମୁଁ ଆପଣଙ୍କ ଯୁବସାଥୀ ଜୟାଦେବୀ ବାବୁ। ଶ୍ରୋତାବନ୍ଧୁ, ଶବ୍ଦରେ ଥାଏ ଭାବନା, ଅନୁଭବ ଓ ଅଭିବ୍ୟକ୍ତିର ସୁନ୍ଦର ଛାୟା। ତେଣୁ ଏହି ଶବ୍ଦର ମାଧୁର୍ଯ୍ୟକୁ ନେଇ ରହିଛି ଆଜିର ଅଧ୍ୟାୟ ଶବ୍ଦମଞ୍ଚ। ତେବେ ବର୍ତ୍ତମାନ ଆସନ୍ତୁ ଶବ୍ଦମଞ୍ଚର ପ୍ରଥମ ପର୍ଯ୍ୟାୟରେ ନଜର ପକାଇବା ଇତିହାସର ପୃଷ୍ଠା ଉପରେ। ଆଜି ଭଳି 22 ଜୁନ୍ 1555ରେ ସମ୍ରାଟ ହୁମାୟୁନ୍ ନିଜ ପୁଅ ଅକବରଙ୍କୁ ଉତ୍ତରାଧିକାରୀ ଭାବେ ଘୋଷଣା କରିଥିଲେ। 22 ଜୁନ୍ 1932ରେ ଭାରତୀୟ ପ୍ରସିଦ୍ଧ ଅଭିନେତା ଅମରୀଶ ପୁରୀଙ୍କ ଜନ୍ମ ହୋଇଥିଲା। 22 ଜୁନ୍ 1941ରେ ନାଜି ଜର୍ମାନୀ ଅପରେସନ୍ ବାର୍ବରୋସା ଆରମ୍ଭ କରିଥିଲା, ଯାହାକି ସୋଭିଏତ୍ ସଂଘ ଉପରେ ଏକ ବିଶାଳ ଆକସ୍ମିକ ଆକ୍ରମଣ ଥିଲା। 22 ଜୁନ୍ 1946ରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଇଂଲଣ୍ଡ ଓ ଭାରତ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ୍ ଲଣ୍ଡନର ଲର୍ଡ଼ସ୍ କ୍ରିକେଟ୍ ଗ୍ରାଉଣ୍ଡରେ ଆରମ୍ଭ ହୋଇଥିଲା। 22 ଜୁନ୍ 1948ରେ ରାଜା ଷଷ୍ଠ ଜର୍ଜ ଏକ ରାଜକୀୟ ଘୋଷଣାନାମା ଜାରି କରିଥିଲେ, ଯାହା ସରକାରୀ ଭାବେ ବ୍ରିଟିଶ ମାନ୍ୟତା ଏବଂ ଉପାଧିରୁ ଭାରତର ସମ୍ରାଟ ଉପାଧିକୁ ହଟାଇ ଦେଇଥିଲା। 22 ଜୁନ୍ 1957ରେ ସୋଭିଏତ୍ ସଂଘ R-12 କ୍ଷେପଣାସ୍ତ୍ରର ପ୍ରଥମ ପରୀକ୍ଷାମୂଳକ ଉତ୍କ୍ଷେପଣ କରିଥିଲା। 22 ଜୁନ୍ 2007ରେ ନାସା ମହାକାଶଚାରୀ ସୁନିତା ୱିଲିୟମ୍ସ Expedition 14 ଏବଂ Expedition 15ର ଏକ ଅଂଶ ଭାବରେ ତାଙ୍କର ପ୍ରାୟ 195 ଦିନିଆ ଦୀର୍ଘକାଳୀନ ମିଶନ ଶେଷ କରି ପୃଥିବୀକୁ ସୁରକ୍ଷିତ ଭାବେ ଫେରିଥିଲେ। 22 ଜୁନ୍ 2016ରେ ଇସ୍ରୋ PSLV-C34 ରକେଟ୍ ମାଧ୍ୟମରେ ଏକମାତ୍ର ମିଶନରେ ସଫଳତାର ସହ 20ଟି ଉପଗ୍ରହ ଉତ୍କ୍ଷେପଣ କରିଥିଲା। ଶ୍ରୋତାବନ୍ଧୁ, ଏହା ଥିଲା ଆଜିର ଦିନରେ ଘଟିଥିବା କେତୋଟି ଐତିହାସିକ ଘଟଣା। ଆଶା କରୁଛି ଏହା ଆପଣମାନଙ୍କ ପାଇଁ ତଥ୍ୟ ଉପଯୋଗୀ ହୋଇଥିବ। ଶ୍ରୋତାବନ୍ଧୁ, କଳା କେବଳ ଅଭିବ୍ୟକ୍ତିର ମାଧ୍ୟମ ନୁହେଁ, ଏହା ଆମ ସଂସ୍କୃତି, ପରମ୍ପରା ଓ ସୃଜନଶୀଳତାର ସୁନ୍ଦର ପରିଚୟ। ସେହି କଳା ଏକ ନିଜସ୍ୱ ଓ ଆକର୍ଷଣୀୟ ରୂପ ଦେଖାଇଛି ଲୁଗାବୁଣା ମାଧ୍ୟମରେ, ଯେଉଁଥିରେ ସୂତା ସହ ବୁଣି ହୋଇଥାଏ ପରମ୍ପରା ଓ ଶ୍ରମର ଅନେକ ରଙ୍ଗ। ତେବେ ଏହି ଶିଳ୍ପର ସୂକ୍ଷ୍ମତା, ସୌନ୍ଦର୍ଯ୍ୟ ଓ ଜୀବନଯାତ୍ରାକୁ ନେଇ ଆଜି ଆମ ସହ ଅଛନ୍ତି ଜଣେ ବିଶିଷ୍ଟ ଯୁବ ବୁଣାକାର, ଶିଳ୍ପୀ ଶ୍ରୀ ଚନ୍ଦନ ମିହିର। ଆସନ୍ତୁ ଶୁଣିବା ତାଙ୍କ ସହ ଏକ ସୁନ୍ଦର ସାକ୍ଷାତକାର।
1: ଆଜି ଆମ ସହିତ ଉପସ୍ଥିତ ଅଛନ୍ତି ଓଡ଼ିଶାର ପ୍ରତିଷ୍ଠିତ ହସ୍ତଶିଳ୍ପ। ଯେଉଁ କାର୍ଯ୍ୟ ସେ କରିଆସୁଛନ୍ତି ତାହା ଆମମାନଙ୍କ ପାଇଁ ଗୋଟିଏ ଶିକ୍ଷଣୀୟ ଜିନିଷ ହୋଇପାରିଛି। ଆମ ଗହଣରେ ଉପସ୍ଥିତ ଅଛନ୍ତି ଶ୍ରୀ ଚନ୍ଦନ କୁମାର ମିହିର। ଆଜ୍ଞା, ନମସ୍କାର।
2: ନମସ୍କାର।
1: ଆପଣଙ୍କର ଜୀବନଯାତ୍ରା ବିଷୟରେ ଜାଣିବା ପୂର୍ବରୁ ଆପଣଙ୍କର ପରିଚୟଟି ଆମ ଶ୍ରୋତାବନ୍ଧୁଙ୍କୁ ଦିଅନ୍ତୁ।
2: ମୁଁ ଚନ୍ଦନ କୁମାର ମିହିର, ବରଗଡ଼ ଜିଲ୍ଲା ଅନ୍ତର୍ଗତ ଭେଡ଼ାନର ଚିଚିଣ୍ଡା ମୋର ଗାଁ, ଆଉ ମୁଁ ଜଣେ ଯୁବ ବୁଣାକାର।
1: ଆଜ୍ଞା, ଏଇ ଯୋଉ ବୁଣାକାର ଜୀବନଯାତ୍ରା ଆପଣଙ୍କର କେବେଠୁ ଆଜ୍ଞା ଆରମ୍ଭ ହେଲାଣି?
2: ମୁଁ 10th ପରେ ଏଇ କାମ ଆରମ୍ଭ କଲି। ଆଉ ଆଗରୁ ମୁଁ ଛୋଟବେଳୁ ବାପା ଅଜା ସମସ୍ତେ କାମ କରୁଥିଲେ, ମୁଁ ଦେଖୁଥିଲି, ଏବଂ 10th ପରେ ମୁଁ କାମଟା ଆରମ୍ଭ କଲି।
1: ଆଜ୍ଞା, ତାହେଲେ ଏ କ୍ଷେତ୍ରରେ ପରିବାରର କିଏ ମାନେ ସମ୍ପୃକ୍ତ ଥିଲେ କହୁଛନ୍ତି?
2: ହଁ,
1: ମାନେ ଅଜା ବେଳେ ଅଛନ୍ତି ନା ବାପା ଆରମ୍ଭ କରିଛନ୍ତି?
2: ଅଜା ତାଙ୍କ ବାପା ଏମିତି ବହୁତ ଆଗରୁ କରୁଛନ୍ତି।
1: ଆଜ୍ଞା, ମାନେ ପିଢ଼ି ପରେ ପିଢ଼ି ଓଲେଇ ଆସୁଛି ଏଇ କାମ କରିବାରେ ନା? ଆଜ୍ଞା, ଏଇ କଳା ପ୍ରତି ଆପଣଙ୍କର ଆଗ୍ରହଟା କେମିତି ବଢ଼ିଲା? ଦେଖନ୍ତୁ, ଆଜିର ସମାଜରେ ଯୋଉ ଯୁବପିଢ଼ି ଅଛନ୍ତି ସେମାନେ ଏଇ ବୁଣାକାର ଯାତ୍ରାରେ ଆଗମନ କରିବା ପାଇଁ ଇଚ୍ଛୁକ ନାହାନ୍ତି, ତାହେଲେ ଆପଣଙ୍କର କେମିତି ଇଚ୍ଛା ହେଲା?
2: ମୋ ଅଜାଠୁ ମୁଁ ଇନ୍ସପାୟାର ହେଇଥିଲି, ଆଉ ମୋ ମାର ବାପା ସେ ମୋ ମାମୁ ଅଜା ହେବେ।
1: ଆଜ୍ଞା,
2: ଆଉ ସେ ଛୋଟବେଳୁ ବହୁତ ପରିଶ୍ରମ କରୁଥିଲେ, ଆଉ ଏଇ ବାନ୍ଧ କାମ ପାଇଁ ସେ ବହୁତ ପ୍ରସିଦ୍ଧି ଅର୍ଜନ କରିଥିଲେ। 1988 ସେ ନ୍ୟାସନାଲ୍ ଆୱାର୍ଡ ପାଇଥିଲେ, ଏବଂ 2023 ସେ ସନ୍ତକବିରୁ ପୁରସ୍କାର ପାଇଥିଲେ, ଏବଂ 2024 ସେ ଲାଇଫ୍ ଟାଇମ୍ ଆଚିଭ୍ମେଣ୍ଟ ଆୱାର୍ଡ ପାଇଥିଲେ। ଏବଂ ଆମ ଅଞ୍ଚଳର ଜଣେ ସୁନାମଧନ୍ୟ କଳାକାର ହିସାବରେ ତାଙ୍କୁ ଗଣନା କରାଯାଏ, ଏବଂ ସେ ବହୁତ ଜଣ କାରିଗରଙ୍କୁ ଶିଖେଇଛନ୍ତି ଆମ ବାନ୍ଧ କଲା ଉପରେ। ତାଙ୍କଠୁ ଦେଖିକି ମୁଁ ଇନ୍ସପାୟାର ହେଇଥିଲି, ଆଉ ଏଇ କାମ ଉପରେ ମୋର ଧ୍ୟାନ ଦେଇଥିଲା, ଏବଂ ଏଇ କାମ କରିକି ଗୋଟେ ଭଲ ସଫଳତା ଅର୍ଜନ କରିହେବ ବୋଲି ମୁଁ ଭାବିଲି, ଆଉ ସେଦିନଠୁ ମୁଁ ଏଇ କାମରେ ଧ୍ୟାନ ଦେଇ କାମ କରୁଛି।
1: ଆଜ୍ଞା, ଯେହେତୁ ଆପଣଙ୍କର ଅଜା ମାନେ ଲାଇଫ୍ ଟାଇମ୍ ଆଚିଭମେଣ୍ଟ ଆୱାର୍ଡ ପାଇଛନ୍ତି, କୋଉଠି ପାଇଥିଲେ ସାର୍?
2: ଲାଇଫ୍ ଟାଇମ୍ ଆଚିଭମେଣ୍ଟ ଆୱାର୍ଡ ଆମର ଭୁବନେଶ୍ୱରରେ ପାଇଥିଲେ, ହ୍ୟାଣ୍ଡଲୁମ୍ ଡେରେ, ଆମର ମୁଖ୍ୟମନ୍ତ୍ରୀଙ୍କଠୁ, ଏବଂ ସେଇଟା ପ୍ରତିବର୍ଷ ଜଣେକୁ ଦିଆଯାଏ, ଆଉ ସେ ପୁରସ୍କାର ପାଇଥିଲେ ମୁଁ ଦେଖି ମୋତେ ବହୁତ ଖୁସି ଲାଗିଥିଲା, ଏବଂ ସେଥିପାଇଁ ଆଉ ଆଗ୍ରହ ଲାଗିଲା ମୋତେ କାମ କରିବା ପାଇଁ।
1: ମାନେ ଏଇ ଆପଣଙ୍କର ଯୋଉ ବଡ ସଫଳତାଟା ଅଛି, ମାନେ ଦେଖନ୍ତୁ ଆପଣଙ୍କର ପିଢି ପରେ ପିଢି ଓହ୍ଲେଇ ଆସୁଛନ୍ତି, ବାପାଙ୍କ ସମୟରେ ବି କିଛି ଆୱାର୍ଡ ନିଶ୍ଚିତ ଭାବରେ ବାପା ପାଇଥିଲେ।
2: ବାପା ବି 1992 ମସିହାରେ ନ୍ୟାସନାଲ ଆୱାର୍ଡ ପାଇଥିଲେ, ଏବଂ 2018 ମସିହାରେ ସନ୍ଦକବୀର ପୁରସ୍କାର ପାଇଛନ୍ତି, ଏବଂ ଅନେକ ଥର କଲାମଣି, କଲାନିଧି, କଲାଶ୍ରୀ ଅନେକ ପୁରସ୍କାରରେ ସେ ସମ୍ମାନିତ ହୋଇଛନ୍ତି।
1: ଆଜ୍ଞା, ଯେହେତୁ ଆପଣଙ୍କ ପରିବାର ଏତେ ବଡ ସଫଳତାର ସ୍ୱାଦ ଚାଖି ସାରିଛି, ତାହେଲେ ଆପଣଙ୍କ ପାଖରୁ ନିଶ୍ଚିତ ଭାବରେ ଗୋଟେ ବଡ ଏକ୍ସପେକ୍ଟେସନ ଥିବ, ତାହେଲେ ବାପା ମା କଣ କହନ୍ତି କି ଆଉ କଣ କରିବାର ଅଛି ବୋଲି?
2: ବାପା ସବୁବେଳେ କହନ୍ତି ଆଉ ଟିକେ କେମିତି ଭଲ କାମ କରିହବ, ଯାହା କରିଛନ୍ତି ବାପା ଅଜା ତାଠୁ ଆଉ କିଛି ଭଲ କାମ କରିକି ବିଶ୍ୱସ୍ତରରେ କେମିତି ପହଞ୍ଚିହବ, ଆମର କଲା, ଆମର ଯୋଉ ପରମ୍ପରା ସଂସ୍କୃତିକୁ ଆମ ବାନ୍ଧ ମାଧ୍ୟମରେ ତାକୁ ଆମେ କେମିତି ପ୍ରଚାର ପ୍ରସାର କରିପାରିବା, ତାହେଲେ ଆମର ଅଞ୍ଚଳର ଗୋଟେ ଅଲଗା
1: ନାମ ହେବ। ଆଜ୍ଞା ଆଜ୍ଞା, ଆପଣଙ୍କର ଅଜା ଆପଣଙ୍କର ବାପା ସବୁ ଆୱାର୍ଡ ପାଇଛନ୍ତି ଆପଣ କହିଲେ, ଆପଣ ଆଜି ପର୍ଯ୍ୟନ୍ତ ଆଜ୍ଞା କୋଉ ସବୁ ଆୱାର୍ଡ ପାଇଛନ୍ତି?
2: ମୁଁ 2020 ମସିହାରେ ଷ୍ଟେଟ୍ ଆୱାର୍ଡ ପାଇଥିଲି, ଗୋଟେ ଚିତ୍ରକଳା ପରଦା ବନେଇଥିଲି, ଯେଉଁଠି ଆମର ମନ୍ଦିର ଚିତ୍ରକଳା ଥାଏ, ହାତୀ ସେଠି ଥିଲା, ଶଙ୍ଖ, ପଦ୍ମ, ଲତା ଥାଏ, ଏମିତି ବକ୍ସ ବକ୍ସ ହେଇଥିଲା, ଯେମିତି ପୁରୁଣା ମନ୍ଦିର ମାନଙ୍କୁ ଥାଏ, ତାପରେ କରିଥିଲି। ମୁଁ ସେଟା ରାଜ୍ୟ ସରକାରଠୁ ପୁରସ୍କୃତ ହେଇଥିଲି।
1: କୋଉ ମନ୍ଦିର ଥିଲା ଆଜ୍ଞା ସେଇଟା?
2: ସେଟା କୋଣାର୍କ ମନ୍ଦିର ଉପରେ ଡିଜାଇନଟା କରାହେଇଥିଲା।
1: ଆଜ୍ଞା ଆଜ୍ଞା, 2020 ମସିହାରେ ରାଜ୍ୟ ପୁରସ୍କାର ପାଇବାର ସେ ଅନୁଭୂତିଟା ଆପଣଙ୍କର କେମିତି ଥିଲା?
2: ମୁଁ ତ ସେଟା ବହୁତ ପରିଶ୍ରମ କରି ସେ କାମଟା କରିଥିଲି, ଆଉ ବହୁତ ଫାଇନ୍ ହେଇଥିଲା କାମଟା, ଆଉ ମୁଁ ପରେ ଯେତେବେଳେ ସେଟା ଚିଠି ଆସିଲା ମୁଁ ଦେଖିଲି ମୋର ରାଜ୍ୟ ସରକାର ଥ୍ରୁରୁ ମୁଁ ସିଲେକ୍ଟ ହେଇଛି ବୋଲି ମୋତେ ବହୁତ ଖୁସି ଲାଗିଲା।
1: ଆଜ୍ଞା, କୋଉଠିକୁ ଯାଇଥିଲେ?
2: ଭୁବନେଶ୍ୱରରେ ସେଟା ଦିଆହେଇଥିଲା।
1: କିଏ ଦେଇଥିଲେ?
2: ସେଟା ଦେଇଥିଲେ ଆମର ହସ୍ତଶିଳ୍ପ ମନ୍ତ୍ରୀ ଯୋଉ ଥିଲେ ରୀତା ସାହୁ ଦେଇଥିଲେ।
1: ଆପଣ ଆଜି ପର୍ଯ୍ୟନ୍ତ ଯୋଉ ଆୱାର୍ଡ ମାନେ ପାଇଛନ୍ତି, ମାନେ ଏମିତି ପ୍ରଦର୍ଶନୀ ମାନେ ବି ତ ଯାଇଥିବେ, କୋଉ କୋଉ ପ୍ରଦର୍ଶନୀ ଯାଇଛନ୍ତି ସାର୍?
2: ମୁମ୍ବାଇ ଯାଇଥିଲି ପାରମ୍ପରିକ କାରିଗର ଥ୍ରୁରୁ,

0: ଏବଂ ଓଡ଼ିଶା କ୍ରାଫ୍ଟ କାଉନସିଲ୍ରେ ଭୁବନେଶ୍ୱରରେ ଏକ୍ଜିବିସନ୍ କରିଛି, ଦିଲ୍ଲୀରେ କରିଛି, ଆଉ ବେଷ୍ଟ ଅଫ୍ ଓଡ଼ିଶା ଚେନ୍ନାଇରେ ହୋଇଥିଲା ଗୋଟେ ପ୍ରୋଗ୍ରାମ, ସେଠି ଯାଇଛି, ଏବଂ ଆଉ ଥରେ ପାରମ୍ପରିକ କାରିଗର ମୁମ୍ବାଇ ଯାଇଥିଲି, ସେଠି ଦ୍ୱିତୀୟ ପିଢ଼ିକୁ ସେ ଗୋଟେ ପୁରସ୍କାର ଦିଆଯାଏ ନିଜର ସ୍ୱତନ୍ତ୍ର କାର୍ଯ୍ୟକୁ ଦେଖିକି, ଏବଂ ମୁଁ ସେଠି ଗୋଟେ କରିଥିଲି ପୋଷାକ ହେଲା ଉପରେ ଗୋଟେ ଶାଢ଼ୀ ବନେଇଥିଲି ନ୍ୟାଚୁରାଲ ଡାଏ, ଯେମିତିକି ଆମ ହଡ଼ା ବାହାଡ଼ା ଗୁଡ଼ ଆମ ପଲାଶ ଫୁଲ ମଞ୍ଜିଷ୍ଟାରୁ କରାହେଇଥିଲା, ଆଉ ସେଇ ଶାଢ଼ୀକୁ ସେଠି ମୁଁ ପ୍ରଦର୍ଶନୀରେ ଦେଖେଇଥିଲି ଏବଂ ସେଟା ସିଲେକ୍ଟ ହେଇଥିଲା, ଆଉ ମୁଁ ସେଠି ରୋଶନ କଲାପେଶୀ ପୁରସ୍କାର ପାଇଥିଲି।
1: ଆଜ୍ଞା, ଆପଣ ଯେହେତୁ ରୋଶନ କଲାପେଶୀ ପୁରସ୍କାର ପାଇଛନ୍ତି, ତାହେଲେ ସେଇ ପୁରସ୍କାର ଆପଣଙ୍କ ଜୀବନରେ କେତେ ଗୁରୁତ୍ୱପୂର୍ଣ୍ଣ ରହିଛି? ଆଜ୍ଞା,
0: ସେ ପୁରସ୍କାର ତ ମୋ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ, କାହିଁକି ନା ବାପା କରୁଥିଲେ, ଅଜା କରୁଥିଲେ, ଏବେ ଏଇଟା ତୃତୀୟ ପିଢ଼ି ପାଇଁ ଏଇଟା।
1: ଆଜ୍ଞା,
0: ଆଉ ତୃତୀୟ ପିଢ଼ିର ଯୋଉ ଯୁବ ବୁଣାକାରଙ୍କୁ ସେ ଦିଆଯାଏ, ଆଉ ସେଥିରେ ମୁଁ ସିଲେକ୍ଟ ହେଇଥିବାରୁ ମୋତେ ବହୁତ ଖୁସି ଲାଗେ, ସେଟା ଅଲ୍ ଇଣ୍ଡିଆରୁ ସବୁଆଡ଼ୁ ଆସିଥିଲେ ଆଉ ମୁଁ ସେଠି ସେକେଣ୍ଡ ହେଇଥିଲି।
1: ଆଜ୍ଞା, ବହୁତ ସୁନ୍ଦର କଥା। ଏବେ ଯୋଉ ଆପଣଙ୍କ ତୃତୀୟ ପିଢ଼ି ଓହ୍ଲେଇ ଆସିଲାଣି, ତାହେଲେ ଡିଜାଇନ୍ ମାନେ ବହୁତ ବାହାରିଲାଣି। ଆଜ୍ଞା, ତାହେଲେ ଆପଣ କୋଉ ପାରମ୍ପରିକ ଡିଜାଇନ୍ ମାନେ ତିଆରି କରୁଛନ୍ତି?
0: ମୁଁ ଏବେ ତ ଆମର ଅଞ୍ଚଳର ପୁରୁଣା ପରମ୍ପରା ସଂସ୍କୃତିକୁ ନେଇ କରୁଛି, ଯେମିତି ହେଲା ଆମର ଧାନ ପେଣ୍ଡା ହେଲା।
1: ଆଜ୍ଞା,
0: ଚାଷୀ ଯେତେବେଳେ ଧାନ କାଟିକି ଧାନ ଆଣିକି ଘରେ ଓଲାଏ, ମନ୍ଦିରରେ ଓଲାଏ, ଏବଂ ଗେଟ୍ରେ ଓଲାଏ, ଛତର, ପାନିଆ, ନାକଫେଣି, ଏସବୁ ଡିଜାଇନ୍କୁ ନେଇକି ମୁଁ ଶାଢ଼ୀ ମାଧ୍ୟମ କରିଛି, ଏବଂ ଯୋଉ ପୁରୁଣା କବାଟ ଚିତ୍ର ଅଛି ଯେଉଁ ଚକ୍ର ଥାଏ, ଏବଂ ଅଲଗା ଅଲଗା ପ୍ରକାରର ହାତୀ, ଅଲଗା ଷ୍ଟାଇଲ୍ର ଘୋଡ଼ା ଥାଏ, ତାକୁ ମୁଁ ଶାଢ଼ୀ ଦ୍ୱାରା କରିକି କରିଛି, ଏବଂ ସେଟା ବାହାର ମାର୍କେଟ୍ ବହୁତ ଭଲ ମାର୍କେଟ୍ ନେଉଛି, ସ୍ୱତନ୍ତ୍ର ତାର ପରିଚୟ ଅଛି ବୋଲି ସମସ୍ତେ କହନ୍ତି। ବିଭିନ୍ନ ମ୍ୟୁଜିୟମ୍ ମଧ୍ୟରେ ସେଟା ସେ ଟାଇପ୍ର ଆର୍ଟ ମାନେ ଅଛି, ସେ ଆଣ୍ଟିକ୍ ପିସ୍ ହିସାବରେ ଦେଖନ୍ତି ଲୋକ।
1: ଆଜ୍ଞା, ଗୋଟେ ଗୋଟେ ଥାଏ ସାର୍, ଯୋଉ ଦେଖନ୍ତୁ ମହୁଲ ବେଟା ଶାଢ଼ୀ, ସେଇଟା ଆପଣ କରୁଛନ୍ତି ନା ନାଇଁ?
0: ନାଇଁ, ମହୁଲ ବେଟା ଶାଢ଼ୀ ମୁଁ ନାଇଁ।
1: ଆପଣଙ୍କର କେବଳ ସେଇ ଧାନ ଗୁଛା?
0: ନାଇଁ, ଏମିତି ଆଉ ଅନେକ ମୁଁ ଝୋଟି ଉପରେ ବହୁତ ଡିଜାଇନ୍ କରିଛି।
1: ଆଜ୍ଞା, କ'ଣ କ'ଣ କରିଛନ୍ତି?
0: ଝୋଟି ଉପରେ କରିଛି, ଚିତ୍ରକାବ୍ୟ ବନ୍ଧୋଦୟ ଉପରେ କାମ କରିଛି।
1: ଆଜ୍ଞା,
0: ଆଉ ଜୟଦେବଙ୍କ ଯୋଉ ଲେଖା ଉପରେ କରିଛି, ଗଙ୍ଗାଧର ମେହେରଙ୍କ ଲେଖା ଉପରେ କରିଛି, ଆମର ପଦ୍ମଶ୍ରୀ ହଲଦରନାଗଙ୍କ ଗୋଟେ କବିତା ଉପରେ କରିଥିଲି, ଯେଉଁଟା ହେଉଛି ପଞ୍ଚାମୃତ କବିତା, ଆଉ ସେଟା ମୁଁ ଦିଲ୍ଲୀ ଯାଇଥିଲି ଓଡ଼ିଶା ପର୍ବରେ, ଆଉ ସେ ଶାଢ଼ୀ ଦେଖିକି ମୋତେ ସମସ୍ତେ ବହୁତ ପ୍ରଶଂସା କରିଥିଲେ। ସୁଦର୍ଶନ ସାହୁ, ଯୋଉ ପଦ୍ମଭୂଷଣ ସୁଦର୍ଶନ ସାହୁ ଦେଖିଥିଲେ ଏବଂ କାମଟା ବହୁତ ବଢ଼ିଆ ହେଇଛି ବୋଲି କହିଥିଲେ। ତାପରେ ଆମର ଏଜୁକେସନ୍ ମିନିଷ୍ଟର ଧର୍ମେନ୍ଦ୍ର ପ୍ରଧାନ ସାର୍ ହେଇଥିଲେ, ମୁଁ ସେ ଶାଢ଼ୀକୁ ବହୁତ ପ୍ରଶଂସା କରିଥିଲେ। ତାପରେ ଦିଲ୍ଲୀର ସିଏମ୍ ରେଖା ଗୁପ୍ତା ମ୍ୟାଡ଼ାମ୍ ବି ଆସିଥିଲେ, ଏବଂ ସେ ଶାଢ଼ୀକୁ ମୁଁ ଆମ ରାଷ୍ଟ୍ରପତିଙ୍କୁ ମଧ୍ୟ ଦେଖିଥିଲି, ଆଉ ଆମ ରାଷ୍ଟ୍ରପତି ସେ ଶାଢ଼ୀକୁ ବହୁତ ପ୍ରଶଂସା କରିଥିଲେ, ଆଉ ନିରୀକ୍ଷଣ ହିସାବରେ ସେ ଦେଖିଥିଲେ, ବହୁତ ପାଖରୁ ଦେଖିଥିଲେ, ଆଉ ମୋତେ କହିଥିଲେ ଏଭଳିଆ କାମ କରିବାର ଉଚିତ, ଆମ କଳା ସଂସ୍କୃତି ପରମ୍ପରା ଆଉ ବଞ୍ଚି ରହିବ ବୋଲି କହିଥିଲେ।
1: ନିଶ୍ଚିତ ଭାବରେ, ଯେହେତୁ ଯୁବପିଢ଼ି ଯଦି ସମ୍ପୃକ୍ତ ନହେଲେ ତାହେଲେ ପିଢ଼ି ତ ଶେଷ ହେଇଯିବ, ଆଉ ଏଇ କାମ ଆଗକୁ ବଢ଼େଇବ। ନିଶ୍ଚିତ ଭାବରେ ସାର୍, ତାହେଲେ ଆପଣ ଏତେ ସବୁ ଶାଢ଼ୀର ନାଁ ଧରିଲେ, ଏଇ ଗୋଟେ ଗୋଟେ ଶାଢ଼ୀ ବୁଣିବା ପାଇଁ କେତେ ସମୟ ଲାଗେ?
0: କାମ ଉପରେ ସେଟା ଟାଇମ୍ ଲାଗେ, ଆମେ କେତେ ଫାଇନ୍ କାମ କରୁଛୁ, ଆଉ କେତେ ସୂକ୍ଷ୍ମ କାରୁକାର୍ଯ୍ୟ କରୁଛୁ, ବାନ୍ଧ କାମ କେତେ ଅଛି, ତାପରେ ଗୋଟେ ଶାଢ଼ୀ ପାଇଁ ଏମିତି ନର୍ମାଲ ଶାଢ଼ୀ କଲେ 10-12 ଦିନ ଲାଗେ, ଏବଂ ପୁରା ମାଷ୍ଟର ପିସ୍ କଲେ 3-4 ମାସ ଲାଗିଯାଏ।
1: 3-4 ମାସ ଗୋଟେ ଶାଢ଼ୀ ପାଇଁ? ତାହେଲେ ଏହାର ପ୍ରୋସିଜିଓର କ'ଣ ରହେ ସାର୍? ଆପଣ କେମିତି ଏହାକୁ ପ୍ରୋସିଜିଓର ଆରମ୍ଭ କରନ୍ତି, କେମିତି ପୁଣି ଗୋଟେ ଶାଢ଼ୀକୁ ସମ୍ପୂର୍ଣ୍ଣ ଭାବରେ ଶେଷ କରନ୍ତି?
0: ଫାର୍ଷ୍ଟ ଗୋଟେ ଡିଜାଇନ୍ କରିବାକୁ ହେଲେ ଗୋଟେ ଶାଢ଼ୀ ବୁଣିବା ପାଇଁ ହେଲେ ଫାର୍ଷ୍ଟ ତାର ଗ୍ରାଫ କରାଯାଏ, ଗ୍ରାଫ କଲା ପରେ ତାପରେ ତାକୁ ବାନ୍ଧରେ ବନ୍ଧା ହୁଏ, ତାପରେ ତାକୁ ରଙ୍ଗ କରାଯାଏ, ଗୋଟେ ରଙ୍ଗ କଲେ ଥରେ କଲର୍ ବୁଢ଼ା ହୁଏ, ଦୁଇଥର କଲେ ଦୁଇଥର କଲର୍ ବୁଢ଼ା ହୁଏ, ତାକୁ ଘୁନି କରାଯାଏ, ତାପରେ ବୁଣାଯାଏ, ସେଟା 4ଟା ପ୍ରୋସେସ୍ ଶାଢ଼ୀଟା ବାହାରେ।
1: 4ଟା ପ୍ରୋସେସ୍ରେ ଶାଢ଼ୀଟା ପୁରା କମ୍ପ୍ଲିଟ୍ ହେଇକି ବାହାରେ ନା? ଆଚ୍ଛା, ଏଠି କିଛି ଅଛି, କୋୟଲ ହେଲା, କାକନପର ହେଲା, ଚନ୍ଦନ କୋରା ହେଲା, ଏଇଟା ସବୁ କ'ଣ ଆପଣ ବନେଇଛନ୍ତି?
0: ନା, ଏଇଟା ଆମର ବହୁତ ପୁରୁଣା ଶାଢ଼ୀ, ଏଇଟା ଯେମିତି ହେଲା 300-400 ବର୍ଷ ପୁରୁଣା। ଏଇଟା ଆକ୍ଚୁଆଲି କ'ଣ ହେଇଥିଲା, ମୋ ଅଜା କାମ କରୁଥିଲେ, ଆଉ ସେ ଟାଇମ୍ରେ ଦିଲ୍ଲୀ ପ୍ରଗତି ମୈଦାନ ଯାଇଥିଲେ, ଆଉ ସେଠି ପପୁଲ ଜକାର ବୋଲି ଜଣେ ବିଶିଷ୍ଟ ଉଚ୍ଚ ସ୍ତରର ଜଣେ ଅଫିସର, ସେ ଆସିଥିଲେ, ଆଉ ସେ କହିଥିଲେ ତୁମର ପରମ୍ପରା କାହିଁ ଗଲା, ତୁମେ କାହିଁକି ତୁମ କଳା ସଂସ୍କୃତିକୁ ଭୁଲି ଯାଉଛ ବୋଲି କହିଥିଲେ। ବୋଲେ ସେ ଟାଇମ୍ରେ ସେ ଜାଣିନଥିଲେ କ'ଣ ଆମର ପରମ୍ପରା, ଏଇଟା ହେଉଛି 1985 ମସିହାର କଥା, ଦିଲ୍ଲୀର ଜଣେ ସେ ଆମ ଅଞ୍ଚଳର ଆମର କଳା ସଂସ୍କୃତିର ନାଁ କହିଥିଲେ, ସେ ସେତେବେଳେ କହିଥିଲେ 10ଟି ଶାଢ଼ୀର ନାଁ, ଯେମିତି ହେଲା ଗୋୟଲ, କକନପର, ଚନ୍ଦନକୁରା, ବୋଲମାଲା, ଓଡ଼ିଆ ଲକ୍ଷ୍ନୌ, କଲାପୁତିନୀ, ଦାନ୍ତିବୁଟା, ସଚିପର, ବିଚିତ୍ର, ରସାଗର, ଏମିତି 10ଟା ଶାଢ଼ୀର ନାଁ କହିଥିଲେ। ଆଉ ସେ କହିଥିଲେ ତୁମେ ଏହି ଶାଢ଼ୀ ଉପରେ ଧ୍ୟାନ ଦିଅ, ଏହା ତୁମର ସ୍ୱତନ୍ତ୍ର ପରିଚୟ ଲାଭ କରିପାରିବ ଏ ଶାଢ଼ୀ ଦ୍ୱାରା, ଆଉ ଏହା ହେଉଛି ଆମ ଓଡ଼ିଶାର ଏକ ଗର୍ବର ଶାଢ଼ୀ, ଏହା ଆମର ବହୁତ ପୁରୁଣା ଶାଢ଼ୀ, ଏହି କଳାକୁ ବଞ୍ଚେଇ ରଖିବା ତୁମର କାମ, ଆଉ ତୁମେ ଯେହେତୁ ଜଣେ କଳାକାର, ନିଜର ଇତିହାସ, ସଂସ୍କୃତି, ପରମ୍ପରାକୁ ବଞ୍ଚେଇ ରଖିବା ତୁମର ମୂଳ ଉଦ୍ଦେଶ୍ୟ ହେବାର କଥା ବୋଲି କହିଥିଲେ। ଆଉ ସେଦିନଠୁ ମୁଁ ଅଜା କରିଥିଲେ, 1985ରେ ସେ କହିଥିଲେ ଏବଂ 1988ରେ ନ୍ୟାସନାଲ୍ ଆୱାର୍ଡ଼ ପାଇଥିଲେ। ଆଉ ତାପରେ ମୁଁ ଏବେ ଦାଦାଙ୍କଠୁ ଶିଖିକି, ଅଜାଙ୍କଠୁ ଶିଖିକି ସେ ଶାଢ଼ୀକୁ ପୁଣି ଥରେ ରିଭାଇଭ୍ କରୁଛି, ପୁନରୁଦ୍ଧାର କରୁଛି।
1: ଆରମ୍ଭ କରୁଛନ୍ତି?
0: ହଁ, ମୁଁ କିଛି ଶାଢ଼ୀ କରିଛି, ଏବେ କରିଛି, ସଚିପର କରିଛି, ଗୋୟଲ କରିଛି, କକନପର କରିଛି, ଚନ୍ଦନକୁରା କରିଛି।
1: ସେଇ ଶାଢ଼ୀମାନଙ୍କର ଡିମାଣ୍ଡ କେମିତି ଚାଲିଛି ସାର୍ ମାର୍କେଟରେ?
0: ବାହାର ମାର୍କେଟ ଦିଲ୍ଲୀରେ ତ ବହୁତ ଡିମାଣ୍ଡ। ମୁଁ ଥରେ ଯାଇଥିଲି ଦିଲ୍ଲୀ କ୍ରାଫ୍ଟ କାଉନସିଲ ଗୋଟେ ଏକ୍ଜିବିସନ୍ ହେଇଥିଲା, ସେଥିରେ ଚନ୍ଦନକୁରା ଆଉ ବୋଲମାଲା ଏସବୁ ଶାଢ଼ୀ ନେଇକି ଯାଇଥିଲି, ବହୁତ ଡିମାଣ୍ଡ ଥିଲା ସେଠି।
1: ତାହେଲେ ଦେଖନ୍ତୁ ସେଇ ଶାଢ଼ୀମାନଙ୍କର ପ୍ରାଇସ୍ ଏବେ କ'ଣ ରହୁଛି?

0: ସେଇଟା ଗୋଟେ ମାଷ୍ଟର ପିସ୍ ଭାବେ ବନାଯାଏ ସେଇଟା,
1: ଆଜ୍ଞା
0: ଆଉ ତାର ଦାମ ଭଲ ଟିକେ ଅଧିକା ରହେ। ସେଇଟା ଟସର କାମ ହୁଏ, ତାର ଏକ୍ସଟ୍ରା ଓଟା ଫୁଲଟା ଏବଂ
1: ଆଜ୍ଞା
0: ଦାନ୍ତି କାଙ୍ଗଲା ବୁଟା ଏସବୁ କାମ ହୁଏ ଏବଂ ବହୁତ ପରିଶ୍ରମ ଲାଗେ। ସେଇଟା ଆମର ସିଙ୍ଗଲ ସୂତାରେ ହୁଏ, ଆଉ କିଛି ଖଦି ସୂତାରେ ହୁଏ, ସେଇଟା ବହୁତ ଟାଇମ୍ ଲାଗେ, ଦାମ
1: ତଥାପି
0: ଟିକେ
1: ସାର୍
0: ଅଧିକା,
1: କେତେ ପ୍ରାଇସ୍ ତକ
0: 20,000-25,000 ରହେ।
1: 20-25 ହଜାର ପାଖାପାଖି ରହିଯାଏ? ଆଜ୍ଞା, ସେଇଥିରେ ଆପଣ ଯେତେବେଳେ ସେଇ ଶାଢ଼ୀ ଗୋଟେ ଗୋଟେ ବୁଣୁଛନ୍ତି, ଆପଣଙ୍କୁ କେତେ କ'ଣ ଲାଭ ହୋଇଥାଏ ସାର୍?
0: ସେଇଟା ଲାଭ ପାଇଁ କରା ହୁଏନି, ସେଇଟା ସେଇଟା ନିଜ ଅଞ୍ଚଳର କଳା ସଂସ୍କୃତିକୁ ବଞ୍ଚାଇ ରଖିବା ପାଇଁ ଗୋଟେ ଚେଷ୍ଟା କରିକି କରାଯାଏ ଏବଂ ସେଇଟା ଗୋଟେ ମାଷ୍ଟର ପିସ୍ ବନାଯାଏ। ଆମେ ସମସ୍ତଙ୍କୁ ଦେଖାଇ ପାରିବା ଏହା ହେଉଛି ଆମର ପଶ୍ଚିମ ଓଡ଼ିଶାର ଗୋଟେ ପୁରୁଣା ଶାଢ଼ୀ, ଶାଢ଼ୀକୁ ଆମେ ପୁନରୁଦ୍ଧାର କରିଛୁ,
1: ପରମ୍ପରା ସଂସ୍କୃତିକୁ ସେଇଠି
0: ହଁ।
1: ସ୍ଥାନ ଦେଇଥିଲେ। ଆଜ୍ଞା, ହେଲେ ଆପଣ ଏବେ କେତେ ବୁଣାକାର ମାନେ ବାହାରୁଛନ୍ତି, ହେଲେ ଆପଣ କିଛି ବୁଣାକାର ମାନଙ୍କୁ ପ୍ରଶିକ୍ଷଣ ଦଉଛନ୍ତି ନା କେବଳ ଆପଣଙ୍କର ହିଁ କାମ କରୁଛନ୍ତି?
0: ନାଇଁ ନାଇଁ ମୁଁ ଅନେକ ଜାଗାରେ ବୁଣାକାରକୁ ଟ୍ରେନିଂ ଦେଇଛି,
1: ଆଜ୍ଞା,
0: ଯେମିତି ହେଲା ବହଲବାହାଲରେ ଟ୍ରେନିଂ ଦେଇଛି, ବିଜେପୁର ବ୍ଲକ ଅନ୍ତର୍ଗତ ବହଲବାହାଲ ଗାଁରେ ଟ୍ରେନିଂ ଦେଇଛି 20 ଜଣ ବୁଣାକାରଙ୍କୁ, ଏବଂ ଫୁଲମତିପୁରରେ 20 ଜଣ ବୁଣାକାରଙ୍କୁ ଦେଇଛି ଟ୍ରେନିଂ, ଆଉ ଡୁମରିପାଲିରେ 12 ଜଣ ବୁଣାକାରଙ୍କୁ ଟ୍ରେନିଂ ଦେଇଛି, ଏବଂ ଆମ ଗାଁ ଚିଚିନ୍ଦାରେ ଆମର ଗୋଟେ ୱାର୍କସପ୍ ଅଛି, ସେଠି
1: ଆଜ୍ଞା,
0: ମୁଁ ଟ୍ରେନିଂ ଦିଏ।
1: ମାନେ ଯୁବ ବୁଣାକାର ଯଦି ବାହାରିବେ ତାହେଲେ ସେମାନଙ୍କର କ'ଣ ଏଥିରେ କିଛି ଲାଭ ଅଛି ନା କିଛି ଲାଭ ନାହିଁ?
0: ଭଲ ଲାଭ ଅଛି ଯଦି ତାକୁ ଭଲ ହିସାବରେ କାମ କରିବେ, ଯଦି ଠିକ୍ ଟାଇମଲି କରିବେ ଏବଂ ଭଲ କନସେପ୍ଟରେ କରିବେ, ଭଲ ଲାଭ ହେବ।
1: ଆଜ୍ଞା, ଦେଖନ୍ତୁ ଆପଣ ତ ଏତେ ପ୍ରଦର୍ଶନୀ ଯାଇଛନ୍ତି, ଏତେ ଜାଗାରେ ଉପସ୍ଥିତ ରହିଛନ୍ତି, ତାହେଲେ କୌଣସି ମେଳା ଯାଇଛନ୍ତି କି ନାହିଁ ସାର୍?
0: ଯାଇଛି ସୁରଜକୁଣ୍ଡ ଇଣ୍ଟରନ୍ୟାସନାଲ କ୍ରାଫ୍ଟ ମେଳା ଯାଇଛି,
1: ଆଜ୍ଞା
0: ତାପରେ ନେଚର ବଜାର ଗୋଟେ ହୁଏ ବେଙ୍ଗାଲୁରରେ, ସେଠି ଯାଇଛି,
1: ଆଜ୍ଞା,
0: ଆଉ ମାଷ୍ଟର କ୍ରିଏସନ ପ୍ରୋଗ୍ରାମ ହେଇଛି ବାପାଙ୍କ ସହିତ, ସେଠି ବି ଯାଇଛି, ଏମିତି ଅନେକ ପ୍ରୋଗ୍ରାମ ଯାଇଛି।
1: ଏହିସବୁ ମେଳାର ଅନୁଭବ କେମିତି ଥାଏ ସାର୍?
0: ସେଥିରେ ଅନୁଭବ ତ ବହୁତ ଅଲଗା, ଆମ ଯେମିତି ସୁରଜକୁଣ୍ଡ ଇଣ୍ଟରନ୍ୟାସନାଲ କ୍ରାଫ୍ଟ ମେଳାରେ ସେଠି ଭାରତର ସବୁ ରାଜ୍ୟରୁ ଆସିଥାନ୍ତି କାରିଗରମାନେ
1: ଆଜ୍ଞା,
0: ଏବଂ ତାଙ୍କର କାମକୁ ସେଥିରେ ପ୍ରଦର୍ଶିତ କରନ୍ତି, ଏବଂ ସେଠି ଭଲ ଭଲ କଷ୍ଟମର ମଧ୍ୟ ଆସନ୍ତି, ଏବଂ ସେ ଆମ ଯେଉଁ ବୁଣାକାରମାନଙ୍କୁ ଏବଂ ଶିଳ୍ପୀମାନଙ୍କୁ ସେମାନେ ବହୁତ ଉତ୍ସାହିତ କରନ୍ତି, ଆମର କାମକୁ ବହୁତ ପ୍ରଶଂସା କରନ୍ତି ଏବଂ କିଣିକି ନିଅନ୍ତି, ଏବଂ ଏମିତିକି ବିଦେଶରୁ ମଧ୍ୟ ଆସନ୍ତି ସେଠିକୁ ଆଉ ନିଅନ୍ତି।
1: ଆଜ୍ଞା, ଦେଖନ୍ତୁ ଏତେ ଦିନ ଆପଣ କାର୍ଯ୍ୟରତ ହେଲା ପରେ ଜୀବନରେ ଏମିତି କ'ଣ ସାର୍ ରହିଛି ଯେନ୍ଟା କି ଜୀବନରେ କେବେ ଭୁଲି ପାରିବେନି?
0: ମୁଁ ଗୋଟେ ଶାଢ଼ୀ ବନେଇଥିଲି ଆମ ପଞ୍ଚାମୃତ ଉପରେ,
1: ଆଜ୍ଞା,
0: ପଦ୍ମଶ୍ରୀ ହଲଦନାଙ୍କ ଗୋଟେ କବିତା ପଞ୍ଚାମୃତ କବିତାକୁ ନେଇ ଗୋଟେ ଶାଢ଼ୀ ବନେଇଥିଲି, ଆଉ
1: ଆଜ୍ଞା,
0: ସେଇଟା ମହାମୁ ରାଷ୍ଟ୍ରପତି ଦେଖିଥିଲେ, ଆଉ ସେ ଶାଢ଼ୀ ମୋତେ ବହୁତ ପ୍ରଶଂସା କରିଥିଲେ,
1: ଆଜ୍ଞା,
0: ଆଉ ସେଠି କହିଥିଲେ ତୁମ ବୋଲି ଯୁବପିଢ଼ିମାନେ ଏଇ କାମ ଯଦି କରିବେ ଆମର କଳା ସଂସ୍କୃତି ବଞ୍ଚିକି ରହିବ ବୋଲି କହିଥିଲେ, ଏବଂ ମୋ ସହିତ 15 ମିନିଟ୍ ପର୍ଯ୍ୟନ୍ତ ମହାମୁ ରାଷ୍ଟ୍ରପତି ଆମ କଳା ସଂସ୍କୃତି ପରମ୍ପରା ବିଷୟରେ ଆମେ ଆଲୋଚନା କରିଥିଲୁ, କେମିତି ଭଲ ହେବ ଆଉ କେମିତି ଆଗକୁ ଯାଇପାରିବା, ଆମ
1: ଆଜ୍ଞା,
0: ସଂସ୍କୃତି କେମିତି ବଞ୍ଚିକି ରହିବ ତା ଉପରେ କରିଥିଲେ, ସେଟା ମୋ ପାଇଁ ଗୋଟେ ବହୁତ ଅଭୁଲା ସ୍ମୃତି ସେଟା ଗୋଟେ।
1: ତାହେଲେ ଆଜ୍ଞା, ସେ ଶାଢ଼ୀରେ କ'ଣ କ'ଣ ଥିଲା, ମାନେ ପଞ୍ଚାମୃତ ଶାଢ଼ୀ ମାନେ ସେଥିରେ କ'ଣ କ'ଣ ସ୍ଥାନ ପାଇଥିଲା?
0: ହେଉଛି ଯେଉଁ କବିର କଲମ ଗାରୁ, ମହତ ନୀତି ଧାରୁ, ମାର ଥନୁ, ସର୍ଗର ଜହ୍ନୁ, ଏଇଟା ସବୁ ଲେଖା ହେଇଥିଲା, 5ଟା ଅମୃତ, ସେଟା କେବେ ମୃତ ହୁଏନି, ସେଟା ଆମ ହଲଦଣ୍ଡା ସାର୍ଙ୍କ
1: ଲେଖା
0: ଲେଖା,
1: ଆଜ୍ଞା,
0: ସେଟା ସେଟା ଆମର କୋଶଲି ଭାଷାରେ ଥିଲା, ଆଉ ମୁଁ ସେଟା ସେଠି ଦେଖେଇଥିଲି।
1: ମାନେ ଆପଣଙ୍କର ତ ଜୀବନଟା ତାହେଲେ ଗୋଟେ ଅବିସ୍ମରଣୀୟ ଦିନ ହେଇଯାଇଥିଲା
0: ହଁ
1: ସେଇଟା, ଯେହେତୁ ଆମର ରାଷ୍ଟ୍ରପତି ଆପଣଙ୍କ ସହିତ ଦୀର୍ଘ 15 ମିନିଟ୍ ଧରିକି କଥା ହେଇଥିଲେ, ତାହେଲେ ଆପଣଙ୍କର ସାର୍ ଆଗାମୀ ଲକ୍ଷ୍ୟ କ'ଣ ରହିଛି?
0: ଆଗାମୀ ଲକ୍ଷ୍ୟ ମୁଁ ତ ଭାବୁଛି ଆମ ଗାଁରେ ଗୋଟେ ଛୋଟ ଟ୍ରେନିଂ ସେଣ୍ଟର ଖୋଲିବି, ଏବଂ ସମସ୍ତଙ୍କୁ ସବୁବେଳେ ମୁଁ ନୂଆ ପିଢ଼ିର ପିଲାମାନଙ୍କୁ ମୁଁ ସେ ଟ୍ରେନିଂ ଦେବା ମୋର ଗୋଟେ ଲକ୍ଷ୍ୟ ଅଛି।
1: ସାର୍ ଦେଖନ୍ତୁ, ଆମର ଓଡ଼ିଶାର ଯେଉଁ ହସ୍ତଶିଳ୍ପ ଅଛି ସେଇ ଜିନିଷଟି ଆମର ବିଶ୍ୱରେ ସ୍ଥାନ ଦେବାରେ ଆପଣଙ୍କର ଯୋଜନା ମାନେ କ'ଣ ଅଛି?
0: ସେଠି ଯଦି ବିଶ୍ୱସ୍ତରରେ କିଛି ଯଦି ଏମିତି ପ୍ରୋଗ୍ରାମ ହବ
1: ଆଜ୍ଞା,
0: ଏବଂ ମୁଁ ଆମ ପରମ୍ପରାକୁ ସେଠି ଭଲକି ଦେଖାଇବା ପାଇଁ ଚାହୁଁଛି,
1: ଆଜ୍ଞା,
0: ଆଉ ଏବେ ମଧ୍ୟ ବାହାରୁ ଅନ୍ୟ ଦେଶରୁ ମଧ୍ୟ USରୁ ଆଉ ଅନ୍ୟ ଅନ୍ୟ ଦେଶରୁ ମଧ୍ୟ ମୋଠୁ ଶାଢ଼ୀ ନେଉଛନ୍ତି, ଏବଂ ତାଙ୍କ ସାଙ୍ଗ ତାଙ୍କର ମ୍ୟୁଜିୟମରେ ମଧ୍ୟ କିଛି ଶାଢ଼ୀ ମୋର ଅଛି। ଆମେ ଗୋଟେ ଶାଢ଼ୀ ଗୋଟେ ୱାର୍ଲିଂ କରିଥିଲୁ, ସେ ମେଲବର୍ନ ଅଷ୍ଟ୍ରେଲିଆରେ ଲାଗିଥିଲା,
1: ଆଜ୍ଞା ଆଜ୍ଞା, ମାନେ ଏବେ ଆପଣଙ୍କର ଶାଢ଼ୀ ମେଲବର୍ନରେ ଅଛି,
0: ହଁ,
1: ବହୁତ ସୁନ୍ଦର କଥା ଆଜ୍ଞା, ଖୁସି ଲାଗୁଛି ଜାଣିକି କି ଓଡ଼ିଶାର ଶାଢ଼ୀ କିମ୍ବା ସମ୍ବଲପୁରର ଶାଢ଼ୀ ଯାଇକି ମେଲବର୍ନରେ ଅଛି ବୋଲି। ତାହେଲେ ସାର୍ ଆପଣଙ୍କର ଜୀବନର ମୂଳ ଲକ୍ଷ୍ୟ କ'ଣ ଅଛି?
0: ମୋ ଲକ୍ଷ୍ୟ ତ ହେଉଛି ମୁଁ ଜଣେ ଭଲ କଳାକାର ହେବି, ଆମ ଅଞ୍ଚଳର କଳା ସଂସ୍କୃତି ପରମ୍ପରା କେମିତି ବଞ୍ଚାଇ ରହିବ
1: ଆଜ୍ଞା,
0: ସେଟାକୁ ଧ୍ୟାନ ଦେଇକି ମୁଁ କାମ କରିବି, ଏବଂ
1: ଆଜ୍ଞା,
0: ଆମ ଅଞ୍ଚଳର ସମସ୍ତେ ବୁଣାକାରମାନେ ଆମ ଏଇ କଳା ସଂସ୍କୃତି ପରମ୍ପରାକୁ ବଞ୍ଚାଇକି ରଖିବେ ଏବଂ ତା ଉପରେ ଭଲ ଧ୍ୟାନ ଦେବେ, ଯେମିତି ଏହା ହିଁ ମୋର ମୂଳ ଲକ୍ଷ୍ୟ, ଏବଂ ମୁଁ ଏଭଳି ଆଉ ଅଲଗା ବୁଣାକାରମାନଙ୍କୁ ମଧ୍ୟ ବହୁତ ଟ୍ରେନିଂ ଦେବି ଏବଂ ଆମ କଳା ସଂସ୍କୃତି ପରମ୍ପରା ଉପରେ ଆଉ ଟିକେ ରିସର୍ଚ୍ଚ କରିକି ଆଉ ଟିକେ ଭଲ କାମ କରିବାର ମୋର ଲକ୍ଷ୍ୟ।
1: ଆଜ୍ଞା, ଆମେ ମଧ୍ୟ ମା ସମଲେଶ୍ୱରୀଙ୍କ ପାଖରେ ଗୁହାରି କରୁଛୁ, ଆପଣଙ୍କର ଯେଉଁ ଆଗାମୀ ଭବିଷ୍ୟତ ଅଛି ସେଇଟା ଉଜ୍ଜଳମୟ ହଉ, ଆଉ ଆପଣ ଏମିତି ନୂଆ ନୂଆ ଶାଢ଼ୀ ବୁଣୁଥାନ୍ତୁ, ଆଉ ଆପଣ ଅନେକ ଲୋକଙ୍କୁ ପ୍ରଶିକ୍ଷଣ ଦଉଥାନ୍ତୁ, ଆଉ ଆଗାମୀ ପିଢ଼ି ଯୋଉ ଅଛନ୍ତି ତାଙ୍କୁ ମଧ୍ୟ ଏହି ରାସ୍ତାରେ ଆଗକୁ ବଢ଼ାନ୍ତୁ। ନମସ୍କାର।
0: ନମସ୍କାର
2: ଶ୍ରୋତା ବନ୍ଧୁ, ଆପଣମାନେ ଶୁଣୁଥିଲେ ବୁଣାକାର ଶ୍ରୀ ଚନ୍ଦନ ମେହେରଙ୍କ ସହ ଏକ ସାକ୍ଷାତକାର। ଆଶା କରୁଛି ଆପଣମାନେ ଏହି ଯୁବ ପ୍ରତିଭାଙ୍କ ଠାରୁ ଅନେକ କିଛି ଶିଖିବାକୁ ପାଇଥିବେ। ଶ୍ରୋତାବନ୍ଧୁ, ବିବିଧତା ମଧ୍ୟରେ ଏକତାର ଦେଶ ଆମ ଭାରତ।

ପ୍ରଥମେ ଯେଉଁ ସମୁଦାୟଙ୍କୁ ଅଳ୍ପସଂଖ୍ୟକ ଭାବେ ଚିହ୍ନଟ କରାଯାଇଥିଲା ସେମାନେ ହେଲେ ମୁସଲମାନ, ଖ୍ରୀଷ୍ଟିଆନ, ଶିଖ, ବୌଦ୍ଧ ଓ ପାର୍ସୀ। ପରେ 2014ରେ ଜୈନମାନଙ୍କୁ ମଧ୍ୟ ଏହାର ଅନ୍ତର୍ଗତ କରାଯାଇଥିଲା। ଏହି ପ୍ରୋଗ୍ରାମଟି 2006ରୁ ଆରମ୍ଭ ହୋଇଥିଲେ ମଧ୍ୟ ସମୟକ୍ରମେ ଏଥିରେ ଅନେକ ନୀତିନିୟମ ଯୋଡ଼ା ଯାଇଥିଲା। ତେବେ ଶ୍ରୋତାବନ୍ଧୁ, ବର୍ତ୍ତମାନ ସମୟରେ ଅଳ୍ପସଂଖ୍ୟକଙ୍କ ନିମିତ୍ତ ଯେଉଁ କାର୍ଯ୍ୟକ୍ରମ ବା ଯୋଜନାମାନ ରହିଛି ସେଥି ସମ୍ପର୍କରେ କଥା ହେବା, କିନ୍ତୁ ଆସନ୍ତୁ ତା ପୂର୍ବରୁ ଶୁଣିନେବା ଏକ ସୁନ୍ଦର ଗୀତ। କଥାଚିତ୍ର ଟାଇଗର ଜିନ୍ଦା ହେ, କଣ୍ଠ ଦେଇଛନ୍ତି ଅତିଫ ଅସଲମ, ଗୀତ ଇରଶଦ କାମିଲ ଏବଂ ସଙ୍ଗୀତ ବିଶାଲ ଏବଂ ଶେଖର।

ଥିଲା ସରକାରଙ୍କ କିଛିଟା ପ୍ରମୁଖ ଉଦ୍ଦେଶ୍ୟ। ଶ୍ରୋତାବନ୍ଧୁ, ଏହି କାର୍ଯ୍ୟକ୍ରମ ଅନ୍ତର୍ଗତ ଅଳ୍ପ ସଂଖ୍ୟକଙ୍କ ନିମିତ୍ତ ଶିକ୍ଷା, କୌଶଳ, ଉନ୍ନତି ଓ ସାମାଜିକ ଆର୍ଥିକ ଉନ୍ନତି ପାଇଁ ପ୍ରମୁଖ ଯୋଜନାଗୁଡ଼ିକ ହେଲା ପ୍ରି ମ୍ୟାଟ୍ରିକ୍ ଛାତ୍ରବୃତ୍ତି ଯୋଜନା, ପୋଷ୍ଟ ମ୍ୟାଟ୍ରିକ୍ ଛାତ୍ରବୃତ୍ତି ଯୋଜନା, ମ୍ୟାରିଟ୍ କମ୍ ମିନ୍ସ ଆଧାରିତ ଛାତ୍ରବୃତ୍ତି ଯୋଜନା, ଜାତୀୟ ଅଳ୍ପସଂଖ୍ୟକ ଉନ୍ନତି ଅର୍ଥ ନିଗମ ଅନ୍ତର୍ଗତ ଋଣ ଯୋଜନା, ଶିକ୍ଷା ମନ୍ତ୍ରଣାଳୟ ଅନ୍ତର୍ଗତ ସମଗ୍ର ଶିକ୍ଷା ଯୋଜନା, ଗ୍ରାମୀଣ ଉନ୍ନତି ମନ୍ତ୍ରଣାଳୟ ଅନ୍ତର୍ଗତ ଦୀନ ଦୟାଲ ଅନ୍ତ୍ୟୋଦୟ ଯୋଜନା, ଗ୍ରାମୀଣ ଉନ୍ନତି ମନ୍ତ୍ରଣାଳୟ ଅନ୍ତର୍ଗତ ଦୀନ ଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଳ ଯୋଜନା, ଗ୍ରାମୀଣ ଉନ୍ନତି ମନ୍ତ୍ରଣାଳୟ ଅନ୍ତର୍ଗତ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଗୃହ ଓ ସହର କାର୍ଯ୍ୟ ବିଭାଗ ଅନ୍ତର୍ଗତ ଦୀନ ଦୟାଲ ଅନ୍ତ୍ୟୋଦୟ ଯୋଜନା, ଯାହାକି ଜାତୀୟ ସହର ଜୀବିକା ମିଶନ ଭାବେ ପରିଚିତ, ଆର୍ଥିକ ସେବା ବିଭାଗ ଅନ୍ତର୍ଗତ ବ୍ୟାଙ୍କ ଦ୍ୱାରା ପ୍ରାଥମିକ ଋଣ ପ୍ରଦାନ, ଆର୍ଥିକ ସେବା ବିଭାଗ ଅନ୍ତର୍ଗତ ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା, ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ଅନ୍ତର୍ଗତ ପୋଷଣ ଅଭିଯାନ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅନ୍ତର୍ଗତ ଜାତୀୟ ସ୍ୱାସ୍ଥ୍ୟ ମିଶନ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅନ୍ତର୍ଗତ ଆୟୁଷ୍ମାନ ଭାରତ, ପାନୀୟ ଜଳ ଓ ସ୍ୱଚ୍ଛତା ବିଭାଗ ଅନ୍ତର୍ଗତ ଜାତୀୟ ଗ୍ରାମୀଣ ପାନୀୟ ଜଳ କାର୍ଯ୍ୟକ୍ରମ ଜଳ ଜୀବନ ମିଶନ। ଶ୍ରୋତାବନ୍ଧୁ, ଏହା ଥିଲା ପ୍ରଧାନମନ୍ତ୍ରୀଙ୍କ 15 ସୂତ୍ରୀ କାର୍ଯ୍ୟକ୍ରମ ସମ୍ପର୍କିତ ଏକ ସଂକ୍ଷେପରେ ଆଲୋଚନା। ସମାଜର ସମସ୍ତ ଶ୍ରେଣୀର ଲୋକଙ୍କ ଉନ୍ନତି ଓ ସମାନ ସୁଯୋଗ ସୁନିଶ୍ଚିତ କରିବାରେ ଏପରି ପଦକ୍ଷେପଗୁଡ଼ିକ ନିଶ୍ଚୟ ଗୁରୁତ୍ୱପୂର୍ଣ୍ଣ। ତେବେ ଆଶା କରୁଛି ଏହି ସୂଚନା ଆପଣଙ୍କୁ ନିଶ୍ଚୟ ଏ ବିଷୟ ପ୍ରତି ଅବଗତ କରାଇଥିବ। ତାହେଲେ ବର୍ତ୍ତମାନ ଆସନ୍ତୁ ଶୁଣିବା ଆଉ ଏକ ସୁନ୍ଦର ଗୀତ। କଥାଚିତ୍ର କବି ଅଲବିଦା ନ କେହେନା, କଣ୍ଠ ଦେଇଛନ୍ତି ଶଙ୍କର ମହାଦେବନ ଓ ସାଫକତ ଅମନାଥ ଅଲି, ଗୀତ ଜାଭେଦ ଅଖ୍ତର ଏବଂ ସଙ୍ଗୀତ ଶଙ୍କର ଏହସାନ ଲୟ।

ଶ୍ରୋତାବନ୍ଧୁ, ଏଥିସହ ଶବ୍ଦମଞ୍ଚର ଆଜିର ଅଧ୍ୟାୟକୁ ମୁଁ ଏଇଠି ଶେଷ କରୁଛି। ଆଶା କରୁଛି ଆଜିର ଉପସ୍ଥାପନାଟି ଆପଣଙ୍କୁ ନିଶ୍ଚୟ ଭଲ ଲାଗିଥିବ। ଆଜିର ଉପସ୍ଥାପନାରେ ଥିଲି ମୁଁ ଆପଣଙ୍କ ଯୁବସାଥୀ ଜୟାଦେବୀ ବାବୁ। ନମସ୍କାର।

ପ୍ରଥମେ ଶୁଣନ୍ତୁ ଚଳିତ ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା। ଆଜି ସନ୍ଧ୍ୟା 6:10 ଶୁଣିପାରିବେ ଓଡ଼ିଆ ଲଘୁସଂଗୀତର କାର୍ଯ୍ୟକ୍ରମ। ସନ୍ଧ୍ୟା 6:30 ପ୍ରଚାର କରିବୁ ଯୁବଶକ୍ତି କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମଟିକୁ ରିଲେ କରି ପ୍ରସାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 6:55 ଶୁଣିବେ ଆଜିର ପ୍ରସଙ୍ଗ, ରିଲେ କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 7:02 ଶୁଣିପାରିବେ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ। ରାତି 7:25 ଜିଲ୍ଲା ହାଲଚାଲ, ରିଲେ କରି ପ୍ରସାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆଜି 7:30 ଶୁଣିପାରିବେ କୃଷି ସଂସାର କାର୍ଯ୍ୟକ୍ରମରେ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ, ଡାଏଲ୍ ନମ୍ବର କୃଷି ସଂସାର। ରାତି 8:02 ପ୍ରଚାର କରିବୁ ସମ୍ବଲପୁର ଗୀତର କାର୍ଯ୍ୟକ୍ରମ, ଶିଳ୍ପୀ ମାଳତୀ ପତି ଏବଂ ମହମ୍ମଦ ଇକବାଲ ଖାଁ। ରାତି 8:15 ଶୁଣିବେ ଭକ୍ତି ଗୀତର କାର୍ଯ୍ୟକ୍ରମ। ଶାସ୍ତ୍ରୀୟ ସଂଗୀତ ପ୍ରଚାର କରିବୁ ରାତି 8:30 ଶୁଣିବେ ଲଘୁ ଶାସ୍ତ୍ରୀୟ ସଂଗୀତ କାର୍ଯ୍ୟକ୍ରମ।

କେତୋଟି ଓଡ଼ିଆ ଲଘୁ ସଙ୍ଗୀତ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ ଶିଳ୍ପୀ ସାଧନା ସର୍ଗମ, ଗୀତ ରଚନା ସତ୍ୟରଞ୍ଜନ, ସଙ୍ଗୀତ ପରିଚାଳନା ବିକାଶ ଦାସ।

ଶୁଣନ୍ତୁ କାର୍ଯ୍ୟକ୍ରମର ଶେଷ ଗୀତ। ଶିଳ୍ପୀ ଅରବିନ୍ଦ, ଗୀତ ରଚନା ମୋହିତ ଚକ୍ରବର୍ତ୍ତୀ, ସଙ୍ଗୀତ ବିକାଶ ଦାସ।

0: ଏଠି ଶେଷ ହେଲା ଓଡ଼ିଆ ଲୋକସଙ୍ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ସମ୍ବଲପୁର। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିପାରିବେ କିଛି ସମୟ ମଧ୍ୟରେ। ରିଲେ କରି ପ୍ରସାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ପ୍ରଚାର କରୁଛୁ କାର୍ଯ୍ୟକ୍ରମ ଯୁବଶକ୍ତି, ପ୍ରଯୋଜନା ବିନୟ କୁମାର ସାମନ୍ତରାୟ।
2: ନମସ୍କାର, ଆଜିର ଯୁବଶକ୍ତି କାର୍ଯ୍ୟକ୍ରମକୁ ସ୍ୱାଗତ ଆପଣଙ୍କୁ। ଶ୍ରୋତା ବନ୍ଧୁ, ନିଶା ଜଣଙ୍କ ଜୀବନକୁ ଅନ୍ଧକାରମୟ କରିଦିଏ। ନିଶାଖୋର ବ୍ୟକ୍ତିର ବିବେକ ଆଉ ସମ୍ମାନ ହାନି ହୁଏ। ଏବେ କିଛି ଯୁବବର୍ଗ ନିଶା ମାୟାରେ ପଡ଼ିଥିବା ଦେଖିବାକୁ ମିଳୁଛି। ଏହାର ଭୟାବହତା ଜାଣି ମଧ୍ୟ ଏଥିରୁ ମୁକୁଳି ପାରୁନାହାନ୍ତି। ଏବେ ସମୟ ଆସିଛି ଏଥିରୁ ନିବୃତ୍ତ ରହିବା, ନିଶାକୁ ନା କରିବା, ଅବୈଧ ନିଶା କାରବାର ରୋକିବା ଦିଗରେ ପଦକ୍ଷେପ ନେବା, କୌଣସି ନିଶା ଚୋରା ଚାଲାଣକୁ ପ୍ରଶ୍ରୟ ଦେବା ନାହିଁ। ଆମେ ସଶକ୍ତ ହେବା, ନିଜକୁ ରୋଜଗାରକ୍ଷମ କରିବା, ବିଶେଷ କରି ଆମେ ଯେଉଁ ବିକଶିତ ଭାରତର ସ୍ୱପ୍ନ ଦେଖିଛେ ତାକୁ ସାକାର କରିବା। ଏହି ଅବସରରେ ଆଜି ରହିଛି ଆଲୋଚନା ନିଶା ଦ୍ରବ୍ୟର ବ୍ୟବହାର ଏବଂ ଚୋରା ଚାଲାଣ ପ୍ରତିହତ କରିବାରେ ଯୁବପିଢ଼ିଙ୍କ ଭୂମିକା। ଏ ସମ୍ପର୍କରେ ଆଲୋଚନା କରୁଛନ୍ତି ଲେଖକ ତଥା ସ୍ତମ୍ଭକାର ଡକ୍ଟର ଦୁଇତି ଚନ୍ଦ୍ର ସାହୁ।
3: ଭାରତ ଆଜି ବିଶ୍ୱର ଯୁବ ଦେଶ ଭାବରେ ପରିଚିତ। ଏହି ଯୁବଶକ୍ତି ଆମ ଦେଶର ବଡ ସମ୍ପଦ। ଆପଣମାନେ ଜାଣନ୍ତି ସୁସ୍ଥ ସୁନ୍ଦର ପ୍ରଗତିଶୀଳ ଭାରତ ଗଠନ ପାଇଁ ଯୁବପିଢ଼ିଙ୍କର ଅବଦାନ ଅପରିହାର୍ଯ୍ୟ। କିନ୍ତୁ ଆଜି ଯେଉଁ ସମସ୍ୟା ଆମ ସମାଜ ଓ ରାଷ୍ଟ୍ରର ଭବିଷ୍ୟତ ପାଇଁ ବଡ ଆହ୍ୱାନ ସୃଷ୍ଟି କରିଛି ତାହା ହେଉଛି ନିଶାଦ୍ରବ୍ୟର ବୃଦ୍ଧିଶୀଳ ବ୍ୟବହାର ଆଉ ଏହାର ଚୋରାଚାଲାଣ। ଏହା କେବଳ ଏକ ଆଇନଗତ ସମସ୍ୟା ନୁହେଁ, ଆମର ଏହା ହେଉଛି ଏକ ସାମାଜିକ ଆର୍ଥିକ ସ୍ୱାସ୍ଥ୍ୟଗତ ସମସ୍ୟା। ଏହାର କୌଶଳ ପୂର୍ଣ୍ଣ ଚୋରାଚାଲାଣ ପୋଲିସ ପାଇଁ ସବୁବେଳେ ବଡ ଚ୍ୟାଲେଞ୍ଜ ହେଇକି ଆସିଛି। ଯୁବକର ହାତରେ ପୁସ୍ତକ ଓ କୌଶଳ ଥିଲେ ରାଜ୍ୟ ଓ ଦେଶ ଗଢେ ଏବଂ ବଢେ, ନିଶା ଥିଲେ କିନ୍ତୁ ଭବିଷ୍ୟତ ଭାଙ୍ଗେ। ଆଜିର ସମାଜରେ ନିଶାଦ୍ରବ୍ୟର ବ୍ୟବହାର ଏକ ଗୁରୁତର ସାମାଜିକ ଆଉ ସ୍ୱାସ୍ଥ୍ୟଗତ ସମସ୍ୟା ଭାବେ ଦେଖାଯାଇଛି। ଆପଣମାନେ ଜାଣନ୍ତି ଆମର ନିଶାଦ୍ରବ୍ୟ ଭାବରେ ଗଞ୍ଜେଇ, ବ୍ରାଉନ ସୁଗର, ହେରୋଇନ, ମଦ, ଅଫିମ, ନିକୋଟିନ ଜାତୀୟ ଦ୍ରବ୍ୟ, ସିଗାରେଟ, ତମାଖୁ, ଗୁଟକା, ଭେପିଂ ଯାହା ଆମର ଇ ସିଗାରେଟ, ଏବଂ କିଛି ନିର୍ଦ୍ଦିଷ୍ଟ ଔଷଧର ଅପବ୍ୟବହାର, ସିନ୍ଥେଟିକ୍ ଡ୍ରଗ୍ସ, ଏସବୁ ମାଦକ ଦ୍ରବ୍ୟ ବ୍ୟକ୍ତିର ସ୍ୱାସ୍ଥ୍ୟକୁ କେବଳ ନଷ୍ଟ କରେନି, ତାଙ୍କର ପରିବାର, ସମାଜ, ଜାତିର ଭବିଷ୍ୟତକୁ ମଧ୍ୟ ବିପଦରେ ପକାଉଛି। ଚିନ୍ତାର ବିଷୟ ହେଉଛି ଯେ ଏହାର ଶିକାର ସବୁଠାରୁ ହେଉଛନ୍ତି ଯୁବପିଢ଼ି। ତେଣୁ ଓଡ଼ିଆରେ ଗୋଟେ ଢେଗ ଅଛି, ନିଶାର ନିଆଁ ଧୀରେ ଜଳେ ଜୀବନ ସାରା ପୋଡ଼ିଦିଏ। କୌତୁହଳ, ସାଙ୍ଗସାଥୀଙ୍କର ପ୍ରଭାବ, ମାନସିକ ଚାପ, ବେକାରୀ ସମସ୍ୟା, ଭୁଲ ସଙ୍ଗତି, ଏସବୁ କାରଣରୁ ଆମର ଯୁବକମାନେ ନିଶା ପ୍ରତି ସହଜରେ ଆକର୍ଷିତ ହେଉଛନ୍ତି। ସିଗାରେଟ ଗୁଟକାରୁ ଆରମ୍ଭ ହୋଇକି ଧୀରେ ଧୀରେ ଧୀରେ ମଦ ଓ ଡ୍ରଗ୍ସ ପର୍ଯ୍ୟନ୍ତ ସେମାନେ ଖେପି ଯାଉଛନ୍ତି। ଅର୍ଥାଭାବରୁ ଅନେକ ଯୁବକମାନେ ବିକଳ୍ପ ନିଶା ଭାବରେ ଆମର ବଜାରରେ ମିଳୁଥିବା କଫ୍ ସିରପ ଏବଂ ତରଳ ହ୍ୱାଇଟନର ଭଳି ଭୟଙ୍କର ରାସାୟନିକ ଦ୍ରବ୍ୟକୁ ମଧ୍ୟ ଗ୍ରହଣ କରୁଛନ୍ତି। ନିଶା ଥରେ ଏମିତି ଏକ ଅଭ୍ୟାସ ଯେ ନିଶା ଥରେ ହେଇଗଲେ ଏଥିରୁ ମୁକ୍ତି ପାଇବା ଭାରି କଷ୍ଟ। ନିଶା ମଣିଷର ବିବେକ, ଆତ୍ମବିଶ୍ୱାସ, କାର୍ଯ୍ୟଦକ୍ଷତାକୁ ନଷ୍ଟ କରେ, ଫଳରେ ଶିକ୍ଷା, କ୍ୟାରିୟର ଓ ସାମାଜିକ ମଧ୍ୟ ପ୍ରଭାବିତ ହୁଏ। ସେଇଥିପାଇଁ କଥାରେ ଅଛି, ଖରାପ ସଙ୍ଗ ଯିଏ ମିଶେ ନିଜ ଭବିଷ୍ୟତ ନିଜେ ନାଶେ। ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି ଅନେକ ଥର ମନ୍ କି ବାତ୍ରେ ନିଶାମୁକ୍ତ ଭାରତ ଗଠନର ଆହ୍ୱାନ ଦେଇଛନ୍ତି। 2047 ସୁଦ୍ଧା ବିକଶିତ ଭାରତର ଯୋଉ ସ୍ୱପ୍ନ ସାକାର କରିବାକୁ ମାନ୍ୟବର ପ୍ରଧାନମନ୍ତ୍ରୀ ଯୋଉ ଆହ୍ୱାନ ଦେଇଛନ୍ତି ଯୁବଶକ୍ତିକୁ, ତାକୁ ପୂରଣ କରିବାକୁ ହେଲେ ନିଶାମୁକ୍ତ ଭାରତ ଗଠନ ସହ ଆମର ଯୁବଶକ୍ତିମାନେ ନବସୃଜନ, କ୍ରୀଡ଼ା, କୌଶଳ ବିକାଶ, ଆମର ସେଥିପାଇଁ ସ୍କିଲ୍ ଇଣ୍ଡିଆ, ଷ୍ଟାର୍ଟଅପ୍ ଓ ରାଷ୍ଟ୍ର ଗଠନ କାର୍ଯ୍ୟରେ ସଚେତନ ଓ ଦାୟିତ୍ୱବାନ ହେବାକୁ ପଡ଼ିବ ବୋଲି ଅନେକ ଥର ଭାରତର ଯୁବପିଢ଼ିଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ନିବେଦନ କରିଆସୁଛନ୍ତି। କାରଣ ଭାରତର ମୋଟ ଜନସଂଖ୍ୟାର ବଡ ସିଂହଭାଗ ହେଉଛନ୍ତି ଯୁବଗୋଷ୍ଠୀ। ବିକଶିତ ଭାରତ, ଉଚ୍ଚ ଅଟ୍ଟାଳିକା, ରାସ୍ତା, ଶିଳ୍ପାୟନ ବା ଭିତ୍ତିଭୂମିର ବିକାଶରେ କେବେ ହେବନି। ଦେଶର ଯଦି ନାଗରିକମାନଙ୍କର ସର୍ବୋପରି ଯୁବପିଢ଼ିଙ୍କର ଚରିତ୍ର ଓ ମୂଲ୍ୟବୋଧର ଉପରେ ଦେଶର ବିକାଶ ନିର୍ଭରଶୀଳ। ତେଣୁ ନିଶାମୁକ୍ତ ଯୁବପିଢ଼ି ଆମର ଦେଶର ସକ୍ଷମ, ସ୍ୱାବଲମ୍ବୀ ଓ ସମୃଦ୍ଧ ଭାରତର ଗୋଟେ ମୂଳଦୁଆ। ସମସ୍ତଙ୍କ ପାଇଁ ଆଜିର ଏହି ନିଶା ଯୋଉ କାରବାର ଚାଲିଛି ଏଟା ହଉଛି ଗୋଟେ ସତର୍କ ଘଣ୍ଟି। ସାଇ ବସ୍ତିରେ ଯୋଉ ଦେଶୀ ଭାଟି ଗୁଡିକ ଅଛି ଆଦିବାସୀ ଜନଜୀବନକୁ ବିପନ୍ନ କରୁଛି। ତେଣୁ ଏସବୁ ଦୃଷ୍ଟିରୁ ଆମ ପାଇଁ ଏକ ବଡ ପ୍ରଶ୍ନ ହଉଛି ଯେ ସତରେ ଏ ସମସ୍ୟାର ସମାଧାନ ସମ୍ଭବ ନୁହେଁ କି ନା? ଏଥିରୁ ଯୁବପିଢ଼ି ଭୂମିକା କଣ ହେଇପାରେ? ନିଶ୍ଚିତ ଅଛି ଏହାର ସମାଧାନ। ପ୍ରଥମ କଥା ହେଲା ଯୁବପିଢ଼ିଙ୍କୁ ନିଜଠାରୁ ଆରମ୍ଭ କରିବାକୁ ହେବ। ନିଜେ ପ୍ରଥମେ ଏହାକୁ ନା କହିବାକୁ ହବ, ଏଥିପାଇଁ ସାହସ ଦେଖାଇବାକୁ ହବ। ସାଙ୍ଗସାଥୀଙ୍କ ଚାପ କୌତୁହଳ ଆଧୁନିକତାର ଭ୍ରାନ୍ତ ଧାରଣାରୁ ନ ପଡି ସେମାନେ ଏକ ସ୍ୱଚ୍ଛ ଭାବରେ ସେଥିପ୍ରତି ଆକୃଷ୍ଟ ନହୋଇ ଏକ ସ୍ୱାଭାବିକ ଜୀବନ ବଞ୍ଚାଇବାକୁ ପଡିବ। ସେହିପରି ଯୁବକ ଯୁବତୀ ମାନେ ନିଜ ଅଞ୍ଚଳରେ ନିଶା ବିରୋଧର ସଚେତନର ଦୂତ ହେଇପାରିବେ। ବିଦ୍ୟାଳୟ, ମହାବିଦ୍ୟାଳୟ, ଯୁବ ସଂଗଠକ, ସ୍ୱେଚ୍ଛାସେବୀ ଅନୁଷ୍ଠାନ, ଗ୍ରାମ ଯୁବକ ସଂଘ ମଧ୍ୟରେ ନିଶା ବିରୋଧୀ ଅଭିଯାନ କରିପାରିବେ। ପଥପ୍ରାନ୍ତ, ନାଟକ, ଚିତ୍ରାଙ୍କନ, ରାଲି, ସାଇକେଲ ଯାତ୍ରା, ସୋସିଆଲ ମିଡିଆ କ୍ୟାମ୍ପେନ୍ ଭଳି କାର୍ଯ୍ୟକ୍ରମ ମଧ୍ୟ କରିପାରିବା। ଏବଂ ବିଶେଷ କରି ଆମର ବିଦ୍ୟାଳୟ ମହାବିଦ୍ୟାଳୟରେ କ୍ରୀଡ଼ାକୁ ଅଧିକ ପ୍ରାଧାନ୍ୟ ଦେବାକୁ ହେବ। ସେଥିପାଇଁ ଭାରତ ସରକାର ଖେଲୋ ଇଣ୍ଡିଆ ସ୍ଲୋଗାନ ରଖିଛନ୍ତି, ଯେଉଁଥିରେ ଗ୍ରାମାଞ୍ଚଳର ଯୁବକମାନଙ୍କୁ ଯୋଉ ରୁରାଲ ଟ୍ୟାଲେଣ୍ଟ ଗୁଡାକୁ ଦେଶରେ ସର୍ବୋଚ୍ଚ ଖେଳରେ ଅଂଶଗ୍ରହଣ ପାଇଁ ସୁଯୋଗ ଦିଆଯାଇଛି। ତେଣୁ ନିଶାଦ୍ରବ୍ୟର ଚୋରାଚାଳନ ରୋକିବାରେ ମଧ୍ୟ ଯୁବପିଢ଼ିଙ୍କର ସହଯୋଗ ନିହାତି ଭାବରେ ବଡ ଗୁରୁତ୍ୱପୂର୍ଣ୍ଣ। ନିଜ ଅଞ୍ଚଳର ଯୋଉ ସନ୍ଦେହଜନକ କାର୍ଯ୍ୟକଳାପ ହଉଛି, ଅବୈଧ ନିଶା କାରବାର ହଉଛି, ଚୋରାଚାଲାଣ ହଉଛି, ସେ ସମ୍ପୃକ୍ତରେ ଆମେ ପ୍ରଶାସନ, ପୋଲିସ, ନାର୍କୋଟିକ୍ସ ବିଭାଗକୁ ଅବଗତ କରାଇବାକୁ ପଡିବ। ନାଗରିକ ସଚେତନତା ଓ ସହଯୋଗ ବିନା କୌଣସି କାର୍ଯ୍ୟ ସମ୍ଭବ ନାହିଁ, ସରକାର ଏକାକୀ କରିପାରିବେ। ତେଣୁ ଏ ଦିଗରେ ଯୁବପିଢ଼ି ଅଗ୍ରସର ହେବା ଆବଶ୍ୟକ। ଓଡ଼ିଶାର ଯୁବପିଢ଼ି ନିଜ ଶକ୍ତିକୁ ସକାରାତ୍ମକ ଦିଗରେ ମଧ୍ୟ ବିନିଯୋଗ କରିବା ଆବଶ୍ୟକ। କ୍ରୀଡ଼ା, ସାହିତ୍ୟ, ସଙ୍ଗୀତ, ଉଦ୍ୟୋଗ, ଷ୍ଟାର୍ଟଅପ୍, ସ୍ୱେଚ୍ଛାସେବା, ସାମାଜିକ କାର୍ଯ୍ୟରେ ସକ୍ରିୟ ରହିଲେ ନିଶା ପ୍ରତି ଆଉ ଧୀରେ ଧୀରେ ଆକର୍ଷଣ କମିଯିବ। ଖାଲି ସମୟ ଓ ଦିଗହୀନତା ହିଁ ଏହା ଅନେକ କ୍ଷେତ୍ରରେ ଯୁବକମାନଙ୍କୁ ଭୁଲ ପଥକୁ ନେଇଥାଏ। ବେକାରରେ ନ ବସି ବିକଳ୍ପ ଉପାର୍ଜନ ପାଇଁ ଗୁରୁତ୍ୱ ଦେବା। ସବୁଠାରୁ ବଡ କଥା ହେଲା ଆଜିକା ଯୁଗ ହଉଛି ଡିଜିଟାଲର ଯୁଗ। ତେଣୁ ଡିଜିଟାଲ ଯୁଗରେ ଯୁବପିଢ଼ିମାନେ ସୋସିଆଲ ମିଡିଆ ପ୍ରତି ବେଶ ଆକୃଷ୍ଟ ହୋଇଥାନ୍ତି। ତେଣୁ ସୋସିଆଲ ମିଡିଆକୁ ଏକ ଆନ୍ଦୋଳନର ମାଧ୍ୟମ ବୋଲିକି ଆମେ କରିପାରିବା, ଯୋଉଠି ନିଶା ବିରୋଧୀ ଭିଡିଓ, ପୋଡକାଷ୍ଟ, ସଫଳତାର କାହାଣୀ ପ୍ରସାର କରି ଆମେ ହଜାର ହଜାର ଯୁବକ ଯୁବତୀଙ୍କୁ ପ୍ରଭାବିତ କରିପାରିବା। ଏବଂ ବିଶେଷ କରି ଓଡ଼ିଆ ଭାଷାରେ ଏସବୁ କଲେ ଆମ ଓଡ଼ିଶାର ଯୋଉ ନିଶା ନିବାରଣର ଦିଗରେ ବହୁତ ସହାୟକ ହବ। ଆଉ ଗୋଟେ କଥା ହେଲା ଯେ ଆମେ ଯେତେବେଳେ ଗୋଟେ ନିଶାଡିକୁ ଦେଖୁଛୁ ବା ନିଶାଗ୍ରସ୍ତ ଯୁବକୁ ଦେଖୁଛୁ, ସାଧାରଣତଃ ଆମର ଘୃଣା ଭାବ ପଳେଇ ଆସୁଛି। ତେଣୁ ନିଶା ବ୍ୟକ୍ତିଙ୍କୁ ଘୃଣା କରିବା ଆବଶ୍ୟକ ନାହିଁ, ତାକୁ ସ୍ୱାଭାବିକ ଜୀବନକୁ ଫେରାଇ ଆଣିବା ପାଇଁ ଆମର ପରିବେଶ, ଆମ ଚାରିପାଖର ମଣିଷମାନେ ବହୁତ ଗୁରୁତ୍ୱପୂର୍ଣ୍ଣ। ତେଣୁ ସେଭଳି ଲୋକଙ୍କୁ ନିଶାମୁକ୍ତି କେନ୍ଦ୍ର, ପରାମର୍ଶଦାତା ଏବଂ ପରିବାରଙ୍କର ସ୍ନେହ, ଶ୍ରଦ୍ଧା ଏବଂ ସମସ୍ତଙ୍କର ସହଯୋଗ ରହିବା ଆବଶ୍ୟକ। ତାଙ୍କୁ ପୁନର୍ବାସ ଯୋଉ ଆଶ୍ରୟସ୍ଥଳୀରେ ନେଇ ଯୁବପିଢ଼ିମାନଙ୍କୁ ତାଙ୍କର ମାନସିକ ପରିବର୍ତ୍ତନ କରିବା ଆବଶ୍ୟକ। ତେଣୁ ଦେଶର ଉନ୍ନତି, ଶାନ୍ତି, ସମୃଦ୍ଧି ପାଇଁ ନିଶାମୁକ୍ତ ଯୁବ ସମାଜ ଗୋଟିଏ ବଡ ଜରୁରୀ। ଆମର ଯୁବପିଢ଼ି ଏ ଦିଗରେ ସଚେତନ, ଦାୟିତ୍ୱବାନ ଓ ସଂକଳ୍ପବଦ୍ଧ ଯଦି ହୁଅନ୍ତି ତେବେ ନିଶାଦ୍ରବ୍ୟର ସେବନ କମିବ, ଚୋରାଚାଲାଣ ବିରୋଧରେ ଏକ ବଡ ସାମାଜିକ ଆନ୍ଦୋଳନ ଠିଆ ହେଇପାରିବ। ତେଣୁ ଆମେ ମୁଖ୍ୟତଃ ମନେ ରଖିବାକୁ ହବ ଯେ ନିଶା ପ୍ରଥମେ ସାଙ୍ଗ ହେଇକି ଆସେ, ପରେ ଆମର ମାଲିକ ହେଇଯାଏ ଏବଂ ଶେଷରେ ମଣିଷକୁ ଦାସ କରିଦିଏ ଏବଂ ମଣିଷକୁ ନିଶେଷ କରିଦିଏ। ସବୁଠାରୁ ବଡ କଥା ହେଲା ଯେ ଆମର ଅବକାରୀ ବିଭାଗର ସକ୍ରିୟତା ରହିବା ଆବଶ୍ୟକ, ବାରମ୍ବାର ଚଢ଼ାଉ ହେବା ଆବଶ୍ୟକ ଏବଂ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେବା ଆବଶ୍ୟକ। ଏହାଦ୍ୱାରା ଯୁବପିଢ଼ିମାନେ ଦେଖିବେ ଯେ ନିଶାଗ୍ରସ୍ତ ଲୋକମାନେ ଏବଂ ନିଶା କାରବାରରେ ସଂଶ୍ଲିଷ୍ଟ ଲୋକମାନେ କିଭଳି ଆଇନତଃ ଦଣ୍ଡ ପାଆନ୍ତି। ତା ସହିତ ସବୁଠାରୁ ବଡ କଥା ହେଲା ଆମେ ସବୁବେଳେ ସରକାରୀ ଚାକିରି ପ୍ରତି ଆମେ ଆକର୍ଷିତ ହୋଇଥାଉ। ଭାରତର ଯୁବପିଢ଼ି ବହୁତ ଶିକ୍ଷିତ ଏବଂ ସେମାନଙ୍କର କୌଶଳ ଅଧିକ ଉନ୍ନତ, ସେଥିପାଇଁ ଆମେ ମାନନୀୟ ପ୍ରଧାନମନ୍ତ୍ରୀଙ୍କ ଯୋଉ ଆହ୍ୱାନ ରହିଛି ଯେ ଷ୍ଟାର୍ଟଅପ୍ ଇଣ୍ଡିଆ ଯୋଉ ଆରମ୍ଭ ହୋଇଛି, ସେ ଷ୍ଟାର୍ଟଅପ୍ ଇଣ୍ଡିଆରେ ଆମେ ସହଯୋଗ କରିବା ଏବଂ ଏମିତି ଅନେକ ଷ୍ଟାର୍ଟଅପ୍ ଇଣ୍ଡିଆ ବିଶ୍ୱର ଅନ୍ୟ ଦେଶମାନଙ୍କର କମ୍ପାନୀମାନଙ୍କୁ ମଧ୍ୟ ଚକିତ କରିଦେଇଛି। ତେଣୁ ଆମର ଭାରତର ଯୁବପିଢ଼ିମାନେ ମଧ୍ୟ ନିଜ ବଳରେ ଆମେ ନିଜେ ଚାକିରି ଖୋଜିବା ଅପେକ୍ଷା ଅନ୍ୟକୁ ଚାକିରି ଦେବାରେ ସହାୟକ ହେବା,

0: ଏଥିପାଇଁ ଆସନ୍ତୁ ଆମେ ସଂକଳ୍ପ କରିବା ନିଶାକୁ ନା କରିବା, ଆଉ ସୁସ୍ଥ ସମାଜ ଗଠନ କରିବା, ତା ସହିତ ଘରେ ଘରେ ଆମେ ବାର୍ତ୍ତା ପହଞ୍ଚାଇବା ଯେ ନିଶା ମୁକ୍ତ ଭାରତ ଗଠନରେ ଆମେ ଜଣେ ସିପାହୀ ହେବା। ବିକଶିତ ଭାରତ ଆଉ ସୁସ୍ଥ ଭାରତ ଗଠନରେ ଆମର ଯୁବପିଢି ମାନଙ୍କର ସବୁବେଳେ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। କେବଳ ନିଶା ଛାଡିଲେ ହେବ ନାହିଁ, ନିଶା କାରବାରକୁ ସମ୍ପୂର୍ଣ୍ଣ ଧ୍ୱଂସ କରିବାକୁ ପଡିବ। ଆମେ ନିଶା କାରବାରକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିବା ପାଇଁ ଆମେ ସକ୍ରିୟ ଅନୁଷ୍ଠାନ ଗ୍ରହଣ କରିବା। ଆମ ଅଞ୍ଚଳର ଆମ ଚାରିପାଖରେ ହେଉଥିବା ନିଶା କାରବାରକୁ ବନ୍ଦ କରିବାରେ ଆମେ ସଜାଗ ରହିବା, ଏବଂ ଆମେ ସମ୍ପୃକ୍ତ ବିଭାଗକୁ ପୋଲିସକୁ ଏ ସମ୍ପର୍କରେ ଖବର ଦେବା, ଏବଂ ଏହାଦ୍ୱାରା ଆମେ ସୁସ୍ଥ ସମାଜ ଗଠନରେ ଜଣେ ଦକ୍ଷ ସିପାହୀ ହୋଇପାରିବା ଏବଂ ବିକଶିତ ଭାରତ ଗଠନରେ ଆମର ପ୍ରମୁଖ ଭୂମିକା ଗ୍ରହଣ କରିବା। ତେଣୁ ଆସନ୍ତୁ ସମସ୍ତେ ମିଳିମିଶିକି ସଂକଳ୍ପ ନେବା ଯେ ନିଶା ଦ୍ରବ୍ୟର ବ୍ୟବହାରକୁ ରୋକିବା ଏବଂ ଚୋରାଚାଳନ ପ୍ରତିହତ କରିବାରେ ଆମେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବା।
1: ଶୁଣୁଥିଲେ ଆଲୋଚନା ନିଶାଦ୍ରବ୍ୟର ବ୍ୟବହାର ଏବଂ ଚୋରା ଚାଲାଣ ପ୍ରତିହତ କରିବାରେ ଯୁବପିଢ଼ିଙ୍କ ଭୂମିକା। ଏ ସମ୍ପର୍କରେ ଆଲୋଚନା କରୁଥିଲେ ଲେଖକ ତଥା ସ୍ତମ୍ଭକାର ଡକ୍ଟର ଦ୍ୱିତୀଚନ୍ଦ୍ର ସାହୁ। ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ, ନମସ୍କାର।
2: ଶୁଣିଲେ କାର୍ଯ୍ୟକ୍ରମ ଯୁବଶକ୍ତି, ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନା ବାଉରୀ ବନ୍ଧୁ ସ୍ୱାଇଁ। ଆକାଶବାଣୀ କଟକ ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ବିଜ୍ଞାପନ ପରେ।
3: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
4: ଗାଁରୁ ସହର ଯାଏ ସବୁ ସ୍ଥାନରେ
3: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
4: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
3: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ଅପା ଦେଖ,
2: ହାପି ବର୍ଥଡେ ଭାଇ।
1: ଦେଖ ବା, ମୋର ଫେଭରେଟ୍ କଲର।
2: ସବୁବେଳେ ସପିଂ।
1: ଆଇ ନୋ ମା, ଖର୍ଚ୍ଚ କରିବାର ବୟସ ଏଇଟା, ରାଇଟ?
3: ସେଭିଂ କରିବାର ବି ବୟସ ଏଇଟା।
4: ଆଇ ନୋ ବାପା, ସେଭ୍ କର, ଉଚିତ ଜାଗାରେ ନିବେଶ କର। ମୂଳଧନ ଉପରେ ସୁଧ ମିଳିବ, ଯାହାକୁ ପୁଣି ଥରେ ବିନିଯୋଗ କଲେ ସୁଧ ମିଳି ଚାଲିଥିବ।
5: ଆଇ ନୋ ନା।
4: RBI କହେ,
6: କର ସଠିକ ଆରମ୍ଭ, ହୁଅ ଫାଇନାନ୍ସିଆଲି ସ୍ମାର୍ଟ।
7: यार, कोई ऐसी लाइफ इंश्योरेंस पॉलिसी बताओ जिसमें कम प्रीमियम हो, बोनस भी अच्छा मिले और भरोसा।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ନୂଆଦିଲ୍ଲୀରେ ଆସନ୍ତାକାଲି ଦ୍ୱିତୀୟ ପର୍ଯ୍ୟାୟରେ ପଦ୍ମ ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି। କେନ୍ଦ୍ର ସ୍ୱଚ୍ଛ ଏବଂ ହରିତ ବିଦ୍ୟାଳୟ ମୂଲ୍ୟାଙ୍କନ ପୁରସ୍କାର ପାଇଁ ରାଜ୍ୟର 10ଟି ବିଦ୍ୟାଳୟ ମନୋନୀତ। ସ୍ନାତକ ପାଠ୍ୟକ୍ରମରେ ନାମଲେଖା ପାଇଁ ପ୍ରକାଶ ପାଇଲା ମେଧା ତାଲିକା ଏବଂ ରାଜ୍ୟର ବିଭିନ୍ନ ସ୍ଥାନରେ ସଂଶୋଧିତ ଇଂରାଜୀ ବନାନ ସଂକଳିତ ବିଜ୍ଞପ୍ତି ପ୍ରକାଶ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତାକାଲି ନୂଆଦିଲ୍ଲୀରେ ଦ୍ୱିତୀୟ ପର୍ଯ୍ୟାୟରେ ପଦ୍ମ ପୁରସ୍କାର ପ୍ରଦାନ କରିବେ। ଏହି ପର୍ଯ୍ୟାୟରେ 3 ଜଣଙ୍କୁ ପଦ୍ମବିଭୂଷଣ, 8 ଜଣଙ୍କୁ ପଦ୍ମଭୂଷଣ ଏବଂ 55 ଜଣଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯିବ। ପୂର୍ବରୁ ରାଷ୍ଟ୍ରପତି 58 ଜଣଙ୍କୁ ପଦ୍ମ ପୁରସ୍କାର ପ୍ରଦାନ କରିଥିଲେ। ଏଥିରେ ଓଡ଼ିଶାର ଡକ୍ଟର ମହେନ୍ଦ୍ର ମିଶ୍ର ସମ୍ମାନିତ ହୋଇଥିଲେ। ଚଳିତ ବର୍ଷ ରାଜ୍ୟରୁ ଡକ୍ଟର ମିଶ୍ରଙ୍କ ସହିତ ସୀମାଞ୍ଚଳ ପାତ୍ର, ଶରତ କୁମାର ପାତ୍ର ଏବଂ ଚରଣ ହେମ୍ରମ ପଦ୍ମଶ୍ରୀ ପାଇଁ ମନୋନୀତ ହୋଇଛନ୍ତି। ରାଜ୍ୟରେ ପ୍ରାକ୍ ମୌସୁମୀ ପ୍ରସ୍ତୁତି ନେଇ ଭୁବନେଶ୍ୱର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବୈଠକ ଜାରି ରହିଛି। ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ବିଭାଗର ଅଧିକାରୀ, ସାଂସଦ ଓ ବିଧାୟକମାନେ ବୈଠକରେ ଉପସ୍ଥିତ ରହି ବାର୍ଷିକ କାର୍ଯ୍ୟଖସଡ଼ା ପ୍ରସ୍ତୁତ କରୁଛନ୍ତି। ପରେ ଜିଲ୍ଲାସ୍ତରରେ ଏହାକୁ କାର୍ଯ୍ୟକାରୀ କରାଯିବ ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ପୂର୍ବରୁ ଜଳସମ୍ପଦ ବିଭାଗର ସହଯୋଗରେ ଜଳ ସଂରକ୍ଷଣ ସମ୍ପର୍କିତ ଆଲୋଚନା ଶେଷ ହୋଇଛି। ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛନ୍ତି। ପରିସ୍ଥିତିକୁ ଦୃଷ୍ଟିରେ ରଖି ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ଶ୍ରୀ ପୂଜାରୀ କହିଛନ୍ତି। ତାମିଲନାଡୁର ତିରୁଭଲ୍ଲୁଠାରେ ଘଟିଥିବା ଆମୋନିୟ ଗ୍ୟାସ୍ ଲିକ୍ ଘଟଣାରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ସଂଖ୍ୟା 5କୁ ବୃଦ୍ଧି ପାଇଥିବା ନେଇ ଶ୍ରମମନ୍ତ୍ରୀ ଗଣେଶ ରାମସିଂହ କୁଣ୍ଟିଆ କହିଛନ୍ତି। ଦୁର୍ଘଟଣାରେ 70ରୁ ଉର୍ଦ୍ଧ ଅସୁସ୍ଥ ହୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ଘଟଣାରେ ମୁଖ୍ୟମନ୍ତ୍ରୀ ଦୁଃଖ ପ୍ରକାଶ କରିବା ସହ ମୃତ ଶ୍ରମିକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ରିଲିଫ୍ ପାଣ୍ଠିରୁ 4 ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି। ରାଜ୍ୟ ସରକାରଙ୍କ 3 ଜଣ ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଥ୍ୟ ସଂଗ୍ରହ କରୁଛନ୍ତି। ତାମିଲନାଡୁର ପ୍ରଶାସନ ସହ ସମନ୍ୱୟ ମାଧ୍ୟମରେ ଘଟଣାରେ ପ୍ରଭାବିତ ଓଡ଼ିଆ ଶ୍ରମିକଙ୍କୁ ସମସ୍ତ ପ୍ରକାର ସହଯୋଗ ପ୍ରଦାନ କରିବାକୁ ଅଧିକାରୀମାନଙ୍କୁ କୁହାଯାଇଛି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଦୁର୍ଘଟଣାଗ୍ରସ୍ତ ଶ୍ରମିକଙ୍କ ସହାୟତା ପାଇଁ ଓଡ଼ିଶା ସରକାର ତାମିଲନାଡୁ ପ୍ରଶାସନ ସହ ନିରନ୍ତର ଯୋଗାଯୋଗରେ ରହିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟ ଶାସନ ସଚିବ ଅନୁପ ଗର୍ଗ ତାମିଲନାଡୁର ମୁଖ୍ୟ ଶାସନ ସଚିବଙ୍କ ସହିତ ଆଲୋଚନା କରିଛନ୍ତି। କେନ୍ଦ୍ର ସରକାରଙ୍କ ସ୍ୱଚ୍ଛ ଏବଂ ହରିତ ବିଦ୍ୟାଳୟ ମୂଲ୍ୟାଙ୍କନ ଏସ୍ଏଚ୍ଭିଆର୍ 2025-26 ପୁରସ୍କାର ନିମନ୍ତେ ରାଜ୍ୟର 10ଟି ସରକାରୀ ବିଦ୍ୟାଳୟକୁ ଚୟନ କରାଯାଇଛି। ପରିମଳ ଏବଂ ପରିଚ୍ଛନ୍ନତା, ନିରାପଦ ପାନୀୟ ଜଳର ଉପଲବ୍ଧତା, ସବୁଜିମା ଏବଂ ଜୈବ ବିବିଧତା ବର୍ଜ୍ୟବସ୍ତୁ ପରିଚାଳନା ଅଭ୍ୟାସ ଭଳି ପ୍ରମୁଖ ମାନଦଣ୍ଡକୁ ଭିତ୍ତି କରି ମୂଲ୍ୟାଙ୍କନ କରାଯାଇଥିଲା। ଏହାଦ୍ୱାରା ବିଦ୍ୟାଳୟଗୁଡ଼ିକୁ ଛାତ୍ରଛାତ୍ରୀଙ୍କ ଉତ୍ତମ ସ୍ୱାସ୍ଥ୍ୟକୁ ସୁନିଶ୍ଚିତ କରିବା ସହ ପରିବେଶ ସୁରକ୍ଷା ଦିଗରେ ଦାୟିତ୍ୱପୂର୍ଣ୍ଣ ଅଭ୍ୟାସଗୁଡ଼ିକୁ ଗ୍ରହଣ କରିବାକୁ ଉତ୍ସାହିତ କରିଥାଏ। ସୂଚନା ଅନୁସାରେ ଜାତୀୟ ସ୍ତରରେ 29ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ 191ଟି ବିଦ୍ୟାଳୟକୁ ଏହି ପୁରସ୍କାର ପାଇଁ ମନୋନୀତ କରାଯାଇଛି। ପ୍ରତ୍ୟେକ ବିଜେତା ବିଦ୍ୟାଳୟକୁ 1 ଲକ୍ଷ ଟଙ୍କା ନଗଦ ରାଶି, ସ୍ୱୀକୃତି ପ୍ରମାଣପତ୍ର ପ୍ରଦାନ ସହ 3 ଦିନିଆ

ବିଭିନ୍ନ ଉଚ୍ଚ ଶିକ୍ଷାନୁଷ୍ଠାନରେ ସ୍ନାତକ ପାଠ୍ୟକ୍ରମ ପାଇଁ ଆଜି ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇଛି। ରେଭେନ୍ସା ବିଶ୍ୱବିଦ୍ୟାଳୟରେ ରାଜନୀତି ବିଜ୍ଞାନ ପାଠ୍ୟକ୍ରମ ପାଇଁ 94.5% କଟ୍ ଅଫ୍ ରହିଥିବା ବେଳେ ପଦାର୍ଥ ବିଜ୍ଞାନରେ 96.5%, ପ୍ରାଣୀ ବିଜ୍ଞାନରେ 94.83% କଟ୍ ଅଫ୍ ରହିଛି। ସେହିପରି ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟରେ କମ୍ପ୍ୟୁଟର ସାଇନ୍ସରେ କଟ୍ ଅଫ୍ 92% ରହିଛି। ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟରେ ସମନ୍ୱିତ ସ୍ନାତକ ଆଇନ ବିଭାଗରେ କଟ୍ ଅଫ୍ 99.4% ରହିଛି। ରାଜ୍ୟର ବିଭିନ୍ନ ଉଚ୍ଚ ଶିକ୍ଷାନୁଷ୍ଠାନରେ ସ୍ନାତକ ପାଠ୍ୟକ୍ରମ ପାଇଁ ମୋଟ 287,327 ଆସନ ରହିଛି। ଏଥିପାଇଁ 237,200 ଜଣ ଛାତ୍ରଛାତ୍ରୀ ଆବେଦନ କରିଥିଲେ। ସେଥିମଧ୍ୟରୁ ପ୍ରଥମ ମେଧା ତାଲିକାରେ 187,782 ଜଣ ଛାତ୍ରଛାତ୍ରୀ ନାମଲେଖା ପାଇଁ ମନୋନୀତ ହୋଇଛନ୍ତି। ୟୁଜିସି ନେଟ୍ 2026 ପରୀକ୍ଷା ଆଜିଠାରୁ ଆରମ୍ଭ ହୋଇଛି। ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ପକ୍ଷରୁ ହେଉଥିବା ଏହି କମ୍ପ୍ୟୁଟର ଆଧାରିତ ପରୀକ୍ଷା ଆସନ୍ତା 30 ତାରିଖ ପର୍ଯ୍ୟନ୍ତ ଜାରି ରହିବ। ପ୍ରତ୍ୟେକ ଦିନ 2 ଶିଫ୍ଟରେ ଏହି ପରୀକ୍ଷା କରାଯିବ। କନିଷ୍ଠ ଗବେଷକ, ଫେଲୋସିପ୍, ଜେଆର୍ଏଫ୍, ଆସିଷ୍ଟାଣ୍ଟ ପ୍ରଫେସର ପଦବୀ ଏବଂ ପିଏଚ୍ଡି ପାଠ୍ୟକ୍ରମରେ ପ୍ରବେଶ ପାଇଁ ଏହି ପରୀକ୍ଷା ଅନୁଷ୍ଠିତ ହେଉଛି। ଏନ୍ଟିଏ ୱେବ୍ସାଇଟ୍ରେ ପରୀକ୍ଷା ପାଇଁ ଆଡ୍ମିଟ୍ କାର୍ଡ ଉପଲବ୍ଧ ରହିଛି। ତେବେ ପରୀକ୍ଷା ପୂର୍ବରୁ ପ୍ରଦତ୍ତ ସମସ୍ତ ବିବରଣୀକୁ ସମ୍ପୂର୍ଣ୍ଣ ଭାବେ ପଢ଼ି ଅବଗତ ହେବାକୁ ଏନ୍ଟିଏ ପରାମର୍ଶ ଦେଇଛି। ନିଟ୍ ପୁନଃ ପରୀକ୍ଷା ପାଇଁ ଆର୍ଆଇ ଅମିନ ପରୀକ୍ଷାକୁ ପରିବର୍ତ୍ତନ କରାଯାଇଥିବା ନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ଆସନ୍ତା 28 ତାରିଖରେ ଓଏସ୍ଏସ୍ଏସ୍ସି ପକ୍ଷରୁ ଏହି ପରୀକ୍ଷା କରାଯିବ। ତେବେ ଆବେଦନକାରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ପୁନର୍ବାର ତାରିଖ ପରିବର୍ତ୍ତନ ହୋଇପାରେ। ଏହାର ପୁନଃବିଚାର ପାଇଁ ଆଜି ଓଏସ୍ଏସ୍ଏସ୍ସି ସହ ଆଲୋଚନା କରାଯିବ ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି। ରାଜ୍ୟର ସହରାଞ୍ଚଳ ଗୃହ ନିର୍ମାଣ, ନଗର ଯୋଜନା ଏବଂ ଜମି ପରିଚାଳନା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ପାଇଁ ସରକାରଙ୍କ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି। ଓଡ଼ିଶା ଆପାର୍ଟମେଣ୍ଟ ଅଧିନିୟମ 2023ର ସଫଳ କାର୍ଯ୍ୟକାରିତା ପାଇଁ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ନିର୍ଦ୍ଦେଶନାମା ଜାରି କରାଯାଇଛି, ଯାହା ଆପାର୍ଟମେଣ୍ଟ ମାଲିକ, ଡେଭଲପର ଏବଂ ନିୟାମକ କର୍ତ୍ତୃପକ୍ଷଙ୍କ ସମସ୍ୟାକୁ ସମାଧାନ କରିବାରେ ସହାୟକ ହେବ। ବିଭାଗ ପକ୍ଷରୁ ଆପାର୍ଟମେଣ୍ଟ ପଞ୍ଜୀକରଣ ନିମନ୍ତେ ଏକ ସ୍ୱତନ୍ତ୍ର ମାର୍ଗଦର୍ଶିକା ଜାରି କରାଯାଇଛି, ଯେଉଁଥିରେ ଆବାସିକ, ବ୍ୟବସାୟିକ ଏବଂ ମିଶ୍ରିତ ବ୍ୟବହାର ଭିତ୍ତିକ ଆପାର୍ଟମେଣ୍ଟ ପ୍ରକଳ୍ପଗୁଡ଼ିକର ପଞ୍ଜୀକରଣ ବ୍ୟବସ୍ଥା ସରଳ ହୋଇଛି। ପାରିବାରିକ ଭାଗବଣ୍ଟା ଜନିତ ସବ୍ଡିଭିଜନ ପାଇଁ ଲେଆଉଟ୍ ଅନୁମୋଦନ ପାଇଁ ଆବେଦନର ଆବଶ୍ୟକତାକୁ ଉଚ୍ଛେଦ କରାଯାଇଛି ଏବଂ 500 ବର୍ଗମିଟରରୁ କମ୍ ଥିବା ପ୍ଲଟ୍ଗୁଡ଼ିକର ସବ୍ଡିଭିଜନ ପାଇଁ କେତେକ ସର୍ତ୍ତ ସାପେକ୍ଷ ଏକକାଳୀନ ରିହାତି ପ୍ରଦାନ କରାଯାଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି। ଗଞ୍ଜାମ ଜିଲ୍ଲାର ଜଣେ ବ୍ୟକ୍ତିଙ୍କ ବିଦ୍ୟୁତ୍ ଆଘାତ ଓ ଅନ୍ୟ ଜଣଙ୍କର ଦୁର୍ଘଟଣାରେ ପ୍ରାଣହାନୀ ଘଟିଛି। ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଃଖ ପ୍ରକାଶ କରିବା ସହିତ ମୃତକଙ୍କ ଆତ୍ମୀୟଙ୍କ ପାଇଁ ରିଲିଫ୍ ପାଣ୍ଠିରୁ 4 ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି। ଜଙ୍ଗଲ ଭଳି ପ୍ରାକୃତିକ ସମ୍ପଦର ସୁରକ୍ଷା, ପୁନରୁଦ୍ଧାର ଏବଂ ଏଥିପ୍ରତି ଜନସଚେତନତା ସୃଷ୍ଟି ଲକ୍ଷ୍ୟ ନେଇ ଆଜି ବିଶ୍ୱ ବର୍ଷାବଣ ଦିବସ ପାଳନ କରାଯାଉଛି। ଜଙ୍ଗଲଗୁଡ଼ିକ ମଧ୍ୟରେ ସବୁଠାରୁ ଜୀବନ୍ତ ଏବଂ ଅତ୍ୟନ୍ତ ଉପାଦେୟ ବାସସ୍ଥଳୀ ଭାବେ ବର୍ଷାବଣକୁ ଗ୍ରହଣ କରାଯାଇଥାଏ। ଏହା ଏଭଳି ଏକ ସବୁଜ ବଳୟ ଯେଉଁଠାରେ ବର୍ଷସାରା ଅତ୍ୟଧିକ ବୃଷ୍ଟିପାତ ହୋଇଥାଏ। ଏହି ଜଙ୍ଗଲାଞ୍ଚଳଗୁଡ଼ିକୁ ବାୟୁମଣ୍ଡଳରୁ ବିପୁଳ ପରିମାଣର ଅଙ୍ଗାରକାମ୍ଳ ଶୋଷଣ କରି ପ୍ରଚୁର ଅମ୍ଳଜାନ ପରିତ୍ୟାଗ କରିଥାନ୍ତି। ତେଣୁ ବର୍ଷାବଣକୁ ପୃଥିବୀର ଫୁସ୍ଫୁସ୍ କୁହାଯାଏ। ଚଳିତ ବର୍ଷ ଆମ ଭିତରେ ଜଙ୍ଗଲ ପ୍ରସଙ୍ଗ ଆଧାରରେ ଏହି ଦିବସ ପାଳନ କରାଯାଉଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକରେ ଅନୁଷ୍ଠିତ ଶିବିରରେ 62 ମାମଲାର ତୁରନ୍ତ ସମାଧାନ କରାଯାଇଥିଲା। ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକର ଖେମଲାହେ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ଅନୁଷ୍ଠିତ ଶିବିରରେ 71 ଅଭିଯୋଗର ଶୁଣାଣି କରାଯାଇ ତୁରନ୍ତ ସମାଧାନ ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ କାର୍ଯ୍ୟାଳୟରେ ଆୟୋଜିତ ଶିବିରରେ 18 ମାମଲାର ତୁରନ୍ତ ସମାଧାନ କରାଯାଇଥିବା ବେଳେ 4 ଜଣ ହିତାଧିକାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ରାୟଗଡ଼ା ଜିଲ୍ଲା କଲନରା ବ୍ଲକ ସମ୍ମିଳନୀ କକ୍ଷରେ ଆୟୋଜିତ ଶିବିରରେ 4 ଜଣଙ୍କୁ ରେଡ୍କ୍ରସ୍ ପାଣ୍ଠିରୁ 28,000 ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି। ପାଣିପାଗ ଉତ୍ତର ବଙ୍ଗୋପସାଗରରେ ଆସନ୍ତା 15 ଦିନ ମଧ୍ୟରେ 2 ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଜି ବଲାଙ୍ଗୀର ଓ ସୁନ୍ଦରଗଡ଼ ମଧ୍ୟ ଦେଇ ଅଗ୍ରସର ହୋଇଛି। ଆଗାମୀ ଦିନରେ ମୌସୁମୀ ପ୍ରଭାବରେ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବ। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ 23 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି।

0: ମୌସୁମୀର ଅଗ୍ରଗତି ଓ ବର୍ଷା ସମ୍ପର୍କରେ ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି,
1: ମନସୁନ ଆହୁରି ପ୍ରୋଗ୍ରେସ ହେଇଛି, ଓଡ଼ିଶାର ମ୍ୟାକ୍ସିମମ୍ ପାର୍ଟ କଭର ହେଇଛି, ଆଉ ମନସୁନ ଲାଇନ ଟି ଆମର ପାସ୍ କରୁଛି ନବରଙ୍ଗପୁର, ବଲାଙ୍ଗୀର, ଝାରସୁଗୁଡା ଆଉ ସୁନ୍ଦରଗଡ଼ର ମ୍ୟାକ୍ସିମମ୍ ପାର୍ଟ କଭର ହେଇଯାଇଛି ଆଜି ମନସୁନ। ଆଉ କିଛି ଅଂଶ ରହିଛି ଫର୍ଦର ପ୍ରୋଗ୍ରେସ ପାଇଁ, ସ୍ଥିତି ଅନୁକୂଳ ରହିଛି। ଆଗାମୀ 7 ଦିନ ପାଇଁ ଯଦି ଆମେ ଫୋରକାଷ୍ଟ ଦେଖିବା ଆଗାମୀ 24 ଘଣ୍ଟା।
0: ମୁଖ୍ୟ ସମ୍ବାଦ ପୁଣି ଥରେ, ନୂଆଦିଲ୍ଲୀରେ ଆସନ୍ତାକାଲି ଦ୍ୱିତୀୟ ପର୍ଯ୍ୟାୟରେ ପଦ୍ମ ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି। କେନ୍ଦ୍ର ସ୍ୱଚ୍ଛ ଏବଂ ହରିତ ବିଦ୍ୟାଳୟ ମୂଲ୍ୟାଙ୍କନ ପୁରସ୍କାର ପାଇଁ ରାଜ୍ୟର 10ଟି ବିଦ୍ୟାଳୟ ମନୋନୀତ ଏବଂ ସ୍ନାତକ ପାଠ୍ୟକ୍ରମରେ ନାମଲେଖା ପାଇଁ ପ୍ରକାଶ ପାଇଲା ମେଧା ତାଲିକା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି।
2: ଆଜିର ପ୍ରସଙ୍ଗ, ପୃଥିବୀର ସବୁଜ ପ୍ରାଣକେନ୍ଦ୍ର ବର୍ଷାବୁଣ, ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନାରେ ମୁଁ ସତ୍ୟ ରଞ୍ଜନ ମହାପାତ୍ର। ବିଶ୍ୱର ପରିବେଶ ସନ୍ତୁଳନ ରକ୍ଷା କରିବାରେ ଜଙ୍ଗଲଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଜଙ୍ଗଲଗୁଡ଼ିକ ମଧ୍ୟରେ ସବୁଠାରୁ ଜୀବନ୍ତ ଏବଂ ଅତ୍ୟନ୍ତ ଉପାଦେୟ ବାସସ୍ଥଳୀ ଭାବେ ବର୍ଷାବଣକୁ ଗ୍ରହଣ କରାଯାଇଥାଏ। ଏହି ଅମୂଲ୍ୟ ପ୍ରାକୃତିକ ସମ୍ପଦର ସୁରକ୍ଷା, ପୁନରୁଦ୍ଧାର ଏବଂ ଏହାପ୍ରତି ଜନସଚେତନତା ସୃଷ୍ଟି ଲକ୍ଷ୍ୟ ନେଇ ଆଜି ବିଶ୍ୱ ବର୍ଷାବଣ ଦିବସ ପାଳନ କରାଯାଉଛି। 2017 ରେନ୍ ଫରେଷ୍ଟ ପାର୍ଟନରସିପ୍ ନାମକ ଏକ ଅନ୍ତର୍ଜାତୀୟ ସଂଗଠନ ଦ୍ୱାରା ପ୍ରଥମେ ଏହି ଦିବସ ପାଳନର ଶୁଭାରମ୍ଭ ହୋଇଥିଲା। ଏହିଠାରୁ ପ୍ରତ୍ୟେକ ବର୍ଷ ଜୁନ୍ 22 ତାରିଖକୁ ବିଶ୍ୱ ବର୍ଷାବଣ ଦିବସ ଭାବେ ପାଳନ କରାଯାଇ ଆସୁଛି। ଏହି ବଣଜଙ୍ଗଲଗୁଡ଼ିକ ଯୋଗୁଁ ପ୍ରଚୁର ବୃଷ୍ଟିପାତ ହେବା ସହ ବିଶ୍ୱର ପ୍ରାୟ ଅଧାରୁ ଅଧିକ ଜୀବ ଏବଂ ଉଦ୍ଭିଦ ଜଗତ ଆଶ୍ରିତ ହୋଇଥାନ୍ତି। ବର୍ଷାବଣ ହେଉଛି ଏଭଳି ଏକ ସବୁଜ ବଳୟ ଯେଉଁଠାରେ ବର୍ଷସାରା ଅତ୍ୟଧିକ ବୃଷ୍ଟିପାତ ହୋଇଥାଏ, ଅର୍ଥାତ୍ ସେଠାରେ ପ୍ରାୟ 2000 ମିଲିମିଟରରୁ ଅଧିକ ବର୍ଷା ହୁଏ, ଫଳରେ ସେଠାରେ ବୃକ୍ଷଲତା ସର୍ବଦା ଚିରହରିତ ରହିଥାନ୍ତି। ବିଶ୍ୱ ପାଇଁ ଏହା ମହତ୍ତ୍ୱପୂର୍ଣ୍ଣ ଅବଦାନ ପ୍ରଦାନ କରିଥାଏ। ବର୍ଷାବନକୁ ପୃଥିବୀର ଫୁସ୍ଫୁସ୍ କୁହାଯାଏ, କାରଣ ଏହି ଜଙ୍ଗଲାଞ୍ଚଳ ବାୟୁମଣ୍ଡଳରୁ ବିପୁଳ ପରିମାଣର ଅଙ୍ଗାରକାମ୍ଳ ଶୋଷଣ କରି ପ୍ରଚୁର ଅମ୍ଳଜାନ ପରିତ୍ୟାଗ କରନ୍ତି। ପୃଥିବୀରେ ସବୁଠାରୁ ବେଶି ପରିଚିତ ଆମାଜନ ବର୍ଷା ଜଙ୍ଗଲ ଏକାକୀ ବିଶ୍ୱର ପ୍ରାୟ 20% ଅମ୍ଳଜାନ ପ୍ରଦାନ କରିଥାଏ। ଏହା ପ୍ରତିବଦଳରେ ଏହି ଜଙ୍ଗଲ 7.6 ବିଲିୟନ୍ ଟନ୍ ଅଙ୍ଗାରକାମ୍ଳ ଶୋଷଣ କରନ୍ତି। ଏହା ବିଶ୍ୱ ତାପାୟନ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ। ବର୍ଷାବଣକୁ ଜୈବ ବିବିଧତାର ଗନ୍ତାଘର ବୋଲି ମଧ୍ୟ ଗ୍ରହଣ କରାଯାଇଛି। ବିଶ୍ୱର ମାତ୍ର 6% ସ୍ଥଳଭାଗରେ ବର୍ଷାବଣ ରହିଥିଲେ ମଧ୍ୟ ଏହା ମଧ୍ୟରେ 50%ରୁ ଅଧିକ ସ୍ଥଳଭାଗର ଜୀବଜନ୍ତୁ ଏବଂ ଉଦ୍ଭିଦ ପ୍ରଜାତି ରହିଥାନ୍ତି। ଏପରିକି ଆମେ ବ୍ୟବହାର କରୁଥିବା ଆଧୁନିକ ଔଷଧର ପ୍ରାୟ 25%ରୁ ଅଧିକ ଉପାଦାନ ଏହି ବର୍ଷାବଣରୁ ସଂଗୃହୀତ ହୋଇଥାଏ। କର୍କଟ ଭଳି ମାରାତ୍ମକ ରୋଗର ଚିକିତ୍ସା ପାଇଁ ଆବଶ୍ୟକୀୟ ଉଦ୍ଭିଦ ମଧ୍ୟ ଏହି ଜଙ୍ଗଲଗୁଡ଼ିକରେ ଉପଲବ୍ଧ ହୋଇଥାଏ, ତେଣୁ ଏହାକୁ ପ୍ରାକୃତିକ ଔଷଧାଳୟ ବୋଲି କୁହାଯାଇଥାଏ। ବର୍ଷାବଣଗୁଡ଼ିକ ବିଶ୍ୱର ଜଳଚକ୍ରକୁ ନିୟନ୍ତ୍ରଣ କରିଥାନ୍ତି। ସେଠାରେ ଥିବା ବୃକ୍ଷରାଜିଗୁଡ଼ିକର ଅଙ୍ଗାରକାମ୍ଳ ଗ୍ରହଣ ଏବଂ ଅମ୍ଳଜାନ ଛାଡ଼ିବା ଏହି ପ୍ରକ୍ରିୟା ମଧ୍ୟରେ ମେଘ ସୃଷ୍ଟି ପାଇଁ ମଧ୍ୟ ପରିସ୍ଥିତି ଉପୁଜିଥାଏ, ଫଳରେ ଦୂରଦୂରାନ୍ତ ଅଞ୍ଚଳରେ ଏହାର ପ୍ରଭାବରେ ବୃଷ୍ଟିପାତ ହୋଇଥାଏ। ତେଣୁ ଜଳଚକ୍ର ନିୟନ୍ତ୍ରଣ ଏବଂ ଜଳବାୟୁ ସ୍ଥିରତା କ୍ଷେତ୍ରରେ ଏହା ଉଲ୍ଲେଖନୀୟ ସାବ୍ୟସ୍ତ ହୁଏ। ଚଳିତ ବର୍ଷ ଆମ ଭିତରେ ଜଙ୍ଗଲ ପ୍ରସଙ୍ଗ ଆଧାରରେ ଏହି ଦିବସ ପାଳନ କରାଯାଉଛି। ମନୁଷ୍ୟ ସହିତ ପ୍ରକୃତି ଏବଂ ବର୍ଷାବଣର ନିବିଡ଼ ସମ୍ପର୍କକୁ ଏହି ପ୍ରସଙ୍ଗ ପ୍ରତିଫଳନ କରୁଛି, କାରଣ ଆମେ ଗ୍ରହଣ କରୁଥିବା ଅମ୍ଳଜାନ, ପିଉଥିବା ପାଣି, ଖାଦ୍ୟ ଏବଂ ଆମ ସଂସ୍କୃତି ସହ ଏହି ପ୍ରକୃତିଗତ ଜଙ୍ଗଲ ଓତପ୍ରୋତ ଭାବରେ ଜଡ଼ିତ। ତେଣୁ ଅନ୍ୟ ପ୍ରକାରେ କହିଲେ ଏହି ଜଙ୍ଗଲର ଉପାଦାନ ଆମ ଦୈନନ୍ଦିନ ଜୀବନର ଏକ ପ୍ରମୁଖ ଅଂଶ। ଭାରତରେ ବର୍ଷାବଣର ବ୍ୟାପକତା ଏତେ ଅଧିକ ନଥିଲେ ମଧ୍ୟ 3ଟି ପ୍ରମୁଖ ଅଞ୍ଚଳରେ ଏହାର ସ୍ଥିତି ରହିଛି। ସେଗୁଡ଼ିକ ହେଉଛି ପଶ୍ଚିମଘାଟ ପର୍ବତମାଳା, ଉତ୍ତର ପୂର୍ବ ଭାରତ ଏବଂ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ। ଏହି କ୍ରାନ୍ତୀୟ ଚିରହରିତ ବର୍ଷାବଣଗୁଡ଼ିକ ଭାରତରେ ଜଳବାୟୁ କ୍ଷେତ୍ରରେ ବ୍ୟାପକ ପ୍ରଭାବ ପକାଇଥାନ୍ତି, ତେଣୁ ଏହି ଅଞ୍ଚଳଗୁଡ଼ିକର ସୁରକ୍ଷା ତଥା ଦେଶରେ ଅନ୍ୟାନ୍ୟ ଜଙ୍ଗଲ ସୁରକ୍ଷା ଓ ସୃଷ୍ଟି ପାଇଁ ସରକାର ବହୁବିଧ ପଦକ୍ଷେପ ହାତକୁ ନେଇଛନ୍ତି। ସେଗୁଡ଼ିକ ମଧ୍ୟରେ କାମ୍ପା, ଗ୍ରୀନ୍ ଇଣ୍ଡିଆ ମିଶନ, ଜାତୀୟ ବାଉଁଶ ମିଶନ, ମିୟାୱାକି ପଦ୍ଧତି ଏବଂ ଏକ ପେଡ୍ ମା କେ ନାମ ଅଭିଯାନ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେଉଛି। କାମ୍ପା ପାଣ୍ଠି ଉପଯୋଗ ମାଧ୍ୟମରେ ଶିଳ୍ପାୟନ ପାଇଁ ନଷ୍ଟ ହେଉଯାଉଥିବା ଜଙ୍ଗଲ ବଦଳରେ ବ୍ୟାପକ ବୃକ୍ଷରୋପଣ ଏବଂ ପ୍ରାକୃତିକ ଜଙ୍ଗଲ ପୁନରୁଦ୍ଧାରକୁ ପ୍ରୋତ୍ସାହନ ପ୍ରଦାନ କରାଯାଉଛି। ଏହା ମାଧ୍ୟମରେ ବର୍ଷାବନ ଅଞ୍ଚଳଗୁଡ଼ିକରେ ସ୍ଥାୟୀ ଚିରହରିତ ପ୍ରଜାତିର ଚାରାରୋପଣ କରାଯାଉଛି। ଜଳବାୟୁ ପରିବର୍ତ୍ତନ ଆହ୍ୱାନର ମୁକାବିଲା ଦିଗରେ ଗ୍ରୀନ୍ ଇଣ୍ଡିଆ ମିଶନ ଜାତୀୟ କାର୍ଯ୍ୟ ଯୋଜନାର ଏକ ପ୍ରମୁଖ ଅଂଶ ପାଲଟିଛି। ଏହା ମାଧ୍ୟମରେ ଦେଶରେ ଜଙ୍ଗଲ ଆଚ୍ଛାଦିତ ଅଞ୍ଚଳ ପରିସୀମା ବୃଦ୍ଧି ଏବଂ ଅବକ୍ଷୟମୁଖୀ ଜଙ୍ଗଲ ପୁନରୁଦ୍ଧାର ପାଇଁ ପ୍ରୟାସ ଜାରି ରହିଛି। ବର୍ଷାବଣ ଏବଂ ଏହା ପାର୍ଶ୍ୱବର୍ତ୍ତୀ ଅଞ୍ଚଳଗୁଡ଼ିକରେ ବାଉଁଶ ଚାଷକୁ ପ୍ରୋତ୍ସାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ଜାତୀୟ ବାଉଁଶ ମିଶନ କାର୍ଯ୍ୟକାରୀ ହେଉଛି, ଫଳରେ ମୃତ୍ତିକା କ୍ଷୟକୁ ରୋକାଯିବା ସହ ସ୍ଥାନୀୟ ଜୈବ ବିବିଧତା ବଜାୟ ରଖିବାରେ ଏହା ସହାୟକ ହେଉଛି। ସେହିଭଳି ମିୟାୱାକି ପଦ୍ଧତି ଏବଂ ଏକ ପେଡ୍ ମା କେ ନାମ ଅଧୀନରେ କୃତ୍ରିମ ଭାବେ ବର୍ଷାବଣ ତଥା ଚାରାରୋପଣକୁ ପ୍ରୋତ୍ସାହନ ପ୍ରଦାନ କରାଯାଉଛି। ପରିଶେଷରେ ଏତିକି କୁହାଯାଇପାରିବ ଯେ ବର୍ଷାବନ ସୁରକ୍ଷିତ ରହିଲେ ପୃଥିବୀର ପ୍ରତିଟି ଜୀବ ସୁରକ୍ଷିତ ରହିବ।
3: ଆଜିର ପ୍ରସଙ୍ଗରେ ଶୁଣିଲେ ପୃଥିବୀର ସବୁଜ ପ୍ରାଣକେନ୍ଦ୍ର ବର୍ଷାବଣ, ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନା ସତ୍ୟରଞ୍ଜନ ମହାପାତ୍ର।
4: ଏତେବେଳେ ଯାଏଁ କାର୍ଯ୍ୟକ୍ରମ ଶୁଣୁଥିଲେ ରିଲେ କରି ପ୍ରସାର କଲୁ ଆକାଶବାଣୀ କଟକ କ୍ଷେତ୍ରରୁ, ଆକାଶବାଣୀ ସମ୍ବଲପୁର। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ସମ୍ବଲପୁରରେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ବିଜ୍ଞାପନ ପରେ।

आकाशवाणी संबलपुर आंचलिक खबर पढ़ुचन संपा राय जुहार। पहला मुख्य खबर, नुआ दिल्ली न आइबाकाल दुई नंबर खेप पद्म पुरस्कार प्रदान करबे राष्ट्रपति। तमिलनाडु गैस लीक घटनाती ओडिया श्रमिकों संख्या बढ़ला पांच के। तिरुवल्लुर न परिस्थितिर अनुध्यान करुछन तीन जन वरिष्ठ अधिकारी। ओकिल मानकर कल्याण पांठिन मिलुथिबार साहस टंका के 40% बढ़ाले राज्य सरकार। आउर 2026-27 शिक्षा बरस लगी स्नातक पाठ्यक्रम थी ना लेखार बाहरला पहला मेधा तालिका। पूरा खबर, राष्ट्रपति द्रौपदी मुर्मू आइबाकाल नुआ दिल्ली न दुई नंबर खेप बेसामरिक सम्मान समारोह ती इ बछर लगी 65 जन विशिष्ट व्यक्ति विशेष को पद्म पुरस्कार प्रदान करबे। इ बछर मोट 131 जन को पद्म पुरस्कार देबा लगी अनुमोदन मिली। इथि 5टा पद्म विभूषण 13टा पद्मभूषण आउ 113टा पद्मश्री पुरस्कार रहिछे। पहला खेप बेसामरिक सम्मान प्रदान समारोह ती गला मासे राष्ट्रपति 66 जन को पद्म पुरस्कार थी सम्मानित करिथिले। ओडिशार चरण हेम्रम, सीमांचल पात्र, शरत कुमार पात्र को पद्मश्री सम्मान थी सम्मानित करा जिबा। तमिलनाडुर तिरुवल्लुर ठाने हितबार एमोनिया गैस लीक घटना थी ओडिया श्रमिक मानकर मृत्यु संख्या पांच के बढ़िचे बोली श्रम मंत्री गणेशराम सिंह खुंटिया सूचना दैछन। दुर्घटना थी 70 अधिका लोक अस्वस्थ होकर मेडिकल न चिकित्सित होछन। घटना थी मुख्यमंत्री मोहन चरण माझी दुख प्रकाश करबार सहित मृतक मानकर परिवार लोकर लागी रिलीफ पांठनु 4 लाख टंका लेखा साहज घोषणा करिछन। राज्य सरकारंकर 3 जन वरिष्ठ अधिकारी घटना जगान पहुंचिकर तथ्य ठोल करुछन। तमिलनाडु प्रशासन सांगे तालमेल रखिकर घटना थी प्रभावित ओडिया श्रमिक मानू सब प्रकार सहयोग देवारे अधिकारी कहुई। मुख्यमंत्री कार्यालय तरफ मिली सूचना अनुसार दुर्घटनाग्रस्त श्रमिक मानकर साहज लागी ओडिशा सरकार तमिलनाडु प्रशासन सांगे निरंतर जोगाजोग थी अछन। मुख्यमंत्री निर्देश दी मुख्य शासन सचिव अनु गर्ग तमिलनाडु मुख्य शासन सचिव सांगे आलोचना करिछन। तमिलनाडु मुख्यमंत्री श्री सी जोसेफ विजय निर्देश दी गोटे 3 जनिया तदंत कमिटी गठन करा जायछे। इथि शिल्प सुरक्षा और स्वास्थ्य निर्देशक प्रदूषण नियंत्रण बोर्ड सदस्य सचिव आ जनसंख्या विभाग अतिरिक्त निर्देशक रहिछन। एमोनिया गैस लीक रो तदंत करी करी 24 घंटा भितरे अंतरिम रिपोर्ट आ 3 दिन भितरे चूड़ांत रिपोर्ट देबार के कहा जायछे। राज्यसभा निर्वाचन थी क्रॉस वोटिंग अभियोग के लेकर संप्रक्त विधायक विरोध थी आगत आवेदन के बाचस्पति सुरमा पाढ़ी खारज कर दैछन। गला मार्च मासे इतवार निर्वाचन थी बीजेडी आ कांग्रेस तरफ क्रॉस वोटिंग के लेकर बाचस्पति पासे आवेदन प्रक्रिया दाखल होता। बाचस्पति श्रीमती पाढ़ी कहिछन आवेदन पत्र मानके प्रक्रियागत भूल आउ दल परिवर्तन विरोधी आईन अनुसार जरूरी प्रमाण अभाव रही जेन तथ्य आधार ती आवेदन सब दाखल होता से तार केनसी प्रमाण दाखल नाई करी बीजेडी तरफ 8 जन आउ कांग्रेस तरफ 3 जन विधायकों अयोग्य घोषणा करबा लागि आवेदन पत्र दाखल होता। राज्यसभा निर्वाचन थी क्रॉस वोटिंग लागि बीजेडी आउ कांग्रेस समर्थित स्वाधीन प्रार्थी हारी जाइथिले। राज्य काम करुथबार ओकिल मानकर साहज लागी कार्यकारी होउथबार कल्याण पांठिनु मिलुथबार टंका के 40% बढ़ा जायछे। मुख्यमंत्री मोहन चरण माझी इ बाबत प्रस्ताव के मंजूरी देइछन। बढ़िथिबार टंका आधारती 5 बछर कि तानु कम समय लागी काम करिथिबा ओकिल मानकर परलोक क्षेत्रति तांकर परिवार लोकको 1,05,000 टंका साहज मिलबा। तार उत्रु फी बछर अभिज्ञता आधारती साहज टंकार परिमाण भी मिलबा। 30 बछर काम करिथिबार ओकिल मानकु अवसर कि परलोक क्षेत्र थी सबुनु अत्का 6,30,000 टंका साहस देबार व्यवस्था रहिछे। 2021 मसिया थी साहस टंका के बढ़ा जाइथिला। केन्द्र सरकारंकर स्वच्छ आ हरित विद्यालय मूल्यांकन SHVR 2025-26 थी ओडिशार 10टा विद्यालय जातीय पुरस्कार लागि मनोनीत हेछन। रायजु मोट 20टा विद्यालय के जातीय स्तरीय मूल्यांकन लागि मनोनीत करा जाइथिला। सेथिर भितरु 10टा विद्यालय इमान्यता पाइछन। SHVR परिमल सफा पीबार पायन सबुजिमा जैव विविधता बर्ज्यवस्तु परिचालना बागिर भिन्न भिन्न मानदंड थी विद्यालय मानकु मूल्यांकन करा जायसी। देशर 29टा राज्य आ केन्द्रशासित अंचल नु मोट 191टा स्कूल के इ पुरस्कार लागि बछा जाइछे। विजेता विद्यालय के 1 लाख टंका नगद पुरस्कार प्रमाणपत्र आउ 3 दिनिया एक्सपोजर परिदर्शन रो सुजोग मिलबा। आपण माने खबर सुनुचन आकाशवाणी संबलपुर केन्द्र नु। 2026-27 शिक्षा बर्ष लागि स्नातक पाठ्यक्रम थी
ନାଁ ଲେଖାର ପହିଲା ମେଧା ତାଲିକା ଆଜି ବାହାରିଛି। ଏଥି ରାଜ୍ୟର 178782 ଜନ ଛାତ୍ରଛାତ୍ରୀ ମନୋନୀତ ହୋଇଛନ୍। ରାଇଜେ ମୋଟ 287,327 ସ୍ନାତକ ସିଟ୍ ଲାଗି 237,200 ଜନ ଆବେଦନ କରିଥିଲେ। ଫ୍ରିଜ୍ ବିକଳ୍ପ ବାଛିଥିବା ଛାତ୍ରଛାତ୍ରୀ ଆଇବାକାଲ୍ଠାନୁ 25 ତାରିଖ ଭିତରେ ନାଁ ଲେଖା ସାରବେ। ସ୍ଲାଇଟ୍ କି ଫ୍ଲୋଟ୍ ବାଛିଥିବା ଛାତ୍ରଛାତ୍ରୀ ଫିସ୍ ଦେଇକରି 2 ନମ୍ବର ତାଲିକାକେ ଅପେକ୍ଷା କରିବେ। ନୂଆ ଅଲ୍ଟର ବିକଳ୍ପଟି ଓଟିପି ଜରିଏ ପସନ୍ଦ ବଦଲେଇ ହେବା ବୋଲି ଉଚ୍ଚଶିକ୍ଷା ବିଭାଗ ତରଫ କୁହାଯାଇଛି। ନିଟ୍ ୟୁଜି 2026ର ପୁନଃ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ବାବଦ ସାମାଜିକ ଗଣମାଧ୍ୟମ ଟେଲିଗ୍ରାମ୍ଟି ପ୍ରସାରିତ ଖବରକେ ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ଖଣ୍ଡନ କରିଛି। ପରୀକ୍ଷା ଆଗନୁ ଟେଲିଗ୍ରାମ୍ଟି ଏନ୍ତା ଖବର ପ୍ରସାରଣ କରାଯାଇଥିଲା। ସାମାଜିକ ଗଣମାଧ୍ୟମ ପୋଷ୍ଟଟି ଏନ୍ଟିଏ କହିଛି ବ୍ୟାପକ ସୁରକ୍ଷା ଆଉ ସୁବ୍ୟବସ୍ଥିତ ପରିଚାଳନା ଜରିଏ ସଫଳତାର ସହିତ ପରୀକ୍ଷା କରାଯାଇଛି। ଭାରତୀୟ ସାଇବର ଅପରାଧ ସମନ୍ୱୟ କେନ୍ଦ୍ର ଆଉ ଆଇନ ପ୍ରବର୍ତ୍ତନକାରୀ ସଂସ୍ଥାମାନେ ମିଶିକରି ଏନ୍ତା ଖବର ପ୍ରସାରଣ କରିଥିବା ଲୋକର ବିରୋଧୀ କାର୍ଯ୍ୟାନୁଷ୍ଠାନ ନେଇକରି ପଦକ୍ଷେପ ନିଆଯାଇଥିବାର ବାବଦ ଏନ୍ଟିଏ ତରଫ କୁହାଯାଇଛି। ପରୀକ୍ଷା ବାବଦ ସବୁ ତଥ୍ୟ ଏନ୍ଟିଏ ୱେବ୍ସାଇଟ୍ ନ ମିଳୁଛି ବୋଲି ଛାତ୍ରଛାତ୍ରୀ ଆଉ ଅଭିଭାବକମାନଙ୍କୁ ଏନ୍ଟିଏ ସୂଚନା ଦେଇଛି। ୟୁଜିସି ନେଟ୍ 2026 ପରୀକ୍ଷା ଆଜିଠାନୁ ମୂଲ ହୋଇଛି। ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ତରଫ ହେଉଥିବାର କମ୍ପ୍ୟୁଟର ଆଧାରିତ ସିବିଟି ମୋଡ୍ ପରୀକ୍ଷା ଆଇବା 30 ତାରିଖ ତକ ଚାଲବା। ଫି ଦିନ 2 ସିଫ୍ଟି ପରୀକ୍ଷା କରାଯିବା। କନିଷ୍ଠ ଗବେଷକ ଫେଲୋସିପ୍ ଜିଆର୍ଏଫ୍ ଆଉ ଆସିଷ୍ଟାଣ୍ଟ ପ୍ରଫେସର ଆଉ ପିଏଚ୍ଡି ପାଠ୍ୟକ୍ରମଟି ନାଁ ଲେଖା ଲାଗି ଏହି ପରୀକ୍ଷା ହେବା। ଏନ୍ଟିଏ ୱେବ୍ସାଇଟ୍ଟି ପରୀକ୍ଷାର ଆଡ୍ମିଟ୍ କାର୍ଡ଼ ମିଳୁଛି। ଶ୍ରୀକ୍ଷେତ୍ର ପୁରୀର ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଲାଗି ଆଇବାକାଲି ପୁରୀ ଟାଉନ୍ ହଲ୍ ସମ୍ମିଳନୀ କକ୍ଷନ ସକାଳର 11 ବଜେ 2 ନମ୍ବର ସମନ୍ୱୟ ବୈଠକ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାଟି ହେବା। ବୈଠକଟି ରଥଯାତ୍ରା ବେଲ୍କେ ମହାପ୍ରଭୁମାନଙ୍କ ନୀତିକାନ୍ତି ପରିମଳ ବ୍ୟବସ୍ଥା ସ୍ୱାସ୍ଥ୍ୟ ଆଲୋକୀକରଣ ରାସ୍ତାଘାଟ ମରାମତି ପିଇବାର ପାଇଁ ଯୋଗାଣ ଯାଆସ ସୁବିଧା ସୁରକ୍ଷା ଆଉ ଟ୍ରାଫିକ୍ ନିୟନ୍ତ୍ରଣ ବାବଦେ ଆଲୋଚନା କରାଯିବା। ରଥଯାତ୍ରା ଆଗନୁ ରାଜ୍ୟ ସରକାରଙ୍କର ସବୁ ବିଭାଗର କାମର ଅଗ୍ରଗତି ବାବଦେ ଆଇନମନ୍ତ୍ରୀ ସମୀକ୍ଷା କରିବେ। ଭିନ୍ ଭିନ୍ ବିଭାଗର ଅଧିକାରୀ ସେବାୟତ ଆଉ ବୁଦ୍ଧିଜୀବୀମାନେ ବୈଠକଟି ଉପସ୍ଥିତ ରହିବେ ବୋଲି ଆମର ସମ୍ଭାଦଦାତା ଜଣାଇଛନ୍। ଜଙ୍ଗଲବାଗୀର ପ୍ରାକୃତିକ ସମ୍ପଦର ସୁରକ୍ଷା ପୁନରୁଦ୍ଧାର ଆଉ ଇତାର ଲାଗି ଜନସଚେତନତା ବଢ଼ାବା ଲକ୍ଷ୍ୟଟି ଆଜି ବିଶ୍ୱ ବର୍ଷା ବଣ ଦିବସ ପାଳନ କରାଯାଉଛି। ଜଙ୍ଗଲମାନଙ୍କ ଭିତରେ ସବୁନୁ ଜୀବନ୍ତ ଆଉ ଉପାଦେୟ ରହିବାର ଜାଗା ଭାବେ ବର୍ଷା ବଣକେ ଗ୍ରହଣ କରାଯାଇଛି। ଇଟା ଏନ୍ତା ଗୋଟେ ଶାଗୁଆ ବଳେ ଯେନ ବରଷ ସାରା ବହୁତ ବର୍ଷା ହେସି। ଇ ଜଙ୍ଗଲ ବାୟୁମଣ୍ଡଳନୁ ଅଙ୍ଗାରକାମ୍ଳ ଶୁଷିକରି ପ୍ରଚୁର ପରିମାଣଟି ଅମ୍ଳଜାନ ଯୋଗାସି। ହେଥିର୍ଲାଗି ବର୍ଷା ବଣକେ ପୃଥିର ଫୁସ୍ଫୁସ୍ ବୋଲି କୁହାଯାଏସି। ଆମର ଭିତରେ ଜଙ୍ଗଲ ବାର୍ତ୍ତା ନେଇକରି ଆଜି ଇ ଦିବସ ପାଳନ କରାଯାଉଛି। ପଶ୍ଚିମ ଓଡ଼ିଶାର ଭିନ୍ ଭିନ୍ ଜିଲ୍ଲାର ଜିଲ୍ଲାପାଳ ଆଉ ଆରକ୍ଷୀ ଅଧୀକ୍ଷକଙ୍କ ଯୁଗ୍ମ ଜନଶୁଣାଣି ଶିବିର ଆଜି ହୋଇଯାଇଛି। ସମ୍ବଲପୁର ଜିଲ୍ଲା ବ୍ଲକ କାର୍ଯ୍ୟାଳୟନ ହୋଇଥିବା ଶୁଣାଣି ଶିବିରଠି 99 ଅଭିଯୋଗ ଆସିଥିଲା। 2 ଜଣଙ୍କୁ 25,000 ଟଙ୍କା ଲେଖାଏଁ ସାହାଯ୍ୟ ଆଉ ରେଡ୍କ୍ରସ୍ ତରଫ 45,000 ଟଙ୍କା ସାହାଯ୍ୟ ଦିଆଯାଇଛି। ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ କାର୍ଯ୍ୟାଳୟନ ହୋଇଥିବା ଶୁଣାଣି ଶିବିରଠି 65 ଅଭିଯୋଗ ଆସିଥିଲା। ସେଥିଭିତରୁ 30 ଅଭିଯୋଗର ତୁର୍ତ୍ତି ସମାଧାନ ହୋଇଛି। ବରଗଡ଼ ଜିଲ୍ଲା ବରପାଲି ପଞ୍ଚାୟତ ସମିତି କାର୍ଯ୍ୟାଳୟନ ହୋଇଥିବା ଶିବିରଠି 180 ଅଭିଯୋଗ ଆସିଥିଲା। ସେଥିଭିତରୁ 13 ଅଭିଯୋଗର ତୁର୍ତ୍ତି ସମାଧାନ କରାଯାଇଥିଲା। ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକର ଖେମାଲୟ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟନ ହୋଇଥିବା ଶୁଣାଣି ଶିବିରଠି 71 ଅଭିଯୋଗ ଆସିଥିଲା। ନୂଆପଡ଼ା ଜିଲ୍ଲା ଖଡ଼ିଆଲ ବ୍ଲକ ପରିସରନ ହୋଇଥିବା ଶିବିରଠି 106 ଅଭିଯୋଗ ଆସିଥିଲା। ଶିବିରମାନଙ୍କେ ଜିଲ୍ଲାପାଳ ଆଉ ଆରକ୍ଷୀ ଅଧୀକ୍ଷକମାନେ ଅଭିଯୋଗମାନଙ୍କୁ ଗ୍ରହଣ କରିକରି ତୁର୍ତ୍ତି ସମାଧାନ କରବାରକେ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। ପାଣିପାଗ ଉତ୍ତର ବଙ୍ଗୋପସାଗରନ ଆଇବା 15 ଦିନ ଭିତରେ ଗୋଟେ ଲଘୁଚାପ ହୋଇପାରେ। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଇଜ୍ ବଲାଙ୍ଗୀର ଆର୍ ସୁନ୍ଦରଗଡ଼ ଦେଇକରି ଆଗ୍କେ ବଢ଼ୁଛି। ଆଇବା ଦିନେ ମୌସୁମୀ ପ୍ରଭାବଟି ରାଇଜେ ବର୍ଷାର ପରିମାଣ ବଢ଼୍ବା। ଆଇବା 24 ଘଣ୍ଟା ଭିତରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ହେବା ବୋଲି ପାଖାପାଖି ସବୁ ଜିଲ୍ଲାକେ ସତର୍କ ସୂଚନା ଜାରି କରାଯାଇଛି। ଇ ସମୟ ଭିତରେ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀମାନଙ୍କୁ ଆଇବା କାଲି ତକ୍ ସମୁଦ୍ର ଭିତରକେ ନାଇଯିବା ଲାଗି ପରାମର୍ଶ ଦିଆଯାଇଛି। ନୂଆଦିଲ୍ଲୀନ ଆଇବା କାଲି 2 ନମ୍ବର ଖେପ୍ ପଦ୍ମ ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି। ତାମିଲନାଡୁ ଗ୍ୟାସ୍ ଲିକ୍ ଘଟଣାଟି ଓଡ଼ିଆ ଶ୍ରମିକଙ୍କର ସଂଖ୍ୟା ବଢ଼ିଲା 5 କେ। ତିରୁବଲୁର୍ନ ପରିସ୍ଥିତିର ଅନୁଧ୍ୟାନ କରୁଛନ୍ 3 ଜଣ ବରିଷ୍ଠ ଅଧିକାରୀ। ଓକିଲମାନଙ୍କର କଲ୍ୟାଣ ପାଣ୍ଠିନୁ ମିଳୁଥିବା ସାହାଯ୍ୟ ଟଙ୍କାକେ 40% ବଢ଼ାଲେ ରାଜ୍ୟ ସରକାର। ଆଉର 2026 ଶିକ୍ଷାବର୍ଷ ଲାଗି ସ୍ନାତକ ପାଠ୍ୟକ୍ରମଟି ନାଁ ଲେଖାର ବାହାରିଲା ପହିଲା ମେଧା ତାଲିକା।
আজিৰ আঞ্চলিক খবৰ ইন শেষ হ'ল। জুহাৰ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଶୁଣିଲେ ଆକାଶବାଣୀ ସମ୍ବଲପୁର। ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣନ୍ତୁ, ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
2: ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ, ଜନସାଧାରଣଙ୍କ ବିଶ୍ୱାସ ହିଁ ସୁଶାସନର ସର୍ବୋତ୍ତମ ସମ୍ପତ୍ତି, କହିଲେ ପ୍ରଧାନମନ୍ତ୍ରୀ। ଷୋଡ଼ଶ ବ୍ରିକ୍ସ ଜାତୀୟ ସୁରକ୍ଷା ପରାମର୍ଶଦାତା ସମ୍ମିଳନୀ ଆଜିଠାରୁ ଆରମ୍ଭ ହେଲା ନୂଆଦିଲ୍ଲୀରେ। ଉତ୍ତରପ୍ରଦେଶର ଏକ କୋଚିଂ ସେଣ୍ଟରରେ ଅଗ୍ନିକାଣ୍ଡ ଯୋଗୁଁ 14 ଶିକ୍ଷାର୍ଥୀଙ୍କର ମୃତ୍ୟୁ। ଭାରତ ମଙ୍ଗୋଲିଆ ରଣନୈତିକ ଭାଗିଦାରୀକୁ ଅଧିକ ସଶକ୍ତ କରିବା ଲାଗି ସେମାନଙ୍କ ପ୍ରତିବଦ୍ଧତା ଦୋହରାଇଲେ ଉଭୟ ଦେଶର ବୈଦେଶିକ ମନ୍ତ୍ରୀ, ଏବଂ ନିଜ ପଦବୀରୁ ଇସ୍ତଫା ଦେବା ପାଇଁ ଘୋଷଣା କଲେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ। ଜନସାଧାରଣଙ୍କ ବିଶ୍ୱାସ ହିଁ ସୁଶାସନର ସର୍ବୋତ୍ତମ ସମ୍ପତ୍ତି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମତବ୍ୟକ୍ତ କରିଛନ୍ତି। କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋଏଲଙ୍କର ଏକ ଲେଖାକୁ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସେୟାର କରି ଶ୍ରୀ ମୋଦି କହିଛନ୍ତି, ଗତ 12 ବର୍ଷ ଧରି କେନ୍ଦ୍ର ସରକାରଙ୍କ ଦ୍ୱାରା ବିଭିନ୍ନ କ୍ଷେତ୍ରରେ ନିଆଯାଇଥିବା ସଂସ୍କାରମୂଳକ ପଦକ୍ଷେପ ଯୋଗୁଁ ଶାସନ ଓ ପ୍ରଶାସନ ପ୍ରତି ଜନସାଧାରଣଙ୍କ ବିଶ୍ୱାସ ଅଧିକ ସୁଦୃଢ଼ ହୋଇପାରିଛି। ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାଗୁଡ଼ିକ ମାଧ୍ୟମରେ ଲକ୍ଷ ଲକ୍ଷ ନାଗରିକଙ୍କର ଜୀବନ ଅଧିକ ସୁଗମ, ସୁରକ୍ଷିତ ତଥା ସମ୍ମାନଜନକ ସ୍ଥିତିରେ ପହଞ୍ଚି ପାରିଛି ବୋଲି ପ୍ରଧାନମନ୍ତ୍ରୀ ମତବ୍ୟକ୍ତ କରିଛନ୍ତି। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କ ନେତୃତ୍ୱରେ ଗତ 12 ବର୍ଷ ଧରି ଦେଶର ଜନସାଧାରଣ ବିଶେଷ କରି ଗରିବ ବର୍ଗ ଲୋକଙ୍କ ଜୀବନଶୈଳୀରେ ସକାରାତ୍ମକ ପରିବର୍ତ୍ତନ ଆଣିବାରେ ସରକାରଙ୍କ ସଫଳତା, ସୁଶାସନ ତଥା ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରି ଏହି ଲେଖାଟି ଶ୍ରୀ ଗୋଏଲ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଥିଲେ। ନୂଆଦିଲ୍ଲୀରେ ଆଜିଠାରୁ 16 ବ୍ରିକ୍ସ ଜାତୀୟ ସୁରକ୍ଷା ପରାମର୍ଶଦାତାଙ୍କ ଦୁଇଦିନିଆ ସମ୍ମିଳନୀ ଆରମ୍ଭ ହୋଇଛି। ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ଅଧ୍ୟକ୍ଷତାରେ ଆରମ୍ଭ ହୋଇଥିବା ଏହି ସମ୍ମିଳନୀରେ 11 ଦେଶର ଜାତୀୟ ସୁରକ୍ଷା ପରାମର୍ଶଦାତାମାନେ ଯୋଗ ଦେଇଛନ୍ତି। ସେହି ଦେଶଗୁଡ଼ିକ ହେଉଛି ବ୍ରାଜିଲ, ଚୀନ, ଇଜିପ୍ଟ, ଇଥିଓପିଆ, ଇଣ୍ଡୋନେସିଆ, ଇରାନ, ରୁଷ, ସାଉଦି ଆରବ, ଦକ୍ଷିଣ ଆଫ୍ରିକା ଏବଂ ସଂଯୁକ୍ତ ଆରବ ଏମିରେଟ୍ସ। ସମ୍ମିଳନୀରେ ଆଜିର ବିଶ୍ୱରେ ଦେଖାଦେଉଥିବା ଅଣପାରମ୍ପରିକ ସୁରକ୍ଷା ଆହ୍ୱାନଗୁଡ଼ିକ ବିଷୟରେ ଆଲୋଚନା କରାଯାଇ ଏହାକୁ ପ୍ରତିହତ କରିବା ଦିଗରେ ନୂତନ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ସମ୍ପର୍କରେ ଆଲୋକପାତ କରାଯିବ। ବିଭିନ୍ନ ଦେଶର ପ୍ରତିନିଧିମାନେ ସାଇବର ସୁରକ୍ଷା, ଡିଜିଟାଲ ଆହ୍ୱାନ ଏବଂ କୃତ୍ରିମ ବୁଦ୍ଧିମତା ପରିଚାଳିତ ଆହ୍ୱାନଗୁଡ଼ିକ ଉପରେ ବିସ୍ତୃତ ଭାବେ ମତ ବିନିମୟ କରିବେ। କିଛିଦିନ ପୂର୍ବରୁ ବ୍ରିକ୍ସ ଯୁଗ୍ମ କାର୍ଯ୍ୟକାରୀ ଗୋଷ୍ଠୀ ପକ୍ଷରୁ ଆତଙ୍କବାଦ ବିରୋଧୀ ଓ ସୁରକ୍ଷା ସମ୍ପର୍କିତ ଆଲୋଚନା ପୃଷ୍ଠଭୂମିରେ ଗ୍ରହଣ କରାଯାଇଥିବା ପ୍ରସଙ୍ଗଗୁଡ଼ିକ ନେଇ ମତ ବିନିମୟ କରିବାର କାର୍ଯ୍ୟକ୍ରମ ରହିଛି। ଏହି ବ୍ରିକ୍ସ ସମ୍ମିଳନୀ ଅବସରରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଶ୍ରୀ ଡୋଭାଲ ଆଜି ନୂଆଦିଲ୍ଲୀଠାରେ ଇରାନର ପ୍ରତିରକ୍ଷା ବ୍ୟାପାର ଉପସଚିବ ଘାଦେ ନେଜାମିପୋରଙ୍କ ସହିତ ସାକ୍ଷାତ ଆଲୋଚନା କରିଛନ୍ତି। ଏ ସମ୍ପର୍କରେ ସୂଚନା ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି, ପଶ୍ଚିମ ଏସିଆର ସାମ୍ପ୍ରତିକ ସ୍ଥିତିର ଅଗ୍ରଗତି ସମ୍ପର୍କରେ ଉଭୟ ପକ୍ଷ ଏହି ଅବସରରେ ସମୀକ୍ଷା କରିବା ସହିତ ବ୍ରିକ୍ସ ମଞ୍ଚ ଏବଂ ଦୁଇ ଦେଶ ମଧ୍ୟରେ ଜାରି ରହିଥିବା ଦ୍ୱିପକ୍ଷୀୟ ସମ୍ପର୍କ ଅଧୀନରେ ବିଭିନ୍ନ କ୍ଷେତ୍ରରେ ସହଯୋଗ ସମ୍ପର୍କରେ ଆଲୋଚନା କରିଛନ୍ତି। ଏହାଛଡ଼ା ଶ୍ରୀ ଡୋଭାଲ ଇଥିଓପିଆର ଜାତୀୟ ଗୁଇନ୍ଦା ଓ ସୁରକ୍ଷା ସେବାର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ମିଲିୟନ ଲେମା ଟାଡ୍ସେଙ୍କ ସହିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ବିଶେଷକରି ଭାରତ ଇଥିଓପିଆ ରଣନୀତିକ ଭାଗିଦାରୀକୁ ଅଧିକ ସୁଦୃଢ଼ କରିବା ସହିତ ବିଭିନ୍ନ କ୍ଷେତ୍ରରେ ସହଯୋଗକୁ ସଶକ୍ତ କରିବା ଉପରେ ଉଭୟ ପକ୍ଷ ସମ୍ମତି ପ୍ରଦାନ କରିଛନ୍ତି। କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବାହିନୀ ସିଆଇଏସ୍ଏଫ୍ କର୍ମଚାରୀମାନେ ଦେଶର ଅର୍ଥନୈତିକ ସୈନିକ ବୋଲି ସ୍ୱରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ବନ୍ଦୀ ସଞ୍ଜୟ କୁମାର ମତବ୍ୟକ୍ତ କରିଛନ୍ତି। ଆଜି ନୂଆଦିଲ୍ଲୀସ୍ଥିତ ସିଆଇଏସ୍ଏଫ୍ର ନୂତନ ମୁଖ୍ୟାଳୟ ଲାଗି ଭିତ୍ତିପ୍ରସ୍ତର ସ୍ଥାପନ କରିବା ଅବସରରେ ଆୟୋଜିତ ଏକ ସ୍ୱତନ୍ତ୍ର ସମାରୋହରେ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି। ଶ୍ରୀ କୁମାର ଦେଶର ବିକାଶ ଦିଗରେ ଏହି ସୁରକ୍ଷା ସଂସ୍ଥାର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରି କହିଛନ୍ତି, ଦେଶର ଅଭିବୃଦ୍ଧି ସୁରକ୍ଷିତ ରଖିବା ଦିଗରେ ସିଆଇଏସ୍ଏଫ୍ ଯବାନମାନଙ୍କ ଅବଦାନ ଅତୁଳନୀୟ। କେନ୍ଦ୍ରୀୟ ସଶସ୍ତ ପୁଲିସ୍ ବାହିନୀର କଲ୍ୟାଣ ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଅନେକ ପଦକ୍ଷେପ ନିଆଯାଇଛି ବୋଲି ସେ କହିଛନ୍ତି। ଏହି ଅବସରରେ ଶ୍ରୀ କୁମାର ସିଆଇଏସ୍ଏଫ୍ ଲାଗି 130 କୋଟିରୁ ଊର୍ଦ୍ଧ୍ୱ ଟଙ୍କା ମୂଲ୍ୟର ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପର ଶିଳାନ୍ୟାସ ତଥା ଲୋକାର୍ପଣ କରିଛନ୍ତି। ସିଆଇଏସ୍ଏଫ୍ର ଏହି ନୂତନ ମୁଖ୍ୟାଳୟଟି 75 କୋଟିରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ କରାଯାଉଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି ନୂଆଦିଲ୍ଲୀଠାରେ ଇସ୍ରାଏଲ୍ ପ୍ରତିରକ୍ଷା ମନ୍ତ୍ରଣାଳୟର ମହାନିର୍ଦ୍ଦେଶକ ମେଜର ଜେନେରାଲ୍ ଅମିର ବାରାମ୍ଙ୍କ ସହିତ ସାକ୍ଷାତ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏ ସମ୍ପର୍କରେ ସୂଚନା ଦେଇ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି, ଏହି ଆଲୋଚନା ସମୟରେ ଭାରତ ଇସ୍ରାଏଲ୍ ପ୍ରତିରକ୍ଷା ସହଯୋଗକୁ ଅଧିକ ସମ୍ପ୍ରସାରିତ କରିବା ଦିଗରେ ଇସ୍ରାଏଲ୍ର ପ୍ରତିବଦ୍ଧତା ସମ୍ପର୍କରେ ଶ୍ରୀ ବାରାମ୍ ସୂଚନା ଦେଇଛନ୍ତି। ଦୁଇ ଦେଶ ମଧ୍ୟରେ ଥିବା ସ୍ୱତନ୍ତ୍ର ରଣନୈତିକ ଭାଗିଦାରୀକୁ ଅଧିକ ସଶକ୍ତ କରିବା ଲାଗି ଉଭୟ ପକ୍ଷ ଆବଶ୍ୟକ ପଦକ୍ଷେପ ନେବେ ବୋଲି ଏହି ବୈଠକରେ ସୂଚନା ମିଳିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଉତ୍ତରପ୍ରଦେଶର ଲକ୍ଷ୍ନୌ ସହର ଅନ୍ତର୍ଗତ ଆଲିଆଗଞ୍ଜର ପୁରାନିଆ ଅଞ୍ଚଳରେ ଥିବା ଏକ କୋଚିଂ ସେଣ୍ଟରରେ ଅଗ୍ନିକାଣ୍ଡ ଯୋଗୁଁ ପ୍ରାୟ 14 ଜଣ ଶିକ୍ଷାର୍ଥୀଙ୍କର ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ଆହତମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ଉପମୁଖ୍ୟମନ୍ତ୍ରୀ ବ୍ରଜେଶ ପାଠକ କହିଛନ୍ତି, ମୃତ ଛାତ୍ରଛାତ୍ରୀମାନଙ୍କର ବୟସ 16-18 ବର୍ଷ ମଧ୍ୟରେ ହେବ। ସେଠାରେ ଜିଲ୍ଲା ପ୍ରଶାସନର ଅଧିକାରୀ ତଥା ପୁଲିସ୍ କର୍ମଚାରୀ ଓ ଦମକଳ ବାହିନୀ ପହଞ୍ଚ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଇତିମଧ୍ୟରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏ ସମ୍ପର୍କରେ ରାଜ୍ୟ ପୁଲିସ୍ ମହାନିର୍ଦ୍ଦେଶକ ଏବଂ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସହିତ ଆଲୋଚନା କରିଛନ୍ତି। ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ତଦାରଖ କରିବା ସହିତ ଅଗ୍ନିକାଣ୍ଡର କାରଣ ସମ୍ପର୍କରେ ତଦନ୍ତ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଏହି ଦୁର୍ଘଟଣାର ଦୋଷୀମାନଙ୍କୁ କଦାପି ଛଡ଼ାଯିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ନିଜର ଆଲିଗଡ଼ ଓ ଫିରୋଜାବାଦ ଜିଲ୍ଲା ଗସ୍ତକୁ ଅଧାରୁ ବନ୍ଦ ରଖି ମୁଖ୍ୟମନ୍ତ୍ରୀ ଅଗ୍ନିକାଣ୍ଡ ସମ୍ପର୍କରେ ତଦାରଖ କରିବା ଲାଗି ତୁରନ୍ତ ଲକ୍ଷ୍ନୌ ପ୍ରତ୍ୟାବର୍ତ୍ତନ କରିଥିବା ଜଣାଯାଇଛି। ଏହି ଅଗ୍ନିକାଣ୍ଡ ଯୋଗୁଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଗଭୀର ଦୁଃଖ ପ୍ରକାଶ କରିବା ସହିତ ମୃତକଙ୍କ ପରିବାରବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏଥିଲାଗି ଶୋକ ପ୍ରକାଶ କରିଛନ୍ତି। ଏଥିସହିତ ମୃତକଙ୍କ ଆତ୍ମୀୟ ସ୍ୱଜନଙ୍କ ଲାଗି ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ୍ ପାଣ୍ଠିରୁ 2 ଲକ୍ଷ ଟଙ୍କା ଲେଖାଏଁ ଏବଂ ଆହତଙ୍କ ଚିକିତ୍ସା ଲାଗି 50,000 ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ କରିବାକୁ ଶ୍ରୀ ମୋଦି ଘୋଷଣା କରିଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆଜି ଉଲାନବାତାରଠାରେ ତାଙ୍କର ମଙ୍ଗୋଲିଆ ପ୍ରତିପକ୍ଷ ବତ୍ସେତ୍ ଶେଗ୍ ବାଟମୁଙ୍କ ସହିତ ସାକ୍ଷାତ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏ ସମ୍ପର୍କରେ ସୂଚନା ଦେଇ ଡକ୍ଟର ଜୟଶଙ୍କର କହିଛନ୍ତି, ଭାରତ ମଙ୍ଗୋଲିଆ ରଣନୈତିକ ଭାଗିଦାରୀକୁ ଅଧିକ ସଶକ୍ତ ତଥା ପ୍ରତିଜ୍ଞାବଦ୍ଧ କରିବା ଦିଗରେ ତାଙ୍କର ଏହି ଆଲୋଚନା ସହାୟକ ହେବ। ଏହି ଅବସରରେ ଉଭୟ ନେତା କ୍ଷମତା ନିର୍ମାଣ, ସଂସ୍କୃତି, ଶିକ୍ଷା, ସୁରକ୍ଷା, ବିଭିନ୍ନ ବିକାଶମୂଳକ ପ୍ରକଳ୍ପ କ୍ଷେତ୍ରରେ ଦ୍ୱିପକ୍ଷୀୟ ସହଯୋଗର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ଏତଦ୍ବ୍ୟତୀତ ଖଣି ଖନନ, ସ୍ୱଚ୍ଛ ଶକ୍ତି ଏବଂ କୃଷିଭିତ୍ତିକ ପ୍ରକ୍ରିୟାକରଣ ଭଳି କେତେକ ପ୍ରସଙ୍ଗ ଉପରେ ମଧ୍ୟ ଉଭୟ ବୈଦେଶିକ ମନ୍ତ୍ରୀ ମତ ବିନିମୟ କରିଛନ୍ତି। ଡକ୍ଟର ଜୟଶଙ୍କର ମଙ୍ଗୋଲିଆ ଗସ୍ତ ଶେଷ କରି ଦକ୍ଷିଣ କୋରିଆ ଯିବେ। ସେଠାରେ ସେ ଜେଜୁଠାରେ ଆସନ୍ତା ଗୁରୁବାର ଦିନ ଅନୁଷ୍ଠିତ ହେବାକୁ ଥିବା ଶାନ୍ତି ଓ ସମୃଦ୍ଧି ଲାଗି ସମ୍ମିଳନୀରେ ନିଜର ଅଭିଭାଷଣ ପ୍ରଦାନ କରିବାର କାର୍ଯ୍ୟସୂଚୀ ରହିଛି। କେନ୍ଦ୍ର ସମବାୟ ମନ୍ତ୍ରୀ ଅମିତ ଶାହା ଆସନ୍ତାକାଲି ନୂଆଦିଲ୍ଲୀଠାରେ ଭାରତର ଜାତୀୟ କୃଷି ସମବାୟ ବିପଣନ ସଂଘ ନାଫେଡ୍ର ନିଲାମ ପୋର୍ଟାଲର ଶୁଭାରମ୍ଭ କରିବେ। ନିଲାମ ପ୍ରକ୍ରିୟାକୁ ଅଧିକ ସଶକ୍ତ ଏବଂ ସ୍ୱଚ୍ଛ ତଥା ଏଥିରେ ପାରଦର୍ଶିତା ଆଣିବାରେ ଏହି ପୋର୍ଟାଲର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ। ବିଶେଷକରି କୃଷକ, ସଦସ୍ୟ ସଂଗଠନ ତଥା ଅଂଶୀଦାରମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏହି ଡିଜିଟାଲ୍ ପ୍ଲାଟଫର୍ମ ନିଲାମ ସମ୍ପର୍କିତ କାର୍ଯ୍ୟକଳାପ ତଥା ନାଫେଡ୍ର ସାମଗ୍ରିକ କାର୍ଯ୍ୟଶୈଳୀକୁ ସୁସଂହତ କରିପାରିବ। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ପିକ୍ ଆଜି ରାତି 9:30 ପ୍ରଚାର କରାଯିବ। ଆଜିର ବିଷୟବସ୍ତୁ ରହିଛି ଯୁବପିଢ଼ି ପାଇଁ ନିଯୁକ୍ତି ସୁଯୋଗ, ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା, କର୍ମଚାରୀ ଭବିଷ୍ୟନୀତି ପାଣ୍ଠିର ଅତିରିକ୍ତ କେନ୍ଦ୍ରୀୟ କମିଶନର ପୂର୍ଣ୍ଣେନ୍ଦୁ ଭୂଷଣ ବର୍ମା ଏବଂ ଆଞ୍ଚଳିକ କମିଶନର ପ୍ରନୀତ ଯୋଶୀ ଏହି ଆଲୋଚନାରେ ଅଂଶଗ୍ରହଣ କରି ଶ୍ରୋତାମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେବେ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନଙ୍କୁ 011-2371-7117, 233-1444, 233-10481 ଏବଂ 237-1710-6 ନମ୍ବରକୁ ଡାଏଲ କରିବାକୁ ହେବ। ଏତଦ୍ବ୍ୟତୀତ ଶ୍ରୋତାମାନେ 9289094044 ନମ୍ବରକୁ ହ୍ୱାଟ୍ସଆପ୍ ଏବଂ ସାମାଜିକ ଗଣମାଧ୍ୟମ ଏକ୍ସରେ ହାସ୍ଟ୍ୟାଗ୍ ଆସ୍କ ଏଆର୍ ମାଧ୍ୟମରେ ପ୍ରଶ୍ନ ପଚାରିପାରିବେ। ବ୍ରିଟେନ୍ ପ୍ରଧାନମନ୍ତ୍ରୀ କିର୍ ଷ୍ଟାର୍ମର୍ ନିଜ ପଦବୀରୁ ଇସ୍ତଫା ପ୍ରଦାନ କରିବାକୁ ଘୋଷଣା କରିଛନ୍ତି। ଏଥିସହିତ ସେ ଲେବର ପାର୍ଟିର ନେତା ପଦରୁ ମଧ୍ୟ ଇସ୍ତଫା ଦେବେ ବୋଲି କହିଛନ୍ତି। ନିଜର ଇସ୍ତଫା ପ୍ରଦାନ ସମ୍ପର୍କିତ ବିବୃତ୍ତି ଜାରି କରିବା ପୂର୍ବରୁ ଷ୍ଟାର୍ମର୍ ଦମ୍ପତି 10 ଡାଉନିଂ ଷ୍ଟ୍ରିଟ୍ରେ ଥିବା ନିଜର ସରକାରୀ ବାସଭବନରୁ ବିଦାୟ ନେଇଥିବା ଜଣାଯାଇଛି। ଜନସାଧାରଣଙ୍କ ବିଶ୍ୱାସ ହିଁ ସୁଶାସନର ସର୍ବୋତ୍ତମ ସମ୍ପତ୍ତି କହିଲେ ପ୍ରଧାନମନ୍ତ୍ରୀ। ষোড়শ ব্রিক্স জাতীয় সুরক্ষা পরামর্শদাতা সম্মিলনী আজিঠার আরম্ভ হেলা নয়াদিল্লি। উত্তরপ্রদেশের এক কোচিং সেন্টরে অগ্নিকাণ্ড যোগু 14 শিক্ষার্থীঙ্কর মৃত্যু। ভারত মঙ্গোলিয়া রণনৈতিক ভাগিদারীকু অধিক সশক্ত করিবা লাগি সেমানকর প্রতিবদ্ধতা দোহরাইলে উভয় দেশ বৈদেশিক মন্ত্রী এবং নিজ পদবীরু ইস্তফা দেবা পাই ঘোষণা করলে ব্রিটেন প্রধানমন্ত্রী। সম্বাদ শেষ হেলা।
3: আপন মানে কার্যক্রম শুনছন্তি আকাশবাণী কটক কেন্দ্ররু।
4: সুদূরর সদর অপহঞ্চ অঞ্চলর স্বর উৎসব মহোৎসব সভা সমিতি সমারোহ প্রগতি দুর্গতি এবং সঙ্গতির অভিব্যক্তি নেই আঞ্চলিক সংবাদ বিভাগ পক্ষর প্রস্তুত করুছু জিল্লা হালচাল। আজ জিল্লা হালচালে শুনন্তু ভদ্রক জিল্লা সম্পর্কে তথ্য দেইছন্তি আম ভদ্রক সংবাদদাতা অশোক কুমার নায়ক ও উপস্থাপনারে মু লহরিকা পটনায়ক। রাজ্য সরকারঙ্কর দুই বর্ষ পূর্তি অবসরে ভদ্রক শহীদ স্মৃতিভবন টাউন হলরে আয়োজিত বিকাশর ধারা ওড়িশা সারা প্রদর্শনী ও সুশাসন কার্যক্রমে উপমুখ্যমন্ত্রী প্রভাতি পরিড়া যোগ দিয়ে সে প্রদর্শনীর বিভিন্ন মণ্ডপ পরিদর্শন করে সরকারঙ্কর জনকল্যাণমূলক যোজনার সফলতা উপরে আলোকপাত করেছিলেন।
5: ওড়িশা সরকারর দুই বর্ষর পূর্তি মোদি সরকারঙ্কর বারো বর্ষর পূর্তিরে ভদ্রক জেলা মিডিয়া বন্ধুমানঙ্কর সহিত কথাবার্তা এবং পরামর্শ পাই আসিছে। ইয়ে ওড়িশার বিকাশ ডবল ইঞ্জিনর সাহায্যরে যোভলি দ্রুত গতিরে বিকাশ হচ্ছে সে বিকাশ ওড়িশার সাধারণ লোকঙ্ক পাখে এবং ভদ্রক বাসীঙ্ক পাখে ঘরে ঘরে পৌঁছু তাপাই আমি বিকাশর ধারা ওড়িশা সারা বলি করেছি। আমি মহিলা সশক্তিকরণ গরিব কল্যাণ কৃষক সশক্তিকরণ এবং যুবক মানঙ্কর নিযুক্তি এবং বিকাশ প্রাথমিকতা দৌছে শিল্পানয়ন সহিত কৃষি সশক্তিকরণ কু বি আমি ধ্যান দৌছে এবং আমি সামগ্রিক ভাবে এক বিকশিত ওড়িশা 2036 আম রাজ্যর অর্থনীতি কু $500 বিলিয়ন পৌঁছাইবা কে সরকার লগাতার ভাবে প্রয়াস জারি রাখিছে এবং দেশের প্রধানমন্ত্রী যে ঐতিহাসিক রেকর্ডর অধিকারী হলে 4404 দিনর লগাতার লঙ্গেস্ট ইলেক্টেড প্রাইম মিনিস্টার হবার সৌভাগ্য পাইলে আমি সমস্তে জনকল্যাণ জনবিশ্বাস এবং জনভাগিদারির এ বারো বর্ষ সহিত এ দুই বর্ষক মিশাই সাধারণ জনতাঙ্কর জীবন সহজ সরল সুখদ করিবা পাই প্রয়াস করিবা।
4: ভদ্রক সংস্কৃতি ভবনরে পিএম কিষান উৎসব দিবস পালিত হয়েছি। প্রধানমন্ত্রী নরেন্দ্র মোদি ওড়িশার 34 লক্ষর অধিক চাষীঙ্কু 693 কোটি টাকা প্রদান করিথিবা বেলে ভদ্রক জিল্লার 1,69,317 জন চাষীঙ্কর খাতাকু 31,86,00,000 টাকা জমা হইতিবা জিল্লাপাল ডক্টর দিলীপ রাউতরায় সূচনা দেইছন্তি। বিকাশর ধারা ওড়িশা সারা কার্যক্রম অন্তর্গত রাণীতাল কৃষি বিজ্ঞান কেন্দ্রে প্রাকৃতিক ও জৈবিক কৃষি বিষয়ে জিল্লাস্তরীয় কর্মশালা অনুষ্ঠিত হয়েছে। সাংসদ অভিমন্যু সেঠি ও জিল্লাপাল ডক্টর দিলীপ রাউতরায় যোগ দিয়ে কৃষকঙ্ক আয় বৃদ্ধি মৃত্তিকা সুরক্ষা ও পরিবেশ অনুকূল কৃষি উপরে গুরুত্বারোপ করেছিলেন। কেন্দ্র সরকারঙ্ক বারো বর্ষর বিকাশ যাত্রা উপরে ভদ্রকরে পত্র সূচনা কার্যালয় পক্ষর এক বার্তাপ কার্যক্রম অনুষ্ঠিত হয়েছে। সাংসদ অভিমন্যু সেঠি বিধায়ক সীতাংশু শেখর মহাপাত্র ও জিল্লাপাল ডক্টর দিলীপ রাউতরায় বিভিন্ন উন্নয়নমূলক যোজনা ও 2047 সুদ্ধা বিকশিত ভারত গঠন লক্ষ্য উপরে মত প্রকাশ করেছিলেন। ভদ্রকরে আয়োজিত অন্য এক সাংবাদিক সম্মিলনীরে সাংসদ অভিমন্যু সেঠি ও বিধায়ক সীতাংশু শেখর মহাপাত্র কেন্দ্র সরকারঙ্ক বারো বর্ষ এবং রাজ্য সরকারঙ্ক দুই বর্ষর সফলতা সম্পর্কে আলোকপাত করেছিলেন। সেমানে ভদ্রকরে শীঘ্র মেডিকাল কলেজ ও বিশ্ববিদ্যালয় প্রতিষ্ঠা পাই শিলান্যাস হব বলে সূচনা দিয়েছিলেন। শীতলষষ্ঠী উপলক্ষে আরড়ি স্থিত বাবা আখণ্ডলমণিঙ্କ পীঠে শিব বিবাহ উৎসব ধুমধামে পালিত হচ্ছে। বৈদিক রীতিনীতি অনুসারে হরগৌরীঙ্କ বিবাহ উৎসব সম্পন্ন হয়েছিল বেলে হাজার হাজার ভক্তঙ্କ সমাগম হয়েছিল। ভদ্রক শহীদ স্মৃতিভবনরে মুখ্যমন্ত্রী অন্নপূর্ণা যোজনা কার্যক্রম অনুষ্ঠিত হয়েছে। বিধায়ক সীতাংশু শেখর মহাপাত্র ও জিল্লাপাল দিলীপ রাউতরায় সূচনা দিয়েছেন জিল্লার 11,25,000 অধিক হিতাধিকারীঙ্কু মুন্ডপিছা 10 কিলোগ্রাম চাউল মাগণারে যোগাই দিয়াযিব। ভদ্রক নেহেরু স্টাডিয়ামর উন্নতিকরণ পাই 23,50,00,000 টাকা ব্যয়ের ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଉଚ୍ଚଶିକ୍ଷା, ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ଓ କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଯୋଗଦେଇ ଜିଲ୍ଲାରେ କ୍ରୀଡ଼ା ଭିତ୍ତିଭୂମି ବିକାଶ ପାଇଁ ସରକାରଙ୍କ ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଥିଲେ। ଧାମନଗର ନିର୍ବାଚନ ମଣ୍ଡଳୀର ସୋହଡ଼ା ପଞ୍ଚାୟତରେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ 78 ବିକାଶମୂଳକ ପ୍ରକଳ୍ପର ଲୋକାର୍ପଣ କରିଛନ୍ତି। ପ୍ରାୟ 2,50,00,000 ଟଙ୍କା ବ୍ୟୟରେ ରାସ୍ତା, ସ୍ୱାସ୍ଥ୍ୟକେନ୍ଦ୍ର, ଗ୍ରନ୍ଥାଗାର, ମାର୍କେଟ କମ୍ପ୍ଲେକ୍ସ ଓ ଅନ୍ୟାନ୍ୟ ଭିତ୍ତିଭୂମି ପ୍ରକଳ୍ପ ଉଦ୍ଘାଟିତ ହୋଇଛି। ଧାମନଗର ବ୍ଲକ କୋଠାରଠାରେ ଆୟୋଜିତ ସମୀକ୍ଷା ବୈଠକରେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କରିଥିଲେ। ସେ ଜନସାଧାରଣଙ୍କ ପାଖରେ ସରକାରୀ ଯୋଜନାର ସୁଫଳ ପହଞ୍ଚାଇବାକୁ ଅଧିକାରୀମାନଙ୍କୁ ଆହ୍ୱାନ ଦେଇଥିଲେ। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ବଲାଙ୍ଗୀର ଜିଲ୍ଲା ସମ୍ପର୍କରେ।

ଏତେବେଳେ ଯାଏଁ କାର୍ଯ୍ୟକ୍ରମ ଶୁଣୁଥିଲେ ରିଲେକରି ପ୍ରସାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ସମ୍ବଲପୁର ପ୍ରଚାର କରୁଛୁ କୃଷି ସଂସାର କାର୍ଯ୍ୟକ୍ରମ।

0: ଆମର ସବୁ ଅରନ୍ଦାତା ଚାଷୀ ଭୟନ ଭାଇ ଭଉଣୀମାନଙ୍କୁ ଜୁହାର କରିକିରି ମୂଲ କରୁଛୁଁ ଆଜିର ଡାଏଲ ନମ୍ବର କୃଷି ସଂସାର କାର୍ଯ୍ୟକ୍ରମ। ଆପଣମାନଙ୍କୁ ଆମର କାର୍ଯ୍ୟକ୍ରମକେ ସ୍ୱାଗତ କରୁଛୁଁ। ଆପଣମାନଙ୍କର ପାଖେ ତ ଆମର ସବୁ ନମ୍ବର ମାନେ ଅଛେ, 0663 24 11 240 ଆର 0663 24 11 231। ତ ଆମମାନଙ୍କେ ଫୋନ୍ ମାନେ ଆସି ବସରାନ, ଆସୁନ୍ କଥା ଲାଗମା। ହ୍ୟାଲୋ,
1: ହ୍ୟାଲୋ,
0: ନମସ୍କାର ଆଜ୍ଞା।
1: ନମସ୍କାର ଆଜ୍ଞା,
0: ଆଉ କେନ୍ତା ଅଛନ୍ କହୁନ୍। ଆପଣଙ୍କ ନାଁଟା ନାଇଁ କହିଲେ? ଲକ୍ଷ୍ମୀନାରାୟଣ ଆଜ୍ଞା। କେନ୍ତା ଅଛନ୍ ଆଜ୍ଞା? ଭଲ ଅଛନ୍। ଚାଷବାସ କେନ୍ତା ଚାଲିଛେ? ଡାଲ ତ ବନେ ଦିନ ସରି ଯିବାନ ନାଇଁ, 15-20 ଦିନ ଆଗରୁ ସରି ଯାଇଥିବାନ। ଆର ପନିପରିବା ଯା ହଉ, ଖରା ତ ଟିକେ କମିଛେ, ଇଛନ୍ ଗରମ ବି ଟିକେ କମିଛେ, ବର୍ଷା ବି ହେଇଛେ। ହଁ, ଆଜି ଦ୍ୱିପହରେ କେନ୍ତା ଚଡ଼କ ଚୁଡ଼କାମ ହେଲା? ଆମର ଆଡ଼େ ତ ଫୁଟକା ଫୁଟାଲା ଲେଖେନ ବାଜୁ ଥାଏ। ଆର କାଣା କହୁନ୍, କାର୍ଯ୍ୟକ୍ରମ ମାନେ ଶୁଣୁଛନ୍? ଯା ହଉ, ଆଉ କିଛି କହିବାର ଅଛେ କାର୍ଯ୍ୟକ୍ରମ ମାନଙ୍କ ବିଷୟରେ? ଚିଠି ପତ୍ର ଆପଣ ଚିଠି ତ ଲେଖି ପାରିବେ ଆମକୁ? ଚିଠି ତ ନାଇଁ, ଚିଠି ପତ୍ର ତ ଆପଣମାନେ ଲେଖିପାରିବେ, ଆମର ଏଇ ଆଡ଼୍ରେସ୍ଟି ଚିଠି ପତ୍ର ଲେଖିପାରିବେ। ଫୋନ୍ ଥିବି ଆପଣମାନେ ଯାହା ଜଣାବାର ଥିବା, କିଛି ଆମର ଉପରେ ଅଭିଯୋଗ ଥିବା କି କାଣା ଭଲ ଲାଗୁଥିବା କହିପାରିବେ। ଠିକ ଠିକ ଠିକ ଠିକ ଅଛି ଆଜ୍ଞା, ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା, ହଉ ହଉ ଠିକ ଅଛି ଆଜ୍ଞା, ଧନ୍ୟବାଦ, ନମସ୍କାର। ହ୍ୟାଲୋ, ହ୍ୟାଲୋ, ହ୍ୟାଲୋ ଆଜ୍ଞା, ନମସ୍କାର। ହଁ ହଁ ହଁ, ଟିକେ ଅଟକି ଦେଲେ ବେଲେ କାଣା କୋଟି ଗୋଟା ଗଲା କାଁ ବୋଇଲି। ଆପଣଙ୍କର ନାଁଟା କାଣା କହିଲେ କି? ସ୍ୱର୍ଣ୍ଣପ୍ରଭା ଆଜ୍ଞା, ନମସ୍କାର। ଆଉ କେନ୍ତା ଅଛନ୍? ଯା ହଉ, ବହୁତ ସୁନ୍ଦର କଥା। ବହୁତ ଦିନ ଖରା ହେଲା, ଉତରୁ ଗରମ ହେଲା, ଉତରୁ ଆଉ ଟିକେ ଭଲ ଲାଗୁଛେ। ଚାଷବାସ କେନ୍ତା ଚାଲିଛେ? ଆଉ ପନିପରିବା କି ଅଲଗା କିଛି ଚାଷ ନାଇଁ କରବାର? ଆଉ ସବୁ ଘରେ ଭଲ ଅଛନ୍ତି ତ? କାର୍ଯ୍ୟକ୍ରମ ମାନେ କେନ୍ତା ଭଲ ଲାଗୁଛେ?
2: ହଁ ଆଜ୍ଞା, ସବୁ କାର୍ଯ୍ୟକ୍ରମ ବହୁତ ବଢିଆ ଲାଗୁଛି। ତାପରେ ଯାହା ବି ଦଉଛନ୍ ଆମର ଯାହା ବି ବିଶେଷଜ୍ଞ ଆଜ୍ଞା ମାନଙ୍କୁ ଯେନ୍ ଡାକି କରି ବି ରୋଗ ପୋକ ନିୟନ୍ତ୍ରଣ, କେନ୍ କୁକୁଡ଼ା ଚାଷ, ଛେଳି ଚାଷ ଯାହା ବି ଦଉଛନ୍ ସବୁ ପୁରା ଶିକ୍ଷଣ ହଉଛେ। ତାପରେ ଯାହା ବି ଆମର ସଙ୍ଗୀତ
0: ଆଉ କାଣା ଭଲ ଭଲ ତାବାକି ଲାଗୁଛେ କେ?
2: ହଁ, ବର୍ତ୍ତମାନ ତ ସବୁ ଠିକ ଅଛି।
0: ଠିକ ଅଛି ତ? ହଉ ଠିକ ଅଛି ଆଜ୍ଞା, ନମସ୍କାର, ଫେର କଥା ଲାଗମା। ଆଜ୍ଞା ଆଜ୍ଞା, ହ୍ୟାଲୋ, ହ୍ୟାଲୋ,
3: ହ୍ୟାଲୋ,
0: ହଁ ନମସ୍କାର ଆଜ୍ଞା,
3: ଜୁହାର ଆଜ୍ଞା।
0: ଆଉ ଆପଣଙ୍କ ନାଁଟା ନାଇଁ କହିଲେ?
3: ବାମରାର ଦେବେନ୍ଦ୍ର ସାହୁ।
0: ଦେବେନ୍ଦ୍ର ଆଜ୍ଞା, ନମସ୍କାର, କେନ୍ତା ଭଲ ଅଛନ୍?
3: ଭଲ ଅଛନ୍।
0: ଚାଷବାସ କେନ୍ତା ଚାଲିଛେ କହୁନ୍?
3: ଚାଷବାସ ଆଜି ଫଲାଫଲି ପକା
0: କାଣା କାଟୁଛନ୍?
3: ଫଲାଫଲି ପକା
0: ପଲ୍ହା ପୁଲି ପକା ପକେ ପଲ୍ହା ମୂଲ କଲେ ନ ପକାବାରଟା ଜୋତା ଜୁତି କରୁଛୁ ପଲ୍ହା ଲାଗି ନା କେତେ ଏକର ଚାଷ କରୁଛନ୍ ଏଟା କାଁ କାଁ ଧାନ ମାନେ କରୁଛନ୍ ହଁ କାଁ କାଁ ଧାନ ମାନେ କରୁଛନ୍ ବୋଲଛେ ଆଚ୍ଛା ଆଚ୍ଛା ଆଚ୍ଛା ଯାହା ହେବ ପନିପରିବା କାଣା କରୁଛନ୍ କି ଅଲଗା କିଛି ଚାଷ ନାଇଁ ମଝିରେ ତ ଆମର କାର୍ଯ୍ୟକ୍ରମ ମାନେ ଦିଆହେଉଛି ବହୁତ ପ୍ରକାରର ଚାଷ ମାନଙ୍କର ବିଷୟରେ ମାଛ ଚାଷ ହେଲା ମହୁ ଚାଷ ହେଲା ଛତି ଚାଷ ହେଲା ଏଇଟା ମାନେ ତ ଯାହାର ଯେନ୍ତା ସୁବିଧା ଅଛେ ଦେଖିକିରି ଆଉ ଉପାୟ ଲଗେଇକିରି କରବାର କଥା ନାଇଁ କେଁ ଆଉ ଘରେ କେନ୍ତା ଅଛନ୍ ସବେ କାର୍ଯ୍ୟକ୍ରମ ମାନେ ଶୁଣୁଛନ୍ ଯା ହଉ ଯା ହଉ ଆଉ କିଛି କହିବାର ଅଛି କି ତାର ମାନେ କାର୍ଯ୍ୟକ୍ରମ ଆଉ କାଣା କଲେ ଭଲ ହେତା ଠିକ ଠିକ ଠିକ ଅଛେ ହଉ ଆଜ୍ଞା ନମସ୍କାର ଧନ୍ୟବାଦ ଆଜ୍ଞା ହ୍ୟାଲୋ ହ୍ୟାଲୋ ନମସ୍କାର ଆଜ୍ଞା ଆଜ୍ଞା କେନ୍ତା ଅଛନ୍ ଆଜ୍ଞା କୁହନ୍ ଆମେ ମାନେ ସବୁ ବଢିଆ ଇନର ସମସ୍ତେ ବଢିଆ ଅଛୁ ଆପଣ ମାନେ ଯଦି ଭଲ ନାଇଁ ଲାଗୁଥିସି ଯେ ଦେଖୁନ୍ ଇଚ୍ଛା ଆପଣ ଇଆଡ଼େ କଥା ଲାଗୁଛନ୍ ଆରଥି ବି ରିଙ୍ଗ ହଉଛି କରୁଛନ୍ ତ ସମୟ ତ ଆମର ସୀମିତ ଥିସି ସେଥିର ଭିତରେ ଫେର ଇଏ ଥିସି ଆଉ କାଁ କରବା ରାଗ ନାଇଁ ହେବେ ଆଜ୍ଞା କାଣା ଟପିକ ଉପରେ ଦେଖୁନ୍ ଆମର କାଣା ଅଛି ଆମର ଅଲ୍ ଇଣ୍ଡିଆ ରେଡ଼ିଓ ସମ୍ବଲପୁର ହଉ କି କେନ୍ସିନ୍ ବି ହଉ ସବୁ ଗୋଟେ ଅଲଗା ଅଲଗା ବିଭାଗ ଥିସି ବୁଝିଲେ ଆଉ ଯେନ୍ତା କି ଆମର କୃଷି ସଂସାର ଥି ଆମେ ଚାଷବାସର କଥା କହୁଛୁଁ ସେ ତାଙ୍କ ଛୁଆ ମାନଙ୍କର ଲାଗି ଅଛି ମହିଳା ମାନଙ୍କର ଲାଗି ଅଛି ଘର ସଂସାର କାର୍ଯ୍ୟ ଅଲଗା ଅଲଗା ଆମର ବିଭାଗ ମାନେ ଅଛି ଯେନ୍ତା ଯୁବବାଣୀ ବିଭାଗ ଯେନ୍ତା ଅଛେ ତ ସବୁତି ଅଲଗା ଅଲଗା କାର୍ଯ୍ୟକ୍ରମ ମାନେ ବାସି ଆଉ କୃଷି ସଂସାର ଥି ଆମେ ଯେହେତୁ ଖାଲି ଏଇଟା ଖାଲି ଆମର ଚାଷବାସର ଲାଗି ହେସି ହେଲା ହଁ ସେଠି ଚାଷବାସର ଥି ତାପରେ ଏଇ ଯେନ୍ ଆପଣ ବିଭିନ୍ନ ବିଷୟ ଉପରେ କହୁଛନ୍ ଯେନ୍ତା ଟପିକ ମାନେ କରିବେ ସବୁ ବିଷୟରେ ତ ଯାଏସି ଯେନ୍ତାକି ଆମର ଆରମ୍ଭରୁ କୁହାଯାଏସି ଉପସ୍ଥାପକ ମାନେ ଉପସ୍ଥାପନ କରସନ୍ ଆରମ୍ଭ କରସନ୍ ସେଠି ପଝିରେ ବି କହିସନ୍ ସେ ବାବଦ ମାନଙ୍କୁ ସବୁ ବିଷୟରେ କହିସନ୍ ଆଉ ଏଠି ଆମେ ଖାଲି ଚାଷବାସରେ କରୁଛୁ ଆମର ଯେନ୍ ଫୋନ୍ ଇନ୍ ବି ଚାଷବାସ ବିଷୟରେ ଖାଲି ମୁଁ ତ ଆଗ ମୁଁ ବି ଆଗ ଯୁବବାଣୀ କରୁଥିଲି ଶୁଣିଥିବେ ବି ଆପଣ ଜାଣୁଛନ୍ ସବୁ ଶୁଣୁଛନ୍ କହୁଛନ୍ ଯା ହଉ ଆମର କୃଷି ସଂସାର କାର୍ଯ୍ୟକ୍ରମ ବାବଦରେ କାଣ ଭଲ ମନ ଭଲ ବି ଆପଣ ମାନେ କହିବାର କଥା ଫେର ପଛେ କଥା ଲାଗମା ଫେର ଆଜ୍ଞା ମାନେ ଫେର ହଉ ନମସ୍କାର ଆଜ୍ଞା ହ୍ୟାଲୋ ହ୍ୟାଲୋ ନମସ୍କାର ଆଜ୍ଞା ହଁ ରାଜେନ୍ଦ୍ର ଆଜ୍ଞା କେନ୍ତା ଅଛନ୍ କହୁନ୍ ମୁଇଁ ବି ବଢିଆ ଅଛେ କଥାର ନାଇଁ ଜାଣିପାରବାର ବର୍ଷା ପାଣି ବି ଟିକେ ହେଇଛେ ଭଲ ଲାଗୁଛେ ଥଣ୍ଡା ଥଣ୍ଡା ଲାଗୁଛେ ଆପଣଙ୍କର ଆଡ଼େ ଯେ ପାକଟା ବି ଟିକେ ଭଲ ହେଇଛେ ଚଡ଼କ ଚୁଡ଼କା ଟିକେ ମାଇଲା ଇଚିନ୍ ଚାଷ କରିବାର ଆମର ସମୟ ଆଇଲା, ଯେନ୍ ମାନେ କି ଦୁଇ ଫସିଲି ବାଲେ ତ କରୁଛନ୍, ଏକ ଫସିଲି ମାନଙ୍କର ଜାଗା ମାନଙ୍କୁ ଇଛନ୍ ଫଲ ହୁଲା ଧରା ଧରି ମୁଲ କର୍ମା। ଆପଣଙ୍କର ଯେ ଚାଷବାସ କେନ୍ତା ଚାଲିଛେ? ଆଉ କଣ ନୂଆ ଖବର କହୁନ? ଯା ହଉ, ଆଉ ଘରେ ଭଲ ଅଛନ୍ ସବେ? ଆମର କୃଷି ସଂସାର କାର୍ଯ୍ୟକ୍ରମ ବିଷୟରେ କିଛି କହିବାର କି ଚାହିଁବେ? ଚାଲୁନ୍ ଆସୁନ୍, ଏଇ ବାହାନାତି ଆମେ ଗୀତ ପଦେ ଶୁଣୁ। ଆର୍ ଏଟାକେ ଲେଖିଛନ୍ ଅରୁଣ ରାଜହଂସ, ଗାଇଛନ୍ ଅରୁଣ ରାଜହଂସ ଆର୍ ଲେଖିଛନ୍ ପ୍ରମୋଦ କୁମାର ମିଶ୍ର। ରଖୁଛି ଆଜ୍ଞା, ନମସ୍କାର।

0: हेलो।
1: हेलो भाई, नमस्कार।
0: नमस्कार नमस्कार दादा, नाडा नाइ
1: मोड
0: कोजो
1: इला मोड इलांचलो भाई कहुचे, ग्राम तलगा जिला बलांगीर रो।
0: जिला बलांगीर रो। केंदा अछन?
1: मुई भलो अछे, आपन केनता अछन?
0: मुई भी बढ़िया अछे। आउ
1: मैं
0: आपन
1: बरसा पन केनता होचे?
0: बर्षा पानी आई तो हला, चड़क चुड़का माला दी परे बर्षा टिके भी हला, ढो ढा के ना फुटका फुटला लखन हला। आओ भल के थंडा
1: आमर आबे ठीक है, बरसा पान ठीक उठे आते। आमर आमर गांव तो बड़भागी तो इतरा रिया बुना धान कोचे रुआ इते लाइनी करवा जते इरा इरा इरा जीरो ऐसा यो लेना उच्च किन बस तेल लगी ठीक है। जब पानी चले ठीक है, छोटी जब जब रुआ रे कर देना मस्त रही आवे, समस्त बड़भागी लोग इतरा धान बुनी दो चा।
0: आओ आमर तो ऐसा नहीं, पश्चिम ओडिशा ती प्राय बोधे सब आड़े बने आड़े आई था, आज बर्षा आई छे।
1: ନାଇଁ ଏଇଟା ନ୍ୟୁଜ୍ରେ ବି ଦେଖଉଛେ ଯେ ଏଇଟା 30ଟା ଜିଲ୍ଲା ଅଧା ଜିଲ୍ଲା ୟେଲୋ ୱାର୍ଣ୍ଣିଂ ଜାରି କରିଛି, ଅଧା ଜିଲ୍ଲା ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି। ଏଇଟା 25 ତାରିଖ ତକ ତ ଏଇଟା ପ୍ରାୟ ସବୁଆଡ଼େ ବର୍ଷା ବୋଲିକି ତ ଆଜି
0: ଠିକ୍ ଆଏ ହେଲା, ଶୀତ ବି ହେଲା, ଖରା ବି ଟିକେ ଭଲ୍ ହେଲା, ଯେନ୍ ବର୍ଷା ଟିକେ ହେଉଛେ, ବର୍ଷାର ମଜା ନମା, ଚାଷ୍ବାସ୍ ଫେର୍ କର୍ମା।
1: ଆରାମରେ ଚାଷବାସ କର୍ମା। ଆର୍ ଠିକ୍ ଆମେ ହଉଛେ ହଉଛେ ଏତିକି କହିମା, ଠିକ୍ ସମୟରେ ବର୍ଷା ହଉ, ଠିକ୍ ସମୟରେ ବର୍ଷା ଛାଡ଼ୁ, ଆର୍ ଲୋକମାନେ ଯେନ୍ 2 ପଇସା ଆଶା କରିଛନ୍ ସେ 2 ପଇସା ବି ଚାହିଁ। ଆଉ ଗୋଟେ ଦୁଃଖର କଥା ଯେ ଯେନ୍ ମାନେ ରବି ଧାନ କରିଥିଲେ ସମଗ୍ର ତ ପ୍ରାୟ ଧାନ ବିକ୍ରି ନିଅ ତା ସମ ଧାନ ତ କୋଇ ପାସି ଯାଉଛେ। ଯଦି ନିଆଁ ଗମେଣ୍ଟ ଯଦି ଆଟା ଟିକେ ଶୁଣିକି ଯଦି ସେ ଧାନ ଗୁଡାକ ସବୁ ଯଦି ଉଠେ ଉଠା ଦେଲା ଟିକେ ନିଆଁ ଆମକୁ ବି ଟିକେ
0: ହେଟା ଜଲ୍ଦି ଟିକେ କାମଟା ହେଇଗଲେ ଭଲ୍ ହେତା, ନାଇଁ କେଁ?
1: ହଏ ହଏ
0: ଫେର୍
1: ହଏ
0: ଧାନ ଧୁନା ରଖିଥିବେ, ସେ ବର୍ଷା ବର୍ଷିତି ଭିଜି ଭୁଇ ଯାଇଯିବା ବୋଲେ ସେଟା ବି ଗୋଟେ ଅସୁବିଧା,
1: ହଏ
0: ନାଇଁ?
1: ପ୍ରାୟ ତ ହଏ ହଏ ପ୍ରାୟ ତ ସମସ୍ତେ ଏଇଟା ଡାଲୁଆ ଧାନ ଯେତେ ବି କରିଥିଲେ ସମସ୍ତେ ତ ସେ ଚାଷ କେ ୱେଟିଂ କରିଛନ୍। ତାପରେ ଯେନ୍ ଟାଇମ୍ରେ ସେ କାମ ଆସନ୍ ପୁଷ ମାଘ ଆସ୍ବା ସେ ଟାଇମ୍ରେ ଧାନ ହେଇଯିବା
0: ଇଟା
1: ଅଟୋମେଟିକ୍।
0: ହଲ୍ ହେଲା କେବେ ମୁଲ୍ କରିବେ ଯେ ଆପଣ?
1: କାଁ ବୋଇଲେ
0: ଜୁତା ଜୁତି କେବେ ମୁଲ୍ କରିବେ ବୋଲୁଛେଁ।
1: ନାଇଁ ଆମଟା ଜୁତା ଯେତେ ଏଥର ବଡ଼ବାଗି ତାଙ୍କ ବୁନା ବୁନି ସବୁ ଅଲରେଡି ସରିଗଲା, ଖାଲି ଯଦି କାଲକେ ପରଦିନ କେ ଟିକେ ଏନ୍ତା ବୁରା ଟିକେ ଆସିଗଲେ ନିଆ ଧାନ ଆରାମରେ ଗଜା ହେଇକି ଧାନ ଏଇଟା ହେବା।
0: ବୁନା ବୁନି ସାରି ଦେଲେ ନ?
1: ହଁ ସବୁ ବୁନା ବୁନି ସରିଗଲା, ଅଲ୍ ଟୋଟାଲ୍ ବୁନା ବୁନି ଧାନ ସରିଗଲା।
0: ଆମେ ଆମଟା ନୁହେଁ କରୁଁ। ହଉ
1: ନାଇଁ
0: ଠିକ୍
1: ଆପଣ
0: ଅଛେ,
1: ଘରେ ବି ଖୁବ୍ ଶୀଘ୍ର ଧାନ ହେବା।
0: ହଉ ହଉ ହଉ ଠିକ୍ ଅଛେ। ଆମର କାର୍ଯ୍ୟକ୍ରମ ମାନେ ଶୁଣୁଥିବେ, ଆଉ କାଣା ଭଲ ଲାଗୁଛେ ଖରାପ ଲାଗୁଛେ କହିବେ, ଆଉ ନାଇଁ କେଁ?
1: ଓକେ ଠିକ୍
0: ହଉ
1: ଅଛେ ଠିକ୍
0: ଠିକ୍
1: ଅଛେ।
0: ଅଛେ ଆଜ୍ଞା, ନମସ୍କାର। ହ୍ୟାଲୋ,
1: ନମସ୍କାର ଆଜ୍ଞା।
0: ନମସ୍କାର ନମସ୍କାର ଆଜ୍ଞା,
1: ଆଉ କେନ୍ତା ଅଛନ୍ ଆଜ୍ଞା?
0: ମୁଇଁ ତ ବଢ଼ିଆ ଅଛେ ଆଜ୍ଞା, ଆପଣ କେନ୍ତା ଅଛନ୍ କହୁନ୍?
1: ମୁଇଁ ପ୍ରାୟ ଭଲ ଆଜ୍ଞା। ଚାଷୀ ଲୋକ ଏକଦମ ତୁଚ୍ଛ ଅଛେ ଆଜ୍ଞା।
0: ଏଁ
1: ଚାଷୀ ଲୋକ ବର୍ତ୍ତମାନ ବର୍ଷା କିଛି ହେଲା ନା,
0: ହଁ ହଁ
1: ସମସ୍ତେ
0: ହଁ
1: ପୁରା ଆର୍ କାଜା ହୋଇ ଆଜ୍ଞା।
0: ଆମର ଯେନ୍ଟା ଟିକେ ଆଣ୍ଟ ଜାଗାମାନଙ୍କୁ ତ ଆମେ ଚାକି ଦେସୁଁ, ବର୍ଷା କେବେ ହେବା ବୋଲିକିରି ଜୁତା ଗତି ମୁଲ କର୍ମା ବୋଲିକିରି। ଏଁ
1: ଆମର ତ ସେବାଲ ଅଞ୍ଚଳ ଆଜି କାଁ କରିବେ ଆଜ୍ଞା, ହାଇଲ ସ୍ଥାନ ନା ସେ ସେବାଲ ବ୍ୟାନ ବେଲେ ବର୍ଷା ବୋଲି ହେଲେ ଟିକେ ପଳା ବୋଲି ପକାମା ଆଜ୍ଞା।
0: ବୋଲେ ଖାଲି ଧାନ କରୁଛନ୍ କି ଆର୍ କାଣା କାଣା ବି କରୁଛନ୍?
1: ଧାନ କରୁଛ

0: ଏନ୍ତା ଫୋନ୍ ମାନେ କରୁଥିବେ, କାର୍ଯ୍ୟକ୍ରମ ମାନେ ଶୁଣୁଥିବେ। ଆମର ତ କାଣ କି ଆପଣଙ୍କର ଆଉ ଆମର ମାନଙ୍କର ଭିତରେ ଏଇଟା ହିଁ ହେଉଛି ସଂଯୋଗ, ନାଇଁ କେଁ? ତ ଏଇ ହିସାବରେ ଚାଲୁଥାଉ। ଆଉ କାର୍ଯ୍ୟକ୍ରମ କ'ଣ ଭଲ ଲାଗୁଛି ଖରାପ ଲାଗୁଛି କହୁଥିବେ। ଠିକ୍ ଅଛି ଆଜ୍ଞା, ନମସ୍କାର। ହ୍ୟାଲୋ ହ୍ୟାଲୋ, ହଁ ନମସ୍କାର ଆଜ୍ଞା,
1: ଜୁହାର ଆଜ୍ଞା,
0: ଜୁହାର ଜୁହାର, କେନ୍ତା ଅଛନ୍?
1: ଭଲ ଅଛେ ଆଜ୍ଞା, ଆପଣ କେନ୍ତା?
0: ମୁଇଁ ବଢ଼ିଆ ବଢ଼ିଆ ଅଛେ ଆଜ୍ଞା। କେନୁ କହୁଥିଲି ଏଟା?
1: ମୁଇଁ ଯଶବନ୍ତ ପାଇଁ କହୁଥିଲି, ଧର୍ଗଡ଼ ଜିଲ୍ଲାନୁ କହୁଥିଲି ଆଜ୍ଞା।
0: ହଁ ଯଶବନ୍ତ, ହଁ
1: ଆଉ କେନ୍ତା, ସବୁ ଠିକ୍ ତ?
0: ସବୁ ଠିକ୍। ଆପଣ ମାନେ କେନ୍ତା ଅଛନ୍? ଘରେ କେନ୍ତା ଅଛନ୍? ଚାଷବାସ କେନ୍ତା ଚାଲୁଛେ କହୁନ୍।
1: ହଁ ଏଇଟା ତ ପାନ୍ କାଇଁ ଟିକେ ଆଜି ବର୍ଷା ହେଲା, ଇନୁ ଇଆଡ଼େ ମୁଫଲି ମୁଫଲା ଟିକେ ଜଗାମା, ଜନ୍ଗା ବୋଉ ଟିକେ ଜଗାମା।
0: ହଁ ହଁ ହଁ ସମ୍ବଲପୁରରେ ତ ସହର ଆଜି ହେଇଛି, ଆଉ ପାଖାପାଖି ସବୁଆଡ଼େ ହେଇଛି ବି ଅଞ୍ଚଳ ମାନଙ୍କୁ, ଆମର ସମ୍ବଲପୁର ଆଡ଼େ ପଦମପୁର ଆଡ଼େ ବର୍ଷା ବୃଷ୍ଟି ହେଇଛି, ପ୍ରାୟ ପାଖାପାଖି ପଶ୍ଚିମ ଓଡ଼ିଶା ସବୁଆଡ଼େ ତ ବର୍ଷା ହେଇଛି। ବାକି ଚଡ଼କ ମାରୁଥିଲା ଯେ ବହୁତ ଡର ଲାଗିଲା ମୋତେ।
1: ନିହାତି ଡର ଲାଗ୍ସି, କାଁଥିର୍ ଲାଗି ମେଘୁଆ ପାଗ ଦି ସବୁଆଡ଼େ ଅନ୍ଧାର ଥିବା କିନି ବୋଲେ ମିଲ୍ କଲେ ଚିନ୍ତା କଲେ ଦେହକି ଟିକେ ସକ୍ ଲାଗ୍ସି।
0: ସେ ଗିଡ଼ ଗିଡ଼ ଚଡ଼ାକ ଆଇ ସେ ଠୋ ଠୋ ସେ ବଡ଼ ବଡ଼ ଫୁଟକା ଫୁଟକି ଯେନ୍ ଫୁଟାସନ୍ ନାଗେ ଢୋ ଢୋ ଅନ୍ତା ଫୁଟେ।
1: ଆଜ୍ଞା ଆଜ୍ଞା ଆଜ୍ଞା, ଆଉ ଇଠାନେ ଗୋଟେ ଆମର ଗାଁର କଥାଟେ କହିମି ଯେ ସେତେ ଦିନ ଆଉ ବେଶି ତାମାନେ ଡର ଲାଗ୍ସି ଆମର ଗାଁରେ, ତାମାନେ 6 ଜଣ କି ଏକେ ପାରେ କି ତାମାନେ ଚଡ଼କ ମାରିଥିଲା ଆଉ ଗୋଟେ ତାମାନେ ଛେଲ ପଟେକେ ମାରିଥିଲା ବୋଲେ ସେତେ ଦିନ ବହୁତ ଡର ଲାଗ୍ସି।
0: ହଁ ହଁ, ଯିଏ ଦେଖିଥିବା ଜାଣିଥିବା ଲୋକ ତ ବେଶି ଡର ଲାଗ୍ବା, ତାପରେ ସେତିକି କାଣା କି ଆମର ଆୟତ ବି ନାଇଁ ଥାଏ ନା, ତ ସେଇ ହିସାବେ ଆମ ରେଡ଼ିଓ ଟିଭି ନହେଲା ଖବର ଶୁଣିକିରି ଆମେ ରହିବାର କଥା ଟିକେ ଆଉ। ଆର କାଣା କାର୍ଯ୍ୟକ୍ରମ ମାନେ ଶୁଣୁଛନ୍?
1: ସବୁ କାର୍ଯ୍ୟକ୍ରମ ଶୁଣୁଛେ, କେନ୍ଦ୍ରଟା ତାମାନେ ବାକି ନେଇ ରହିବାର ଆଜ୍ଞା।
0: ସବୁ କାର୍ଯ୍ୟକ୍ରମ ଶୁଣୁଛନ୍? କାମ ଦାମ କେତେବେଳେ କରୁଛନ୍? ସେ
1: ମୋର ତ କପଡ଼ା ବୁନା ଆଜ୍ଞା, ମୁଇଁ ଘରେ ଥିସି।
0: ହଁ ହଁ, ନାଇଁ ଆମ ରେଡ଼ିଓଟା କାଣା ହେସି କି ଜଣେ ନିଜର ଯାହା ବି କାମ କରୁଥାଉ, ରେଡ଼ିଓର ଖାସିୟତ କାଁ, ରେଡ଼ିଓ ଶୁଣି ଶୁଣି କାମ କରିହେବା, ଯେନ୍ତାକି ଆପଣ ଟିଭି ଦେଖୁଥିବେ କାଣା କରୁଥିବେ ସେଠି ଆପଣ କାନ ଦୁଇଟା ଲାଗ୍ବା, ଏତେ କାନେ ଶୁଣୁଥିବେ ଆରାମସେ ନିଜର କାମ ବି କରୁଥିବେ।
1: ଆମର କପଡ଼ା ବୁନା ଲୋକେ ରେଡ଼ିଓ ତାମାନେ ଜିନ୍ଦାବାଦ।
0: କପଡ଼ା ବୁଣିବେ ଆପଣ? ବୁନା ବୁନି କରୁଛନ୍ ନା?
1: ହଁ ହଁ, ମୁଇଁ କପଡ଼ା ବୁଣୁଛେ ବୋଲେ କେହି ବାଧା ନାଇଁ ଆସେ।
0: ହଁ ହଁ, ପଠେଇ ଦେବେ ଗୋଟେ ଅଧେ ତ?
1: ଠିକ୍ ଅଛେ ଆଜ୍ଞା,
0: ହଁ ସଥେ ପଠାବି, ଖାଲି ପଠାମା ବୋଲବି। ସବୁଆଡେ ଆଉ ସମ୍ପର୍କ ଟା ବି ଥିବା ସବୁଆଡେ, ନାଇଁ କେଁ? ସିଧା ଗୋଟେ ଜାଗା ନୁ ଯେନ୍ ଜାଗାରେ ପ୍ରାୟ ଜାଗାରେ କାଣ ସେ ଆମେ ଯେନ୍ତା ଚାଷୀ ହିସାବରେ ଦେଖୁନ୍, ଟିକେ ଲମ୍ବା ହେଇଯିବା କଥା, ବୁଆ ହଜାର ଜମି ମାନେ ଆମର ଅଛି, ସେଠି ଆମେ ଚାଷ କରୁଛୁ, ହଲ ଦେଉଛୁ, ସାର ଦେଉଛୁ, ଉଷ କରୁଛୁ, ବାଇଗନ ଯଦି ଆମେ 10 ଟଙ୍କା ଲେଖାନ୍ ବିକିମା, ସେ ବେପାରୀ ସେଠି 5 ଟଙ୍କା ଏକଲା କି ସେ ଏକଲା 10 ଟଙ୍କା କମେଇ ଦେବା, ଏତିକି ଆମେ ମେହନତ କଲା ଉଥରୁ ବି ସେଟା ମାନେ ହେସି। ତ ଠିକ୍ ଜାଗା ମାନେ ଜିନିଷ ମାନେ ଠିକ୍ ଜାଗାକେ ପହଞ୍ଚେଇ ପାରବାର କଥା। ଆଉ ସବୁ ଭଲ ତ ଆଜ୍ଞା?
1: ହଁ ସବୁ ବଢ଼ିଆ ଅଛି ଆଜ୍ଞା।
0: ହଉ ହଉ ହଉ ହଉ, ଆଉ ବୋଲେ ଠିକ୍ ଅଛି ଆଜ୍ଞା,
1: ଫେର ଆଜ୍ଞା ଅନ୍ୟ ଶ୍ରୋତାକେ ଚାନ୍ସ ଦେବା ଆଜ୍ଞା। ନମସ୍କାର ଆଜ୍ଞା।
0: ହଉ ନମସ୍କାର, ନମସ୍କାର ଆଜ୍ଞା। ହ୍ୟାଲୋ
2: ହ୍ୟାଲୋ ଆଜ୍ଞା, ଜୁହାର।
0: ଜୁହାର ଆଜ୍ଞା, କେନ୍ତା ଅଛନ୍?
2: ଭଲ।
0: ଆଉ କାଣା ନୂଆ ଖବର କାଣା କହୁନ୍?
2: ଥଣ୍ଡା ହେଇଯାଇଛି ବୋଧେ ଆଜି।
0: ଓହୋ ହୋ ହୋ, ଥଣ୍ଡା ଠିକ୍, ବର୍ଷା ହେଲା ବୋଲିକି ହେଇଛି। ହଁ, ଅଦା ଉତିରି ତୁଳସୀ ପତ୍ର ଟିକେ ଦେଇକିରି ଫୁକି ଫୁକି ଚାହା ଟିକେ ଭଲସେ ପିଉନ୍। ଚାଷବାସ ଭଲ ଚାଲିଛି ତ? ଚାଲୁନ୍ ଠିକ୍ ଅଛେ। ଆଉ ବେଲେ ଫେର୍ ଆଉ ଗୀତ ପଦେ ଶୁଣୁ ଆଜ୍ଞା। ନମସ୍କାର।

0: ହ୍ୟାଲୋ, ନମସ୍କାର ଆଜ୍ଞା।
1: ନମସ୍କାର ଆଜ୍ଞା।
0: ଆଉ କେନ୍ତା ଅଛନ୍?
1: ଭଲ ଅଛନ୍?
0: ନାଁଟା ଟିକେ କହୁନ୍, କିଏ କହୁଥିଲେ ନାଇଁ ଜାଣି
1: ମୋ ନାଁ
0: ପାରିଲି।
1: ହଉଛି ନାଗେନ୍ ସଲିନା।
0: ଏଁ
1: ନାଗେନ୍ ତ ମୁଁ ରୋଲାମରେ ସେ କହୁଛନ୍।
0: ହଁ ହଁ ହଁ କେନ୍ତା ଅଛନ୍ ଆଜ୍ଞା?
1: ବଢ଼ିଆ।
0: ଯା ହଉ, ଆଉ ଚାଷବାସ କେନ୍ତା ଚାଲିଛେ
1: ଚାଷବାସ ଚାଲିଛି ବି।
0: ଆପଣଙ୍କ ଆଡ଼େ? ବର୍ଷା ବର୍ଷି ହେଲା ତ?
1: ହଁ, ଆଜି ବର୍ଷା ହେଇଛେ, ବଢ଼ିଆ ବର୍ଷା ହେଇଛେ।
0: ଯା ହଉ ଯା ହଉ, ବୋଲେ ଏଥର ଜୁତାଉତି କର୍ମା,
1: ଆପଣଙ୍କର
0: ଜୁତାଉତି
1: ନାଗେନ୍
0: ମୁଁ।
1: ସେ ବରଗଡ଼ ଯା ବଢ଼ିଆ ବର୍ଷା ବୋଲି କହିଲେ ସମ୍ପାର।
0: ହଁ ହଁ ହଁ ଶୁଣୁଥିଲେ କେ ଆମର ସମ୍ବଲପୁରୀ
1: ସମ୍ବଲପୁରୀ ନେ
0: ନ୍ୟୁଜ୍?
1: ଶୁଣିଲ ନେ
0: ନାଇଁ ଶୁଣିଲେ ଗୋଟେ ହେବା? ଆମର ଅଞ୍ଚଳର ଲୋକମାନେ ଆମେ ଯଦି ନାଇଁ ଶୁଣମା ବୋଲେ ହେବା କେ?
1: କେନ୍ଦେ ନେ ଶୁଣମା।
0: ଆଉ କ'ଣ ନୂଆ ଖବର କହୁନ୍।
1: ନୂଆ ଖବର ଶୁଣନ୍ତ, ଏ ଯେନ୍ ଶନିବାର ଦିନ ପ୍ରତି ଶନିବାର ଦିନ 4 ବଜେ ଏମା 4 ନମ୍ବର ଶନିବାରଟା ଯେନ୍ ଅନୁରୋଧଟା ଯେନ୍ ବନ୍ଦ କରି ନଉଛନ୍, ଆର୍ ସକାଳେ ଯେନ୍ ହେଲୋ ଅନୁରୋଧଟା ବାରମ୍ବାର ଯେନ୍ ଦଉଛନ୍
0: ହଁ
1: ଦୁନିଆ ଭର, ସେଟା ତାମାନେ ଯେନ୍ ଦଉଛନ୍ ନା ବୁଝିଲେ କେଁ ସବୁ ଶ୍ରୋତା ମାନଙ୍କ, ସେଟା 4 ବଜେ ଦେଉନ, 4:30 4 ବଜେ ସେ ଅନୁରୋଧଟା ଯେନ୍ 12:30 ବଜେ ଶନିବାର ଦିନ ଯାଉଛନ୍ ସମ୍ବଲପୁର ଅନୁରୋଧଟା।
0: ଠିକ୍ ଅଛେ, କଥା ଲାଗ୍ମା ଆଜ୍ଞାଙ୍କୁ ଜଣାମା ଆମେ।
1: ସେ ଟାଇମ୍ରେ ଦେଲେ ସେ ବଢ଼ିଆ ହେବ ନା ଆଜ୍ଞା, ମାନେ କାଣା କି ସମସ୍ତଙ୍କୁ ଚାହୁଁଛନ୍।
0: ବୁଝିଲି ବୁଝିଲି ବୁଝିଲି ଯେ ଆଜ୍ଞା ଆଜ୍ଞା ହଉ, ଆଉ ସବୁ ଠିକ୍ ତ ଆଜ୍ଞା?
1: ହଁ ସବୁ ବଢ଼ିଆ ଆଜ୍ଞା।
0: ହଉ ହଉ ହଉ, ନମସ୍କାର ଆଜ୍ଞା। ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହ୍ୟାଲୋ, ଜୁହାର ଜୁହାର ଆଜ୍ଞା, କେନ୍ତା ଅଛନ୍?
1: ବଢ଼ିଆ ଅଛେ ଆଜ୍ଞା। ଆର୍ ଆପଣ ଆଜି କାର୍ଯ୍ୟକ୍ରମ ଆରୁ ଆପଣଙ୍କର ପରିଚୟ ଟିକେ ନେଇଦେଲେ ଯେ ଆଜ୍ଞା।
0: ହଉ ଭୁଲି ଗଲି ଆଜ୍ଞା।
1: ଆଜ୍ଞା ପହେଲା ମୋର ପରିଚୟ ଦେମି ଆଜ୍ଞା।
0: ହଁ ହଁ ହଁ ହଁ କହୁନ୍।
1: ମୁଁ ସୁବଲ କୁମାର ସାହୁ କହୁଥିନି, ବରଗଡ଼ ଜିଲ୍ଲା ବିଜେପୁର ପହଣ୍ଡିରୁ ଆଜ୍ଞା।
0: ହଁ ହଁ
1: ଆଉ ଆପଣ
0: ଠିକ୍
1: କେନ୍ତା ଅଛନ୍ ଆଜ୍ଞା?
0: ମୁଇଁ ବଢ଼ିଆ ବଢ଼ିଆ ଅଛେ, ବଢ଼ିଆ ଅଛେ। ଆଉ ମୁଇଁ ଉପସ୍ଥାପକ ବିଭୂତି ଭୂଷଣ ବିଶ୍ୱାଳ ଆଏ, କହିଲି
1: ଆଜ୍ଞା ଆଜ୍ଞା
0: ତମକେ
1: ବିଲକୁଲ
0: ଲାଗି।
1: ଆଜ୍ଞା, ଆପଣଙ୍କ ସାଙ୍ଗେ କଥା ଲାଗିଛେ ଆଜ୍ଞା ଆଗରୁ।
0: ହଁ ହଁ ଆମେ କଥା ଲାଗିଛୁ। ଆଉ ଚାଷବାସ କେନ୍ତା, ଭଲ ଚାଲିଛି ଆଜ୍ଞା?
1: ହଁ ଚାଷବାସ ତ ଭଲ ଚାଲିଛେ, ଆରୁ ବର୍ଷା ତ ଆଜ୍ଞା ଆରୁ ଖିଆଲି ଇଟା ଆଜ୍ଞା ଦିନର ବେଲିଟା 2:30 ବଜେ ଖିଆଲ 2:30 ବଜେ ବହୁତ ବର୍ଷା
0: ହଉ
1: ହେଲା
0: ହଉ
1: ଆଜ୍ଞା।
0: ହଉ
1: ଦେଇ ପୋଖରା ମାନେ ବି ଭାଙ୍ଗିଛେ ଆଜ୍ଞା, ପୁରା ଗଛ କୁଟ ମାନେ ସବୁ
0: ଠିକ୍
1: ଭାଙ୍ଗି
0: ଅଛେ ଆଜ୍ଞା। ଶୁଣନ୍ ତ,
1: ଆଜ୍ଞା।
0: ସମୟ ହେଇ ବସଲାନ, ହେଇ ବସଲାନ କ'ଣ ହେଇଗଲାନ? ଆଉ ଫେର୍ କଥା ଲାଗ୍ମା ଫେର୍।
1: ହଁ କଥା ଲାଗ୍ମା
0: ହଉ
1: ଆଜ୍ଞା, ସମୟ ତ ବହୁତ ହଉଛେ।
0: ନାଇଁ ଆଜିର୍ ଲାଗି କହୁଛେ।
1: ହଁ ଆଜିର ଲାଗି ତ
0: ହଉ ନମସ୍କାର ଆଜ୍ଞା। ତ ଅଛନ୍ ତ ଆପଣ ମାନେ ଶୁଣୁଥିଲେ ଡାଇଲ ନମ୍ବର କୃଷି ସଂସାର। ଆଉ ମୁଇଁ ଉପସ୍ଥାପକ ବିଭୂତି ଭୂଷଣ ବିଶ୍ୱାଳ, ସହଯୋଗିତା କରିଥିଲେ ମାନସ ରଞ୍ଜନ ମିଶ୍ର, ଆଉ ବୈଷୟିକ ସହଯୋଗିତା କରିଥିଲେ ଜ୍ୟୋତିପ୍ରକାଶ ମିଶ୍ର ଆଉ ଆଶିଷ କୁମାର ସାହୁ। ବେଲେ ରହୁଛେ ଆଜ୍ଞା, ନମସ୍କାର, ଫିର୍ ଭେଟ ହେମା, ଜୁହାର।
2: ଶୁଣନ୍ତୁ, ଦୈନିକ ବଜାର ଦର। ମୋଟା ଚାଉଳ ପାଇକାରୀ ମୂଲ୍ୟ କ୍ୱିଣ୍ଟାଲ ପ୍ରତି 3,000 ଟଙ୍କାରୁ 3,600 ଟଙ୍କା, ଖୁଚୁରା ମୂଲ୍ୟ କିଲୋଗ୍ରାମ ପ୍ରତି 35 ଟଙ୍କାରୁ 40 ଟଙ୍କା, ସରୁ ଚାଉଳ 4,800 ଟଙ୍କାରୁ 5,500 ଟଙ୍କା କ୍ୱିଣ୍ଟାଲ ପ୍ରତି ଏବଂ 53 ଟଙ୍କାରୁ 60 ଟଙ୍କା କିଲୋଗ୍ରାମ ପ୍ରତି, ଅଟା 33 ଟଙ୍କାରୁ 48 ଟଙ୍କା କିଲୋଗ୍ରାମ ପ୍ରତି, ମୁଗ ଡାଲି 95 ଟଙ୍କାରୁ 108 ଟଙ୍କା କିଲୋଗ୍ରାମ ପ୍ରତି, ଚିନି 44 ଟଙ୍କାରୁ 50 ଟଙ୍କା କିଲୋଗ୍ରାମ ପ୍ରତି।

0: ଶେଷ ହେଲା କୃଷି ସଂସାର କାର୍ଯ୍ୟକ୍ରମ ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ଶୁଣନ୍ତୁ ସମ୍ବଲପୁରୀ ନ୍ୟୁଜ୍ ହେଡ୍‌ଲାଇନ୍ସ।
1: ଆକାଶବାଣୀ ସମ୍ବଲପୁର ଏଚନିର ମୁଖ୍ୟ ଖବର ସାଙ୍ଗେ ମୁଇଁ କୃତାଞ୍ଜଳି ତ୍ରିପାଠୀ। ନୂଆଦିଲ୍ଲୀନ ଆଇବାକାଲି 2 ନମ୍ବର ଖେପ୍ ପଦ୍ମ ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି। ଜନସାଧାରଣଙ୍କର ବିଶ୍ୱାସ ହେଉଛେ ସୁଶାସନର ସର୍ବୋତ୍ତମ ସମ୍ପତ୍ତି କହିଲେ ପ୍ରଧାନମନ୍ତ୍ରୀ। ନୂଆଦିଲ୍ଲୀନ ଆଷ୍ଟାନୋମୁଲ ହେଲା 16 ନମ୍ବର ବ୍ରିକ୍ସ ଜାତୀୟ ସୁରକ୍ଷା ପରାମର୍ଶଦାତା ସମ୍ମିଳନୀ। ଉତ୍ତରପ୍ରଦେଶର ଗୋଟିଏ କୋଚିଂ ସେଣ୍ଟରନ ନିଆଁ ଲାଗିକରି 14 ଜଣ ଶିକ୍ଷାର୍ଥୀଙ୍କର ଗଲା ଜୀବନ। କେନ୍ଦ୍ର ସ୍ୱଚ୍ଛ ଆଉ ହରିତ ବିଦ୍ୟାଳୟ ମୂଲ୍ୟାଙ୍କନ ପୁରସ୍କାର ଲାଗି ରାଜ୍ୟର 10ଟା ବିଦ୍ୟାଳୟ ହୋଇଛି ମନୋନୀତ। ତାମିଲନାଡୁ ଗ୍ୟାସ୍ ଲିକ୍ ଘଟଣାଟି ଓଡ଼ିଆ ଶ୍ରମିକଙ୍କର ସଂଖ୍ୟା ବଢ଼ିଲା 5କେ। ତିରୁଭଲ୍ଲୁର୍ନ ପରିସ୍ଥିତିର ଅନୁଧ୍ୟାନ କରୁଛନ୍ 3 ଜଣ ବରିଷ୍ଠ ଅଧିକାରୀ। ଓକିଲମାନଙ୍କର କଲ୍ୟାଣ ପାଣ୍ଠିନୁ ମିଳୁଥିବା ସାହାଯ୍ୟ ଟଙ୍କାକେ 40% ବଢ଼ାଇଲେ ରାଜ୍ୟ ସରକାର। 2026-27 ଶିକ୍ଷାବର୍ଷ ଲାଗି ସ୍ନାତକ ପାଠ୍ୟକ୍ରମଟି ନାଁ ଲେଖାର ବାହାରିଲା ପହେଲା ମେଧା ତାଲିକା। ରାଜ୍ୟର ଭିନ୍ ଭିନ୍ ଜାଗାନ ବାହାରିଲା ସଂଶୋଧିତ ଇଂରାଜୀ ବନାନ ସଂକଳିତ ବିଜ୍ଞପ୍ତି। ରାଜ୍ୟ ପ୍ରାକ୍ ମୌସୁମୀ ପ୍ରସ୍ତୁତି ନେଇକରି ଭୁବନେଶ୍ୱର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କର ଅଧ୍ୟକ୍ଷତାତି ଜାରି ରହିଛେ ବୈଠକ। ରାଜ୍ୟର ସହରାଞ୍ଚଳ ଗୃହ ନିର୍ମାଣ ନଗର ଯୋଜନା ଆଉ ଜମି ପରିଚାଳନା ବ୍ୟବସ୍ଥାକେ ଅତ୍କା ବରକସ କରିବାର ଲାଗି ସରକାରଙ୍କ ତରଫୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି କହିଛନ୍ ଗୃହ ନିର୍ମାଣ ଆଉ ନଗର ଉନ୍ନୟନ ମନ୍ତ୍ରୀ। ଜଙ୍ଗଲବାଗୀର ପ୍ରାକୃତିକ ସମ୍ପଦର ସୁରକ୍ଷା ପୁନରୁଦ୍ଧାର ଆଉ ଏଥିର୍ଲାଗି ଜନସଚେତନତା ସୃଷ୍ଟି ଲକ୍ଷ୍ୟ ନେଇକରି ଆଜି ପାଳନ କରାଯାଉଛି ବିଶ୍ୱ ବର୍ଷାବଣ ଦିବସ। ରାଜ୍ୟର ଭିନ୍ ଭିନ୍ ଜାଗାନ ଆଜି ଅନୁଷ୍ଠିତ ହୋଇଛି ଜିଲ୍ଲାପାଳ ଆଉ ଆରକ୍ଷୀ ଅଧୀକ୍ଷକଙ୍କର ମିଳିତ ଯୁଗ୍ମ ଜନ ଅଭିଯୋଗ ଶୁଣାଣି। ଏସ୍ଟିପିଆଇ ଭୁବନେଶ୍ୱର ତରଫୁ ରାଉରକେଲା ଇସ୍ପାତ କାରଖାନାନ ଅନୁଷ୍ଠିତ ହୋଇଛି ଷ୍ଟାର୍ଟଅପ୍ ଶିଳ୍ପ ଆଲୋଚନାଚକ୍ର କାର୍ଯ୍ୟକ୍ରମ। ୟୁଜିସି ନେଟ୍ 2026 ପରୀକ୍ଷା ଆଷ୍ଟାନୁ ହୋଇଛି ମୂଲ। ଆଉର୍ ଆଇବା 24 ଘଣ୍ଟା ଭିତରେ ବିଜୁଳି ଘଡ଼ଘଡ଼ି ସେତେ ବର୍ଷା ହେବା ନେଇକରି 23ଟା ଜିଲ୍ଲାକେ ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ। ଏଥିନିର ମୁଖ୍ୟ ଖବର ଇନୁ ଶେଷ ହେଲା। ଏତାର ଉତ୍ତରର ମୁଖ୍ୟ ଖବର ଶୁଣିପାରିବେ ରାତିର 10 ବଜେ।
0: ଶୁଣିଲେ ସମ୍ବଲପୁରୀ ନ୍ୟୁଜ୍ ହେଡ୍‌ଲାଇନ୍ସ ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ଶୁଣନ୍ତୁ କେତୋଟି ସମ୍ବଲପୁରୀ ଗୀତ। କାର୍ଯ୍ୟକ୍ରମ ପ୍ରଥମ ଗୀତଟି ଶୁଣନ୍ତୁ ଶିଳ୍ପୀ ମହମ୍ମଦ ଇକବାଲ ଖାଁ ଗୀତ ରଚନା ପ୍ରମୋଦ କୁମାର ମିଶ୍ର।

ଶେଷ ହେଲା ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ। ଆଜିର ଶିଳ୍ପୀମାନେ ଥିଲେ ମହମ୍ମଦ ଇକବାଲ ଖାଁ ଏବଂ ମାଳତୀ ପତି। ଗୀତଗୁଡ଼ିକୁ ରଚନା କରିଥିଲେ ପ୍ରମୋଦ କୁମାର ମିଶ୍ର। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ବର୍ତ୍ତମାନ ଶୁଣନ୍ତୁ ହିନ୍ଦୀ ଭକ୍ତି ଗୀତର କାର୍ଯ୍ୟକ୍ରମ। ଶିଳ୍ପୀ ରାଜଲକ୍ଷ୍ମୀ ସଞ୍ଜୟ, ଗୀତ ରଚନା ସୁରେଶ ତିୱାରୀ ୟସ୍, ସଙ୍ଗୀତ ପରିଚାଳନା ଶୈଳେଶ ତାନି। ଶୁଣନ୍ତୁ ହିନ୍ଦୀ ଭକ୍ତି ଗୀତର କାର୍ଯ୍ୟକ୍ରମ।

ଶେଷ ହେଲା ହିନ୍ଦୀ ଭକ୍ତିଗୀତର କାର୍ଯ୍ୟକ୍ରମ। ଶିଳ୍ପୀ ରାଜଲକ୍ଷ୍ମୀ ସଞ୍ଚେ, ରଚନା ସୁରେଶ ତିୱାରୀ ୟଶ, ସଙ୍ଗୀତ ପରିଚାଳନା ଶୈଳେଶ ଦାନୀ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ବର୍ତ୍ତମାନ ଶୁଣନ୍ତୁ ଏକ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାର କାର୍ଯ୍ୟକ୍ରମ ଉପସ୍ଥାପନା ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଏବଂ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତତୁର୍ଦ୍ଧ ହୋଇଥିବା ଆବଶ୍ୟକ, ପ୍ରାର୍ଥୀ ବା ପ୍ରାର୍ଥିନୀ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 ତାରିଖ 2026 ସୁଦ୍ଧା 20 ବର୍ଷରୁ 50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ, କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ, ସମ୍ବଲପୁର ମହାନଗର ନିଗମ ଅଞ୍ଚଳରେ ସୀମା ଭିତରେ ବସବାସ କରୁଥିବେ। ଆଗ୍ରହ ପ୍ରାର୍ଥୀ ବା ପ୍ରାର୍ଥିନୀ ସାଦା କାଗଜରେ ନିଜର

ନାମ ଠିକଣା ଶିକ୍ଷାଗତ ଯୋଗ୍ୟତା ବୟସ ଜାତି ଫୋନ୍ ନମ୍ବର ଏବଂ ମୋବାଇଲ୍ ନମ୍ବର ଓ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ୍ ଆଇ ଡି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇ ପାରିବେ। ସୂଚନାଟି ଏତିକିରେ ଶେଷ ହେଲା। ବର୍ତ୍ତମାନ ଶୁଣନ୍ତୁ ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ। ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମରେ ଆସନ୍ତୁ ଶୁଣିବା ଉସ୍ତାଦ ବରକତ ଅଲି ଖାଁଙ୍କ କଣ୍ଠରେ ଠୁମରି। ଶିଳ୍ପୀଙ୍କ କଣ୍ଠରେ ପ୍ରଥମେ ଶୁଣନ୍ତୁ ବୋଲ ଅବନା ମାନୁ ତୋରି ବାତିଆଁ।

ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମରେ ଉସ୍ତାଦ ବରକତ ଅଲି ଖାନଙ୍କ କଣ୍ଠରେ ଶୁଣିଲେ ଠୁମରି। ଆକାଶବାଣୀ ସମ୍ବଲପୁର। ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

0: ଏତେବେଳେ ଯାଏଁ କାର୍ଯ୍ୟକ୍ରମ ଶୁଣୁଥିଲେ, ରିଲେ କରି ପ୍ରସାର କଲୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ, ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ଶୁଣନ୍ତୁ ସମ୍ବଲପୁରୀ ନ୍ୟୁଜ୍ ହେଡ୍‌ଲାଇନ୍ସ।
1: ଆକାଶବାଣୀ ସମ୍ବଲପୁର ଏଚନିର ମୁଖ୍ୟ ଖବର ସାଙ୍ଗେ ମୁଇଁ କୃତାଞ୍ଜଳି ତ୍ରିପାଠୀ। ଜନସାଧାରଣଙ୍କର ବିଶ୍ୱାସ ହେଉଛି ସୁଶାସନର ସର୍ବୋତ୍ତମ ସମ୍ପତ୍ତି, କହିଲେ ପ୍ରଧାନମନ୍ତ୍ରୀ। ନୂଆଦିଲ୍ଲୀନ ଆଇବାକାଲ ଦୁଇ ନମ୍ବର ଖେପ୍ ପଦ୍ମ ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଇବାକାଲ ନୂଆଦିଲ୍ଲୀନ ଜାତୀୟ କୃଷି ସମବାୟ ବିପଣନ ମହାସଂଘ ନାଫେଡ୍ର ନିଲାମ ପୋର୍ଟାଲ୍କେ କରିବେ ଲୋକାର୍ପଣ। ନୂଆଦିଲ୍ଲୀନ ଆଷ୍ଟାନୁ ମୂଲ ହେଲା 16 ନମ୍ବର ବ୍ରିକ୍ସ ଜାତୀୟ ସୁରକ୍ଷା ପରାମର୍ଶଦାତା ସମ୍ମିଳନୀ। କେନ୍ଦ୍ର ସରକାରଙ୍କ ସ୍ୱଚ୍ଛ ଓ ହରିତ ବିଦ୍ୟାଳୟ ମୂଲ୍ୟାଙ୍କନ ଏସ୍ଏଚ୍ଭିଆର୍ 2025-26 ଓଡ଼ିଶାର 10 ବିଦ୍ୟାଳୟ ଜାତୀୟ ପୁରସ୍କାର ଲାଗି ହୋଇଛି ମନୋନୀତ। ତାମିଲନାଡୁର ତିରୁଭଲ୍ଲୁର ଜିଲ୍ଲାନ ଘଟିଥିବା ଆମୋନିଆ ଗ୍ୟାସ୍ ଲିକ୍ ଦୁର୍ଘଟଣାଟି ଓଡ଼ିଆ ଶ୍ରମିକଙ୍କର ମୃତ୍ୟୁ ଲାଗି ତାଙ୍କର ପରିବାର ଲୋକକୁ 4,00,000 ଟଙ୍କା ସାହାଯ୍ୟ ଦିଆଯିବା ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିଲା ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ। ଦେଶର ଗୁରୁତ୍ୱପୂର୍ଣ୍ଣ ଜାତୀୟ ରାଜପଥ ପାଖେ ଗାଡ଼ି ମରାମତି ଆଉ ଟାୟାର ପଙ୍କ୍ଚର ମରାମତି ସୁବିଧା କରିବା ଲାଗି ଏନ୍ଏଚ୍ଏଆଇ ତରଫ ମୁଲେଇଛେ ପ୍ରକ୍ରିୟା। ଭୁବନେଶ୍ୱରରେ ଆଷ୍ଟାନୁ

0: ମୁଲେଚେ ଦୁଇଦିନିଆ ସଷ୍ଟେନେବଲ୍ ମାଇନିଂ ସମିଟ୍ 2026 ଓକିଲମାନଙ୍କର କଲ୍ୟାଣ ପାଣ୍ଠିନୁ ମିଳୁଥିବାର ସାହାଜ ଟଙ୍କାକେ 40% ବଢ଼ାଲେ ରାଜ୍ୟ ସରକାର 2026-27 ଶିକ୍ଷାବର୍ଷ ଲାଗି ସ୍ନାତକ ପାଠ୍ୟକ୍ରମଟି ନାଁ ଲେଖା ବାହାରିଲା ପହେଲା ମେଧା ତାଲିକା ରାଜ୍ୟସଭା ନିର୍ବାଚନ କ୍ରସ୍ ଭୋଟିଂ ଅଭିଯୋଗକେ ନେଇକରି ସମ୍ପୃକ୍ତ ବିଧାୟକଙ୍କ ବିରୋଧ ଆଗତ ଆବେଦନକେ ବାଚସ୍ପତି କରିଛନ୍ ଖାରଜ ନିଟ୍ ୟୁଜି 2026 ପୁନଃ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ବାବଦ ସାମାଜିକ ଗଣମାଧ୍ୟମ ଟେଲିଗ୍ରାମଟି ପ୍ରସାରିତ ଖବରକେ ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ କରିଛେ ଖଣ୍ଡନ ଶ୍ରୀକ୍ଷେତ୍ର ପୁରୀର ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଲାଗି ଆଇବାକାଲି ହେବା 2 ନମ୍ବର ସମନ୍ୱୟ ବୈଠକ ଆମର ଭିତରେ ଜଙ୍ଗଲ ବାର୍ତ୍ତା ନେଇକରି ଆଜି ପାଳନ କରାଯାଉଛି ବିଶ୍ୱ ବର୍ଷାବଣ ଦିବସ ପଶ୍ଚିମ ଓଡ଼ିଶାର ଭିନ୍ ଭିନ୍ ଜିଲ୍ଲାନ ଆଜି ହୋଇଯାଇଛି ଜିଲ୍ଲାପାଳ ଆଉ ଆରକ୍ଷୀ ଅଧୀକ୍ଷକଙ୍କର ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଆଉ ଦକ୍ଷିଣ ପଶ୍ଚିମ ମୌସୁମୀ ଆଜ ବଲାଙ୍ଗୀର ଆର୍ ସୁନ୍ଦରଗଡ଼ ଦେଇକରି ଆଗ୍କେ ବଢ଼ୁଛେ ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ଦେଇଛି ସୂଚନା ଏଥିନିର୍ ମୁଖ୍ୟ ଖବର ଇନୁ ଶେଷ ହେଲା ଇତା ଋତୁର ମୁଖ୍ୟ ଖବର ଶୁଣିପାରିବେ ରାତି 11:05
1: ପ୍ରଚାର କରୁଛୁ ନାଟକ ସୁନା ବୋହୁ ମୂଳ ରଚନା ବ୍ୟାସକବି ଫକୀରମୋହନ ସେନାପତି ବେତାର ରୂପାନ୍ତର ଶରତଚନ୍ଦ୍ର ମୂଳିଆ ପ୍ରଯୋଜନା ଶ୍ରୀମତୀ ଉର୍ବଶୀ ଯୋଶୀ ସହଯୋଗିତା ଗୋପା ଦାସ ଶୁଣନ୍ତୁ ନାଟକ ସୁନା ବୋହୁ।

0: काम धंदा को मु पारि नै लो ए बुढ़ी दिन के खटे टोकाटा को केती बुझेले हेले मो कथा को कोन काने रे पुरौछि ए काने रे पुरे से काने रे बाहर कर दउछि ना आज जाउछि ताको शेष थर को पचार देबे मो कथा को रखिले रखु न रखिले न रखु शिबु शिबु अरे ए शिबु तू सुनुछि कि मो कथा शिबु अरे बापा ए शिबु
1: ओहो शिबु शिबु शिबु मनुष्य को माने कोन टिके शांति रे बसे उठे देबे ए सुंदर रबरटा आज माटी हला जाना भाबीथिले उपनष्टक आज शेष करते आउ खंडे आनी तांती
0: तते सुबुनी किरे शिबु
1: हां हां सुबुची मां सुबुची एकदम परिष्कार भाबे माने क्लियरली तो कथा मते सुबुची कहिबुटी मां कोन कहियो चाहुचू कह
0: बापा रे तू काहे की अमानिया होचू कहली बापा केते थोर कहलेनी कही कही पाती मोर पथेला तू कौन सुनी जाऊ मो कथा
1: कौन जे तू कहक चाहू माँ तो कथा तो मु मोटे बुझी पारुनि
0: हई रे को कथा मु तते कहू छी तू मोटे बुझी पारु आज ये 5 वर्ष हेलाड़ पर तते मु सही गोटाए कथा कही कही थकी गलिनि
1: बुझी गलि माँ एथर को बुझी गलि परिष्कार भावे बुझी गलिनि कौन तू मते कहक चाहू छु आउ तोर आपको कहवा दरकार नै मु बेस बुझी गलिनि
0: बुझिले आ कोठी रे पुआ ବୁଝିଥିଲେ ମୁଁ ମିଛଟାରେ କିଏ ବକର ବକର ହୁଅନ୍ତି ଯେ କେତେ ଥର କହିଲେଣି ଏ ଘରକୁ ବହୁଟିଏ ହାଡ଼ ବୋଲି କଣ ଶୁଣିଲୁ ମୋ କଥା
1: ଆଚ୍ଛା ଆଚ୍ଛା ବୁଝିବା ତୋ କଥା ଏଇନି ତୁ ମତେ ଡିଷ୍ଟର୍ବ କରନି ଏ ନୋଭେଲଟାକୁ ମୁଁ ଟିକେ ଆଗ ଶେଷ କରିଦିଏ ବୁଝିଲୁ
0: କଣ କରିବି ନାଇଁ କହିଲୁ
1: ପୁଅ ମାନେ ଗୋଳମାଳ କରନାଇ ଏ ନୋଭେଲଟାକୁ ମାନେ ଏ ଉପନ୍ୟାସ କିତାବଟାକୁ ମୁଁ ଟିକେ ପଢିସାରେ ତାପରେ ତୁ ଯାହା କହିବା କଥା କହିବୁ ବୁଝିଲୁ ଯା
0: ଆରେ କେତେ ବରଷ ତୁ ଆଉ ବହି କିତାବ ପଢିବୁ କିରେ ଶିବୁ ପହିଲୁ ପହିଲୁ କହିଲୁ କଣ୍ଡା ପାଠ ପଢି ସାରିଲେ ବାହା ହବୁ ପଢା ସରିଲା ଫେର ଧରି ବସିଲୁ କଣ୍ଡା ଚାକିରି କଲେ ଯାଇ ବାହା ହବୁ କଚେରୀରେ ଚାକିରି କଲୁ ହେଲେ କାହିଁ ତୋର କଣ ବାହାଘରର ନାଁ ଚର୍ଚ୍ଚା ବି ତ ନାହିଁ ରେ ଶିବୁ କଣ ତୋ ମନରେ ଅଛି କହିଲୁ ଗଲା ଏ ବୁଢ଼ୀ ଦିନେ ମୁଁ ଆଉ କେତେ କାମ ପାଇଟି କରିବି କହିଲୁ
1: ଆଚ୍ଛା ମା ଏ କାମ ପାଇଟି ଏତେ କରିବୁ ତତେ କିଏ କହୁଛୁ ବୋଲା କହିଲୁ କାମ ପାଇଟି କରିବାକୁ ପରା ବିଦାମା ପ୍ରତିଦିନ ଆସୁଛି
0: ବିଦାମା ଆସୁଛି ଆରେ ବିଦାମା ସିନା ବାହାର କାମ ପାଇଟି କରିଦେଇ ଯାଉଛି ହେଲେ ଭିତର ପାଇଟି ରନ୍ଧାବଢ଼ା କରୁଛି କି ଏଣିକି ସଞ୍ଜ ହେଲା ଖଣି ଆଖିକି କିଛି ବୋଲି କିଛି ଦିଶୁନି ପାଞ୍ଚ ଜାଗା ହାବୁଡ଼ି ପଡ଼ିଲେଣି କାମ ପାଇଟିକି ଆଉ ହାତ ଲାଗୁନି ଦିନେ ଦିନେ ଝିଅ ପାଖକୁ ଲାଗିଲେ ଚମ୍ପାଟା ଆସି ସିନା ଦିଟା କଣ ସିଝା ସିଝି କରିଦେଇ ଯାଉଛି ହେଲେ
1: ହେଲେ କଣ

0: ଇଏ ତ ଅତି ଉତ୍ତମ କଥା। ଚମ୍ପା ଯେତେବେଳେ ଆସି ତତେ ସାହାଯ୍ୟ କରିଦେଇ ଯାଉଛି, ଆଉ ତୋର ଚିନ୍ତା କଣ? ତୋର ଦରକାର ବେଳେ ସୁବିଧା ଅସୁବିଧା ବୁଝ ବୋଲି ତୁ ତୋର ଗୋଟିଏ ବୋଲି ଝିଅ ଚମ୍ପାକୁ ଏ ଗାଁର ଘର ପାଖରେ ବାହା କରିଛୁ, ଯେତେବେଳେ ଡାକିଲେ ଓ କରୁଛି।
1: ଆରେ ଯେତେ ହେଲେ ଚମ୍ପା ପରଘରି, ସବୁଦିନ କଣ ସିଏ ଏମିତି ଆସୁଥିବ? ତାର ତ ଫେର ଘର କରଣା ଅଛି, ସେଥିରେ ପୁଣି ସେ ଘରକୁ ତାର ଏକୁଟିଆ, ଶାଶୁ ନଣ ତ କେହି ତାର ନାହାନ୍ତି ବୋଲି ସିନା ଯେତେବେଳେ ପାରେ ଧାଇଁ ଆସୁଛି, ନହେଲେ କଣ ଆସିପାରନ୍ତା?
0: ଶାଶୁ ନଣ ତ ନାହିଁ ବୋଲି ତ ବିଲେଇ କପାଳକୁ ଶିକା ଛିଣ୍ଡିଛି।
1: ହଉ ଯାହା ତୋର ଇଚ୍ଛା, ହେଲେ ପୁଅ ଆଉ କାମ ଧନ୍ଦାକୁ ପାରୁନି। ଶିବୁ ତୁ ତାହେଲେ କଣ ବାହା ହବୁନି?
0: ନା ମୁଁ ବାହାହବି ନା, ମୋର ସେ କାଦୁରେ ପଶିବ କିଏ, ଗୋଡ ଧୋଇବ କିଏ କହିଲୁ?
1: କହିବୁନି କିଆ, ମୋର ତ ପୋଡ଼ା କପାଳରେ ପୁଅ, ତୁ ନହେଲେ କିଆ ଏକଥା କହନ୍ତୁ, କଣ ଥିଲା ଏ ଘର, କଣ ହେଲା? ସେ ଛୁଟି ଆଜି ନାହାନ୍ତି ବୋଲି ସିନା, ନହେଲେ ତୁ କଣ ଆଜି ଯାଏ ଅଭ୍ୟାଡ଼ ହେଇ ବସିଥାନ୍ତୁ?
0: ମୁଁ ଜାଣେ ପରା ମା, କିଛି ନହେଲେ ସେସବୁ ତୁ ବାହୁନି ବସିବୁ, ଏଥିରେ କାନ୍ଦିବାର କଣ ଅଛି ଯେ?
1: ମତେ ଟିକେ ଅନାରେ ଶିବୁ, ମୁଁ ଆଉ ବେଶୀ ଦିନ ବଞ୍ଚିବି ନାହିଁ। ଏଡ଼େ ବଡ଼ ତିନି ପ୍ରସ୍ତ ଘର, ତୁ ନିହାତି ପ୍ରତି କଚେରୀକୁ ବାହାରିଗଲେ ଏ ଘର ଗୁଡାକ ମତେ କେମିତି ଖା ଖା ଗୋଡ଼ଉଛନ୍ତି। ଚାରିଆଡ଼େ ନିଶବ୍ଦ, କେହି କୋଉଠି ନାହିଁ, କାନ୍ଦିବିନି ଆଉ କଣ ହସିବି?
2: ଏ ମା ପୁଅ ଦିଟା ଯାକ ଏଇଠି ବସିଛ, ମତେ ଜବାବ ଦଉନ। ଏ ନାତି କଣ ହେଇଛି କି ତମର, ଏମିତି କାହିଁକି ଗୁମ ହେଇ ମା ପୁଅ ବସିଛ, କଥା କଣ? ଆରେ ତୁ କାନ୍ଦୁଛୁ କି ଆମ ବିମଳି? ଶିବୁ ମୋ ଝିଆରୀ କାନ୍ଦୁଛି କି ଆମ, କଣ କହିଲୁ କି ତାକୁ? ବିମଳା, ଏ ବିମଳି କଣ ହେଇଛି ମ?
1: ବୁଢ଼ୀ ହେଲିଣି ଅପା, କେତେ ଆଉ ଧନ୍ଦା ପାଇଟି କରିବି କହିଲୁ?
0: ବୁଝିଲୁ ଆଈ, ଚମ୍ପା ବାହାଘର ଏଇ ମାସ କେଇଟା ହେଲା ସରୁ ସରୁ, ମା ଏକା ଜିଦ ଧରି ବସିଛି ଯେ ଘରକୁ ଗୋଟାଏ ବୋଉ ଆଣିବା ପାଇଁ।
2: ତୁ କଣ କହିଲୁ?
0: ସଫା ସଫା ମନା କରିଦେଲି। ଆଚ୍ଛା ତୁ କହିଲୁ ଆଈ, ମୁଁ କଣ ନାକରା କଥା କହିଲି?
2: ଏକାବେଳେ ଖାସା କଥାଟିଏ କହିଛୁ ଯେ ସେଇଥିପାଇଁ ବୁଢ଼ୀ ବାହାଟା ତୋର ଆଖିରୁ ଲୁହ ଧରୁଛି।
1: ସେଇ କଥା ତୁ ଟିକେ ବୁଝେଇବୁ ଟି ଅପା?
2: ହଇରେ ତୁ ବାବା ମାକୁ ଏମିତି କାହିଁକି କର ଛଡ଼ା ଦଉଛୁ? ଶୁଣେ, ତୋ ସାଙ୍ଗର ଭେଣ୍ଡିଆ ମାନଙ୍କର ପରା ପୁଞ୍ଚାଏ ନେଖା ଛୁଆ ପିଲା ହେଲାଣି, ଆଉ ତୁ କଣ ବୁଢା ହେଲା ବେଳକୁ ବାହା?
0: ବୁଝିଲୁ ଭାଇ, ମୋର ସେ କାଦରେ ପଶୁ କିଏ କହିଲୁ? ବାହାଘର ଭାରି ଦିଗଦାରିଆ କଥା, ଭାରି ଅଡୁଆ।
2: ସତେ ମୁଁ ମରି ଯାଉଥାଏ ରେ ନାତି, କଥା ପଦେ ଏକା ଶୁଣେଇଲୁ, ଏ କହନ୍ତିନି ଲୁଚୁଛି ନା ଗୋଡ଼ ଦିଟା ଦିଶୁଛି। ହଇରେ ନାତି, ତୋ ପାଇଁ ଗୋଟିଏ ଖାସା କନିଆ ଠିକଣା କରିଦବା ନା କି, ମତେ ତୁ କହିନଥିଲୁ? ତୁଳସୀ ବାଲିଟି ଯାଉଛୁ ଯେ।
0: କଣ କହିଲୁ କଣ କହିଲୁ ଭାଇ? ମୁଁ ତତେ କହିଥିଲି ମୋ ପାଇଁ କନିଆ ଠିକଣା କରିଦେବୁ,
2: କହିନଥିଲୁ?
0: ମିଛ କଥା, କେତେବେଳେ କେତେବେଳେ ତତେ ମୁଁ କହିଥିଲି ମୋ ପାଇଁ ଗୋଟେ କନିଆ ଠିକଣା କରିଦେବୁ କହିଲୁ?
2: ସତେ ମୁଁ ମିଛରେ କହୁଛି, ଆଉ ତୁ ଏଡ଼େ ସତିଆ ପୁରୁଷ କୋଉଦିନଠୁ ହେଲୁ? ଆଏ ଟୋକା ଖଣ୍ଡକ ତ ପକା ନବରଙ୍ଗିଆ। ହଇରେ ସେଦିନ ପୋଖରୀ ହୁଡ଼ା ନଡ଼ିଆ ଗଛ ପାଖରେ କହିନଥିଲୁ ମୋ ପାଇଁ ଗୋଟିଏ ସୁନ୍ଦରୀ କନିଆ ଠିକଣା କରିଦବାକୁ?
0: କେତେବେଳେ କହିଥିଲି? କାଇଁ ମୋର ତ ମୋତେ ମନେ ପଡ଼ୁନି।
2: ଏମିତିକା ଛେନାଖିଆ ମନ ତୋର, ଆଉ ମନେ ପକେଇଲୁ କହୁନଥିଲୁ ସେଦିନ? କନିଆଟି ଭଲ ଲୋକ ଘର ଝିଅ ହେଇଥିବ, ପାଠ ଦି ଅକ୍ଷର ପଢ଼ିଥିବ, ସୁନ୍ଦରୀ ହେଇଥିବ, ଏମିତିକା କନିଆଟିଏ ମିଳିଲେ ତେବେ ଯାଇ ତୁ ବାହା ହବୁ
0: କହିଥିଲି।
2: ଦେଖିଲୁ ଦେଖିଲୁ ଲୋ ବିମଳି, ତୋ ପୁଅ କେମିତି ଲାଜରେ ଏଠୁ ପଳେଇଲା, କହୁଥିଲା ପରା ବା ହବ ନେଇ କାଦୁଅରେ କୁଆଡେ ପଶିବନି।
1: ଠାକୁରେ ତୁମେ ଭରସା ପ୍ରଭୁ, ମୋ ଶିବୁକୁ କଲ୍ୟାଣ କର ପ୍ରଭୁ, ଭଲରେ ଭଲରେ ତା ମୁଣ୍ଡରେ କେମିତି ଦୋଳ ମୁକୁଟ ଚଢ଼ିବ।
2: ମଲା ହଇଲ, ତୋ ପୁଅ ମୁଣ୍ଡରେ ଦୋଳ ମୁକୁଟ ଚଢ଼ିବ ନେଇ କଣ ରହିବ? ତୋର ଏ ହନି ପିଇସି ବଞ୍ଚି ଥାଉ ଥାଉ କୋଉ କଥା ଅଟକି ଯିବ ଭଲା କହିଲୁ? ତୁ ଖାଲି ଦେଖେ ଏ ଦିନ ପନ୍ଦରଟା ଭିତରେ ମୁଁ କଣ କରୁଛି। ଥା ମୁଁ ଯାଉଛି, ଗାଳି ଦବୁନି।
1: ଯା ପା।

0: କଲାବେଳେ ଟିକେ ଚମ୍ପାକୁ ଖବରଟା ଦେଇଯିବୁ। ମୁଁ ତ ଜୁଆଇଁ ବାବୁଙ୍କୁ ଏକଥା କହିପାରିବି ନାହିଁ, ଚମ୍ପା ତାଙ୍କୁ କହିବ, ସିଏ ବି ପାଞ୍ଚ ଜାଗା ଖୋଜା ଲୋଡ଼ା କରି ଘଟଣା କରିବ।
1: ହଉ ହଉ, କହିଦେବି ଲୋ ବିମଳୀ, କହିଦେବି, ମୁଁ ଏଇନେ ଯାଉଛି।

0: କଣ ତୁ ଏତେ ଭାବୁଛୁ କିରେ ନାତି?
1: ନାଇଁ କିଛି ନାହିଁ।
0: କିଛି ନାହିଁ କଣ ମା? ଶିବୁ ମୁଁ କହୁଛି ତାକୁ ତା ବାପ ଘରକୁ କିଛି ଦିନ ପାଇଁ ପଠେଇବେ, ସବୁ ଠିକ ହେଇଯିବ ନା? କଣ କହୁଛୁ ଚମ୍ପା?
1: ଚମ୍ପା କଣ କହିବ ମୋ ଆଈ, ମୁଁ ଭାବୁଛି ସିଏ ଚମ୍ପାକୁ ଯେମିତି ଅପମାନ ଦେଇଛି ସେମିତି ସବୁଦିନ ପାଇଁ ତାଙ୍କ ଘରକୁ ଚାଲିଯାଉ।
2: କଣ କହିଲ ଭାଇ, ତମ ମୁଣ୍ଡ କଣ ବିଗିଡି ଗଲାଣି କି?
0: ହଇରେ ଶିବୁ, ତୁ କଣ ବାୟା ହେଲୁ କିରେ, ବୋଉଟାକୁ ଘରୁ ବାହାର କରିଦବୁ?
2: ନୂଆ ବୋଉକୁ ତମେ ଘରୁ ବାହାର କରିଦବ ଭାଇ?
1: ଆଉ କଣ କରିବି ଯେ, ଚାଲିଯାଉ। ତତେ ଏମିତି ଅପମାନ ଦବାରେ ବି ତୁ ତୋ ନୂଆ ବୋଉ ପାଇଁ ଓକିଲତି କରୁଛୁ?
2: କିଆ କରିବିନି, ଯେତେ ହେଲେ ସିଏ ମୋ ସୁନା ନୂଆ ବୋଉଟି, ତାର କଣ ସବୁଦିନେ ଏମିତି ବୁଦ୍ଧି ରହିଥିବ?
1: ଚମ୍ପା
2: ତମେ ମୋତେ ବ୍ୟସ୍ତ ହୁଅନି ଭାଇ, ମୁଁ ତାକୁ ଠିକ ବାଟକୁ ନେଇ ଆସିବି।
0: ହଁ ରେ ଶିବୁ, ବୋହୁର ପିଲା ବୁଦ୍ଧି, ଘର ସଂସାର କଣ ମୁଁ ଜାଣିନି।
1: ତମେ ତେବେ କଣ ସବୁ କହିବାକୁ ଚାହୁଁଛ ଯେ?
2: ମୁଁ ଗୋଟାଏ ବଢିଆ ଉପାୟ ଚିନ୍ତା କରିଛି ଭାଇ।
0: କି ଉପାୟ? କି ଉପାୟ ଚମ୍ପା?
1: ସେ କଣ ସେ ଉପାୟ କିଲୋ?
2: ଶୁଣ, ମୋ ମୁଁ ପାଖକୁ କାମ ଆଣ,
0: ଆଣ
2: ଦେଖ, ଆମ ତିନି କଛଡା ଏକଥା ଯେମିତି ଆଉ କେହି ଜାଣିପାରିବେ, ନୂଆ ବୋଉ କି ମା ଏକଥା ଯେମିତି ଟିକିଏ ହେଲେ ଗନ୍ଧ ବି ପାଇବେ।
1: ହେଲେ ଉପାୟଟା କଣ କହ?
2: ଶୁଣ, ଆସନ୍ତା ରବିବାର ଦିନ ତମର ଅଫିସ ବନ୍ଦ ରହିବ?
1: ହଁ ରହିବ।
2: ବେଶ, ସେଇଦିନ ଜାଣିବ ଏ ଚମ୍ପାର ବୁଦ୍ଧି କେତେ, ଏମିତି ଗୋଟାଏ କୌଶଳ ପାଞ୍ଚିଛି ଯେ ନା ଏଇନେ କହିବିନି। ଆସନ୍ତା ରବିବାର ଦିନ ମନେ ରହିଲା ମୋ କଥା? କଣ ମନ ରଖିଲୁ ଭାଇ?
0: ହଁ ହଁ, ମୁଁ ତ ଯାଉଥିଲ ଚମ୍ପା,
2: ମନେ ରହିଲା କି ତ ରବିବାର ଦିନ?
0: ହଁ ହଁ।

0: କହୁଛୁ କହିଲୁ?
1: ଶଳା ରଡି କରିବିନି, ସେତେବେଳେ ସେ ବାରିକ ପୋଟାକୁ କହିଲୁନି ସେ ବଡ ଗୋଟାକୁ ଟିକେ ଝାଡ଼ି ଦେଇ ଆସନ ପକେଇବାକୁ, ହେଲେ କଣ ଶୁଣିଲା ମୋ କଥା? ପାଣି ପୁଣାଣି ରଖିଥାନ୍ତା, ଆଉ କଣ ବେଳ ମାଡି ଆସୁଛି? ଓହୋ, ହଠାତ୍ ଯଦି ସାନ୍ତ ମାନେ ଆସି ପହଞ୍ଚିଯିବେ? ଆରେ ଶଙ୍କୁଆ, କାହିଁକି ବସିଲୁ ବା? ଅନୁପ୍ରଚାର

0: ଆରାମ ଯଦି ଆସି ପହଞ୍ଚିଯିବେ। ଓହୋ ଆଲୋ ଏ ରାଧି,
1: ଆଜି ପରା ମାଳି ଘରକୁ ଫୁଲ ନେବାକୁ ଗଲା?
0: କରୁନି ସେଇଟା, ଘଡ଼ି ହେଲାଣି ଫୁଲ ପାଇଁ ଯାଇଛି ରେ ଗଲା ଯାଇଛି, ସଞ୍ଜ ହେଲାଣି, ମନେ କରେ ସାଥ ମାନେ ଆସୁଥିବେ। ସେ ଆଈଟା ତ ଏତେ କରି କହି ଆସିଲେ ଟିକେ ଆସିବାକୁ ଯେ ତାର ତ ଦେଖା ଦର୍ଶନ ଅଛି। ହ୍ୟାଲୋ ଏ ଆଈ, ତମେ ଏତେ କରି କହି ଆସିଲୁ, ଟିକେ ବେଳ ଥାଉ ଥାଉ ଆସିବୁ, ସଞ୍ଜ ବୁଢ଼ିଲାରୁ ଆସିକି ଦେଖା ଦଉଛୁ।
2: ହ୍ୟାଲୋ, ମୁଁ କଣ ଆଉ ଡେରି କରିଛି କି? ଶଙ୍ଖ ବାଜିବା ସାଙ୍ଗେ ସାଙ୍ଗେ ଶୁଣି ରଖି ପଡି ଉଠିକି ଧାଇଛି। ହ୍ୟାଲୋ, ତମର କଣ ହଉଛି କିଲୋ ଚମ୍ପା? ଇଏ ମିଠେଇ ଥାଳି, ଚନ୍ଦନ ସିନ୍ଦୁର, ଗୁବର କଳି ପତର, ଫୁଲ ମାଳ, ଏସବୁ କଣ ହବ ବା?
0: ବୁଝିଲୁ ଭାଇ, ସାତ ଖଣ୍ଡ ରାମାୟଣ ସରିଲାଣି, ତୁ ପଚାରୁଛୁ କଣ ସୀତା ମାଇ କି ମଣ୍ଡିରା?
2: କି ଶୁଣୁଛି ଲୋ ଚମ୍ପା, ମୁଁ କିଛି ଜାଣିନି।
0: ଶିବୁ ଭାଇ ପରା ଆଉ ଗୋଟେ ବାହା ହେବେ ଯେ, ଆଜି ମହାପ୍ରସାଦ ଉଠା ହଉଛି, ଏଥରକ ବୁଝିଲୁ ଟି?
2: ଆଲୋ, ଇଏ କି ଅପୂର୍ବ କଥା, ଗୋଟିଏ ବାର୍ଯ୍ୟ ଥାଉ ଥାଉ ଶିବୁ ପୁଣି ଥରେ ବାହା ହଉଛି। ରାଧା ମାଧବ ହେ ରାଧା ମାଧବ। ହ୍ୟାଲୋ, ତୁ ସତ କହୁଛୁ ଚମ୍ପା?
0: ମଲା, ଆଉ କଣ ମିଛ କହୁଛି? ଏ ମିଠେଇ ଥାଳି, ଚନ୍ଦନ ସିନ୍ଦୁର, ଦୁବ ବରକୋଳି ପତ୍ର, ସବୁ କଣ ମିଛ? ସାନ୍ତେ ମାନେ ପରା ଆସୁଥିବେ କି କଣ, ଦେଖିବୁ। ରହିଲ ଆଈ, ପୁଣି
3: ଆଉ ଗୋଟେ ଭାବି ମୋ ଦୋଷ ଦେବି କଣ ହବ? ନା ନା ନା,
0: ଏଇଟା ଗୋଟାଏ କି ବୋଉ ବା, ଆଉ ଗୋଟାଏ ନୂଆ ବୋଉ ଆସିଲେ, ଏ ବୋଉଟା ଘର ଦ୍ୱାର ପାଲଟି ସବୁ କରିବ।
2: ସତରେ? ଆଉ ଖାଇବୁ କଣ ବା?
0: ନୂଆ ବୋଉ ଯାହା ଛାଡିଯିବ, ଯାହା ବଳିବ, ଏ ବୋଉଟା ସେଇ ଅଇଁଠାକୁ ଖାଇକି ପଡି ରହିବ।
3: ମୁଁ ତା ଅଇଁଠା ଖାଇବି, ବାସନ ମାଜିବି,
2: କେତେ ଦୁଃଖ ପାଇବ, କୁଆଡେ ଗଲା ସିଏ, ଦେଖି ଆସେ ଟିକେ ତାକୁ ବିଚାରି।
0: ମଲା, କାହିଁକି ବା ସେଇଟା ପାଖକୁ ଯାଉଛୁ? କିମ୍ଭୀର ଭଳିଆ ଶୋଇଥିବେ କି କଣ, ସେମିତି ଶୋଇଥାଉ। ଆରେ ଶଙ୍ଖୁଆ, ତୁ ବସିଲୁ କାହିଁକି ବା?
1: ମୁଣ୍ଡରେ ଜଟା ରଖି କାଶୀ ବୃନ୍ଦାବନ ଚାଲିଯିବି, ଟିକେ ପରେ ଆଜି ମହାପ୍ରସାଦ ଉଠାଯିବ, କହିଲା କଣ ନା ବାହା ହନା?
0: ବୋଉ ପରା କହିଲାଣି ଆଣିକି ସବୁ ପାଇଟି କରିବ।
1: ଏକଥା ବୋଉ କହୁଛି ନା ତୁ କହୁଛୁ?
0: କହୁନୁ, ଏତେବେଳକୁ ତ ପାଟିଟା କଥା ବାହାରୁନି।
3: ସବୁ ସବୁ କରିବି।
1: ମୁଁ ଏ ହଁ କିଛି ବୁଝେ ନାହିଁ, ଯାହା କହିବା କଥା ସଫା ସଫା କହୁଛି।
0: ଅଛନ୍ତି ଆଉ ତୁ କଣ ତଡ଼େ ଖୋଜୁଥିଲୁ ବା?
4: ଶିବୁ ଅପା, କଣ ଏସବୁ ହଉଛି ମତେ କିଛି ଟିକେ ତମେ ଜଣେଇବେ, ବୋଉଟାକୁ ମୋର।
1: ହେ ମା, ତୁ ଆମ କଥାରେ ପାଟି ପିଟିବାକୁ ନେଇ ବୋଲି କହିଛୁ,
4: ଯାହା ତମ ଇଚ୍ଛା।
0: ସବୁ ବାଇଟି କରିବୁ ବୋଲି କହୁନୁ।
1: ହଁ ମାନେ
3: ଘରର ବାହାରର ସବୁ ବାଇଟି କରିବି,
1: ଆଉ ରୋଷେଇ ବାସ ରନ୍ଧା ବଢା
3: ସବୁ ସବୁ କରିବି।
1: ଡମ୍ବିରି ଭିତରେ କୁମ୍ଭୀର ଭଳି ଶୋଇବୁ?
3: ଆଉ ଆଉ ଶୋଇବିନି।
1: ବେଶ, ଚମ୍ପା ସାଙ୍ଗରେ କିଆଁ କଳି ଲଗେଇଲା, ଘସୁ ଭୂଇଁରେ ନାକ, ଘସୁ
3: ନାକ ନାକ ଘସି ହଉଛି, ଚମ୍ପା ସାଙ୍ଗରେ ଆଉ କଣ କରିବିନି।
1: ବାସ, ଏଥରକ ମା ଆଗରେ ସେପରି କହୁ।
4: ଆରେ ଥାଉରେ ଥାଉରେ ଶିବୁ, ହେଲା ହେଲାଣି, ଆରେ ଶିବୁ ଥାଉ, ବୋହୁ ଆଣିକି ସବୁ କରେ,
1: ଯିବ କୁଆଡେ ବୁଝିଲୁ ମା, ଯିବ କୁଆଡେ, ଏଥରକ ଚମ୍ପା ଗୋଡ ଧରୁ।
4: କଣ କହିଲୁ?
0: ତମ ମୁଣ୍ଡ କଣ ବିଗିଡି ଗଲାଣି କି ଭାଇ? ନୂଆ ବୋହୁଙ୍କୁ ତମେ ମୋ ଗୋଡ ଧରିବାକୁ କହୁଛ? ଯେତେବେଳେ ସେ ମୋ ବଡ ଭାଉଜ ମା ପରି, ମୁଁ ସିନା ତାଙ୍କ ଗୋଡ ତଳେ ପଡିବି। ନୂଆ ବୋହୁ

ଶୁଣିଲେ ନାଟକ ସୁନାବହୁ, ରଚନା ବ୍ୟାସକବି ଫକୀରମୋହନ ସେନାପତି, ବେତାର ରୂପାନ୍ତର ଶରତଚନ୍ଦ୍ର ମୂଳିଆ, ପ୍ରଯୋଜନା ଶ୍ରୀମତୀ ଉର୍ବଶୀ ଯୋଶୀ, ସହଯୋଗିତା ଗୋପାଳ ଦାସ। ନାଟକର ଭିନ୍ନ ଭିନ୍ନ ଭୂମିକାରେ ଅଭିନୟ କରିଥିଲେ ବିମଳା ତନୁଜା ନାୟକ, ଶିବୁ ବିନୟ କୁମାର ମହାନ୍ତି, ଅଲି ଆଇ ପାରୁଲବାଳ ଦେବୀ, ଦିବାକର ନାରାୟଣ ପତି, ଚମ୍ପା ସୌଦାମିନୀ ପଣ୍ଡା ଏବଂ ନିମା ଜୟନ୍ତୀ ବଳ। ସୌଦାମିନୀ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ବର୍ତ୍ତମାନ ଶୁଣନ୍ତୁ ଆପଣମାନଙ୍କ ଅନୁରୋଧରେ କେତୋଟି ଓଡ଼ିଆ କଥାଚିତ୍ର ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତ ପସନ୍ଦ ଆପଣମାନଙ୍କର। ଆପଣମାନେ ହେଲେ ଲୋକନାଥ ସାହୁ, କରମସାନୀ ଗୋବିନ୍ଦ ଏବଂ ରାଧାକାନ୍ତ ଭାଲୁବାହାଲ, ବିଜେପୁର ଜିଲ୍ଲା ବରଗଡ଼ରୁ। ଆପଣମାନେ ପସନ୍ଦ କରିଛନ୍ତି କଥାଚିତ୍ର ଜାଇଫୁଲର ଏହି ଗୀତଟି। ଗୀତଟି ପାଇଁ କଣ୍ଠଦାନ କରିଛନ୍ତି ଅକ୍ଷୟ ମହାନ୍ତି ଏବଂ ହେମକାନ୍ତି ଶୁକ୍ଳା। ଗୀତ ରଚନା ଶେଷାନନ୍ଦ ଦାସକାନନଙ୍କୁ, ସଙ୍ଗୀତ ପରିଚାଳନା ଅକ୍ଷୟ ମହାନ୍ତି। ଶୁଣନ୍ତୁ ଆପଣମାନଙ୍କ ପସନ୍ଦର ଏହି ଗୀତଟି।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ ପସନ୍ଦ ଆପଣମାନଙ୍କର। ଆପଣମାନେ ହେଲେ ସମ୍ବଲପୁର ଜିଲ୍ଲା ଚାଉରପୁରରୁ କ୍ଷୀରେଶ୍ୱର, ପଦ୍ମିନୀ, ବବ୍ଲୁ, ବିଶ୍ୱ, ଡଲି, ଚିଣ୍ଟୁ, ଶୁକଦେବ, ଅଷ୍ଟମୀ, ବାଗବତୀ ଏବଂ ତାଙ୍କ ନାତୁଣୀ ଚୁନବୁନ ତଥା ରଶ୍ମି ସେଠ, ରଙ୍କମଣି ସେଠ ଏବଂ ଚାଉରପୁର ହସ୍ପିଟାଲ ଡୁଙ୍ଗରିପଡ଼ାରୁ ମଲ୍ଲିକ ଦା। ତତ୍ସହିତ ଏହି ଗୀତଟି ଶୁଣିବା ପାଇଁ ଅନୁରୋଧ କରିଛନ୍ତି ପଞ୍ଚାନନ ପଞ୍ଚବିହାର, ବିପିନ, ଉପେନ୍ଦ୍ର, ଅଶୋକ, ଭଗବାନ, ଭାଗିରଥୀ, ଲୈସିରା, ଭେଡ଼େନ ବରଗଡ଼ ଜିଲ୍ଲାରୁ ଏବଂ ବୁଢ଼ାରଜା ସମ୍ବଲପୁରରୁ ପଙ୍କଜ, କମଳିନୀ, ମାନସ, ପୂଜା, ବୈଭବୀ ଏବଂ ବୈଭବ। ଆପଣମାନେ ପସନ୍ଦ କରିଛନ୍ତି କଥାଚିତ୍ର କାବେରୀର ଏହି ଗୀତଟି। ଗୀତଟି ପାଇଁ କଣ୍ଠଦାନ କରିଛନ୍ତି ଚିତ୍ତ ଜେନା ଏବଂ ଭୁବନେଶ୍ୱରୀ ମିଶ୍ର। ସଙ୍ଗୀତ ପରିଚାଳନା ବାସୁଦେବ ରଥ, ଗୀତ ରଚନା କଳ୍ପରତ୍ରୁ ବାଳା। ଶୁଣନ୍ତୁ ଆପଣମାନଙ୍କ ପସନ୍ଦର ଏହି ଗୀତଟି।

ଆପଣମାନଙ୍କ ଅନୁରୋଧରେ କେତୋଟି ଓଡ଼ିଆ କଥାଚିତ୍ର ଗୀତ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ ପସନ୍ଦ ଆପଣମାନଙ୍କର। ଆପଣମାନେ ହେଲେ ହରେଶ କୁମାର ପରୁଆ, ଓମ୍ ପ୍ରକାଶ ପଟେଲ, ସୁଜିତ କୁମାର ଗୁରୁ ଏବଂ ଆକାଶ କୁମାର ବାଘ ଝାରସୁଗୁଡ଼ାରୁ। ତତ୍ସହିତ ଏହି ଗୀତଟି ଶୁଣିବା ପାଇଁ ଆମ ପାଖକୁ ଅନୁରୋଧ କରି ଲେଖି ପଠାଇଛନ୍ତି ବରଗଡ଼ ଜିଲ୍ଲା ସାରସପାଲିରୁ ଶୁଭେନ୍ଦୁ ଡଞ୍ଚେନା, ରାଜକୁମାରୀ ଡଞ୍ଚେନା, ଜୟନ୍ତୀ ବେହେରା, ପତିତ ବେହେରା, ସୁଧୀର ବେହେରା ଏବଂ ତାଙ୍କ ପତ୍ନୀ ଜ୍ୟୋତି ବେହେରା, ତତ୍ସହିତ ଗଣେଶ ପୁରୋହିତ ଏବଂ ଟେଲର ମାଷ୍ଟର ସନ୍ନ୍ୟାସୀ ସେଠ। ଏବଂ ଏହି ଗୀତଟି ଶୁଣିବା ପାଇଁ ଆହୁରି ମଧ୍ୟ ଅନୁରୋଧ କରିଛନ୍ତି ମାଧବ ସାଧ, ଛୁଆ ନାନୀ, ବବି ଏବଂ କବଲି ଜାମଟିକରା ଅତାବିରା ବରଗଡ଼ ଜିଲ୍ଲାରୁ। ଆପଣମାନେ ପସନ୍ଦ କରିଛନ୍ତି କଥାଚିତ୍ର ସ୍ୱପ୍ନ ସାଗରର ଏହି ଗୀତଟି। ଗୀତଟି ପାଇଁ କଣ୍ଠଦାନ କରିଛନ୍ତି ଅକ୍ଷୟ ମହାନ୍ତି, ଗୀତ ରଚନା ତଥା ସଙ୍ଗୀତ ପରିଚାଳନା ଅକ୍ଷୟ ମହାନ୍ତି। ଶୁଣନ୍ତୁ ଆପଣମାନଙ୍କ ପସନ୍ଦର ଏହି ଗୀତଟି।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ ପସନ୍ଦ ଆପଣମାନଙ୍କର। ଆପଣମାନେ ହେଲେ ମୋନିକା, ବିକି, ନବୀନ ଏବଂ ତାଙ୍କ ବାପା ମା, ଡୁଙ୍ଗୁରୀ, ଅମ୍ବାବନା ଜିଲ୍ଲା ବରଗଡ଼ରୁ। ଆପଣମାନେ ପସନ୍ଦ କରିଛନ୍ତି କଥାଚିତ୍ର ଅସ୍ତରାଗର ଏହି ଗୀତଟି। ଗୀତଟି ପାଇଁ କଣ୍ଠଦାନ କରିଛନ୍ତି ବାଣୀ ଜୟରାମ, ସଙ୍ଗୀତ ପ୍ରଫୁଲ୍ଲକର ତଥା ଗୀତ ରଚନା ପ୍ରଫୁଲ୍ଲକର। ଶୁଣନ୍ତୁ ଆପଣମାନଙ୍କ ପସନ୍ଦର ଏହି ଗୀତଟି।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ କଥାଚିତ୍ର ଅଭିଳାଷ। ଗୀତଟି ପାଇଁ କଣ୍ଠଦାନ କରିଛନ୍ତି ହେମଲତା, ସଙ୍ଗୀତ ସରୋଜ ପଟ୍ଟନାୟକ, ଗୀତ ରଚନା ମଧ୍ୟ ସରୋଜ ପଟ୍ଟନାୟକ। ଏହି ଗୀତଟି ଶୁଣିବା ପାଇଁ ଯେଉଁ ଶ୍ରୋତା ଅନୁରୋଧ କରିଛନ୍ତି ସେମାନେ ହେଲେ ସୁବଲ କୁମାର ସାହୁ, ଚୈତନ୍ୟ ପଟେଲ, ପ୍ରିୟଙ୍କା ପଟେଲ ଏବଂ ସୌରଭ କୁମାର ସାହୁ, ପହଣ୍ଡି ବିଜେପୁର ବରଗଡ଼ ଜିଲ୍ଲାରୁ। ଶୁଣନ୍ତୁ ଆପଣମାନଙ୍କ ପସନ୍ଦର ଏହି ଗୀତଟି।